ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ମହାଲକ୍ଷ୍ମୀ ଆୟର, ମାଷ୍ଟର ଅକ୍ଷୟ ଭଗତ, ଚଳଚ୍ଚିତ୍ର ଭନ୍ନା।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଅମର ପ୍ରେମ।

ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 13 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 3 ତାରିଖ ସମୟ ସକାଳ 5:58 36 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଶିଳ୍ପୀ ଗାଇଛନ୍ତି ଚନ୍ଦ୍ରଭାନୁ ଶତପଥୀଙ୍କ ରଚନାରୁ।

0: ଏଥର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶୁଣନ୍ତୁ, ଅନୁଚିନ୍ତା ନିବେଦନ କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁ କି ପାତ୍ର। ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ, ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନଯୁକ୍ତ କରେ। କିନ୍ତୁ ବେଳେବେଳେ ଫୁଲ ଓ ଫଳକୁ କୀଟପତଙ୍ଗମାନେ ନଷ୍ଟ କଲା ପରି ମଣିଷ ଭିତରେ ଥିବା ଈର୍ଷା ଅସୁୟା ପରି ଦୁର୍ଗୁଣ ମଣିଷର ବିଚାର ଶକ୍ତିକୁ ନଷ୍ଟ କରେ ଏବଂ ମଣିଷକୁ ଏକ ବିଳମ୍ବିତ ଅବସ୍ଥାରେ ପକାଏ। ସମୟକ୍ରମେ ଈର୍ଷାଳୁ ମଣିଷଟି ନିଜର ସୁଖ ଓ ସଫଳତାରେ ଯେତିକି ଆନନ୍ଦ ପାଏ, ଅନ୍ୟର ସୁଖ ଓ ସଫଳତା ଦେଖି ବେଶି ଦୁଃଖୀ ହୋଇଯାଏ। ଏପରିକି ଅନେକ ସମୟରେ ନିଜର ଈର୍ଷା ଅସୁୟା ଜନିତ ଦୁର୍ବୁଦ୍ଧି ଲାଗି ଭୟଙ୍କର ଭୁଲ କରିବାକୁ ମଧ୍ୟ ପଛାଏ ନାହିଁ। ଥରେ ରାଧୁଆ ଶୁଣିଲା ତା ପଡ଼ିଶା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରେ ଚାକିରି ପାଇଯାଇଛି। ଏବେ ସେ ଓଡ଼ିଶାରେ ଚାକିରି ଛାଡ଼ି ଆମେରିକା ପଳାଇବ, ଗୁଡ଼େ ଦରମା ପାଇବ, ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପୁଳାଏ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି। ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ, ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା, ଭାବିଲା ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି, ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି, କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦ ମଳମଳ ଆଖିରେ ସିନ୍ଦୁକ ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛେ, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାର ପଟୁ କବାଟ ବନ୍ଦ କରି ଶିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାହିବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଇଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପିଇ ପବନ, ପାରା ଗୁଡ଼ି ଖାଇ ଉଜ୍ଜଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା।

0: ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା, ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରନାଥ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନାରେ ବସନ୍ତ ମହାନ୍ତି।

କଳିଯୁଗ ଆସିବାରୁ ବ୍ରାହ୍ମଣମାନେ ଯଜ୍ଞକର୍ମ କରିବେ ନାହିଁ, ରାଜାମାନେ ପ୍ରଜାଙ୍କ ଉପରେ ଅଧିକ କର ଆଦାୟ କରି ସେମାନଙ୍କୁ ପୀଡ଼ା ଦେବେ। ଏ କର୍ମ ଦେଖି କଳ୍କୀ ରୂପରେ ହରି ଘୋଡ଼ା ଉପରେ ଚଢ଼ି ହାତରେ ଖଣ୍ଡା ଧରି ଅଧର୍ମର ସଂହାର କରିବେ। ସେ ମାୟାଧର, ତାଙ୍କର ମହିମା ଅଗୋଚର। ବ୍ରହ୍ମା, ଶଙ୍କର, ନାରଦ, ପ୍ରହ୍ଲାଦ ଏବଂ ମନୁ ଆଦି ବିଷ୍ଣୁଙ୍କ ମହିମା ସମ୍ପର୍କରେ କିଛି ଜାଣିଥିବାରୁ ତାଙ୍କ ମାୟାରୁ ତରିଛନ୍ତି। ବ୍ରହ୍ମଜ୍ଞାନୀ ମୁନିଗଣ ତାଙ୍କୁ ସ୍ମରଣ କରି ପରମ ପୁରୁଷ ବୋଲାଇଥାନ୍ତି। ସେ ହରିପୁଣି ହେଉଛନ୍ତି କୈବଲ୍ୟନାଥ। ସମସ୍ତଙ୍କ ଦେହରେ ସେ ବିଦ୍ୟମାନ। ଜନ୍ମ ଆଉ ମୃତ୍ୟୁ ତାଙ୍କର ଆସିବ କୁଆଡ଼ୁ?

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

0: କରିଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣିଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ଆମର ଶାସ୍ତ୍ର ବିଷୟ ରହିଛି ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ, କହିବେ ବିଜୟ କୁମାର ପୃଷ୍ଟି। ପ୍ରଭାତ ପରିକ୍ରମା ସକାଳ 7:25ରେ, ସକାଳ 7:35ରେ କଥିକାର ବିଷୟ ରହିଛି ଦୈନନ୍ଦିନ ଜୀବନରେ ଯୋଗର ମହତ୍ୱ, ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ରାଗମଞ୍ଜରୀ ସକାଳ 7:40ରେ କଣ୍ଠଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ। ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ ସକାଳ 8:30। ବୈଦେଶ ବିଳାସର 43ତମ ଭାଗ ପ୍ରଚାର କରିବୁ ସକାଳ 8:45। ସକାଳ 9:00ରେ ଗୀତ ଗୀତିକା, ଦିନ 10:00ରେ ପ୍ରଚାର କରିବୁ ନାଟକ ହାନୁସ, ମୂଳ ହିନ୍ଦୀ ମଞ୍ଚ ନାଟକ ଭୀଷ୍ମ ସାହାଣୀ, ବେତାର ରୂପାନ୍ତର ଚିରଞ୍ଜିତ, ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ଦିନ 11:30ରେ ଆମ ଗୀତ, ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ରଥ ଏବଂ ନାରାୟଣ ରଥଙ୍କ କଣ୍ଠରେ। ଦିନ 11:30ରେ ଲୋକଗୀତରେ ପ୍ରଚାର କରିବେ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଆଜି ପ୍ରଚାର କରିବୁ ଦିନ 12:00ରେ। ଲୋକସଙ୍ଗୀତରେ ଖଞ୍ଜଣୀ ଭଜନ ପ୍ରଚାର କରିବୁ ଦିନ 1:10ରେ। ପରିବେଷଣ କରିବେ ଫକୀର ଚରଣ ସ୍ୱାଇଁ। ନାରୀମହଲ ଦିନ 1:20ରେ, ଏଥିରେ ଆଳାପରେ ଶୁଣିବେ ଡାଏଟ୍ସିଆନ୍ ପ୍ରକସ୍ମିତା ରାଉତଙ୍କ ସହିତ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ମଧ୍ୟାହ୍ନ 2:45ରେ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଅପରାହ୍ନ 3:00ରେ। ଶ୍ରୋତାଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଗୀତ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତି ଅପରାହ୍ନ 4:00ରେ। ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00ରେ ପ୍ରଚାର କରିବୁ। ଯୁବବାଣୀରେ ଆଇନା 5:30ରେ, ଏଥିରେ ଶୁଣିବେ ନାଟକ ଭାଉଜ, ରଚନା ଓ ବ୍ୟବସ୍ଥାପନା ଜ୍ଞାନରଞ୍ଜନ ପଣ୍ଡା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 37ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10ରେ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ, ଏଥିରେ ବିଷୟ ରହିଛି ସହରୀ ସ୍ୱଚ୍ଛତା ବଜାୟ ରଖିବାର ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ସମ୍ପର୍କରେ କହିବେ ସମାଜସେବୀ ରୁଚିର କୁମାର ପାଣିଗ୍ରାହୀ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 7:02ରେ। ଜିଲ୍ଲା ହାଲଚାଲରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ଆଜି ରାତି 7:25ରେ। ରାତି 7:30ରେ କୃଷି ସଂସାର, ଏଥିରେ ବିଷୟ ରହିଛି ଉନ୍ନତ ମାନର ଜୈବିକ ଖତ ପ୍ରସ୍ତୁତିର ଉପାୟ, ଏ ସମ୍ପର୍କରେ ଡକ୍ଟର ଶ୍ୱେତଶକ୍ତା ମହାପାତ୍ରଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 8:02ରେ। କନ୍ନଡ଼ ଭାଷାର ଗୋଷ୍ଠୀ ସଂଗୀତ ଶିଖିବେ ରାତି 8:30ରେ। ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30ରେ। ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ରାତି 10:00ରେ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ରୁଷିଆ, ସାଉଦିଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍କାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିଭିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାରଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ମସିହାରୁ ପ୍ରତିବର୍ଷ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପଭି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁ

0: ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଂକଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3ଟି ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ।

ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75ଟି ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ

0: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏସ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନୀ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପଭିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81 ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍ ମହିଳା କ୍ରିକେଟ୍ରେ ଗତକାଲି ଟାଉନ୍ଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନାରେ ସମୀର ମିଶ୍ରା।

0: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।
1: ସକାଳ ପ୍ରଣାମ ଜ୍ଞାନ ହେ ଚକାନୟନ।
0: ଶ୍ରୋତା ବନ୍ଧୁ, ଆମମାନଙ୍କ ମଧ୍ୟରୁ ଅନେକ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରୁଥିବେ, ଆଉ ଏହି ପ୍ରାତଃ ଭ୍ରମଣ ବେଳେ ସମସ୍ତେ ନିଶ୍ଚୟ ଦେଖୁଥିବେ ରାସ୍ତା କଡ଼ରେ ଗଦା ହୋଇଥିବା ଅଳିଆ ଗଦା ସବୁକୁ। ଅବଶ୍ୟ ସଫେଇ କର୍ମଚାରୀମାନେ ସଫେଇ କାମରେ ଲାଗି ପଡ଼ିଥିବେ, ହେଲେ ଟିକେ ପରେ ଯେଉଁ କଥାକୁ ସେଇ କଥା। ଶ୍ରୋତାବନ୍ଧୁ, ଏଥିପାଇଁ ଦାୟୀ କିଏ? ଆମେ ସମସ୍ତେ ଏକଥା ବୁଝିବାକୁ ହେବ ଯେ ଏଥିପାଇଁ ଦାୟୀ ଆମେ, ଯିଏ ସେଠି ବାସ କରୁଛେ, ସେଇ ରାସ୍ତା ସେଇ ଗଳି ଦେଇ ଯିବା ଆସିବା କରୁଛେ। ପରସ୍ପରକୁ ଦୋଷ ଦେବା ଆମ ପ୍ରକୃତି ଭିତରେ ତ ରହିଛି, ତେଣୁ ଆମେ ନିଜେ ସଚେତନ ନ ହୋଇ ଅନ୍ୟ ଉପରେ ଦୋଷ ଲଦିଦେଉ। ଏହି ପ୍ରାକୃତିକ ପରିବେଶ ପ୍ରଦୂଷଣ ତଥା ମାନବୀୟ ଶୃଙ୍ଖଳାର ଅଧୋଗତି ପାଇଁ ଆମେ କିପରି ଦାୟୀ, ତାର ଏକ ଛୋଟିଆ ଉଦାହରଣ ଏଠି କୁହାଯାଇପାରେ। ବ୍ୟସ୍ତବହୁଳ ଜୀବନ ଆମର, କଥାରେ କଥାରେ ଆମେ କହୁ ଆମ ପାଖରେ ସମୟ ନାହିଁ, ଏମିତିକି ଜଳଖିଆ ଟିକେ ଘରେ ଖାଇବାକୁ ଫୁର୍ସତ ନାହିଁ। ଆମେ ବାହାରି ଆସୁଛୁ ବାହାରକୁ, ରାସ୍ତା କଡ଼ ଜଳଖିଆ ଦୋକାନରୁ କିଛି ଖାଇଦେବାକୁ ପସନ୍ଦ କରୁଛୁ। ଖାଇସାରି ପତ୍ର ଠୋଲା ବା ସୋଲ ଗିନାକୁ ବାହାରେ ପକାଇ ଦେଉଛୁ, ସେଇଟା ପରେ କେତେ ସମସ୍ୟା ସୃଷ୍ଟି କରିବ ସେ କଥା ଭାବୁନାହୁଁ। ସେତେବେଳେ ପରିବେଶର ସ୍ୱଚ୍ଛତା କି ନାଳରେ ପାଣି ଜମିବା ସମସ୍ୟା ଏସବୁ କିଛି ମନକୁ ଆସେନା। ସେଇଥିପାଇଁ ତ ରାସ୍ତା କଡ଼ରେ ଗଦା ଗଦା ଅଳିଆ, ଏହାରି ଦ୍ୱାରା ପରିବେଶ ପ୍ରଦୂଷିତ ହୁଏ, ରୋଗ ବ୍ୟାପେ, ନଳାମାନଙ୍କରେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୁଏ। ତେଣୁ ଶ୍ରୋତାବନ୍ଧୁ, ଏସବୁ ପାଇଁ ଆମେ ଦାୟୀ କି ନୁହେଁ କହିଲେ, ବାକି ରହିଲା ମାନବୀୟ ପରିବେଶର କଥା। ଆମେ ଯଦି ଆମ ଘରେ ବସି ପରିବାରର ସବୁ ସଦସ୍ୟଙ୍କ ସହ ମିଶି ଏକାଠି ଖାଆନ୍ତେ ତେବେ କେତେ ଭଲ ହୁଅନ୍ତା କହିଲେ? ଏହାଦ୍ୱାରା ପରିବାରର ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପରସ୍ପର ସହ ସମ୍ପର୍କ ମଜବୁତ ହୁଅନ୍ତା, ସୁଖ ଦୁଃଖର ଆବଣ୍ଟନ ହୁଅନ୍ତା, ସମସ୍ତଙ୍କ ଭିତରେ ଭଲ ବୁଝାମଣା ରୁହନ୍ତା। ଘରର ବାସନ କୁସନକୁ ଅବର୍ଜନା ଭାବି ବାହାରେ ତ ଫୋପାଡ଼ି ଦିଅନ୍ତେ ନାହିଁ, ସେସବୁକୁ ଧୋଇ ଧାଇ ସଫା କରି ସାଇତି ରଖନ୍ତେ, ବାହାରର ଅଳିଆ କମିଯାଆନ୍ତା। ବାହାରର ଖାଦ୍ୟ ଅପେକ୍ଷା ଘରର ଖାଦ୍ୟ ଖାଇଲେ ଦେହ ଓ ମନ ଭଲ ରହିଥାଏ, ଏକଥାରେ ତ ସମସ୍ତେ ଏକମତ ହେବେ ନିଶ୍ଚୟ। ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରକାର ଚିନ୍ତନ ମନ୍ଥନ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ଭିତରେ ପ୍ରତ୍ୟେକ ମଣିଷର ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ସବୁ ମଣିଷ ଯଦି ସଚେତନ ହେବେ, ଏ ଦିଗରେ ଯତ୍ନବାନ ହେବେ, ତେବେ ସମସ୍ୟା ଅନେକ ପରିମାଣରେ କମିଯିବ। ଏଇ ଯେମିତି ଛୋଟ ଛୋଟ କାମ ପାଇଁ ଅଳ୍ପ ବାଟ ଯିବାକୁ ଥିଲେ ଗାଡ଼ି ବ୍ୟବହାର ନ କରି ଯଦି ସାଇକେଲରେ ଯିବା ଆସିବା କରାଯାଆନ୍ତା, ତେବେ ପରିବେଶ ପ୍ରଦୂଷଣ ହେବାରୁ ଅନେକ ପରିମାଣରେ ରକ୍ଷା ମିଳିଯାଆନ୍ତା। ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଏହି ଅବସରରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଆଇନଜୀବୀ ଜ୍ୟୋତିରଞ୍ଜନ ନାୟକ।
2: ସାଇକେଲ ଆମ ଶରୀର ପ୍ରତି ବହୁତ ଉପକାରୀ। ଯେତେବେଳେ ମୋଟର ଚାଳିତ ଯାନ ନଥିଲା ସେତେବେଳେ ଆମେ ସମସ୍ତେ ସାଇକେଲ ଉପରେ ହିଁ ନିର୍ଭର କରୁଥିଲେ, ଦୂର ଜାଗା ହଉ ପାଖ ଜାଗା ହଉ ଆମେ ଯାଉଥିଲେ। କିନ୍ତୁ ବର୍ତ୍ତମାନ ମୋଟର ଚାଳିତ ଯାନ ଆସିଲା ପରେ ଆମେ ଦୂର ଜାଗାକୁ ଯିବା ପାଇଁ ମୋଟର ଚାଳିତ ଯାନ ବ୍ୟବହାର କରୁଛୁ ବହୁତ ମାତ୍ରାରେ, ଆଉ ଲକ୍ଜରୀ ପାଇଁ ମଧ୍ୟ ବ୍ୟବହାର କରୁଛୁ। ସାଇକେଲଟେ ଆମେ କିଣିଲେ ସେଥିରେ କମ୍ ଅର୍ଥରେ ଆମର ସମସ୍ୟାର ସମାଧାନ କରିପାରୁ। ସାଧାରଣ ଲୋକଟିଏ ତାର କମ୍ ଅର୍ଥରେ ସାଇକେଲଟିଏ କିଣି ତାର ଗୁଜୁରାଣ ବି ମଧ୍ୟ ମେଣ୍ଟେଇପାରେ। ବର୍ତ୍ତମାନ ଆମେ ମୋଟର ଚାଳିତ ଯାନ ଉପରେ ଏତେ ମାତ୍ରାରେ ନିର୍ଭର ନ କରି ସାଇକେଲ ଉପରେ ନିର�ଭର କଲେ ଭଲ। ଯଦି 5 କିଲୋମିଟର 10 କିଲୋମିଟର ଭିତରେ ଯିବାକୁ ପଡୁଛି ତାହେଲେ ଆମେ ସାଇକେଲକୁ ବ୍ୟବହାର କରିବା ଦରକାର। ଶ୍ରମଜୀବୀମାନେ ଯେଉଁମାନେ କାମ କରିବା ପାଇଁ ଯାଉଛନ୍ତି ସେମାନେ ଯେତିକି କମ୍ ବାଟ ଯାଉଛନ୍ତି ତାହେଲେ 10 କିଲୋମିଟର ଭିତରେ ସାଇକେଲକୁ ବ୍ୟବହାର କରନ୍ତୁ। ସେମାନଙ୍କର ଅର୍ଥନୀତିରେ ସୁଦୃଢ଼ ହେବ, ସେମାନେ ତେଲ ପଇସାରେ ବଞ୍ଚିବେ ଏବଂ ସାଇକେଲ ନେଲେ ଶରୀର ମଧ୍ୟ ସୁସ୍ଥ ରହିବ। ଏତଦ୍ ବ୍ୟତୀତ ସ୍କୁଲ

0: କଲେଜ ପିଲାମାନେ ଯାଉଛନ୍ତି ସେମାନଙ୍କୁ ସାଇକେଲ ଦିଆଯାଉ। ବର୍ତ୍ତମାନ ଯୋଉ ଜଙ୍କ ଫୁଡ୍ ଖାଉଛନ୍ତି ପିଲାମାନେ ସେମାନଙ୍କ ମେଦ ବହୁଳତା ହେଇଯାଉଛି। ବିଶେଷଜ୍ଞ ମାନେ କହୁଛନ୍ତି ଯେ ସେମାନଙ୍କର ଓଜନ କମେଇବାକୁ ପଡିବ, ସେମାନଙ୍କୁ ସକାଳ ମର୍ଣ୍ଣିଂ ୱାର୍କ ଦରକାର, ସେମାନଙ୍କୁ କାମ ଦରକାର, ବ୍ୟସ୍ତ ବହୁଳତା ସମୟ ଭିତରେ ସେମାନେ କାମ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ତେଣୁ ଯଦି ସ୍କୁଲ କଲେଜ ଗଲାମାନେ ପିଲାମାନଙ୍କୁ ସାଇକେଲ ଦିଆଯାଏ, ଶ୍ରମଜୀବୀ ଲୋକମାନଙ୍କୁ ସାଇକେଲ ଦିଆଯାଏ, ଯେଉଁମାନେ ଅଫିସକୁ ଯାଉଛନ୍ତି 5-10 କିଲୋମିଟର ଭିତରେ ସେମାନଙ୍କୁ ମଧ୍ୟ ସାଇକେଲ ଦିଆଯାଏ, ତାହେଲେ ତାଙ୍କର ଶରୀର ସୁସ୍ଥ ରହିବ, ଜଏଣ୍ଟ ଗୁଡ଼ା ମଧ୍ୟ ଭଲ କାର୍ଯ୍ୟ କରିବ। ଜାପାନର ଲୋକମାନେ 57% ଲୋକମାନେ ସାଇକେଲକୁ ବ୍ୟବହାର କରନ୍ତି, ସେମାନେ ସାଇକେଲ ବ୍ୟବହାର କରନ୍ତି, ତାଦ୍ୱାରା ପରିବେଶ ସୁସ୍ଥ ରୁହେ, ତାଙ୍କର ପରିବେଶ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି, ସାଇକେଲ ହେଲେ ମଧ୍ୟ କମ୍ ରାସ୍ତାରେ ଯାଇପାରିବ। ୟୁଏସ୍ର ଲୋକମାନେ 65% ଲୋକ ସପ୍ତାହକୁ ଥରେ ଲେଖା ସାଇକେଲ ବ୍ୟବହାର କରନ୍ତି। ଇଣ୍ଡିଆରେ 27% ଲୋକ ସାଇକେଲ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ବେଳେ 50% ଲୋକଙ୍କ ପାଖରେ ସାଇକେଲ ଅଛି। ଭାରତବର୍ଷରେ ସବୁଠାରୁ ଅଧିକ ସାଇକେଲ ବ୍ୟବହାର କରୁଛନ୍ତି ୱେଷ୍ଟବେଙ୍ଗଲ ଲୋକ, ତାପରେ ରହିଛି ମଧ୍ୟପ୍ରଦେଶ, ବିହାର, ଓଡ଼ିଶା, ସେମାନେ ମଧ୍ୟ ସାଇକେଲକୁ ବହୁତ ଗୁରୁତ୍ୱ ଦେଉଛନ୍ତି। ଆମେମାନଙ୍କ ସଚେତନତା ସେତିକି ପରିମାଣରେ ବଢ଼ିବା ଦରକାର। କଲେଜ ଯିବା ପିଲାମାନଙ୍କୁ ଗାଡ଼ି ନଦେଇ ସାଇକେଲ ଦେବା, ଯାହାଦ୍ୱାରା ଆମର ରାସ୍ତାଘାଟର ସଙ୍କଟ ଅଛି, ଟ୍ରାଫିକ ସମସ୍ୟା ଅଛି, ପିଲାମାନଙ୍କର ବୟସ ସେତିକି ହେଇନାହିଁ ଗାଡ଼ି ନେଇକି ଯିବା ପାଇଁ, ଲୋକ ଆମେ ଗାଡ଼ି ଦେଇଦେଉଛେ, ତାହାର ମଧ୍ୟ ସମସ୍ୟାର ସମାଧାନ ହେଇପାରିବ। ସାଇକେଲ ଚଲେଇଲେ ଚଳଚଞ୍ଚଳ ଅବସ୍ଥାରେ ସେମାନଙ୍କର ଶରୀର ମଧ୍ୟ ସୁସ୍ଥ ରହିବ, ପଲ୍ୟୁସନ୍ ହେବ ନାହିଁ, ଅଧିକ ତେଲ ପଡ଼ିବ ନାହିଁ, ରାସ୍ତାଘାଟ ଜାମ୍ ହେବ ନାହିଁ। ଆଉ ସାଇକେଲର ବହୁତ ଆବଶ୍ୟକତା ଅଛି। ବୈଜ୍ଞାନିକ ମାନେ କହୁଛନ୍ତି ଯେ ଦିନକୁ ଦିନ ତେଲ ସରିଯାଉଛି, ତେଲ ସରିଯିବାରୁ ତୈଳ ସଙ୍କଟ ଦେଖାଯିବ ବିଶ୍ୱରେ। ତେଲ ସଙ୍କଟରୁ ଦୂରେଇବା ପାଇଁ ହେଲେ ଆମକୁ ସାଇକେଲର ଆବଶ୍ୟକତା ବହୁତ ରହିଛି, ଆଦ୍ୱାରା ପଲ୍ୟୁସନ୍ ଫ୍ରି ହେବ, ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ।
1: ହଁ ଶ୍ରୋତା ବନ୍ଧୁ, ଆସନ୍ତୁ ସମସ୍ତେ ଏ ଦିଗରେ ଚିନ୍ତା କରିବା, ସକ୍ଷମ ଅନୁସାରେ ସାଇକେଲ ଚଲାଇବା, ଗାଡ଼ି ମଟର ଉପରେ ଅଧିକ ନିର୍ଭର ନ କରି ସାଇକେଲ ଦ୍ୱାରା ଯଥାସାଧ୍ୟ ଯିବା ଆସିବା କରିବା। ଏହାଦ୍ୱାରା ଖାଲି ଆମର ନୁହେଁ, ଆମ ଦେଶର ସମଗ୍ର ବିଶ୍ୱର ମଧ୍ୟ ଅନେକ ସମସ୍ୟାର ସମାଧାନ ହୋଇଯିବ।

0: ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ଓ ସର୍ବେ ଭବନ୍ତୁ ସୁଖୀନର ମହାନ ସଂକଳ୍ପକୁ ସାକାର କରିବା।
1: କଥିକରେ ଶୁଣୁଥିଲେ ଆଲୋଚନା ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ ଏ ସମ୍ପର୍କରେ କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ରାଗ ମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମ ଶିଳ୍ପୀ ଗାଇଛନ୍ତି ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ତନ୍ମୟ କୁମାର ହୋତାରାଗ ଉପରେ ଆଧାରିତ ଗୀତ ଗାଇଛନ୍ତି ମାୟାଧର ମାନସିଂଙ୍କ ରଚନାରୁ।

0: ରାଗମଞ୍ଜରୀରେ ଆପଣମାନେ ଶୁଣିଥିଲେ ରାଗ ଉପରେ ଆଧାରିତ କେତୋଟି ଗୀତ ଶିଳ୍ପୀ ତନ୍ମୟ କୁମାର ହୋତାଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ରାଜା ଅରବିନ୍ଦ ଶେଖର ମହାନ୍ତି ଏବଂ ମାୟାଧର ମାନ ସିଂ। ସଙ୍ଗୀତ ଏ ମହେଶ୍ୱର ରାଓ। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଅଂଶଗ୍ରହଣ କରିଥିଲେ ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ଭାଓଲିନ୍ ଏ ନାରାୟଣ ରାଓ ଏବଂ ତବ୍ଲାରେ ଯୋଗେନ୍ଦ୍ରନାଥ ସ୍ୱାଇଁ, ପ୍ରଯୋଜନା ଦୁର୍ଗା ମାଛି। ରାଗମଞ୍ଜରୀ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବଧେଇଶ ବିଳାସର 43ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣ ଦାସ।

ପାର୍ବତୀ ଭଳି ଭସ୍ମ ବିଭୂଷିତ ରାମ ଓ ହଳଦୀ ବର୍ଣ୍ଣା ସୀତା ଏକାମ୍ର ଭୁବନେଶ୍ୱରର ଅଶୋକାଷ୍ଟମୀ ରଥବାହକ ମନ୍ତ୍ର ପଢ଼ିବା ଭଳି ବାହକ ସୁମନ୍ତ୍ର ଓ ସଙ୍ଗରେ ବ୍ରହ୍ମଚାରୀ ଲକ୍ଷ୍ମଣ। ପ୍ରଜାମାନେ କହିଲେ, ବନରେ ଆମେ ପୁର ରଚନା କରିବୁ। ଏ ଦଣ୍ଡକାରଣ୍ୟରେ ରାଜା ନଥିବାରୁ

ତୁମ ବକ୍ତା ଅର୍ଥାତ୍ ପିତା ଏଠାକୁ ପଠାଇଛନ୍ତି, ଆମକୁ ପ୍ରଜା କରନ୍ତୁ ଏଠାରେ। ଶ୍ରୀରାମ କହିଲେ, ଏଠି ମଧ୍ୟ ପ୍ରଜା ଅଛନ୍ତି, ଏଠି ଚତୁରଙ୍ଗ ବଳ ଅଛନ୍ତି, ଗିରିମଲ୍ଲୀ ସହ ଚମ୍ପା ବୃକ୍ଷ, ନାରିକେଳ ବୃକ୍ଷ ପ୍ରଜା ଭଳି ଅଛନ୍ତି। ଦୁଇ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ଭଞ୍ଜ, ବତ୍ସକ, ସୁରଭି ଓ ପୟଧର ଶବ୍ଦ ଦ୍ୱାରା ବୃକ୍ଷ ବୁଝାଇବା ସଙ୍ଗେ ସଙ୍ଗେ ଗାଭୀ ଓ ଏହାର ବତ୍ସାକୁ ବୁଝାଉଛନ୍ତି। ରଥ ଅର୍ଥରେ ବେତଗଛ ଓ ଗନ୍ଧର୍ବ, ଘୋଡ଼ା, ମୃଗ ପ୍ରଭୃତି ବୁଝାଉଛି। ସାକ୍ଷୀ ଅର୍ଥରେ ବୃକ୍ଷ ଓ ପଦାତି ବାହିନୀ ବୁଝାଉଛି, ବନରେ ସେ ଏକା ନୁହନ୍ତି। ବୃକ୍ଷମାନେ ସାଥୀ ଓ ରକ୍ଷକ ବୋଲି ଶବ୍ଦ ଓ ଅର୍ଥ ସମନ୍ୱୟରେ ପ୍ରଜାମାନଙ୍କୁ ବୋଧ କରାଯାଇଛି। ପ୍ରଜାମାନଙ୍କୁ ବିଦା କରି ଉଦ୍ବେଗ ସହ ଭରଦ୍ୱାଜ ଆଶ୍ରମରେ ପହଞ୍ଚିଲେ ଶ୍ରୀରାମ। ବୁଝାଇ କହିଲେ, ଭରଦ୍ୱାଜ, ତୁମେ ସିଂହ, ବନ ହିଁ ତୁମର ବାସସ୍ଥଳୀ, ମଦାନ୍ଧ ଅସୁରକୁ ନାରା ଚମାରି ଶେଷ କର। ଚିତ୍ରକୂଟ ପର୍ବତ ଗହ୍ୱରରେ ବିଜେ କଲେ ସେ ପର୍ବତ ଆମୋଦିତ ହେବ, ପୟସ୍ୱୀ ନଦୀର ଜଳ ଆନନ୍ଦ ଦେବ। ଦିନେ ସେଠି ରହି ବର୍ତ୍ମ ବା ବାଟରେ ଗଲାବେଳେ ବନ୍ୟ ନାରୀ କୁହାକୁହି ହେଲେ, ଏ ପରମ ସୁନ୍ଦର ପୁରୁଷ ଦୁଇଟି ମଧ୍ୟରୁ କିଏ ଏ ନାରୀର ବର? ପଚାରିଲେ ସୀତାଙ୍କୁ, ଏ ଦୁହେଁ କ'ଣ ତୁମ ଭାଇ ବର ନ ମିଳିବାରୁ ସଙ୍ଗରେ ନେଇ ବୁଲୁଛନ୍ତି? କୁହ, କିଏ ବର ଆଉ କିଏ ଦେବର? ପ୍ରଳମ୍ବ କୁନ୍ତଳା ଅର୍ଥାତ୍ ଦୀର୍ଘକେଶୀ ସୀତାଙ୍କ ବିଳମ୍ବ ଦେଖି ଲକ୍ଷ୍ମଣ ଡାକିବାରୁ ସୀତା କହିଲେ, ଏ ମୋ ଦେବର। ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ଗଙ୍ଗା ପାର ହୋଇ ଚିତ୍ରକୂଟ ପର୍ବତରେ ବିଜେ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର ସପ୍ତଦଶ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 43ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣ ଦାସ, କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମାମଣି ଦେବୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

ସଦା ମୁଁ କହୁଥିଲି ଆପଣଙ୍କୁ ଚାଲ ଚାଲ ଝୁଣ୍ଟିବା, ସେଇଥିପାଇଁ ତ ଆମକୁ ପ୍ରତି ମୁହୂର୍ତ୍ତରେ ସଜାଗ ବା ସେତିକି ସତର୍କ ହେଇ ଆଗକୁ ଚାଲିବାକୁ ପଡ଼ିଥାଏ। କିନ୍ତୁ ଆମେ ଆମ ବାସ୍ତବ ଜୀବନରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାରେ ପହଞ୍ଚିବା ପାଇଁ ଆମେ ବିଭିନ୍ନ ପ୍ରକାରର ଯାନବାହନର ବ୍ୟବହାର କରିଥାଉ। ହେଇପାରେ ମଟରସାଇକେଲ, ବସ୍, ଟ୍ରେନ୍ ଅବା ଉଡ଼ାଜାହାଜ, ଏରୋପ୍ଲେନ୍, କିନ୍ତୁ ତା ପୂର୍ବରୁ ସାଇକେଲ, ଯାହାକୁ ଆଜି ବି ଆମେ ବ୍ୟବହାର କରୁଛେ। ସାଇକେଲ ଯାହା ଆମ ପାଇଁ ଅତି ପୁରାତନ କଥାଟିଏ, ଯାନଟିଏ, ତେଣୁ ସବୁପରେ ଆମେ କହିପାରିବା ସାଇକେଲ ଚଲେଇ ଚଲେଇ ରାସ୍ତା ପାରି ହେବାର ଅନୁଭୂତି ସତରେ ଏକଦମ ନିଆରା। କିନ୍ତୁ ଶ୍ରୋତାବନ୍ଧୁ, ଟିକେ ଦେଖିକି

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ହସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: କହୁଥିଲି ଆପଣଙ୍କୁ ସେଇ ସାଇକେଲର କଥା। କିଛି ଜିନିଷ ବୁହାଇ ନେବାରେ ଆମକୁ ଅତି ସହଜରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ନେଇଯିବାରେ ସାଇକେଲ ଆମକୁ ଅନେକ ସାହାଯ୍ୟ କରିଥାଏ। ତେଣୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଆମକୁ ପହଞ୍ଚିବା ଭିତରେ ନା ଥାଏ ପରିବେଶକୁ ସେତିକି ଦୂଷିତ କରିବା, ବରଂ ସାଇକେଲ ପ୍ରତ୍ୟେକ ଦିନ କିଛି ସମୟ ଚଲାଇବା ଦ୍ୱାରା ପ୍ରତ୍ୟେକଟି ମଣିଷ ସେତିକି ସୁସ୍ଥ ଏବଂ ଫିଟ୍ ରହିଥାଏ।

ତେଣୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନ ସାଇକେଲ ଚଲାଇବା ଦ୍ୱାରା ଆମ ଶରୀର ସେତିକି ସୁସ୍ଥ ରହିଥାଏ, ଆମ ହୃଦୟକୁ ସେତିକି ମଜବୁତ କରିଥାଏ, ଆମ ଓଜନକୁ ନିୟନ୍ତ୍ରଣ ରଖିଥାଏ ଏବଂ ଆମର ମାନସିକ ଚାପ କମେଇବାରେ ମଧ୍ୟ ସେତିକି ସହାୟକ ହୋଇଥାଏ। ତେଣୁ ଆମେ ସମସ୍ତେ ପ୍ରତ୍ୟେକ ଦିନ କିଛି ସମୟ ପାଇଁ ସାଇକେଲ ଚଲାଇବା ସହିତ ଆସନ୍ତୁ ଅନ୍ୟମାନଙ୍କୁ ସାଇକେଲ ଚଲାଇବାକୁ କହିବା।

ସଦାବନ୍ଧୁ ଆଜି କଥାରେ କଥାରେ ଗୀତରେ ଗୀତରେ ଏ ସାଇକେଲ ଚଲାଇବାକୁ କଥାଟିକୁ ସାଥୀ କରି କିଛି ବାଟ ଆସିବା ପରେ ଏବେ ଆପଣଙ୍କ ଭାବନା କ'ଣ କହୁଛି? ଆପଣଙ୍କ ଭାବନା ଶ୍ରୋତାବନ୍ଧୁ ଯାହା ବି ଭାବୁଥାଉ ନା କାହିଁକି, କିନ୍ତୁ ଆମେ ସାଇକେଲ ପ୍ରତିଦିନ କିଛି ସମୟ ଚଲାଇବା ଦ୍ୱାରା ଆମ ଶରୀରକୁ ମିଳୁଥିବା ମୁଖ୍ୟ ସ୍ୱାସ୍ଥ୍ୟଗତ ଲାଭଗୁଡ଼ିକ ହେଉଛି ଆମର ହୃଦଯନ୍ତ୍ର ମଜବୁତ ହୋଇଥାଏ। ନିୟମିତ ଆମେ ସାଇକେଲ ଚଲାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହେବା ସହିତ ହୃଦଘାତ ଆଶଙ୍କା ମଧ୍ୟ ସେତିକି କମ୍ ଥାଏ।

ତେଣୁ ଶ୍ରୋତାବନ୍ଧୁ, ସେ ସକାଳ ହେଉ କି ସଞ୍ଜ ବିଭିନ୍ନ ପ୍ରକାରର ଯୋଗ କରିବା ଦ୍ୱାରା ଆମେ ଯେମିତି ଫିଟ୍ ରହିଥାଉ, ଠିକ୍ ସେମିତି ବେଳେବେଳେ ଆମେ ଦ୍ରୁତ ଗତିରେ ସାଇକେଲ ଚଲାଇବା ଦ୍ୱାରା ବହୁତ କ୍ୟାଲୋରି ମଧ୍ୟ ପାଇବା ସହିତ ଆମ ଶରୀରର ଚର୍ବି ଅଂଶକୁ ମଧ୍ୟ ସେତିକି ପରିମାଣରେ କମାଇଥାଏ। ଏହାଛଡ଼ା ଆମ ଦେହର ମାଂସପେଶୀ ସେତିକି ସୁଦୃଢ଼ ହେବା ସହିତ ଆମ ଗୋଡ଼ ଆଣ୍ଠୁ ମଧ୍ୟ ସେତିକି ମଜବୁତ ହୋଇଥାଏ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା

0: ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତା ବନ୍ଧୁ, ଆପଣ ଲକ୍ଷ୍ୟ କରିଥିବେ ବା ଅନୁଭବ କରିଥିବେ, ଆମେ ଘରେ ବସି ରହିଲେ କିମ୍ବା ଅଳସୁଆ ହୋଇ ଘରେ ଶୋଇ ରହିଲେ ବିଭିନ୍ନ ପ୍ରକାରର ନକାରାତ୍ମକ କଥା ଆମ ମନ ଭିତରେ ପ୍ରବେଶ କରିଥାଏ। କିନ୍ତୁ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଲେ କିମ୍ବା ବିଭିନ୍ନ ପ୍ରକାରର ଯୋଗ ତଥା ସାଇକେଲ ଚଲାଇବା ଦ୍ୱାରା ଆମ ଭିତରର ମାନସିକ ସ୍ଥିରତା ସେତିକି ପରିମାଣରେ ବଢ଼ିଥାଏ ତଥା ଚିନ୍ତା ଏବଂ ଡିପ୍ରେସନକୁ ମଧ୍ୟ ସେତିକି ପରିମାଣରେ କମ୍ କରିଥାଏ।

ତେଣୁ ଶ୍ରୋତା ବନ୍ଧୁ, ଆମେ ପ୍ରତ୍ୟେକ ଦିନ କିଛି ସମୟ ସାଇକେଲ ଚଲାଇବା ଦ୍ୱାରା ରକ୍ତଚାପ, ମଧୁମେହ ନିୟନ୍ତ୍ରଣ ହୋଇଥାଏ। ଦୈନିକ ପ୍ରାୟତଃ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତ୍ୟେକ ଦିନ 10-15 କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଲାଇବାକୁ ପରାମର୍ଶ ଦେଇଥାନ୍ତି। କାହିଁକିନା ଆମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପଦ। ଆମେ ଯଦି ନିଜ ଶରୀର ଯତ୍ନ ନେବା, ତାହେଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ଭାବରେ

ଶ୍ରୋତାବନ୍ଧୁ କଥା କହୁଥିଲେ ଏଠି କଥା ସରେ ନା, କିନ୍ତୁ ସମୟ ସାଥିରେ ଏଠି କଥା ସାରିବାକୁ ପଡ଼େ। କିନ୍ତୁ ଦୁନିଆରେ ଏମିତି କିଛି କଥା ଯାହା ଆମ ଜୀବନ ପାଇଁ ସେତିକି ଅମୂଲ୍ୟ ଏବଂ ଉପଯୋଗୀ। ଆଜିର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥୀ କରି ଶ୍ରୋତାବନ୍ଧୁ ଆମେ ଯେତେ ଆଗକୁ ବଢ଼ିଲେ ମଧ୍ୟ, ନିଜକୁ ଯେତେ ସହଜ ଏବଂ ସରଳ କଲେ ମଧ୍ୟ, ଏ ପାଦ ଚାଲିବା ଶିଖୁ, ଏ ମୁଣ୍ଡ ସେତିକି ବୋଝକୁ ବୋହୁ, ଏ ହାତ ସେତିକି କର୍ମ କରୁ। ଯେଉଁ ଚାଲିବାରେ ବୁହାଇବାରେ ଅବା କର୍ମ କରିବା ପଛରେ ରହିଛି ଆମ ଶରୀର, ସେତିକି ସୁସ୍ଥ ଅନୁଭବ କରିବାର ଚାବିକାଠି। ତେଣୁ ଆମେ ଯେତେ ଶିଳ୍ପର ଉନ୍ନତି କଲେ, ଯେତେ ପ୍ରକାରର ଯନ୍ତ୍ରଚାଳିତ ଗାଡ଼ି ବ୍ୟବହାର କଲେ ମଧ୍ୟ, ସାଇକେଲ ସବୁବେଳେ ସାଇକେଲ, ରାସ୍ତାରେ ସାଇକେଲ, ମୁକ୍ତ ବାୟୁ, ଖୋଲା ଆକାଶ, ଗହୀର ପାଟର ସରୁ ରାସ୍ତା ଦେଇ ଅବା ପିଚୁ ସେ ଚାଲୁଥାଏ, ଆଗକୁ ସେମିତି ଗଢ଼ୁଥାଏ, ଆମ ଶରୀରକୁ ସେତିକି ସୁସ୍ଥ ରଖୁଥାଏ। ତେଣୁ ଶ୍ରୋତାବନ୍ଧୁ ଆସନ୍ତୁ, ସବୁପରେ ବି ଆମେ ସାଇକେଲ ଚଲାଇବା, ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ସାଇକେଲ ଚଲାଇବାକୁ କହି ସେତିକି ସୁସ୍ଥ ରହିବାକୁ କହିବା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ହାନୁସ୍, ମୂଳ ହିନ୍ଦୀ ମଞ୍ଚ ନାଟକ ଭୀଷ୍ମ ସାହାଣୀ, ବେତା ରୂପାନ୍ତର ଚିରଞ୍ଜିତ, ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ନାଟକ ହାନୁସ୍।
1: ଚାଲିଲା ଘଣ୍ଟା ଚାଲିଲା। ବାପା, ଆପଣଙ୍କର 13 ବର୍ଷର ପରିଶ୍ରମ ଆଜି ସାର୍ଥକ ହେଲା।
2: ମା, ଏ ମା,
3: କଣ ହେଲେ କାହିଁକି ଚିତ୍କାର କରୁଛୁ? କି ବିପତ୍ତି ପଡିଛି?
1: ମା, ବାପାଙ୍କର ଘଣ୍ଟା ଟିକ୍ ଟିକ୍ କଲାଣି, ଘଣ୍ଟା ଚାଲିଲାଣି, ଶୀଘ୍ର ଆସ ଦେଖ।
4: ୟାନକା, ପାଟି କରନା, ମାକୁ କାହିଁ ଏବେ ଡାକୁଛୁ?
3: କାହିଁକି, ମୁଁ ଆସିଗଲେ କଣ ଏ ନିଉଛଣା

0: ଉପରେ ଦୃଷ୍ଟି ପଡିଯିବ କି?
1: ଶୁଣ ମା, ଶୁଣ, ଟିକ୍ ଟିକ୍ ଟିକ୍ ଟିକ୍ ଚାଲୁଛି ନା ଘଣ୍ଟା?
0: ଚାଲୁଛି ତ, ଏ କିଛି ନୂଆ କଥା ନୁହେଁ। ଗତ 13 ବର୍ଷ ଭିତରେ ଏଇଭଳି 20 ଥର ଚାଲିଲାଣି ଆଉ ବନ୍ଦ ବି ହେଲାଣି।
1: ମା, ଏଥର କିନ୍ତୁ ଚାଲିବ, ଦେଖିବ ସାରା ସହର କହୁଛି। ହାନୁ ସବୁଠାରୁ ଜଣେ ଭଲ କାରିଗର, ହେଲେ ତମେ ତମେ ହିଁ ଏକମାତ୍ର ବ୍ୟକ୍ତି ଯାହାର ବାପାଙ୍କ ଯୋଗ୍ୟତା ଉପରେ ଭରସା ନାହିଁ। ତମେ କମାର ଦାଦାଙ୍କୁ ପଚାରୁନୁ? କଣ କମାର ଦାଦା, ଘଣ୍ଟା ଏଥର ନିୟମିତ ଚାଲିବ ତ?
2: ହଁ ଝିଅ ୟାନକା, ଆଶା ତ ଲାଗୁଛି। ହେଲେ କଥା କଣ କି, ଏଥର ତୋ ବାପା ସ୍ପ୍ରିଙ୍ଗକୁ ଚଲେଇବା ଆଉ ପେଣ୍ଡୁଲମକୁ ହଲେଇବା ପାଇଁ ଯୋଉ ନୂଆ ଉପାୟ ବାହାର କରିଛନ୍ତି ନା, ସେଥିରୁ ତ ଏଇଆ ଲାଗୁଛି ଯେ
1: ଏଥର ଘଣ୍ଟା ନିଶ୍ଚୟ ହେଇଯିବ। ମା, କାଲି ୟୁନିଭର୍ସିଟିରୁ ଯୋଉ ଗଣିତ ପ୍ରଫେସର ବାପାଙ୍କୁ ଭେଟିବାକୁ ଆସିଥିଲେ, ସେ ବି କହୁଥିଲେ ଯେ ଏଥରକ ଘଣ୍ଟା ନିଶ୍ଚିତ ଭାବରେ ତିଆରି ହେଇଯିବ। ବାପା,
3: ହଁ କହ,
1: ତମେ ସେ କଥା ଯେମିତି ଭୁଲି ନ ଯାଅ।
3: କୋଉ କଥା ଝିଅ?
1: ତମେ କହିନଥିଲ ଏଇ ଘଣ୍ଟା ସହରର କୋଉ ବଡ଼ ମିନାର ଉପରେ ଲାଗିବ, ତାପରେ ସର୍ବପ୍ରଥମେ ଏଥିରୁ ଗୋଟିଏ ଛୋଟ ଝରକା ଖୋଲିଯିବ, ଆଉ ସେଥିରୁ ଲାଲ ମୁକୁଟ ପିନ୍ଧା ଗଞ୍ଜାଟିଏ ଡେଣା ଫଡ଼ଫଡ଼ କରି ବାହାରି ଆସିବ ଆଉ ଜୋରରେ ବବେଇବ। ପୁଣି 5 ଜଣ ସନ୍ତ ଜଣ ଜଣ କରି ଆସି ଦର୍ଶନ ଦେବେ, ପୁଣି ଭିତରକୁ ଚାଲିଯିବେ, ତାପରେ ଝରକା ଆପେ ବନ୍ଦ ହେଇଯିବ ଏବଂ ପୁଣି ଘଣ୍ଟା ବାଜିବ, ଟିକ୍ ଟିକ୍ କରି ସମୟ ଜଣେଇ ଦବ। ଏସବୁ ହବ ନା ବାପା?
3: ବୁଝିଲୁ ଝିଅ ୟାନକା, ଏକଥା ମୁଁ ତତେ କହିଲା ବେଳେ ତୁ ମାତ୍ର 4 ବର୍ଷର ଗୋଲ ଗାର୍ଲ ଛୋଟ ଝିଅଟିଏ ଥିଲୁ, ଆଉ ମୁଁ ବି ଯୁବକ ଥିଲି, ନୂଆ ନୂଆ ସ୍ୱପ୍ନ ଦେଖୁଥିଲି। ତୋ ମା ନୀତି ଚର୍ଚ୍ଚକୁ ଯାଉଥିଲେ, ପୂଜା ପ୍ରାର୍ଥନା କରୁଥିଲେ, ଆଉ ତୁ ନା ତୁ ଗଞ୍ଜା କୁକୁଡ଼ାଙ୍କ ପଛରେ ଦୌଡୁଥିଲୁ, ଆଉ ତୁମ ଦୁଇଙ୍କୁ ଖୁସି କରିବାକୁ ସେତେବେଳେ ମୁଁ ଏଇ କଥା କହିଥିଲି ଯେ ମୁଁ ଘଣ୍ଟାରେ 5 ଜଣ ସନ୍ତଙ୍କର ମୂର୍ତ୍ତି ଲଗାଇଦେବି, ଆଉ ଗଞ୍ଜା ବି ରାବିବ। ୟାନକା ଜାଣିଛୁ, ମୁଁ ବି ଦରବୁଢା ହେଲିଣି, ସେ କଥା ତ ମୁଁ କେବେଠୁ ଭୁଲିଗଲିଣି। ଏବେ ତ ମୋର ମନଧ୍ୟାନ କେବଳ ଘଣ୍ଟାର ସ୍ପ୍ରିଙ୍ଗ ରିଙ୍ଗସ ଆଉ ଲୁହା ଖାଡି ଉପରେ ଲାଗି ରହିଛି।
0: ଦେଖ ଦେଖ, ଘଣ୍ଟା ପୁଣି ବନ୍ଦ ହେଇଗଲା, ମୁଁ କହୁଥିଲି ନା।
1: ହଁ, ପୁଣି ବନ୍ଦ ହେଇଗଲ ବାପା?
0: ଆଲୋ, ବାପାଙ୍କୁ କଣ ପଚାରୁଛୁ? ଏଇ ଅଲଖଣା ଘଣ୍ଟା ତ ଆମକୁ ଦାଣ୍ଡର ଭିକାରି କରି ଛାଡି ଦେଇଛି। ଆଗରୁ ଇଏ ତାଲା ତିଆରି କରୁଥିଲେ, ସେଥିରେ ଘର ସଂସାର ଠିକ ଚାଲିଥିଲା। ଏଇ ଘଣ୍ଟା ପଛରେ ପଡି ସେ କାମ ବି ଛାଡିଲେ। ଏବେ ତମେ ଦିଏ ବାପ ଝିଅ ଶୁଣିଥାଅ, ଆଜି ଘରେ ଚୁଲି ଜଳିନି କି ରନ୍ଧା ହେଇନି, ଆଜି ସମସ୍ତେ ଉପାସ ରହିବା। ମୋର ତ ମନେ ହେଉଛି ଏଇ ରିଙ୍ଗ ଫିଙ୍ଗ ଆଉ ସ୍ପ୍ରିଙ୍ଗ ସବୁକୁ ଟେକି ନେଇ ଗଳିଦାସ୍ତରେ ଫୋପାଡ଼ି ଦେଇ ଆସିବି।
1: ବାପା, ହେ ଘଣ୍ଟା ଆଉ କଣ ଚାଲିବନି?
3: ରହ, ମୁଁ ଦେଖୁଛି। ବଡ ବାବୁ, ହେ ବଡ ବାବୁ, ମୁଁ ଯାହା ଏବେ କହୁଥିଲି ନା ତାହା ହିଁ କରିବାକୁ ହବ। ମୁଁ ଏବେ ଜାଣିଗଲି ଅସୁବିଧାଟା କୋଉଠି। ସ୍ପ୍ରିଙ୍ଗ ହଲିଲା ବେଳେ ଏଇ ଗୋଲ ଚକ୍ରର ଦାନ୍ତି ଉପରେ ବରାବର ପଡୁଥିବ, ତେବେ ଯାଇ ଚକ ଘୁରିବ। ଘଣ୍ଟାର ଭିତର ସ୍ପ୍ରିଙ୍ଗକୁ ଦେଖିଲ?
4: ହଁ ହଁ, ବୁଝିଗଲି। ଲୁହା ଖାଡ଼ିକୁ ଉପର ପଟୁ ଲିଭର ସାଙ୍ଗରେ ନ ବାନ୍ଧି ସ୍ପ୍ରିଙ୍ଗ ସାଙ୍ଗରେ ବନ୍ଧା ଯାଇଛି।
3: ବାସ୍, ଏବେ ଏଇ ଭୁଲକୁ ସୁଧାରିବାକୁ ପଡିବ।
4: ଏଥିରେ କଣ ହେବ?
3: ଯଦି ପେଣ୍ଡୁଲମର ଖାଡ଼ି କୌଣସି ନମନୀୟ ଜିନିଷରେ ବନ୍ଧା ହେବ, ତାହେଲେ ପେଣ୍ଡୁଲମରେ ଅଧିକ ଧକ୍କା ଲାଗିବ ଆଉ ତା ଗତିରେ କୌଣସି ପରିବର୍ତ୍ତନ ହେବନି। ଏ ବଡ଼ଉ, ମୋ ମୁଣ୍ଡରୁ ଗୋଟେ ଉପାୟ ଜୁଟିଲାଣି। ଏ ଉପାୟଟା ପ୍ରଥମରୁ କାହିଁକି ମୋ ମନକୁ ଆସିଲାନି ମୁଁ ଜାଣିପାରୁନି।
4: କୋଉ ଉପାୟ?
3: ଯଦି ଚକ୍ର ଭିତରେ ଦାନ୍ତି ତିଆରି କରି ଦିଆଯାଏ ତେବେ କେମିତି ହୁଅନ୍ତା କହିଲ? ଚକର ଉପର ଭାଗକୁ କାଟି ଦାନ୍ତ କରି ଦିଆଗଲେ ଲୁହା ପାତର ଓଜନ ଗୋଟିଏ ଦାନ୍ତି ଉପରେ ପଡିବ, ଯେମିତିକି କୂଅ ଦୌଡ଼ି ଟାଣିଲା ବେଳେ ଚକା ଉପରେ ପଡେ।
4: ହାନୋସ, ଏଇ ଚକ୍ରକୁ ତିଆରି କରିବାରେ ମତେ 6 ମାସ ଲାଗିଯାଇଥିଲା, ଏବେ ନୂଆ ପ୍ରକାର ଚକ୍ର ତିଆରିରେ ମଧ୍ୟ ସେତିକି ସମୟ ଲାଗିବ, କିଏ ଜାଣେ କେତେ ମାସ ମୋର ନଷ୍ଟ ହେବ।
3: ହଁ, ସମୟ ତ ଲାଗିବ। ରୁହ, ଆଉ ଗୋଟାଏ କଥା ମୋ ମନକୁ ଆସୁଛି। ଆପଣ ଗୋଟେ କାମ କରନ୍ତୁ ବଡ଼ ବାବୁ, ଆପଣଙ୍କ ଦୋକାନରୁ ପିତ୍ତଳର ତାରଟିଏ ନେଇ ଆସନ୍ତୁ, ବୋଧହୁଏ ପେଣ୍ଡୁଲମର ଖାଡ଼ିକୁ ପିତ୍ତଳ ତାରରେ ବାନ୍ଧିବା ଠିକ ହେଇଯିବ।
4: ଠିକ ଅଛି, ମୁଁ ଏବେ ପିତ୍ତଳ ତାର ଖୋଜି ଆଣୁଛି।
1: ବାପା, କଣ ଏ ନୂଆ ପଦ୍ଧତିରେ କାମ ହେଇଯିବ?
0: ୟାନକା, ୟାନକା।
1: ହଁ କୁହ ମା।
0: ତୋ ବାପାଙ୍କୁ କହ ତାଙ୍କ ବଡ ଭାଇ ଆସିଛନ୍ତି, ତାଙ୍କୁ ତଳକୁ ପଠେଇ ଦେ।
1: ହଉ ମା, କହିଦଉଛି।
3: ଏ ବୋଧେ ଭାଇ କିଛି ଭଲ ଖବର ନେଇ ଆସିଛନ୍ତି।
1: କି ଖବର ବାପା?
3: ମୁଁ ଚର୍ଚ୍ଚର ଲର୍ଡ ପାଦ୍ରୀଙ୍କୁ ଆବେଦନ କରିଥିଲି ଘଣ୍ଟା ତିଆରି ପାଇଁ ବର୍ଷେ ହେଲା ମତେ ଯେଉଁ ଆର୍ଥିକ ସହାୟତା ମିଳୁଛି ତାକୁ ଚାଲୁ ରଖିବାକୁ। ଲାଗୁଛି ଭାଇ ସେ ଦରଖାସ୍ତ ମଞ୍ଜୁର ହୋଇଯାଇଥିବା ଖୁସି ଖବର ଆଣିଛନ୍ତି। ତୁ ଏଠି ବସିଥା, ମୁଁ ଏବେ ସାଙ୍ଗେ ସାଙ୍ଗେ ତାଙ୍କୁ ଦେଖା କରି ଆସିଯାଉଛି।
0: ଭାଇ, ଆପଣ ତ ଫାଦର ହେଇଗଲେ, ଘର ସଂସାର ଦୁଃଖ କଷ୍ଟ କଥା ଆପଣ ଜାଣିବେ କେମିତି?
5: ମୁଁ ସବୁ ବୁଝୁଛି କାତ୍ୟା, ସେଇଥିପାଇଁ ତ ବାପା ଗୋସେଇ ବାପାଙ୍କର ଏଇ ପାରମ୍ପରିକ ଘରକୁ ମୁଁ ହାନୁସ ନାଁରେ ଲେଖିଦେଇଥିଲି।
0: ଏହାଦ୍ୱାରା ଆପଣ ବହୁତ ଖରାପ କଲେ, ମୋ ସ୍ୱାମୀ ଜାଣିଗଲେ ଯେ ରହିବା ପାଇଁ ଘର ଖଣ୍ଡେ

0: ଅଛି, ଏଥିପାଇଁ ସେ ପରିବାର ପାଇଁ ଦୈନିକ ଖାଦ୍ୟପେୟର ଆଦୌ ଚିନ୍ତା କରୁନାହାନ୍ତି। ତାଲା ତିଆରି ଭଳି ଭଲ କାମ ଛାଡ଼ି ଘଣ୍ଟେ ଘଣ୍ଟେ ତିଆରି କରିବା ଭଳି ବେକାର ଧନ୍ଦାରେ ଲାଗିଛନ୍ତି। ଏମିତିରେ 13 ବର୍ଷ ବିତିଗଲା। ତାଲା ତିଆରି କାମ ତ ବନ୍ଦ ହେବା ଦିନ ରୋଜଗାର ବି ବନ୍ଦ ହେଇଗଲା। ହେଲେ ଆପଣଙ୍କର ସାନ ଭାଇ ସେଥିପାଇଁ ଆଦୌ ଭୃକ୍ଷେପ କଲେ ନାହିଁ। ମୋର ଏକମାତ୍ର ନିରୀହ ପୁଅ ଭୋକ ଆଉ ଥଣ୍ଡାରେ ଥରି ଥରି ମରିଗଲା, ତଥାପି ସେ ଖାତିର କଲେନି। ୟାଙ୍କା ବଡ଼ ହେଲାଣି, ହେଲେ ଛିଣ୍ଡା ଜାମା।
1: ମୁଁ ସବୁ ଜାଣେ କାତ୍ୟା, ସେଥିପାଇଁ ଭାବୁଥିଲି।
0: ଆପଣ କିଛି ଭାବିନାହାନ୍ତି ଭାଇ, ଆପଣ ବରଂ ସାନ ଭାଇକୁ ଅଧିକ ଉତ୍ସାହିତ କରି କହିଲେ ଯେ ଘଣ୍ଟେ ତିଆରି ହେଇଗଲେ ଦୁନିଆ ସାରା ତାର ନାଁ ହେଇଯିବ, ମହାରାଜ ତାକୁ ପ୍ରଚୁର ଧନ ପ୍ରଦାନ କରିବେ, ତାକୁ ନିଜର ସଭାସଦ ବି ନିଯୁକ୍ତ କରିପାରନ୍ତି।
1: ଆରେ ମୁଁ କଣ ଜାଣିଥିଲି କି ଏଇ 13 ବର୍ଷରେ ବି ଘଣ୍ଟା ତିଆରି ହେଇପାରିବନି?
0: ଆପଣ କିଛି ଠିକ କଲେନି ଭାଇ, ଯେତେବେଳେ ବଡ ବଡ଼ ବୁଦ୍ଧିମାନ ପାଠ ପଢୁଆ କାରିଗର ଘଣ୍ଟା ତିଆରି କରିପାରିଲେନି, ଏଇ ଅପାଠୁଆ ତାଲାବାଲା କି ଘଣ୍ଟା ନିର୍ମାଣ କରିବ?
1: ନା କାତ୍ୟା ନା, ନିଜ ସ୍ୱାମୀଙ୍କ ସମ୍ପର୍କରେ ଏଭଳି ଅନାଦର ଆଉ ତିରସ୍କାର କରି କିଛି କୁହନି।
0: ଯୋଉ ପୁରୁଷ ନିଜ ପରିବାରକୁ ମୁଠେଇ ଖାଇବାକୁ ଦେଇପାରୁନି, ସେଭଳି ପୁରୁଷକୁ କୋଉ ସ୍ତ୍ରୀ ଭଲ ସମ୍ମାନ କରିବ? ଏଇ ହାନୁସ ଆସିଲେଣି।
2: ନମସ୍କାର ଭାଇ। ନମସ୍କାର।
1: ନମସ୍କାର।
2: ମୁଁ ସିଡି ଉପରେ ଠିଆ ହୋଇ ସବୁ କଥା ଶୁଣୁଥିଲି।
1: ହାନୁସ, କଥା କଣ କି କାତ୍ୟା କହୁଛି?
0: କହିବି, ହଜାର ଥର କହିବି, ଶୁଣୁଥିଲେ ଶୁଣୁଥାନ୍ତୁ, ମୁଁ କାହାକୁ ଡରିଛି? ସାରା ଦୁନିଆକୁ ମୁଁ ଶୁଣେଇ କହୁଛି, ତମେ ନିପଟ ଅଳୁସୁଆ ଲୋକ, ନିଜ ସ୍ତ୍ରୀ ପିଲାଙ୍କୁ ଭୋକରେ ମାରୁଛ, ଯେବେଠୁ ତମ ହାତ ଧରିକି ଘରକୁ ଗୋଡ଼ଦେଲି କିଛି ସୁଖ ତ ପାଇଲିନି, ଓଠି ମୋ ଗହଣା ଗାଣ୍ଠି ବିକ୍ରି ହେଇଗଲା, ଆଉ ମୋର ଏକୁଆରେ ବେଳ ଛଟପଟ ହେଇ ମରିଗଲା, ମୁଁ ଦୁଇ ବେଳ ଖାଇବା ପାଇଁ ବି ଆଶ୍ରୟ କରି ଏଠି ପଡି ରହିଲି।
1: ତୁନି ହେଇଯା କାତ୍ୟା, ତୁନି ହେଇଯା। ହାନୁସ, ବହୁତ ସମୟ ନଷ୍ଟ ହେଇ ସାରିଲାଣି, ତମେ ଘଣ୍ଟା ତିଆରି କାମ ବନ୍ଦ କରି ତାଲା ତିଆରି କରି ବିକିବା ତୁମର ସେଇ ପୁରୁଣା କାମ ପୁଣି ଆରମ୍ଭ କରିଦିଅ।
2: ଏକଥା ଆପଣ କହୁଛନ୍ତି ଭାଇ?
1: ମୁଁ ଠିକ କହୁଛି ହାନୁସ। ହଁ ଶୁଣ, ତୁମ ଆର୍ଥିକ ସହାୟତା ଚାଲୁ ରଖିବା ପାଇଁ ଯୋଉ ଆବେଦନ କରିଥିଲ ତାକୁ ଚର୍ଚ୍ଚର ଅଧିକାରୀମାନେ ପ୍ରତ୍ୟାଖ୍ୟାନ କଲେ।
2: ହଁ କଣ ହେଲା, ପ୍ରତ୍ୟାଖ୍ୟାନ?
1: ହଁ, ନିଜର ଏଇ ଜିଦ୍ ଛାଡ଼ି ନିଜର ଅବସ୍ଥାକୁ ବୁଝ ହାନୁସ, ତୁମେ ନିଜର ଏକମାତ୍ର ପୁଅକୁ ହରାଇ ସାରିଛ, କାତ୍ୟା ଉପରେ ଘରର ସମସ୍ତ ଦାୟିତ୍ୱ ପଡିଛି, ତୁମର ତାଲା ବିକ୍ରି ବନ୍ଦ ହେଇଯାଇଛି, ଆଜି ତୁମ ଘରେ ଚୁଲି ଜଳିନି କି ଖାଇବାକୁ ମୁଠାଏ ଦାନା ନାହିଁ।
3: ପରସ୍ପରକୁ ଦୁଃଖ ଦେଇ କିଛି ଲାଭ ନାହିଁ ହାନୁସ, ଦୁନିଆକୁ ଘଣ୍ଟା ଆସିନି ବୋଲି ଦୁନିଆର କୋଉ କାମଟା ଅଚଳ ରହିଯାଉଛି? ତୁମ ଘଣ୍ଟା ବାଜିଲେ କଣ ଲୋକେ ଜାଗି ଉଠିବେ?
2: ଘଣ୍ଟା ତିଆରି କରି ମୁଁ କଣ ଏ ଦୁନିଆକୁ ବଦଳେଇ ବୋଲି କହୁଛି ଭାଇ?
1: ଏଇ ଘଣ୍ଟା ଫଣ୍ଟା ପଛରେ ଆଉ ଲାଗ ନାହିଁ ହାନୁସ, ଏଇଥିପାଇଁ ହିଁ ତୁମ ପରିବାରର ମଙ୍ଗଳ।
4: ନିଅ ହାନୁସ, ପିତଳ ତାର ମିଳିଗଲା, ଦେଖିଲ ଏଇଟା ଠିକ ହବ ତ?
5: କଣ ହେଇଛି ହାନୁସ?
2: ବଡ଼ବାବୁ, ଏବେ ଆଉ ତାର ଦରକାର ନାହିଁ।
5: କାହିଁକି?
2: ଘଣ୍ଟା ତିଆରି କାମ ମୋ ଶକ୍ତିର ବାହାରେ।
5: କଣ ହେଲା, କଥା କଣ?
0: ମୁଁ କହୁଛି ଶୁଣ, ଏଇ ଘଣ୍ଟା ତିଆରି ପାଇଁ ଚର୍ଚ୍ଚରୁ ଯୋଉ ସାହାଯ୍ୟ ମିଳୁଥିଲା ତାହା ଏବେ ବନ୍ଦ ହେଇଗଲା।
4: କଣ ହେଇଗଲା ସେଇଠୁ? ନ ମିଳିଲେ ନ ମିଳୁ, ମୁଁ ମୋ କାମ ପାଇଁ ପଇସାଟିଏ ନେବି ନାହିଁ।
1: କିନ୍ତୁ ଘରକୁ ସଉଦାପତ୍ର ଆଣିବାକୁ ତ ଦୋକାନକୁ ପଇସା ଦେବାକୁ ପଡିବ ନା? ହାନୁସ ଏବେ ଘଣ୍ଟା କାମ ଛାଡି ତାରା ତିଆରି କରିବ ଆଉ ଘର ଖର୍ଚ୍ଚ ପାଇଁ ରୋଜଗାର କରିବ।
4: ହଁ ଏକଥା ସତ, ହେଲେ ପାଦ୍ରୀ ସାହେବ ହାନୁସକୁ ଘଣ୍ଟା ତିଆରି କରିବାକୁ ମନା କରନ୍ତୁ ନାହିଁ, ମୁଁ ଲୁହାର କାମ କରୁଛି, ହେଲେ ମୋ ହୃଦୟଟା ଲୁହାର ନୁହେଁ। ଏଇ ହାନୁସ ଯେତେବେଳେ ଏଡ଼େ ବକଟେ ପିଲା ଥିଲା ମୋ ଦୋକାନରେ ସାମ୍ନାରେ ଆସି ଖେଳୁଥିଲା, ମୋତେ ଦିନସାରା ଫୁଙ୍କ ନଳୀ ଚଲାଇବା ଦେଖୁଥିଲା, ସେତିକି ବେଳେ ମୋ ମନକୁ ଆସିଥିଲା ଯେ ବଡ଼ ହେଲେ ଏ ପିଲାଟି ଦିନେ ନା ଦିନେ କୌଣସି ବଡ଼ କାମ ହାତକୁ ନେବ। ଯେତେବେଳେ ସେ ଘଣ୍ଟା ତିଆରି କରିବ ବୋଲି ନିର୍ଣ୍ଣୟ ନେଲା ସେତେବେଳେ ମୋତେ ଲାଗିଲା ମୋର ସେହି ସ୍ୱପ୍ନ ଏବେ ସାର୍ଥକ ହେବାକୁ ଯାଉଛି, ତାପରେ ମୁଁ ପ୍ରାଣପଣେ ତା କାମରେ ସହଯୋଗ କରିବାକୁ ଲାଗିଲି।
0: ହେଲେ ଆପଣଙ୍କ ସହଯୋଗରେ ଘଣ୍ଟାକୁ ତିଆରି ହେଇପାରିଲା ଯେ 13 ବର୍ଷ ବିତିଗଲା, 13 ବର୍ଷ।
2: ଭାଇ ଠିକ କହୁଛନ୍ତି, ଆଜିଠୁ ମୁଁ ତାଲା ହିଁ ବନେଇବି। ବଡ଼ବାବୁ, ଆପଣ ଏତେ ବର୍ଷ ଧରି ମୋର ଯେଉଁ ଉପକାର କଲେ ମୁଁ ତାହା କଦାପି ଭୁଲି ପାରିବିନି।
6: ବାପା ତୁମେ ଏ କଣ କହୁଛ, କାଲି ପରେ ୟୁନିଭର୍ସିଟି ପ୍ରଫେସର କହିଥିଲେ ଯେ ଏଣିକି ଘଣ୍ଟା ତିଆରି ହେଇଯିବ ବୋଲି।
2: ନା ରେ ମା, ଏବେ ଘଣ୍ଟା ଆଉ କେବେ ବି ତିଆରି ହେବନି।
6: ବାପା ତମେ କଣ ଏବେ କେବଳ ଏଭଳି ତାଲା ତିଆରି କରିବ, କିଛି କହୁନ କାହିଁକି? ମୁଁ ଜାଣେ ତମେ ଉଦାସ ରହୁଛ, ତମଠାରୁ ମତେ ବେଶି ଉଦାସ ଲାଗୁଛି, ଯଦି ତିଆରି ହେଇଯାଇ ପାରନ୍ତା ତାହେଲେ।
2: କାହିଁକି ଆଉ ବାରମ୍ବାର ସେ ଘଣ୍ଟା କଥା ମନେ ପକାଉଛୁ ମା? ନିଷ୍ପତ୍ତି ହେଇସାରିଛି ପରା, ଏଣିକି କେବେ ମୁଁ ଆଉ ସେ ଘଣ୍ଟା ତିଆରିରେ ହାତ ଦେବିନି, ବାସ୍ କେବଳ ତାଲା ତିଆରି କରିବି।
6: ମୁଁ ଭାବୁଛି ବାପା ତମେ ଯଦି ୟୁନିଭର୍ସିଟି ଗଣିତ ପ୍ରଫେସରଙ୍କୁ ଥରେ ଭେଟନ୍ତ, ସେ ନିଜ ବ୍ୟକ୍ତିଗତ ପ୍ରଭାବରେ ସରକାରଙ୍କ ଠାରୁ ବୃତ୍ତି କରାଇ ଦିଅନ୍ତେ।
2: ନା ଝିଅ, ସେ କିଛି କରିପାରିବେନି, ମୁଁ ଥରେ ଏ ବିଷୟରେ ତାଙ୍କ ସହ କଥା ବି ହେଇଥିଲି।
4: ହାନୁସ, ହାନୁସ
2: ଆସ ବଡ଼ବାବୁ।
4: ଆଜି ସକାଳେ ତମ ସାଙ୍ଗ ଏମିଲକୁ ମୁଁ ଭେଟିଥିଲି।
2: କାହିଁକି?
4: ତମ ବିଷୟରେ କଥା ହେବା ପାଇଁ। ମୁଁ ତାଙ୍କୁ କହିଥିଲି ଯେ ଚର୍ଚ୍ଚର ଅଧିକାରୀମାନେ ତମ ବୃତ୍ତି ବନ୍ଦ କରିଦେଇଛନ୍ତି ଆଉ ତମକୁ ବାଧ୍ୟ ହୋଇ ଘଣ୍ଟା କାମ ଛାଡ଼ି ତାଲା ତିଆରି କାମ

0: ଆରମ୍ଭ କରିବାକୁ ପଡିଲା। ଏମିଲ କହିଲା, ଖଣ୍ଟା କାମ ଆଦୌ ବନ୍ଦ କରିବନି, ବୃତ୍ତି ତ ଅନ୍ୟ ସଂସ୍ଥାରୁ ବି ମିଳିପାରିବ।
1: ହେଲେ କୋଉଠୁ ମିଳିବ, ମୁଁ ତ କାହାକୁ ଜାଣିନି କି ଚିହ୍ନିନି।
0: ତମ ସାଙ୍ଗ ଏମିଲ ତ ଜାଣେ ଯେ ଆମ ହସ୍ତଶିଳ୍ପୀଙ୍କର ନଗରପାଳିକା ଅଛି, ସେଠାରେ ଆମର ବଡ଼ ବଡ଼ ଶିଳ୍ପୀ ଉଦ୍ୟୋଗପତି ବି ଅଛନ୍ତି, ତମକୁ ସେଠାରୁ ଆର୍ଥିକ ସହାୟତା ବି ମିଳିପାରିବ।
1: ନା ବଡ଼ବାବୁ, ମୁଁ ନଗରପାଳିକା ଠାରୁ ଆର୍ଥିକ ସାହାଯ୍ୟ ନେଇପାରିବିନି। ମୋ ବଡ଼ ଭାଇ ପାଦ୍ରୀ କହୁଥିଲେ ଯେ ନଗରପାଳିକାର ଚର୍ଚ୍ଚର ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ନୁହେଁ। ଲର୍ଡ ପାଦ୍ରୀଙ୍କର ନଗରପାଳିକାର ଶିଳ୍ପପତିମାନଙ୍କ ସହିତ ଖୁବ୍ ତିକ୍ତତା ଅଛି। ଯଦି ମୁଁ ନଗରପାଳିକାଙ୍କ ଠାରୁ ଆର୍ଥିକ ସାହାଯ୍ୟ ନେବି ତାହେଲେ ଚର୍ଚ୍ଚ ଲୋକ ରାଗିଯିବେ।
0: ଆରେ ରାଗିଲେ ରାଗନ୍ତୁ, ସେଥିରେ ଆମର କି କ୍ଷତି ହେବ।
1: ଭାଇ ପୁଣି କହୁଥିଲେ ଯଦି ଚର୍ଚ୍ଚ ଲୋକ ରାଗିବେ ତେବେ ସରକାର ବି କ୍ରୋଧିତ ହେବେ। ଆପଣ ତ ଜାଣନ୍ତି ଲର୍ଡ ପାଦ୍ରୀଙ୍କର ସରକାରଙ୍କ ଉପରେ ଅଖଣ୍ଡ ପ୍ରଭାବ ରହିଛି।
0: ଆଚ୍ଛା କଥା, ଚର୍ଚ୍ଚ ଲୋକେ ଘଣ୍ଟା ପାଇଁ ଆର୍ଥିକ ସାହାଯ୍ୟ ଦେବେ ନାହିଁ କି ଅନ୍ୟ କାହାଠାରୁ ନବାକୁ ବି ଦେବେ ନାହିଁ।
2: ବଡ଼ବାବୁ, ମୁଁ ଆପଣଙ୍କ କଥା ସବୁ ଶୁଣିଲି। ମୋ ସ୍ୱାମୀ ଚର୍ଚ୍ଚ ଲୋକଙ୍କୁ ଅସନ୍ତୁଷ୍ଟ କରି ଘଣ୍ଟା ତିଆରି କରିବେ ନାହିଁ। ତୁମେ ଯାଅ ଆଉ ଆଙ୍କୁ ତାଲା ତିଆରି କରିବାକୁ ଦିଅ।
3: ମା, ମୁଁ କହୁଥିଲି କଣ କି,
2: ଚୁପ୍ କର, ନିଜର ଛିଣ୍ଡା ଜାମାକୁ ଦେଖୁଛୁ ତ। ତୋ ବାପା ତାଲା ତିଆରି କଲେ ଘରକୁ କିଛି ପଇସା ଆସିବ, ପଇସା ଆସିଲେ ସିନା ଦୁଇ ବେଳା ଖାଇବାକୁ ମିଳିବ, ଲୁଗାପଟା ଆସିବ।
4: ହାନୁସ ଭାଇ, ହାନୁସ ଭାଇ,
0: ଏଇ ତ ଏମିଲ ଆସିଗଲା। ଆଚ୍ଛା କି ଖବର ଆଣିଛ ଏମିଲ?
4: ଆମ ଶିଳ୍ପକୂଳରେ ନଗରପାଳିକା ହାନୁସ ଭାଇଙ୍କୁ ଘଣ୍ଟା ତିଆରି କରିବା ପାଇଁ ଆର୍ଥିକ ସାହାଯ୍ୟ ଦେବେ।
2: କିନ୍ତୁ ଏମିଲି ଭାଇ, ନଗରପାଳିକାର ଆର୍ଥିକ ସାହାଯ୍ୟରେ ଚର୍ଚ୍ଚ ଲୋକେ ତ ଅସୁଖୀ ହେବେ, ଚର୍ଚ୍ଚ ଲୋକେ ଅସନ୍ତୁଷ୍ଟ ହେଲେ ମହାରାଜ।
4: ଚିନ୍ତା କର ନାହିଁ ଭାଉଜ, ଚିନ୍ତା କର ନାହିଁ, ନଗରପାଳିକାର ବୈଠକରେ ଏସବୁ ବିଷୟରେ ବିଚାର ବିମର୍ଶ କରାଯାଇଛି। ମହାରାଜଙ୍କ ଦରବାରକୁ ନଗରପାଳିକାର ପ୍ରତିନିଧି ବି ପଠେଇବାର ପ୍ରସ୍ତାବ ବି ରହିଛି।
2: ଏମିଲ, ଯଦି ହାନୁସ ପୁଣି ଘଣ୍ଟା ତିଆରି କାମରେ ଲାଗିଯାଏ ତେବେ ତାଲା କିଏ ତିଆରି କରିବ? ପୁଣି ଘଣ୍ଟା ତିଆରିରେ ଆଉ କେତେ ବର୍ଷ ଲାଗିବ, ସେ କଥା କିଏ କହିବ କହିଲ?
4: ଶୁଣ ଭାଉଜ, ତୁମ ସମସ୍ୟାର ସମାଧାନ ମୁଁ ଖୋଜି ସାରିଛି। ମୁଁ, ଆରେ ବାବୁ, ବାବୁ ଭିତରକୁ ଆସିଲୁ?
2: ଇଏ କିଏ?
4: ଇଏ ଆମ ଗାଁର କମାର ପିଲାଟିଏ, ତା ନାଁ ଜେକବ। ଏଇ କିଛି ଦିନ ହେଲା ଜେଲରୁ ଖଲାସ ହେଇ ଆସିଛି ଆଉ।
2: ହେ, ଜେଲରୁ? ଏ ଚୋର ହେଇଥିବ ରେ।
4: ଜେକବ, ତୋ ନିଜ କଥା ତୁ ନିଜେ ହିଁ କହ।
5: ଇଏ ଗାଁରେ ମୁଁ ଜଣେ କମାର ପାଖରେ କାମ କରୁଥିଲି। 3 ବର୍ଷ ପୂର୍ବେ ମୁଁ ଜଣେ ପାଦ୍ରୀଙ୍କ ଘୁଷୁରୀ ଚୋରି କରିଥିଲି, ସେଇ ଅପରାଧରେ ମୋତେ 3 ବର୍ଷ ସଜା ହେଇଥିଲା।
0: ଗୋଟାଏ ଘୁଷୁରୀ ଚୋରି ପାଇଁ 3 ବର୍ଷ ଜେଲ?
4: ହଁ, ସେଇଟା ପାଦ୍ରୀଙ୍କ ଘୁଷୁରୀ ଥିଲା ତ। ହଁ ଜେକବ, ତାପରେ କଣ ହେଲା?
5: ଇଏ ଏଇ 4 ଦିନ ତଳେ ମୁଁ ଜେଲରୁ ବାହାରିଲି, ହେଲେ ସରକାରଙ୍କ ସିପାହୀ ପୁଣି ମୋ ପଛରେ ଲାଗିଗଲେ। ସରକାରୀ ଅଧିକାରୀ ଆଉ ସିପାହୀ ମାନଙ୍କୁ ମୁଁ ବହୁତ ଭୟ କରେ, ସେମାନଙ୍କ ଠାରୁ ଖସି ଆସି ଲୁଚି ଛପି କାମ ଖୋଜୁଥିଲା ବେଳେ
4: ମୋ ସାଙ୍ଗରେ ଦେଖା ହେଲା। ହାନୁସ ଭାଇ, ତୁମେ ଏଇ ପିଲାକୁ ତମ ପାଖରେ ରଖ ଆଉ ତାକୁ ତାଲା ତିଆରି କାମ ଶିଖାଅ।
1: ଆରେ କି କଥା କହୁଛୁ ଏମିଲ, ଘରେ ଆମର ନିଜ ପାଇଁ ଦାନା ନାହିଁ, ୟାକୁ କୋଉଠି ଖାଇବାକୁ ଦେବି?
2: ହଁ ଶୁଣ, ଏମିଲି କଥାରେ ମୁଁ ରାଜି, ତମେ ୟାକୁ ତୁମ ପାଖରେ ରଖିନିଅ ନା।
1: ଆରେ ଆରେ କାତ୍ୟା, ତମେ ଏ କଥା କହୁଛ? ଏତେ ଦିନ ଧରି ତମେ ମତେ ପରା ଗାଳି ଦଉଥିଲ ଯେ ଘଣ୍ଟା ତିଆରି ସଉକ ଯୋଗୁଁ ତମ ଘର ସଂସାର ନଷ୍ଟ ହେଇଗଲା, ତମମାନଙ୍କୁ ମୁଁ ଉପାସ ଭୋକରେ ମାରିଦେଲି, ଅଥଚ ଏବେ କେମିତି କହୁଛ ଯେ
2: ମୁଁ ଯାହା ଭାବି ସାରିଲିଣି। ଶୁଣ, ଏ ଜେକବ ତମଠାରୁ ଶିଖି ତାଲା ତିଆରି କରିବ ଆଉ ମୁଁ ସେଗୁଡିକୁ ନେଇକି ବଜାରରେ ବିକ୍ରି କରିବି, ଆଉ ତମେ ପୁଣି ଘଣ୍ଟା ତିଆରି କାମ କରିପାରିବ।
1: ଆରେ ଇଏ ତମେ କଣ କହୁଛ କାତ୍ୟା, ମୁଁ ପୁଣି ଘଣ୍ଟା ତିଆରି କରିବି?
2: ଏମିଲ ଠାରୁ ଶୁଣିଲ ପରା, ଘଣ୍ଟା ତିଆରି ପାଇଁ ନଗରପାଳିକାରୁ ବୃତ୍ତି ମିଳିଲା ତାହେଲେ?
5: ହଁ ଆଜ୍ଞା, ମୁଁ ଘଣ୍ଟା ତିଆରି କାମରେ ବି ସାହାଯ୍ୟ କରିବି, ଆପଣ ମତେ ନିଜ ପାଖରେ ରଖିନିଅନ୍ତୁ।
3: ବାପା, ମା ଯେତେବେଳେ କହିଲେଣି ତମେ ରାଜି ହେଇଯାଅ ନା।
0: ଆସ ହାନୁସ, ଉପର କୋଠରକୁ ଯିବା ଆଉ ଘଣ୍ଟା କାମ ଆରମ୍ଭ କରିଦବା।
1: ଏମିଲି, ହଁ ନଗରପାଳିକାର ବୃତ୍ତି କଥା ପକା ତ,
4: ମୁଁ କଣ ଆଉ ମିଛ କହୁଛି, ଯାଅ ଉପରକୁ ଯାଅ, ଘଣ୍ଟା କାମ ଆରମ୍ଭ କର, ଘର ପାଇଁ ସଉଦା ବ୍ୟବସ୍ଥା ମୁଁ କରୁଛି, ମୁଁ ଆସେ।
2: ଏବେ ଆଉ କଣ ଭାବୁଛ ଯେ, ଉପରକୁ ଯାଅ ନା।
3: ଚାଲ ବାପା, ଉପରକୁ ଯିବା, ମୁଁ ବି ତମ ସାଙ୍ଗରେ କାମ କରିବି।
1: କାତ୍ୟା, ମୁଁ ତମକୁ ବୁଝିବାରେ ବହୁତ ଭୁଲ କଲି, ସତରେ ତମେ କେତେ ଭଲ। ଆସ ବଡ଼ବାବୁ, ମୋ ସାଙ୍ଗରେ ଉପରକୁ ଚାଲ, ଘଣ୍ଟା ପାଇଁ ଏମିତି ଗୋଟେ ଚକ୍ର ତିଆରି କରିବାକୁ ହେବ ଯାହା ଭିତରେ ଦାନ୍ତି ଥିବ ଆଉ ପେଣ୍ଡୁଲମର ପିତ୍ତଳ ତାରରେ
0: ହେଇଗଲା। ହାନୁସ, ଏବେ ପେଣ୍ଡୁଲମକୁ ହଲେଇ ଦେଖିଲ?
1: ହଁ ହଲେଇଲି, ଦେଖ ଦେଖ ଦେଖ।
3: ବାପା, ଘଣ୍ଟା ଚାଲିଲା, ଯା ହଉ ଘଣ୍ଟା ତିଆରି ହେଇଗଲା। ପୁଣି ତ ଘଣ୍ଟା ବନ୍ଦ ହେଇଗଲା।
1: ଆରେ ଆରେ କେଜାଣି କୋଉଠି ତ୍ରୁଟି ରହିଯାଉଛି, 3 ବର୍ଷ ସମୟ ପୁଣି ନଷ୍ଟ ହେଇଗଲା।
3: ସାହସ ହରାଉନି ବାପା।
1: ବଡ଼ବାବୁ, ଏଥର ଆଉ ଗୋଟାଏ ନୂଆ ଉପାୟ କରି ଦେଖୁଛି, ଏଇ ଚକ୍ରକୁ ଚଲାଇବା ପାଇଁ ଆଉ ଗୋଟାଏ ସ୍ପ୍ରିଙ୍ଗ ତିଆରି କରିବାକୁ ହବ।
0: କେମିତିକା?

0: ଖୁସି ପାଳନ କର, ବହୁତ ଖୁସି ପାଳନ କର। ଶେଷରେ ଆମର ମନୋକାମନା ପୂର୍ଣ୍ଣ ହୋଇଛି, ଘଣ୍ଟା ତିଆରି ଶେଷ ହେଇଯାଇଛି, ଏଣିକି କେବେ ଆଉ ବନ୍ଦ ହବନି ଘଣ୍ଟା।
1: ଘଣ୍ଟା ତିଆରି ହେଇଗଲା, 17 ବର୍ଷ ପରେ ଘଣ୍ଟା ତିଆରି ହେଇଗଲା।
0: ହଁ ହଁ, ଆରେ ଡାକ, ଆରେ ଡାକ, ବଡ ବାବୁ ଡାକ।
1: ଅଭିନନ୍ଦନ ଅଭିନନ୍ଦନ।
2: ଓହୋ, ଯା ହଉ, ନଗରପାଳିକାର ବୃତ୍ତିରେ ଘଣ୍ଟା ତିଆରି ହୋଇଗଲା,
3: ଆମ ଦେଶର ପ୍ରଥମ ଘଣ୍ଟା ନିର୍ମିତ ହେଲା।
2: ଘଣ୍ଟା ନଗରପାଳିକା ଉପରେ ହିଁ ଲାଗିବ,
3: ଲର୍ଡ ଫାଦ୍ରୀ ଚାହାନ୍ତିନି ଯେ।
2: ଚର୍ଚ୍ଚ ଲୋକଙ୍କର ହାନୁସର ଘଣ୍ଟା ଉପରେ କୌଣସି ଅଧିକାର ନାହିଁ, ଘଣ୍ଟା ଆମ ଶିଳ୍ପୀମାନଙ୍କ ଅର୍ଥରେ ହିଁ ନିର୍ମିତ ହୋଇଛି।
4: ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ, ଶୁଣନ୍ତୁ ମୋ କଥା। ବର୍ତ୍ତମାନ ନଗରପାଳିକାର ବୈଠକ ଆରମ୍ଭ ହୋଇଛି, ଦୟାକରି ନିଜ ନିଜ ସ୍ଥାନ ଗ୍ରହଣ କରି ବସନ୍ତୁ।
0: ହଁ ହଁ, ବସିଯାନ୍ତୁ ବସିଯାନ୍ତୁ, ଆଉ ନଗରପାଳିକାର ଅଧ୍ୟକ୍ଷ ହୁସାକ ସାହେବଙ୍କର କଥା ଶୁଣନ୍ତୁ, ବସନ୍ତୁ ବସନ୍ତୁ।
4: ନଗରପାଳିକାର ଶିଳ୍ପୀ ଓ ସୌଦାଗର ସଦସ୍ୟଗଣ, ଭାଇମାନେ, ମୁଁ ହାନୁସର ଘଣ୍ଟା ବିଷୟରେ ଆପଣମାନଙ୍କ ସାଙ୍ଗରେ ବ୍ୟକ୍ତିଗତ ଭାବେ ଚର୍ଚ୍ଚା କରିଛି ଓ ଆପଣଙ୍କ ମତାମତ ମାନି ନେଇଛି। ବର୍ତ୍ତମାନ ହାନୁସର ବନ୍ଧୁ ଓ ଆମ ସାଥୀ ଏମିଲି ଆସି ଯେଉଁ ଖବର ଶୁଣାଇଲେ, ସେଥିରେ ଘଣ୍ଟା ତିଆରି ହେବା ଯୋଗୁଁ ଅନୁଭୂତ ଆମର ପ୍ରସନ୍ନତା ମଳିନ ହୋଇପଡ଼ିଲା। ଖବର ଆପଣମାନେ ବି ଶୁଣିଥିବେ, ଲର୍ଡ ପାଦ୍ରୀ ଚାହୁଁଛନ୍ତି ଯେ ହାନୁସ ଦ୍ୱାରା ତିଆରି ଘଣ୍ଟା ବଡ଼ ଗୀର୍ଜାଘରେ ଲାଗୁ, ଏଥିପାଇଁ ସେ ହାନୁସର ପାଦ୍ରୀ ଭାଇ ଜରିଆରେ ତା ଉପରେ ଚାପ ପ୍ରୟୋଗ କରୁଛନ୍ତି। ଆମେମାନେ ଏକଥା ବି ଜାଣୁ ଯେ ଲର୍ଡ ପାଦ୍ରୀଙ୍କର ମହାରାଜାଙ୍କ ଉପରେ ଖୁବ୍ ପ୍ରଭାବ ରହିଛି, ଆଉ ରାଜପରିବାରର ସାମନ୍ତ ବି ସେମାନଙ୍କ ସାଙ୍ଗରେ ଅଛନ୍ତି। କିନ୍ତୁ ଆମେ ଏହି ସତ୍ୟକୁ ଅଣଦେଖା କରିପାରିବା ନାହିଁ ଯେ ଯେତେବେଳେ ଗୀର୍ଜାଘର ଲୋକେ ହାନୁସକୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଲେ, ସେତେବେଳେ ଆମେ ନଗରପାଳିକା ପକ୍ଷରୁ ତାଙ୍କୁ 5 ବର୍ଷ ଯାଏ ଆର୍ଥିକ ସାହାଯ୍ୟ ଦେଇଥିଲୁ। ଏହାର ତାତ୍ପର୍ଯ୍ୟ ହେଲା ଯେ ଏହି ଘଣ୍ଟା ନଗରପାଳିକାର ଆର୍ଥିକ ସହାୟତାରେ ନିର୍ମିତ ହୋଇଛି, ଏଣୁ ବ୍ୟାପାରିକ ଦୃଷ୍ଟିରୁ ଦେଖିଲେ ଘଣ୍ଟାଟି ନଗରପାଳିକାର ସମ୍ପତ୍ତି। ଶ୍ରୀ ଏମିଲ ଜଣାଇଲେ ଯେ ହାନୁସ ବି ନଗରପାଳିକାର ଅଧିକାରକୁ ସ୍ୱୀକାର କରୁଛି, ଏଥିପାଇଁ ଆମର ନିଷ୍ପତ୍ତି ହେଲା ସାମନ୍ତଙ୍କ ଦ୍ୱାରା ଲର୍ଡ ପାଦ୍ରୀ ହାନୁସର ଘଣ୍ଟାକୁ ହାତେଇ ନେବା ପୂର୍ବରୁ ଆମେ ତାକୁ ନଗରପାଳିକାରେ ଲଗାଇଦେବା।
3: ଆମର ଏ କାର୍ଯ୍ୟକଳାପରେ ଯଦି ମହାରାଜ ଅସନ୍ତୁଷ୍ଟ ହୁଅନ୍ତି ତେବେ?
4: ଏଭଳି ଆଶଙ୍କା ଉପରେ ବି ବିଚାର କରାଯାଇଛି, ଯାହା ଆପଣମାନେ ବି ଜାଣନ୍ତି, ଆସନ୍ତା ମାସରେ ମହାରାଜ ନଗରପାଳିକାକୁ ପଦାର୍ପଣ କରୁଛନ୍ତି, ସେହି ସମୟରେ ଆମେ ଘୋଷଣା କରିବା ଯେ ଆମେମାନେ ତାଙ୍କରି ସ୍ୱାଗତ ପାଇଁ ନଗରପାଳିକାର ମିନାରକୁ ଘଣ୍ଟା ଦ୍ୱାରା ସଜାଇଛୁ। ଆମେ ମହାରାଜଙ୍କୁ ଜଣାଇଦେବା ଯେ ନଗରପାଳିକାର ଅଟ୍ଟାଳିକା ନଗରର କେନ୍ଦ୍ରସ୍ଥଳ ଛକ ଉପରେ ରହିଛି ଏବଂ ଏଠାକୁ ସବୁ ଦିଗରୁ ବ୍ୟାପାରୀମାନେ ଆସନ୍ତି। ନଗରପାଳିକାର ଘଣ୍ଟା ଦେଖିବା ପାଇଁ ଭବିଷ୍ୟତରେ ଅଧିକ ବ୍ୟାପାରୀ ଓ ଯାତ୍ରୀ ଆସିବେ, ଫଳରେ ନଗରର ବ୍ୟାପାର ବଢ଼ିବ, ଆଉ ବ୍ୟାପାର ବଢ଼ିଲେ ରାଜ୍ୟର ଆୟ ମଧ୍ୟ ବଢ଼ିବ।
5: ଠିକ ଅଛି, ଠିକ ଅଛି, ଠିକ ଅଛି, ହାନୁସ ଘଣ୍ଟା ନଗରପାଳିକା ଉପରେ ହିଁ ଲଗାଯାଉ, ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ।
4: ହଁ, ଗୋଟାଏ କଥା ମନେ ରଖନ୍ତୁ, ଆମେ ଆଜି ଏଠାରେ ଯେଉଁ ନିର୍ଣ୍ଣୟ ନେଲେ ଏ କଥା ବାହାରେ ଯେମିତି କାହାରି କାନରେ ନ ପଡେ, ଏ ଘଣ୍ଟା ପରଦିନ ନଗରପାଳିକାରେ ଲାଗିବ।
6: ଆରେ ବାହ, ଏଇଟା ଘଣ୍ଟା ନା ଯାଦୁର ଖେଳ, ପ୍ରଥମେ ଘଣ୍ଟାର ଝରକାରୁ ବାହାରି ଗଞ୍ଜାଟିଏ ବୋବାଇଲା,
7: ତାପରେ 5 ଜଣ ସନ୍ଥ ବାହାରି ଆସି ଦର୍ଶନ ଦେଲେ,
3: ତାପରେ ଘଣ୍ଟା ଟନ୍ଟନ୍ କରି ଘଣ୍ଟି ବଜେଇ ଆରମ୍ଭ କରିଦେଲା।
6: ଆଉ ଦେଖ ଘଣ୍ଟା ଉପରେ କେମିତି ନକ୍ଷତ୍ର ତିଆରି ହେଇଛି,
8: ଇଏ ତାଲାବାଲା ହାନୁସ ତ ଚମତ୍କାର କରିଦେଲା ରେ।
3: ପ୍ରଥମ ଘଣ୍ଟା ତିଆରି କରି ସମଗ୍ର ଦୁନିଆରେ ସେ ଆମ ଦେଶର ନାଁ ଉଜ୍ଜଳ କରିଦେଲା।
8: ଆରେ କୋଉଠି ଅଛି ସେ ଘଣ୍ଟା ନିର୍ମାତା ହାନୁସ?
6: ହେଇ ଦେଖ, ସେ ତା ସ୍ତ୍ରୀ କାତ୍ୟା ସାଙ୍ଗରେ ଘଣ୍ଟା ତଳକୁ ଠିଆ ହୋଇଛି।
7: ଆରେ କାତ୍ୟା ଆଜି କେତେ ପ୍ରସନ୍ନ ଦେଖାଯାଉଛି, ଲୋକେ ଉଭୟଙ୍କୁ ଧନ୍ୟବାଦ ଦଉଛନ୍ତି, ଫୁଲ ତୋଡ଼ା ଦେଇ ସମ୍ମାନିତ କରୁଛନ୍ତି।
6: ଚାଲୁନ ଆମେ ବି ହାନୁସକୁ ଧନ୍ୟବାଦ ଦେବା।
7: ହଁ ଚାଲ ଚାଲ।
0: ଆରେ ଜେକବ, ଦୌଡ଼ିଗଲୁ, ଦୌଡ଼ି ଯାଇ ଘରୁ ଯନ୍ତ୍ରପାତି ପେଟିଟାକୁ ନେଇଆ, ତାକୁ ଏଇଠି ଘଣ୍ଟା ତଳେ ରଖିଦବା, କେତେବେଳେ ଆବଶ୍ୟକ ହେଇପାରେ ନା।
9: ଏଇ ସାଙ୍ଗେ ସାଙ୍ଗେ ଆଣୁଛି ମାଲିକ।
10: ନଗରର ଶୋଭାବର୍ଦ୍ଧନ, ତମେ ତ ତାଲାବାଲାରୁ ଆଜି ଏତେ ବଡ଼ ଘଣ୍ଟା ନିର୍ମାତା ହେଇଗଲ।
0: ଧନ୍ୟବାଦ ଭାଇମାନେ, ଧନ୍ୟବାଦ, ଏସବୁ ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛାର ଫଳ।
7: କାତ୍ୟା ଭଉଣୀ, ଆମର ଅଭିନନ୍ଦନ ଗ୍ରହଣ କର,
11: ସବୁ ସେ ଈଶ୍ୱରଙ୍କର କୃପା, ସବୁ ଆପଣମାନଙ୍କ ଆଶୀର୍ବାଦର ଫଳ।
6: ହାନୁସ ଭାଇ, ଆମକୁ ଟିକେ ବୁଝେଇଦେଲ, ଘଣ୍ଟା ଭିତରେ ବସି ରହିଥିବା ଲୋକ ଥକି ଯିବନି ତ?
0: ଆରେ ଘଣ୍ଟା ଭିତରେ କୌଣସି ଲୋକ ବସିନି।
3: ତାହେଲେ ଘଣ୍ଟା ବାଜୁଛି କେମିତି?
0: ଆପେ ବାଜୁଛି, ୟା ଭିତରେ ସ୍ପ୍ରିଙ୍ଗ ଆଉ ଚକ ସବୁ ଲାଗିଛି, ଯାହାଦ୍ୱାରା ଘଣ୍ଟା ଆପେ ଆପେ ଚାଲୁଛି।
7: ତାହେଲେ ଇଏ କଣ ସବୁବେଳେ ଏମିତି ଚାଲୁଥିବ?

0: କୁଆଡେ ଚାଲିବ?
1: ତମେ ଦୀର୍ଘ ଜୀବି ହୁଅ ହାନୁସ, ତମେ ତ ଚମତ୍କାର କରିଦେଲ।
2: ସତ କହୁଛ ଜାକବ, ବାପା ମାଙ୍କୁ ଲୋକମାନେ ଏଭଳି ସ୍ୱାଗତ କଲେ?
3: ଆରେ ମୁଁ କଣ ମିଛ କହୁଛି ଜାନିକା, ତମକୁ ବି ତ ସେଠାକୁ ଯିବାକୁ କହିଥିଲି।
2: ଇଚ୍ଛା ତ ହଉଥିଲା, ହେଲେ କେମିତି ଯାଇଥାନ୍ତି ଯେ? ଏଇ ଚିରାପଟା ଜାମା ପିନ୍ଧି ଏମିଲି ଦାଦା ସୌଦାଗରଙ୍କ ଘରୁ ଯୋଉ ପୋଷାକ ଆଣିଥିଲେ ତାହା ତ କେବଳ ମା ଓ ବାପାଙ୍କ ପାଇଁ ଥିଲା। ତଥାପି ଜାକବ, ମୁଁ ଏଠି ଝରକା ପାଖରେ ଠିଆ ହୋଇ ଏଇ ବାଟ ଦେଇ ଜନଗହଳିରୁ ନଗରପାଳିକା ଛକ ଆଡକୁ ଯିବାର ଦେଖିଥିଲି। କିଛି ଲୋକ ତ ଝରକା ତଳେ ଠିଆ ହୋଇ ବାପାଙ୍କୁ ଡାକିଲେ, ଆଉ ମୋ ଆଡକୁ ଫୁଲ ତଡା ବି ଫୋପାଡ଼ିଲେ। ମତେ ଖୁବ ଖୁସି ଲାଗୁଥାଏ ଯେ ସମଗ୍ର ସହରରେ ବାପାଙ୍କ ତିଆରି ଘଣ୍ଟା ଦେଖିବାକୁ ଯାଉଥିଲେ।
3: ଆଉ ତମ ମା ବି ବହୁତ ଖୁସି ଅନୁଭବ କରୁଥିଲେ?
2: ହଁ, ମୁଁ ବି ଆଜି ସକାଳୁ ତାଙ୍କୁ କେତେବେଳେ ଖୁସିରେ ହସିବା ତ କେତେବେଳେ କାନ୍ଦିବା ଦେଖିଲି। ମୁଁ ମାଙ୍କୁ ଏଭଳି ଖୁସି ହେବା କେବେ ଦେଖିନଥିଲି।
3: ଜାନିକା, ମୁଁ ବି ଆଜି ବହୁତ ଖୁସି ଅଛି।
2: ହେଲେ ତମେ କାହିଁକି ଖୁସି ହଉଛ, କଣ ପାଇଁ?
3: ଓହୋ, ତମକୁ ସେଇ କଥା କହିବାକୁ ତ ଯନ୍ତ୍ରପାତି ବାକ୍ସ ଆଣିବା ବାହାନାରେ ମୁଁ ଏଠିକି ଚାଲି ଆସିବି। ଘଣ୍ଟା ତିଆରି ହେବା ଖୁସିରେ ତୁମ ବାପା ମୋତେ ପୁରସ୍କାର ଦେବା ପାଇଁ କଥା ଦେଇଛନ୍ତି।
2: ସତରେ? ହେଲେ ତୁମକୁ କାହିଁକି ପୁରସ୍କାର ଦେବେ? ଘଣ୍ଟା ତ ବାପା ତିଆରି କଲେ, ତମେ କେବଳ ଯନ୍ତ୍ରାଂଶ ତାଙ୍କ ହାତକୁ ବଢେଇବା ଛଡା ଆଉ କଣଟା କରିଛ ଯେ?
3: ବୁଝିଲ, ମୁଁ ବି ଘଣ୍ଟାର ଗୋଟିଏ ଗୋଟିଏ ଯନ୍ତ୍ରାଂଶ ତିଆରି କରିବା ଶିଖି ଯାଇଛି। ମୁଁ ସମଗ୍ର ଦେଶରେ ହାନୁସ ଘଣ୍ଟା ନିର୍ମାତାର ଏକମାତ୍ର ଶିଷ୍ୟ, କେବଳ ଏଇ ଜାକବ ଛଡା ଆଉ ଦ୍ୱିତୀୟ କେହି ନାହିଁ। ହଁ
2: ହଉ, ମତେ ଟିକେ କହିଲ, ବାପାଠୁ ତମେ ଯୋଉ ପୁରସ୍କାର ପାଇବା କଥା କହୁଥିଲ, ସେଇଟା କି ପୁରସ୍କାର ମିଳୁଛି ତମକୁ?
3: କହିବି କହିବି, ଏଇ ହଉଛି ମୋର ପୁରସ୍କାର।
2: ଆରେ ଛାଡ଼ ଛାଡ଼ ମତେ ଜାକବ, ଗଳିର ଲୋକମାନେ ଦେଖୁଛନ୍ତି ଯେ।
3: ଓହୋ, ଦେଖନ୍ତୁ ନା, ସେଠି କଣ ହେଇଗଲା? ଆରେ ଏବେ ତ ଆମର ବାହାଘର ହବ, ଆଉ ଲୋକଙ୍କୁ କି ଡର? ମ
2: ପାଗଳ କୋଉଠିକାର ପାଗଳ।
3: ସତ୍ୟ ଜାନିକା, ତମେ ମୋତେ ପାଗଳ କରିଦେଇଛ।
2: ହେ, ଶୁଣିପାରୁଛୁ ଜାକବ? ଘଣ୍ଟା ଶବ୍ଦ ଏଠିକି ବି ଶୁଣା ଯାଉଛି, ସହର ସାରା ଶୁଣା ଯାଉଛି, ମହାରାଜଙ୍କୁ ବି ଶୁଣା ଯାଉଥିବ।
3: ଚୁପ ଚୁପ ଚୁପ, କିଏ ଆସୁଛି ବୋଧେ? ମୁଁ ଯନ୍ତ୍ର ବାକ୍ସ ନେଇକି ଆଉଛି।
2: ବାପା!
4: ଆରେ ଜାକବ,
3: ଆଜ୍ଞା,
4: ତୁ ଏ ଯାଏ ଯନ୍ତ୍ର ବାକ୍ସ ନେଇ ସେଠିକି ଯାଇନୁ?
3: ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଯାଉଛି ମାଲିକ,
4: ଜଲ୍ଦି ଯା, ଜଲ୍ଦି ଯା। ଘଣ୍ଟା ପାଖରେ ଆମ ଭିତରୁ କେହି ଜଣେ ଲୋକ ରହିବା ନିହାତି ଆବଶ୍ୟକ।
2: ବାପା, ତମେ ଆସିଗଲ?
4: ହଁ ଝିଅ, ତୋ ମା ବି ଆସିଲାଣି। କାଲି ସକାଳୁ ନା ମହାରାଜ ମତେ ଆଉ ନଗରପାଳିକା ଲୋକଙ୍କୁ ତାଙ୍କ ଦରବାରକୁ ଡାକିଛନ୍ତି।
2: ସତରେ? ମହାରାଜ ଆଜି ଘଣ୍ଟା ଶବ୍ଦ ଶୁଣିଥିବେ ତ? ମା ବୋଧେ ଉପରୁ ଆସୁଛି।
5: ଶୁଣ, ତମ ବଡ ଭାଇ ପାଦ୍ରୀ ସାହେବ ବି ଆସୁଛନ୍ତି, ତଳକୁ ଯାଇ ତାଙ୍କ ପାଖରୁ ଟିକିନିକି ବୁଝିନିଅ। ଦରବାରରେ ମହାରାଜଙ୍କୁ କେମିତି ପ୍ରଣାମ କରିବ, ତାଙ୍କ ପାଖରେ କେମିତି ଠିଆ ହବ, କିଭଳି ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହବ, ଇତ୍ୟାଦି ଇତ୍ୟାଦି ସବୁ। ହଁ ଶୁଣ, ତମେ କିଛି ମାଗିବନି, ମହାରାଜ ଶ୍ରଦ୍ଧାରେ ଯାହା ଦେବେ ତାହା ହିଁ ଆମ ପାଇଁ ଯଥେଷ୍ଟ। ଆମ ଅବସ୍ଥା ତାଙ୍କୁ କଣ ଅଜଣା କି?
2: ମା, ମତେ ଲାଗୁଛି ଆମର ସବୁ ଅଭିଳାଷ ପୂରଣ ହବାକୁ ଯାଉଛି।
5: ହଁ ରେ ମା, ଭଗବାନ ଶେଷରେ ଆମର ଗୁହାରେ ଶୁଣିଲେ।

0: ପିଠି ଉପରେ ଆଶୀର୍ବାଦରେ ହାତ ରଖିଲେ। ସେ ଆମ ପୈତୃକ ଘରକୁ ମୋ ନାଁରେ ଲେଖିଦେଲେ। ତାପରେ ସହରର କମାରମାନେ ମୋତେ ବହୁତ ସାହାଯ୍ୟ କଲେ, କିନ୍ତୁ ଘଣ୍ଟା ତିଆରିରେ ବର୍ଷ ବର୍ଷ ବିତିଗଲା। ହୁଜୁର, ଗତ 5 ବର୍ଷ ହେଲା ନଗରପାଳିକା ମୋର ସହାୟତା କରୁଛି, ସେମାନେ ମୋତେ ବୃତ୍ତି ଦେଇ ଚାଲିଥିଲେ।
1: ତୁମେ ଆମର ସାହାଯ୍ୟ ନେଲ ନାହିଁ କାହିଁକି?
0: ହୁଜୁର, ଏବେ ତ ଘଣ୍ଟା ତିଆରି ହେଇଗଲା, ଏସବୁ ତ ଆପଣଙ୍କର ସମ୍ପତ୍ତି।
1: ଆମ୍ଭଙ୍କୁ ମାଗିଥିଲେ ଆମ୍ଭେ ତୁମର ସମସ୍ତ ଅଭିଳାଷ ପୂରଣ କରିଦେଇଥାନ୍ତୁ। ଆଚ୍ଛା, କହିଲ ତୁମ ଦ୍ୱାରା ତିଆରି ଘଣ୍ଟା ବେଶୀ ଭଲ ନା ଅନ୍ୟ ଦେଶରେ ଘଣ୍ଟା ବେଶୀ ଭଲ?
0: ମୋ ତିଆରି ଘଣ୍ଟା ହୁଜୁର, ଏଥିରେ ନକ୍ଷତ୍ର ବି ଦେଖାଯାଉଛି।
1: ଉଭୟଙ୍କ ଭିତରେ କେଉଁ ଘଣ୍ଟା ବେଶୀ ବଡ଼?
0: ଆମ ଘଣ୍ଟା, ଏହା ବଡ଼ ଏବଂ ଖୁବ୍ ଭଲ।
1: ବହୁତ ବହୁତ ଭଲ କଥା। ତୁମକୁ କେତେ ଦିନ ଲାଗିଲା ଏ ଘଣ୍ଟା ତିଆରି କରିବାରେ?
0: ପାଖାପାଖି 17 ବର୍ଷ ହଜୁର।
1: 17 ବର୍ଷ? ଅଥଚ ଆମକୁ କୌଣସି ଖବର ନାହିଁ, କଣ ଲୁଚି ଲୁଚି ଘଣ୍ଟା ତିଆରି କରୁଥିଲ?
0: ହୁଜୁର, ମୁଁ ନିଜେ ବି ଜାଣିନଥିଲି ଯେ ଘଣ୍ଟା ତିଆରି ଏତେ ସମୟ ଲାଗିବ ବୋଲି।
1: ଠିକ ଅଛି, ଏବେ ଆମ୍ଭେ ନଗରପାଳିକାର ଅଧ୍ୟକ୍ଷକୁ ପଚାରିବା। ହୁସାକ,
2: ଆଦେଶ କରନ୍ତୁ ଅନ୍ନଦାତା।
1: ଦ୍ୱିତୀୟ ଘଣ୍ଟା ନିର୍ମିତ ହେଲେ ତାହା କେଉଁଠାରେ ଲାଗିବ?
2: ଯେଉଁଠି ଲଗାଇବା ପାଇଁ ମହାରାଜ ଆଦେଶ କରିବେ।
1: ଏଇ ଘଣ୍ଟାକୁ ନଗରପାଳିକା ଉପରେ ଲଗାଇଲା ବେଳେ ତମେ ମୋତେ ପଚାରି ନଥିଲ କାହିଁକି? ଏହାର କାରଣ କ'ଣ?
2: କଥା କ'ଣ କି ହଜୁର, ନଗରପାଳିକାକୁ ଆପଣଙ୍କର ଶୁଭାଗମନ କାର୍ଯ୍ୟକ୍ରମ ଥିଲା ତ, ଏଣୁ ଆପଣଙ୍କ ସ୍ୱାଗତ ପାଇଁ
1: ଆମ୍ଭେ ତୁମର ତା ଲାଗି ବୁଝୁଛୁ। ହସାକ, କୁହ କାହା ଅନୁମତିରେ ତୁମେ ଏ ଘଣ୍ଟା ନଗରପାଳିକା ଉପରେ ଲଗାଇଲ? ଆମ୍ଭଙ୍କୁ ସେ ସମ୍ପର୍କରେ ସୂଚନା ଦେଲ ନାହିଁ କାହିଁକି? ଶିଳ୍ପୀ ଆମ୍ଭ ଅଗୋଚରରେ କାମ କରିବାକୁ ଲାଗିଲେଣି, ଏହା ଆମର ରାଜ୍ୟ, ଏଠି କେବଳ ଆମର ଆଦେଶ ଚାଲେ, ଆମର ବିନା ଅନୁମତିରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଅଥଚ ଶିଳ୍ପୀ ଏବେ ମନ ଇଚ୍ଛା କାମ କରିଗଲେଣି, ଏଭଳି ଦୃଷ୍ଟତା ଆମେ ବରଦାସ୍ତ କରିବୁ ନାହିଁ।
2: ଯାହା ମହାରାଜଙ୍କ ଆଦେଶ ହେବ।
1: ଆଚ୍ଛା ହାନୁସ, ତୁମେ କ'ଣ ଭାବି ଏ ଘଣ୍ଟା ତିଆରି କରିଥିଲ କହିଲ?
0: ହୁଜୁର, ପିଲାଟି ଦିନରୁ ମୋର ଘଣ୍ଟା ତିଆରି କରିବାରେ ରୁଚି ଥିଲା। ସତ କହୁଛି ହୁଜୁର, ଏ ଘଣ୍ଟା ମୁଁ ତିଆରି କରିଛି ମହାରାଜାଙ୍କ ରାଜ୍ୟର ଗୌରବ ବଢ଼ାଇବା ପାଇଁ, ଆମ ମହାରାଜାଙ୍କର ପ୍ରସନ୍ନତା ପାଇଁ, ମହାରାଜାଙ୍କର ଶ୍ରୀଚରଣ ତଳେ ମୋର ଏହି ତୁଚ୍ଛ ଆବିଷ୍କାରକୁ ଉପହାର ଦେବା ପାଇଁ, ମହାରାଜାଙ୍କର ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଁ କରିଥିଲି।
1: ଉତ୍ତମ, ମହାମନ୍ତ୍ରୀ
3: ଆଦେଶ କରିବା ହୁଅନ୍ତୁ ଅନ୍ନଦାତା।
1: ଆମ୍ଭେ ପ୍ରସନ୍ନ ହେଲୁ, ହାନୁସ୍କୁ 1000 ସ୍ୱର୍ଣ୍ଣମୋହର ପ୍ରଦାନ କରାଯାଉ, ପ୍ରତି ମାସରେ ମଧ୍ୟ କିଛି ଅର୍ଥ ଦିଆଯାଉ, ସେ ଘଣ୍ଟାର ରକ୍ଷଣାବେକ୍ଷଣ କରିବ। ଆହୁରି ଶୁଣ, ଆଜିଠାରୁ ହାନୁସର ପାହ୍ୟା ଜଣେ ଦରବାରୀ ସ୍ତରରେ ହେବ।
3: ଆଦେଶ ଶିରଧାର୍ଯ୍ୟ ମହାରାଜ।
1: ଏବଂ କାଲିଠାରୁ ସେ ଆମର ଅନ୍ୟ ଦରବାରରେ ବସିବ।
0: ଏହି ସାମାନ୍ୟ ବ୍ୟକ୍ତି ଉପରେ ହୁଜୁରଙ୍କର ଅଶେଷ କୃପା।
2: ହଜୁର, ଅନୁମତି ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ କିଛି ନିବେଦନ କରିବାକୁ ଚାହୁଁଛି।
1: କୁହ ସାର୍।
2: ଆପଣଙ୍କ କୃପାରୁ ବଡ଼ ଘଣ୍ଟା ଲାଗିଗଲା, ଏଥିରେ ଦେଶର ଖୁବ୍ ଲାଭ ହେବ, ହଜୁରଙ୍କ ଯଶ ବ୍ୟାପିବ। ହେଲେ ହଜୁର,
1: ଅଟକିଗଲ କାହିଁକି? କୁହ।
2: ଯଦି ଆପଣ ଅନୁମତି ଦିଅନ୍ତି ତେବେ ହାନୁସ୍ ତାଲାବାଲା ଦ୍ୱାରା ନଗରପାଳିକା ଆଉ ଗୋଟିଏ ଘଣ୍ଟା ତିଆରି କରାନ୍ତା, ଯାହା ହଜୁରଙ୍କ ରାଜମହଲର ଶୋଭାବର୍ଦ୍ଧନ କରାନ୍ତା।
1: ଆଉ ଗୋଟିଏ ଘଣ୍ଟା କ'ଣ ହାନୁସ୍, ତମେ ଆଉ ଗୋଟିଏ ଘଣ୍ଟା ତିଆରି କରିବାକୁ ଚାହୁଁଛ? ତୁମେ ପରା କହୁଥିଲ ଏ ଘଣ୍ଟାଟି ତିଆରି କରିବାରେ ତମକୁ 17 ବର୍ଷ ଲାଗିଗଲା।
0: ନାହିଁ ହଜୁର, ଏବେ ଦ୍ୱିତୀୟ ଘଣ୍ଟା ନିର୍ମାଣରେ ସେତେ ବିଳମ୍ବ ହେବନି।
1: ମୋତେ କୁହ ତ, କେତେ ଦିନରେ ତମେ ଦ୍ୱିତୀୟ ଘଣ୍ଟା ତିଆରି କରିଦେଇ ପାରିବ?
0: କେମିତି କହିବି ହୁଜୁର, ବର୍ଷେ 2 ବର୍ଷ ଭିତରେ ବି ତିଆରି ହେଇପାରିବ, ଆହୁରି ଶୀଘ୍ର ବି ହେଇଯାଇପାରେ।
1: ତାହା କ'ଣ ଏଇ ଘଣ୍ଟାଠାରୁ ଅଧିକ ଉତ୍କୃଷ୍ଟ ଘଣ୍ଟା ହେବ?
0: କ'ଣ କହିବି ହୁଜୁର, ଦ୍ୱିତୀୟ ଘଣ୍ଟା ତିଆରି କରିବାର ଖିଆଲ କେବେ ମୋ ମନକୁ ଆସିନି, ମୁଁ ତ ଶେଷ ଯାଏଁ ଏଇ ଘଣ୍ଟା ତିଆରିରେ ଚିନ୍ତାରେ ଥିଲି।
1: ତାପରେ ବର୍ଷକରେ ଦ୍ୱିତୀୟ ଘଣ୍ଟା, ପୁଣି ତୃତୀୟ ଘଣ୍ଟା ବି ତିଆରି ହୋଇପାରିବ, ଯାହା ଦ୍ୱିତୀୟଠାରୁ ବଢ଼ିଆ, ସେଇଟା ତେବେ କେଉଁଠି ଲଗା ହେବ?
0: ହୁଜୁର,
2: ମହାରାଜ ଆପଣଙ୍କ କୃପା ହେଲେ ଏ ନଗରରେ ଘଡ଼ି ନିର୍ମାତାଙ୍କର ଗୋଟିଏ ଦଳ ବି ପ୍ରସ୍ତୁତ କରାଯାଇପାରନ୍ତା, ଆଉ ଆମେ ଘଣ୍ଟା ତିଆରି କରି ଅନ୍ୟ ଦେଶରେ ବିକ୍ରି ବି କରିପାରନ୍ତେ।
1: ବହୁତ ବଢ଼ିଆ, ଆମ ଘଣ୍ଟା ଅନ୍ୟ ସହରରେ ଲାଗିବ, ଆମେ ସେ ସହରମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବା, ଏଇଆ ନା?
2: ହଜୁର,
1: ତାହେଲେ ଏଠି ଘଣ୍ଟା ଲଗାଇବାର ଅର୍ଥ କ'ଣ? ଅନ୍ୟ ସହରମାନଙ୍କର ଯଦି ଘଣ୍ଟା ଲାଗିବ ତେବେ ଏ ଘଣ୍ଟାରେ କି ମହତ୍ତ୍ୱ ରହିବ? ନଈ ସେପରି ତୁଳା ରାଜ୍ୟ ଆମର ଚିରଶତ୍ରୁ, ଆମ ଘଣ୍ଟା ସେ ରାଜ୍ୟରେ ଲାଗିବ ନା କ'ଣ?
2: ହଜୁର, ଆପଣଙ୍କ ବିନା ଆଜ୍ଞାରେ ତ ଗଛର ପତ୍ର ବି ହଲିପାରିବନି, ଆପଣ ଯେମିତି ଆଦେଶ କରିବେ।
1: ଆମର ଆଦେଶ ତ ଯାହା ଯେମିତି ହେବ, ତୁମେ ଓ ତୁମର ନଗରପାଳିକା ଏଇ ଲୋକ ଦ୍ୱାରା ଘଣ୍ଟା ତିଆରି କରି ବିକ୍ରି କରିବାକୁ କ'ଣ ଇଚ୍ଛା କରୁଛ?
2: ହଜୁର, ସିଏ
1: ଆମ ସହରରେ ଯେଉଁ ଆଶ୍ଚର୍ଯ୍ୟ ଓ ଚମତ୍କାର ଜିନିଷ ଅଛି ତାହା ଅନ୍ୟ କୌଣସି ସହରରେ ନାହିଁ, ଏବେ

0: ଦୂର ଦୂରାନ୍ତର ଲୋକେ ଆମ ଘଣ୍ଟା ଦେଖିବାକୁ ଆସିବେ। ଯଦି ଆମ ତିଆରି ଅନ୍ୟ ସହରରେ ଲାଗିବ ତାହେଲେ କିଏ କାହିଁକି ଆଉ ଆମ ଘଣ୍ଟା ଦେଖିବାକୁ ଆସିବ।
1: ହଁ ସତ କଥା ହଜୁର।
0: ହାନୁସ ତାଲାବାଲା, ତୁମେ ମିଛ କହିଲ ଯେ ଏ ଘଣ୍ଟା ତୁମେ ଆମ ରାଜ୍ୟର ସୌନ୍ଦର୍ଯ୍ୟ ବଢ଼ିବାକୁ ତିଆରି କରିଛ।
1: ସତ କହୁଛି ହଜୁର, ଦ୍ୱିତୀୟ ଘଣ୍ଟା ତିଆରି କଥା ମୋ ମନକୁ କେବେ ଆସିନି। ଏଇ ଗୋଟିଏ ଘଣ୍ଟା ତିଆରି କରିବାରେ ମୋର ପୁରା ଯୌବନ ବିତିଗଲା।
0: ତୁମ ମନକୁ ହୁଏତ ଆସିନଥିବ, ହେଲେ ତୁମର ଅଭିଭାବକ ଏଇ ନଗରପାଳିକା ଲୋକଙ୍କ ମନକୁ ନିଶ୍ଚୟ ଆସିଥିବ। ଇଏ ଆମର ଅପମାନ ଯେ ଗୋଟିଏ ଘଣ୍ଟା ଆମ ପାଦ ତଳେ ରଖାଯିବ, ଆଉ ସେଇଭଳି କିମ୍ବା ତାଠାରୁ ଆହୁରି ଅଧିକ ଭଲ ଘଣ୍ଟା କୌଣସି ସୌଦାଗରକୁ ବିକ୍ରି କରି ଦିଆଯିବ। ଆମ୍ଭେ ଠିକ୍ କହୁଛୁ ନା?
2: ଆଜ୍ଞା ହଜୁର।
0: ତାହେଲେ ଆମର ଏଇ ନିଷ୍ପତ୍ତି ହେଲା ଯେ ତାଲାବାଲା ହାନୁସ୍କୁ ଆଉ ଘଣ୍ଟା ତିଆରି କରିବାକୁ ଅନୁମତି ଦିଆଯିବ ନାହିଁ।
2: ଆଜ୍ଞା ହଜୁର।
0: ସମସ୍ତେ ଶୁଣ, ଯଦି ଆମ ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଇ ଘଣ୍ଟା ତିଆରି କରାଗଲା, ଦ୍ୱିତୀୟ ଘଣ୍ଟା ତିଆରିର ଅର୍ଥ କ'ଣ? ଏହି ବ୍ୟକ୍ତି କେବଳ ଗୋଟିଏ ଘଣ୍ଟା ତିଆରି କରିବ ଏବଂ ତାହା ହେଉଛି ଏହି ଘଣ୍ଟାଟି ଯାହା ସେ ତିଆରି କରିସାରିଛି। ହାନୁସ୍କୁ ଆଉ କୌଣସି ଦ୍ୱିତୀୟ ଘଣ୍ଟା ନିର୍ମାଣର ଅନୁମତି ଦିଆଯିବ ନାହିଁ। ଯଦି ଇଏ ଲୁଚି ଛବି ଅନ୍ୟ କୌଣସି ଘଣ୍ଟା ତିଆରି କରୁଛି ବୋଲି ଜଣାଗଲା, ତେବେ ଆମ୍ଭେ ତାକୁ କଠୋର ଶାସ୍ତି ଦେବୁ। ତଥାପି ଏହି ଲୋକ ଉପରେ ମୁଁ କୌଣସି ଭରସା ନାହିଁ। 17 ବର୍ଷ ଧରି ଏ ଘଣ୍ଟା ତିଆରି କରି ଚାଲିଛି, ଅଥଚ ଆମ ପାଖରେ ତାର କୌଣସି ସୂଚନା ନାହିଁ। ପୁଣି ଚୁପଚାପ ଘଣ୍ଟାଟିକୁ ନଗରପାଳିକା ଉପରେ ରଖି ଦିଆଗଲା, ଆଉ ପରେ ଆମକୁ ସୂଚନା ଦିଆଗଲା, ଘଣ୍ଟା ଲାଗିସାରିବା ପରେ ଆମକୁ ଖବର ଦିଆଗଲା। ତେଣୁ ଏଭଳି ବ୍ୟକ୍ତି ଉପରେ କଡ଼ା ନଜର ରଖାଯିବା ଆବଶ୍ୟକ।
1: ହୁଜୁର, ଦ୍ୱିତୀୟ ଘଣ୍ଟା ତିଆରି କରିବା ପାଇଁ ମୋର କୌଣସି ଉଦ୍ଦେଶ୍ୟ ନାହିଁ।
0: ଏଠି ଯାହା କିଛି ହୁଏ ମୋ ଅନୁମତିରେ ହୁଏ। ଘଣ୍ଟା ତିଆରି କରିବା ପାଇଁ ତୁମେ ଆମଠାରୁ ଅନୁମତି ନେଲନି କାହିଁକି?
1: ହୁଜୁର, ଇଏ ଆପଣଙ୍କର ହିଁ ସମ୍ପତ୍ତି, ଖାସ ଆପଣଙ୍କୁ ଭେଟି ଦେବା ପାଇଁ ତିଆରି କରିଛି।
0: ହାନୁସ୍ ତାଲାବାଲକୁ ତା ଚକ୍ଷୁରୁ ବଞ୍ଚିତ କରି ଦିଆଯାଉ, ତାର ଉଭୟ ଆଖି ବାହାର କରି ଦିଆଯାଉ। ଆଖି ହରାଇ ସେ କେବେ ହେଲେ ଆଉ ଦ୍ୱିତୀୟ ଘଣ୍ଟା ତିଆରି କରିପାରିବ ନାହିଁ।
1: ଅନ୍ନଦାତା, ଅନ୍ନଦାତା, ମା ବାପା ମୋର, ମୋ ପଛି, ମୋ ପଛି ଏତେ।
2: ୟାର ଆଖି ବାହାର କରା ନ ଯାଉ ହଜୁର, ଅନ୍ଧ ହୋଇ ସେ କଣ କରିବ?
0: ସେ ଦିଗ ପ୍ରତି ବି ଆମେ ବିଚାର କରିଛୁ। ପ୍ରଥମେ ଭାବିଲୁ ୟାର ହାତ କଟାଇ ଦେବା, କିନ୍ତୁ ଆଖି ଥାଇ ହାତ ବିନା ବି ତ ଘଣ୍ଟା ତିଆରି ହୋଇପାରିବ, ତେଣୁ ଆଖି ନଥିଲେ ଘଣ୍ଟା ନିର୍ମାଣ କଷ୍ଟସାଧ୍ୟ ହେବ। ସିପାହୀମାନେ,
3: ଆଜ୍ଞା ହଜୁର,
0: ନେଇ ଯାଅ ଏକୁ। ମନେ ରଖିବ, ହାନୁ ସେବେ ରାଜଦରବାରୀ, ଏଣୁ ତା ପ୍ରତି ସମ୍ପୂର୍ଣ୍ଣ ସମ୍ମାନର ସହିତ ବ୍ୟବହାର କରିବ। ତାକୁ ବାହାରକୁ ନେଇଯାଅ, ଆଉ ତାର ଆଖି ତାଡ଼ି ଦିଅ।
1: ମାଲିକ, ମାଲିକ, ଏଭଳି ନିର୍ଦ୍ଧୟ ହୁଅନ୍ତୁନି, ମତେ ବରଂ ଜୀବନ୍ତ କବର ଦେଇ ଦିଅନ୍ତୁ, ହେଲେ ମତେ ଅନ୍ଧ କରି ଦିଅନ୍ତୁନି। ମାଲିକ, ମାଲିକ,
0: ଏଇଭଳି ଦୁଷ୍ପ୍ରାପ୍ୟ ଘଣ୍ଟା ତ ସମଗ୍ର ଦୁନିଆରେ କେବଳ ଗୋଟିଏ ମାତ୍ର ରହିପାରିବ। କଣ କହୁଛନ୍ତି ଲର୍ଡ ପାଦ୍ରୀ?
1: ମୋ ଘଣ୍ଟା ବାଜୁଛି, ବର୍ଷେ ହେଲା ନଗରପାଳିକାରେ ଲାଗିଥିବା ମୋ ଘଣ୍ଟା ଚାଲିଛି। ହଁ ହଁ, ଚାଲିଛି ଚାଲିଛି ମୋ ଘଣ୍ଟା। ନା ନା, ଇଏ ଆଉ ମୋ ଘଣ୍ଟା ନୁହେଁ, ଏ ନଗରପାଳିକାର ଘଣ୍ଟା, ଏ ଦେଶ ରାଜାଙ୍କର। ଏହାରି ଯୋଗୁଁ ମୋର ଆଖି ତାଳି ଦିଆଗଲା, ମତେ ମତେ ଅନ୍ଧ କରି ଦିଆଗଲା। ବାଃ, କି ଚମତ୍କାର ବ୍ୟବସ୍ଥା! ମହାରାଜ ମତେ ଅନ୍ଧ କଲେ, ପୁଣି ରାଜଦରବାରୀ କଲେ, ପୁରସ୍କାର ସ୍ୱରୂପ ମତେ 1000 ସୁନା ମୋହର ଦିଆଯିବା ସାଙ୍ଗକୁ ପ୍ରତି ମାସରେ ବୃତ୍ତି ବି ଖଞ୍ଜିଦେଲେ। ମୋ ଘର ଲୋକେ ଖୁସି ହେଇଗଲେ, ଘରର ଛବି ବଦଳିଗଲା। ମୋ ଭଳି ଗରିବର ଘରେ ଏବେ ଜଣେ ଧନୀ ଲୋକର ଘର ହୋଇଗଲା। ମୋ ପରିବାର ପାଇଁ ସବୁ ପ୍ରକାର ସୁଖ ସୁବିଧା ଆଡମ୍ବର ଏବେ ସବୁ ଉପଲବ୍ଧ। ହେଲେ ମୋ ପାଇଁ ଅସରନ୍ତି ଅନ୍ଧାର ରାତି, ଛଟପଟ ଆଉ ନରକ ଯନ୍ତ୍ରଣା। ଏ ଘଣ୍ଟା ଯେତେବେଳେ ବାଜୁଛି, ମୋ ଛାତିରେ ସତେ ଯେମିତି ହାତୁଡ଼ିର ପାହାର ବସୁଛି। ନା ନା ନା, ଯାହାଲାଗି ମୋତେ ଅନ୍ଧ କରି ଦିଆଗଲା, ଯିଏ ଥାଉ ତ ମୋତେ ମାରି ଦିଆଗଲା, ସେ ଘଣ୍ଟା ଆଉ ବଞ୍ଚି ରହିବା ଉଚିତ ନୁହେଁ, ଉଚିତ ନୁହେଁ। କାତ୍ୟା, ୟାନ୍କା, ଜେକା,
4: କଣ ହେଲା, କଣ ହେଲା ବାପା?
1: ତୋ ମା କୋଉଠି ଅଛି?
4: ରୋଷେଇ ଘରେ।
1: ଆଚ୍ଛା, ନିଶ୍ଚୟ ଭଲ ଭଲ ଭୋଜନ ପ୍ରସ୍ତୁତ କରୁଥିବ। ହଁ, ନ କରିବ କାହିଁକି, ସିଏ ଏବେ ରାଜଦରବାରୀର ଧର୍ମପତ୍ନୀ ତ, ଆଉ ତୁ ୟାନ୍କା ଏବେ ରାଜକୁମାରୀ। କୁଆଡେ ଗଲା ତମର ସେ ଘରବାଲା ରାଜକୁମାର ଜେକବ, କୁଆଡେ ଗଲା? ସମସ୍ତେ ତମ ଅନ୍ଧତ୍ୱ ଯୋଗୁ ଏବେ ବିଳାସ କରୁଛ ନା?
4: ବାପା, ମତେ କ୍ଷମା କରିଦିଅ ବାପା।

0: ମୁଁ ଯେତେବେଳେ ବି ଏ ଘଣ୍ଟା ଶବ୍ଦ ଶୁଣୁଛି ନା, କେଜାଣି ମୋର କଣ ହେଇଯାଉଛି, ମୋ ଭିତରେ ନିଆଁ ହୁଳା ଭଳି କଣ ଗୋଟେ ଧପ୍ଧପ୍ ହେଇ ଜଳି ଉଠେ, ମୁଁ ପାଗଳ ହେଇଯାଏ। ମା ଜାନକା, ତୁ ହି ମୋ ଆଖି, ତୁ ଏ ଅନ୍ଧର ଲଉଡ଼ି, ଚାଲ ମା, ଚାଲ ମା, ମତେ ଟିକେ ବାହାରକୁ ନେଇଚାଲ।
1: ବାହାରକୁ?
0: ହଁ, ଘରେ ପଡି ରହି ଅଣନିଶ୍ୱାସୀ ହେଇ ପଡ଼ିଲେଣି। ତୁ ଯଦି ଏକା ଯିବାକୁ ନ ଚାହୁଁଛୁ ତେବେ ଜାକବକୁ ବି ଡାକି ଆଣେ, ମତେ ଟିକେ ବାଡ଼ିଟା ଧରେଇ ଦେଲୁ।
1: ଏ ନିଅ, ଧର। ଜାକବ, ଜାକବ,
2: କଣ ହେଲା?
3: କଣ ହେଲା ଜାନକା? ତୁ କୁଆଡେ ଯାଉଛୁ ଏନକା?
1: ବାପାଙ୍କୁ ଟିକେ ବାହାରକୁ ବୁଲାଇ ଆଣିବାକୁ, ତମେ ବି ଆସୁନ।
3: ଚାଲୁନ।
0: ଝିଅ, ଏଇଟା ସେଇ ନଗରପାଳିକା ଛକ ନା?
1: ହଁ ବାପା, ତମେ କେମିତି ଚିହ୍ନିଲ?
0: ଏଇଠି ମୋ ଘଣ୍ଟା ଅଛି, ଏଠିକାର ପ୍ରତିଟି କଣିକାରେ ମତେ ତାର କମ୍ପନ ଶୁଣାଯାଉଛି। ମତେ ଟିକେ ମା ମୋ ଘଣ୍ଟା ପାଖକୁ ନେଲୁ ତ।
1: ଆସ ବାପା, ଆସ।
4: ଆରେ ଦେଖ ରେ ଭାଇ, ଦେଖ ଦେଖ, ଦେଶର ସେଇ ଅନ୍ଧ ଘଣ୍ଟା ବାଲା, ସେଇ ତାଲା ବାଲା ହାନୁସ ଯାଉଛି।
5: ବିଚରା, ଘଣ୍ଟା ତିଆରି କରିବା ଯୋଗୁ ଆଖି ଦୁଇଟିକୁ ହରେଇବାକୁ ପଡିଲା।
6: ହଁ ହଁ, ଖାସ ସେଇ ଘଣ୍ଟା ଯୋଗୁ ମତେ ମୋ ଆଖି ହରେଇବାକୁ ପଡିଲା। ଏବେ ଘଣ୍ଟାର ଟନ୍ ଟନ୍ ଶବ୍ଦ ମୋ ଅନ୍ଧତ୍ୱକୁ ପରିହାସ କରୁଛି, ମତେ ଦେଖି ହସୁଛି। ମୁଁ ୟାକୁ ଆଉ ବାଜିବାକୁ ଦେବିନି, ଏଇ ପଥରରେ
1: ବାପା, ତମେ ଏ କଣ କରୁଛ? ଘଣ୍ଟା ଉପରକୁ କାହିଁକି ଟେକା ପକଉଛ?
6: ମୁଁ ଏ ଘଣ୍ଟାକୁ ଭାଙ୍ଗିଦେବି, ମୁଁ ଭାଙ୍ଗିଦେବି, ୟାର ଶବ୍ଦ ପ୍ରତି ମୋର ଘୃଣାଜାତ ହେଇଯାଇଛି।
4: ଆରେ ଦେଖ ଦେଖ, ହନୁଷ ତା ଘଣ୍ଟା ଉପରକୁ ପଥର ଫିଙ୍ଗୁଛି।
5: ଆରେ ହେଲେ ଘଣ୍ଟା ଅଛି କୋଉଠି, ଆଉ ଲକ୍ଷ୍ୟ ହୀନ ଭାବେ ତା ପଥର ଯାଇ ପଡିଛି କୋଉଠି, ଦେଖ ରେ।
1: ଏମିଲି ଭାଇ, ହାନୁସ୍କୁ ମୁଁ କେମିତି ବୁଝେଇବି? ମତେ କିଛି ବୁଦ୍ଧି ବାଟ ଦିଶୁନି। ଯେତେବେଳେ ସିଏ ଛକ ଆଡକୁ ଯାଉଛନ୍ତି, ପଥର ଫୋପାଡି ଘଣ୍ଟାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ଘରେ ଅଟକେଇଲେ ବି ରହୁନାହାନ୍ତି, ସବୁବେଳେ ଉଦାସ ହେଇ ବସି ପଡୁଛନ୍ତି, ଦରବାରରେ ହାଜିରା ଦେବାକୁ ବି ଯାଉନାହାନ୍ତି, ଆମେ କିଛି କହିଲେ କାମୁଡି ଗୋଡଉଛନ୍ତି, ରାତି ସାରା ଅନିଦ୍ରା ରହି ରହି ଖାଲି ଛଟପଟ ହଉଛନ୍ତି, ଏଣୁ ତେଣୁ ଖାଲି ବକୁଛନ୍ତି ଆଉ ମନେ ମନେ ରାଗୁଛନ୍ତି। ଘଣ୍ଟା ଶବ୍ଦ ଶୁଣିଲା କି ପାଗଳ ପରି ହଉଛନ୍ତି, କଣ କରିବି କହିଲ?
6: ଭାଉଜ, ମୁଁ ସବୁ ଜାଣିଛି, ହାନୁସ ଭାଇ କଷ୍ଟ ପାଉଛି, ଯନ୍ତ୍ରଣା ଭୋଗୁଛି। ଅନେକ ଚିନ୍ତା କରିବା ପରେ ମୋ ମନକୁ ଗୋଟାଏ ଉପାୟ ଆସିଛି।
1: କି ଉପାୟ, ଶୀଘ୍ର କୁହନା।
6: ହାନୁସ ଭାଇକୁ ଏମିତି ଗୋଟାଏ ଜାଗାକୁ ନେଇଯିବା ଯୋଉଠି ତାକୁ ଘଣ୍ଟା ଶବ୍ଦ ଜମା ଶୁଣାଯିବନି।
1: ଘଣ୍ଟା ଶବ୍ଦ ନ ଶୁଣିଲେ ତାଙ୍କୁ ତ ଶାନ୍ତି ଲାଗୁନି, ଖାସ ସେଇ ଶବ୍ଦ ଶୁଣି ଶୁଣି ସେ ବଞ୍ଚିଛନ୍ତି କହିଲେ ଚଳେ।
6: ନାଇଁ ଭାଉଜ, ନାଇଁ, ଘଣ୍ଟା ଶବ୍ଦ ତା ହୃଦୟକୁ ଯେମିତି କିଏ ଛୁରୀରେ କାଟି ଦଉଛି, ସେଥିପାଇଁ ସେ ତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଆଚ୍ଛା ଭାଉଜ, ହାନୁସ ଭାଇ ଯଦି ପୁଣି ଘଣ୍ଟା ତିଆରିରେ ଲାଗିଯିବ ତେବେ?
1: କାହିଁକି ଆଉ ଥଟ୍ଟା କରୁଛ ଏମିଲି କହିଲ, ଆଖି ନଥାଏ ସେ କେମିତି ଘଣ୍ଟା ତିଆରି କରିବେ?
6: ହଁ ଭାଉଜ, କରିପାରିବେ, ତାର ହାତ ଠିକ ଅଛି ଆଉ ବୁଦ୍ଧି ବିଦ୍ୟା ବି ଠିକ ଅଛି।
1: ତୁମେ କଣ କହୁଛ, ହାନୁସ ଉପରେ ଆହୁରି ବିପଦର ବୋଝ ଲଦେବାକୁ ଚାହୁଁଛ ନା କଣ? ତୁମେ କଣ ଭୁଲି ଗଲଣି ଯେ ମହାରାଜ ହାନୁସ୍କୁ ଘଣ୍ଟା ତିଆରି କରିବାକୁ ମନା କରିଛନ୍ତି ବୋଲି? ସେ ଯଦି ପୁଣି ଘଣ୍ଟା ତିଆରି କରିବାକୁ ଚେଷ୍ଟା କରେ ତେବେ ମହାରାଜ ତାଙ୍କୁ ଆଉ ଜୀବିତ ରଖିବେ ତ? ଜୀବନରୁ ମାରିଦେବେ ରେ।
6: ହାନୁସ ଭାଇ କଣ ଏଇଠି କୋଉଠି ଘଣ୍ଟା ତିଆରି କରିବ? ତାକୁ ଚୁପଚାପ ଅନ୍ୟ କୌଣସି ରାଜ୍ୟକୁ ପଠାଇ ଦିଆଯିବ, ଖାଲି ମହାରାଜ କାହିଁକି, ଅନ୍ୟ କେହି ବି ଏ କଥାର ଟେର ପାଇବେନି ଭାଉଜ, ଟେର ପାଇବେନି।
1: ଅନ୍ୟ ରାଜ୍ୟ? ଅନ୍ୟ କୋଉ ରାଜ୍ୟ?
6: ନଈ ସେପାରି ଆମ ରାଜ୍ୟକୁ ଲାଗି ତୁଳା ରାଜ୍ୟ, ସେଠିକା ଜର୍ଜି ନାମକ ସୌଦାଗର ହାନୁସ ଭାଇ ଦ୍ଵାରା ମିନାର ଘଣ୍ଟା ତିଆରି କରିବାକୁ ଚାହୁଁଛି। ଭାଉଜ, ରହିବା ପାଇଁ ହାନୁସ ଭାଇକୁ ଘର ଦବ, ବୃତ୍ତି ଦବ, ଘଣ୍ଟା ତିଆରି ପାଇଁ ସମସ୍ତ ଯନ୍ତ୍ରପାତି ବି ଦବ, ଆଉ ହାନୁସ ଭାଇକୁ ନେଇଯିବା ପାଇଁ ନିରାପତ୍ତା ବ୍ୟବସ୍ଥା ବି କରିବ। ସେ ଏବେ ଆମ ସହରରେ ଗୋଟିଏ ପାନ୍ଥ ସାହିରେ ରହି ଏ ପ୍ରସ୍ତାବ ଦେଇଛି।
1: ନାଇଁ ଏମିଲି, ନାଇଁ, ହାନୁସ ଯିବେ ନାହିଁ, ଟିକେ ଭାବିଲ ଦେଖି, ଯଦି ହାନୁସ ଏଥିରୁ ଅନ୍ତର୍ଦ୍ଧାନ ହେଇଯିବେ ତାହେଲେ ମହାରାଜ କଣ ମତେ ମୋ ଝିଅ ଝିଅଙ୍କୁ ଜୀବନରେ ରଖିବେ?
6: ନାଇଁ ଭାଉଜ, ତୁମେ ସମସ୍ତେ ହାନୁସ ଭାଇ ସାଙ୍ଗରେ ଚାଲିଯିବ।
1: କଣ କଣ ଏଠିକାର ଘରଦ୍ୱାର ଛାଡ଼େ?

0: ନାଇଁ ନାଇଁ ଏମିଲି, ତମକୁ ଈଶ୍ୱରଙ୍କ ରାଣ, ତମେ ଆମକୁ ବିପଦରେ ପକାଉ ନାହିଁ। ଏବେ ତ ହାନୁସ ଖାଲି ଅନ୍ଧ ହେଇଛି, ମହାରାଜ ତା ଜୀବନ ନେଇଯିବେ।
1: କାତ୍ୟା ଭାଉଜା, ହାନିସ ଭାଇ ଏଠି କୋଉଦିନ ଛଟପଟ ହେଇ ମରିଯିବ କିମ୍ବା ଘଣ୍ଟା ଭାଙ୍ଗିବା ଚେଷ୍ଟା କରିବା ଅପରାଧରେ ମହାରାଜଙ୍କ ଦ୍ଵାରା ମୃତ୍ୟୁ ଦଣ୍ଡ ପାଇବ। ହାନୁସ ଭାଇ କାଲି ଘଣ୍ଟା ଉପରକୁ ପଥର ଫିଙ୍ଗିବା କଥା ତମକୁ କଣ ୟାଙ୍କା ଆଉ ଜକବ କହିନାହାନ୍ତି?
0: ଏକଥା କଣ ସତ? ମୁଁ କଣ କରିବି?
1: ହାନୁସ ଭାଇ ଭାବୁଛି ଘଣ୍ଟାକୁ ଭାଙ୍ଗି ଦେଇ ସେ ମହାରାଜଙ୍କ ଉପରେ ପ୍ରତିଶୋଧ ନବ। ପ୍ରତିଶୋଧ?
0: ମହାରାଜଙ୍କ ଉପରେ ପ୍ରତିଶୋଧ? ନା ନା ନା ନା, ତାଙ୍କୁ ମୁଁ କେମିତି ବୁଝେଇବି? ଆଜି ବି ସେ ପୁଣି ଜିଦ କରି ୟାଙ୍କା ଆଉ ଜେକବ ସାଙ୍ଗରେ ବାହାରକୁ ବୁଲିବାକୁ ଯାଇଛନ୍ତି। ହେ ଭଗବାନ, ହେ ଭଗବାନ, ତାଙ୍କୁ ଟିକେ ସଦ୍ବୁଦ୍ଧି ଦିଅ, ତାଙ୍କୁ ଟିକେ ଶାନ୍ତି ଦିଅ।
2: ମା, ଘଣ୍ଟା ଏବେ ବି ତ ଚାଲୁଛି।
3: ବାପା, ଏଇଟା ପରା ତମ ତିଆରି କରିଥିବା ଘଣ୍ଟା, ଚାଲିବନି କାହିଁକି ଯେ?
2: ମୋ ତିଆରି ଘଣ୍ଟା। ଜେକବ, ଗୋଟେ ଘୋଡ଼ା ଗାଡ଼ି ବୋଧେ ଏଣିକି ଆସୁଛି।
4: ହଁ,
2: ପାଲିକି କୋଉ ଦିଗକୁ ଆସୁଛି?
4: ବାପା, ଏ ରାଜମହଲ ପଟରୁ,
2: ଅର୍ଥାତ ଡାହାଣ ପଟରୁ। ଶୁଣ ଜେକବ, ମହାରାଜାଙ୍କ ପାଲିକି ପାଖକୁ ଆସିଲେ ମତେ ଟିକେ କହିବୁ, ମୁଁ ଟିକେ ମହାରାଜାଙ୍କୁ ପ୍ରଣାମ କରିବି।
4: ହଁ ବାପା, ହେଇ ହେ ବାପା, ହେଇଟି ମହାରାଜାଙ୍କ ପାଲିକି ଆସି ପହଞ୍ଚିଗଲାଣି। ଆରେ ବାପା, ବାପା, ଆରେ ମୋ ହାତ ଛାଡ଼ି କୁଆଡେ ଦୌଡି ଚାଲୁଛ? ବାପା, ବାପା, ଓହୋ, ରକ୍ଷା ହେଇଛି, ଘୋଡ଼ାର ଟାପୁ ତଳେ ପଡି ନାହାନ୍ତି।
3: ବାପା, ହେ ବାପା,
4: କାନ୍ଦ ନାହିଁ, କାନ୍ଦ ନାହିଁ ବାପା, ଅଳ୍ପ ଯେ ବର୍ତ୍ତି ଯାଇଛନ୍ତି।
2: ମୁଁ ବିଲକୁଲ ଠିକ ଅଛି ମା, ବେସ୍ତ ହାନି।
3: ତମ ମୁଣ୍ଡରୁ ତ ରକ୍ତ ବାହାରୁଛି, ଆଣ୍ଠୁ ବି ଛିଡ଼ି ଯାଇଛି।
2: ନା ବା, କିଛି ବ୍ୟସ୍ତ ହୁଅନା, ଇଏ ତ ଅତି ସାମାନ୍ୟ ଆଘାତ। ମୁଁ ମହାରାଜାଙ୍କୁ ପ୍ରଣାମ କରିବାକୁ ଯାଉଥିଲି, ମୁଁ କଣ ଜାଣିଥିଲି କି ସେ ଗାଡ଼ିବାଲା ଏତେ ଜୋରରେ ଘୋଡ଼ା ଦୌଡ଼ିଦେବ। ହଉ ହଉ, ଚା, ଘରକୁ ଯିବା, ଚାଲ, ମୁଁ ଠିକ ଅଛି।
3: ବାପା, ତମର କଣ ହେଇଛି ବାପା? ଘଣ୍ଟା ଭାଙ୍ଗି ପାରିଲ ନାହିଁ ବୋଲି ନିଜ ଜୀବନ ନେବାକୁ ଚେଷ୍ଟା କରୁଥିଲ?
0: ଏମିଲ, ତମେ ଆମ ଦୁହିଙ୍କୁ ଛାତ ଉପରକୁ କାହିଁକି ଡାକିଲ? ହାନସ୍ତାରେ ମାଡ ବାଜିଛି, ମୁଁ ତାଙ୍କ ପାଖରେ ବସିଛି।
5: ଏବେ ଆଉ ଚିନ୍ତା କରିବାର କିଛି ନାହିଁ ମାଉଜ, ୟାଙ୍କା ତାଙ୍କ କ୍ଷେତ ସ୍ଥାନରେ ପଟି ବାନ୍ଧି ଦେଇ ତାଙ୍କ ପାଖରେ ବସିଛି। ମୋ କଥା ସତ ହେଲା ନା? ହାନୁସ ଭାଇ ଘଣ୍ଟା ଭାଙ୍ଗି ନ ପାରିବାରୁ ଏବେ ନିଜ ଜୀବନ ହାରିବାକୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛି, ନା କଣ? ନା କଣ ଯେ କହ?
4: ଆପଣ ଠିକ କହୁଛନ୍ତି, ମୋତେ ବି ସେଇଆ ଜଣା ପଡୁଛି।
0: ହେ ଭଗବାନ, ମୁଁ ଆଙ୍କୁ କେମିତି ବଞ୍ଚେଇବି? ମୋତେ କିଛି ବୁଦ୍ଧି ବାଟ ଦେଖାଯାଉନି, କେମିତି ବଞ୍ଚେଇବି?
5: କହିଥିଲି ନା ଭାଉଜ, କହିଥିଲି ନା, ବଞ୍ଚିବାର ଏକମାତ୍ର ରାସ୍ତା ଅଛି ଏଇ ଘଣ୍ଟା ଠାରୁ ଦୂରେଇ ପଡୋଶୀ ତୁଳା ରାଜ୍ୟକୁ ନେଇଯିବାକୁ ପଡିବ, ସେ ସୌଦାଗର ଏବେ ବି ଏଇଠି ଅଛି।
0: ହାନୁସ, ହାନୁସ କଣ ରାଜି ହେବେ? ଏଠୁ ଯିବା ପାଇଁ ପ୍ରସ୍ତୁତ ହେଇ ବାହାରିବେ?
5: ଆମେ ତାକୁ ସୌଦାଗର କଥା ଏବେ କିଛି କହିବାନି ଭାଉଜ, ତମେମାନେ ତୀର୍ଥଯାତ୍ରାର ବାହାନା କରି ସହର ବାହାରକୁ ଚାଲିଯିବ।
0: ହଁ ହଁ, ଇଏ ଠିକ ହବ, ବୋଧହୁଏ ତୁମ ନିର୍ଣ୍ଣୟ ଏକେବାରେ ଠିକ।
5: ତାହେଲେ ମୁଁ ଜାକବକୁ ସେ ସୌଦାଗର ପାଖକୁ ପଠାଉଛି। ଜାକବ, ତମେ ସେ ୟୁଦି ଧର୍ମଶାଳା ଦେଖିଛ ନା?
4: ହଁ ହଁ ହଁ, ଦେଖିଛି।
5: ଏବେ ସେଠିକି ଯାଅ, ଆଉ ସେଠାରେ ଜର୍ଜି ନାମକ ଜଣେ ସୌଦାଗର ରହୁଛନ୍ତି, ମୋଟା ଲୋକ, ଆଉ ନାକ ଉପରେ ବଡ କଳା ଯାଇଟିଏ ଅଛି, ତୁମେ ତାଙ୍କୁ ଦେଖିଲା ମାତ୍ରେ ଚିହ୍ନିଯିବ।
4: ଠିକ ଅଛି, ମୁଁ ଏଇ ନେଇ ଯାଉଛି।
5: ସେ ଯେମିତି କହିବ ତମେ ଠିକ ସେମିତି କରିବ, ଶୀଘ୍ର ଯା।
4: ଆଜ୍ଞା ଆଜ୍ଞା, ଠିକ ଅଛି
5: ଜାକବ, ଶୀଘ୍ର କରିବ। ତାହେଲେ କାତ୍ୟା ଭାଉଜ, ଏଇ ନିଷ୍ପତ୍ତି ହେଲା ଯେ?
6: କାତ୍ୟା, ତମେ କୋଉଠି ଅଛ?
0: ଏଇ ସେ ମତେ ଡାକିଲେଣି, ମୁଁ ତଳକୁ ଯାଉଛି।
6: ଆଜ୍ଞା ଭାଉଜ,
0: କଣ ହେଲା? ତମେ ବିଛଣାରୁ ଉଠିଲ କାହିଁକି?
6: ତମେ ଏବେ ଘଣ୍ଟା ବାଜିବା ଶୁଣିଲ କି?
0: ମୁଁ ଲକ୍ଷ୍ୟ କରିନି।
6: ଘଣ୍ଟା ତ ଏତିକି ବେଳେ ବାଜିବା କଥା, ହେଲେ କାହିଁ ବାଜିଲାନି ତ? ଘଣ୍ଟା ଅନେକ ସମୟ ହେଲା ବାଜିନି। କଣ ଜେକବ, ତମେ ତମେ ଘଣ୍ଟା ଶବ୍ଦ ଶୁଣିଛ? ଆରେ କିଛି କହୁନ କାହିଁକି?
5: ହାନୁଜ ଭାଇ, ଜେକବ ଏଠି ନାହିଁ, ଟିକେ କାମରେ ବାହାରକୁ ଯାଇଛି।
6: ଓ ଏମିଲ, ତମେ ଏଠି ଅଛ?

0: ହଁ
1: ଆରେ ଘଣ୍ଟା ଶବ୍ଦ ଶୁଣିଛ କି?
0: ନା ତ, ଏହାର ଅର୍ଥ ହେଲା ଘଣ୍ଟା ବନ୍ଦ ହେଇଯାଇଛି।
1: ହଁ ନିଶ୍ଚିତ ଭାବେ ବନ୍ଦ ହେଇଯାଇଛି। ଜେକବ ଜେକବ ବି ଏଠି ନାହିଁ ପରା।
0: ଓହୋ, ଏବେ କିଏ ସେଠିକି ଯାଇ ଦେଖିବ ଯେ ଘଣ୍ଟା କାହିଁକି ବନ୍ଦ ହେଲା?
1: ହୁଏତ ତା ଯନ୍ତ୍ରାଂଶରେ କଳଙ୍କି ଲାଗିଯାଇଥିବ। ନଗରପାଳିକାର ମିନାର ଉପରେ ଶିଉଳି ଥିଲା, ମୁଁ ସେତେବେଳେ ଏକଥା କହିଥିଲି।
2: ଓହୋ, ତମେ କାହିଁକି ଏତେ ବ୍ୟସ୍ତ ହଉଛ କହିଲ? ତମେ ପୁରା ନିଜେ ଚାହୁଁଥିଲ ଯେ ଘଣ୍ଟା ବନ୍ଦ ହେଇଯାଉ ବୋଲି।
1: ହଁ, ତମେ ଠିକ କହୁଛ କାତ୍ୟା, ଭଲ ହେଲା ଏ ଘଣ୍ଟା ବନ୍ଦ ହେଇଗଲା, ଭଲ ହେଲା। ନିଜର ମୃତ୍ୟୁ ନିଜେ ବରଣ କଲା, କିଏ କଣ କରିବ? ଘଣ୍ଟାଟା 2 ବର୍ଷ ଯାଏ ବି ଚାଲିଲାନି, କୌଣସି ଯନ୍ତ୍ରାଂଶ ହୁଏତ ଭାଙ୍ଗି ଯାଇଥିବ। ହେଲେ କୋଉ ଯନ୍ତ୍ର? ଚେକଅପ୍ ଥିଲେ ସିନା ଦେଖି ଆସିଥାନ୍ତା। ଇଏ ମୋର କିଭଳି ପରାଜୟ, ଗୋଟେ ଘଣ୍ଟା ତିଆରି କଲି ଯେ ତା 2 ବର୍ଷ ଭିତରେ ଖରାପ ହେଇଗଲା।
3: ନାଇଁ ହାନିଶ ଭାଇ, ନାଇଁ ମନ ଦୁଃଖ କର ନାହିଁ, ଏବେ ତୁମେ ଆଉ ଗୋଟାଏ ଘଣ୍ଟା ତିଆରି କରିବ, ଆଉ ଗୋଟାଏ।
1: ଏ ଅନ୍ଧଟା ସାଙ୍ଗରେ ଇଏ କି ପ୍ରକାର ପରିହାସ କରୁଛି ଏମିଲ, ଆଖି ନଥାଏ ପୁଣି ନୂଆ ଘଣ୍ଟା ତିଆରି କରିବି। ମହାରାଜା ଯେତେବେଳେ ମନା କରିଛନ୍ତି।
3: ନାଇଁ ହାନୁଷ ଭାଇ, ଏଠିକା ପାଇଁ ନୁହେଁ, ଏବେ ତୁମେ ଅନ୍ୟ ରାଜ୍ୟକୁ ଯାଇ ଘଣ୍ଟା ତିଆରି କରିବ। ହଁ ହାନୁଷ ଭାଇ,
1: ଅନ୍ୟ ରାଜ୍ୟରେ?
3: ହଁ, ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏ ରାଜ୍ୟ ଛାଡି ତୁଳା ରାଜ୍ୟକୁ ଚାଲିଯିବା।
1: ନା ନା, ମତେ ନ ପଚାରି ତମେମାନେ କେମିତି ଏଭଳି ନିଷ୍ପତ୍ତି ନେଲ? ନା ଆଦୌ ନୁହେଁ।
2: ଆରେ ଆରେ ଆରେ, ଆମ ଗଳିରେ କି ହଲ୍ଲା ହଉଛି? ୟାନକା ୟାନକା, ଟିକେ ଯାଇ ଦେଖିଲୁ? ଝିଅ
4: ଦେଖୁଛି ମା, ଦେଖୁଛି।
1: ନା ନା ନା, ମୁଁ କୁଆଡେ ଯିବିନି, ମୁଁ କୁଆଡେ ଯିବିନି, ଆଉ ଦ୍ୱିତୀୟ ଘଣ୍ଟା ମୁଁ ତିଆରି କରିବିନି। ଗୋଟାଏ ତିଆରି କରିଥିଲି, ସେଇଟା 2 ବର୍ଷରେ ଚୁପ୍ ହେଇଗଲା, ମରିଗଲା। ଘଣ୍ଟା ତିଆରି ପ୍ରତି ମୋର ଘୃଣା ହେଇଯାଇଛି।
2: କଣ ହେଲା ୟାନକା, ଏତେ ଜୋରେ କବାଟ ବନ୍ଦ କରିଦେଲୁ ଯେ?
4: ମା, ସାରା ସହର ଛକ ଆଡକୁ ଦୌଡୁଛି, ଘଣ୍ଟା ସତରେ ବନ୍ଦ ହେଇଯାଇଛି, ସହରରେ ଖୁବ ହୋ ହଲ୍ଲା ହଉଛି। ତାଙ୍କ ଭିତରେ ଜଣେ ବଡ ଅଧିକାରୀ ଆଉ ଭୟଙ୍କର ଦିଶୁଥିବା 4 ଜଣ ସିପାହୀ ଏଇଠିକି ଆସୁଛନ୍ତି। ହେ, ସେମାନେ ଆମ କବାଟ ବାଡେଇଲେଣି,
2: ଜଲ୍ଦି କବାଟ ଫିଟେଇ ଦେ, ଆସନ୍ତୁ।
5: ଆମକୁ ମହାରାଜା ପଠେଇଛନ୍ତି, ଘଣ୍ଟା ବନ୍ଦ ହେଇଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ଅଛନ୍ତି। ହାନୁସ ନାମରେ ମହାରାଜାଙ୍କର ଏହି ଆଦେଶ ପତ୍ର। ପ୍ରଥମେ କୁହନ୍ତୁ ଘଣ୍ଟା କାହିଁକି ବନ୍ଦ ହେଲା, ଦ୍ୱିତୀୟରେ ଘଣ୍ଟାକୁ ସେ ଯଥାଶୀଘ୍ର ଠିକ କରନ୍ତୁ। କୁହନ୍ତୁ ହାନୁସ।
1: ଆରେ ମୁଁ କେମିତି ଜାଣିବି ଯେ ଘଣ୍ଟା କାହିଁକି ବନ୍ଦ ହେଲା? ଯେବେଠୁ ମୋ ଆଖି ତାଡି ଦିଆଗଲା ସେବେଠୁ ମୁଁ ଘଣ୍ଟାକୁ ଦେଖିନି, ଖାଲି ଯା ଶବ୍ଦ ଶୁଣୁଛି।
5: ଘଣ୍ଟାର ଦେଖାଶୁଣା କରିବାକୁ ଆପଣଙ୍କୁ ପୁରା ମାସକୁ ମାସ ବୃତ୍ତି ଦିଆଯାଉଛି? ଆମ ସାଙ୍ଗରେ ଚାଲନ୍ତୁ, ଆଉ ତୁରନ୍ତ ଘଣ୍ଟାକୁ ଠିକ କରନ୍ତୁ।
1: ଘଣ୍ଟାକୁ ମୁଁ କେମିତି ତିଆରି କରିବି? ମୋର ସବୁଠାରୁ ବଡ଼ ହତିଆର ତ ମୋ ଆଖି ଦିଟି, ତା ନଥିଲା ବେଳକୁ ମୁଁ।
5: ଆଚ୍ଛା, ଆପଣଙ୍କ ଚେଲା କୁଆଡେ ଗଲା? ତାକୁ ବି ସାଙ୍ଗରେ ନେଇ ଚାଲନ୍ତୁ, ଘଣ୍ଟାର ଦେଖାଶୁଣା ସେ ହିଁ ତ କରୁଥିଲା।
1: ସେ କୁଆଡେ ଚାଲି ଯାଇଛି।
5: ଠିକ ଅଛି, ତାହେଲେ ଆପଣ ଏକା ଆମ ସାଙ୍ଗରେ ଚାଲନ୍ତୁ।
1: ମୋ ଭଳି ଅନ୍ଧ ଯାଇ ସେଠି କରିବ କଣ?
5: ଆପଣ ସିଧାସଳଖ ଯିବେ ନା?
1: ଆପଣ ତାହେଲେ ମତେ ମୋ ଘଣ୍ଟା ପାଖକୁ ଘୋଷାରି ଘୋଷାରି ନେଇଯିବେ?
5: ହଁ, ଏକଥା ଭୁଲନ୍ତୁ ନାହିଁ ଯେ ମହାରାଜ ଖୁବ୍ ରାଗି ଯାଇଛନ୍ତି।
2: ମହାରାଜ ଯେତେବେଳେ ଟକେଇଛନ୍ତି, ତମେ ଯାଅ।
3: ହଁ ତମେ ଯାଅ, ଯାଅ ଯାଅ ଯାଅ।
1: ହଉ ଚାଲନ୍ତୁ ମହାଭାଗ, ମୁଁ ଘଣ୍ଟା ତିଆରି କରିବା ଅପରାଧ କରିଛି, ଯେତେବେଳେ ଦଣ୍ଡ ତ ଭୋଗିବାକୁ ପଡିବ। ଠିକ ଅଛି ମହାରାଜ, ନିଜର ହାର୍ଦ୍ଦିକ ଇଚ୍ଛା ପୂର୍ଣ୍ଣ କରନ୍ତୁ, ଆଉ ମୁଁ ବି ମୋର ହୃଦୟର ଇଚ୍ଛା ପୂର୍ଣ୍ଣ କରିବି, ଚାଲନ୍ତୁ।
5: ଏଠାରେ ଯିଏ ଅଛନ୍ତି ଶୁଣନ୍ତୁ, ଆମେ ୟାଙ୍କୁ ନେଇ ଯାଉଛୁ, ଆପଣମାନେ ୟାଙ୍କ ଚେଲାକୁ ଶୀଘ୍ର ସେଟାକୁ ପଠେଇଦେବେ, ହେଲା?
2: ଏମିଲି ଭାଇ, ୟାନକା ଆନୁଷ କଣ ମଣ ମୁହଁକୁ ଗଲା, ମତେ ଭାରି ଡର ଲାଗୁଛି, ହେ ଭଗବାନ।
4: ଦାଦା, ମୋ ବାପାଙ୍କୁ ରକ୍ଷା କରନ୍ତୁ ଦାଦା।
2: ଏମିଲି, ମତେ ଲାଗୁଛି ଆନୁଷ କୌଣସି ଭୟଙ୍କର ଦୁର୍ଘଟଣା ଘଟେଇବାକୁ ଯାଉଛି, ଯନ୍ତ୍ରପାତି ବାକ୍ସ ତ ସେଠି ରଖା ହେଇଛି, ସେଥିରେ ହାତୁଡି ବି ଅଛି। ଆନୁଷ ମହାରାଜାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଘଣ୍ଟାକୁ ହୁଏତ ସବୁଦିନ ପାଇଁ ନଷ୍ଟ କରିଦବ। ତମେ ଦୌଡି ଯାଇ ଜାକବକୁ ଧରି ଆଣ, ଯେମିତି ହଉ ଜାକବକୁ ତାଙ୍କ ପାଖକୁ ପଠାଅ।
1: ଭାଉଜ ଭାଉଜ, ମୁଁ ଏବେ କଣ କରିବି? ଏବେ ଜାକବକୁ କୋଉଠୁ ପାଇବି? ସେ ତ ଏବେ ସୌଦାଗର ସାଙ୍ଗରେ ସହର ଚାଲି ସେ ତୁଳା ରାଜ୍ୟର ସୀମାରେ ପହଞ୍ଚି ସାରିଥିବ। ଭାଉଜ,

0: ଅଧିକାରୀ ମହୋଦୟ, ଆପଣ କଣ ମତେ ମିନାର ସିଡ଼ିରେ ଘଣ୍ଟା ପାଖକୁ ନେଇ ଯାଉଛନ୍ତି? ଦେଖନ୍ତୁ, ମୁଁ ପୁଣି କହୁଛି, ବିନା ଆଖିରେ ମୁଁ ଘଣ୍ଟା କେମିତି ଠିକ କରିପାରିବି?
1: ଶୁଣ ହାନୁସ, ମହାରାଜାଙ୍କର ଆଦେଶ ଯେ ତୁମକୁ ହିଁ ଘଣ୍ଟା ଠିକ କରିବାକୁ ହେବ। ତୁମକୁ ସାହାଯ୍ୟ କରିବା ପାଇଁ ତୁମ ଚେଲା ଜେକବ ଆସି ପହଞ୍ଚିବ। ତାକୁ ଖୋଜିବାକୁ ମୁଁ ସିପାହୀ ମାନଙ୍କୁ ପଠାଇ ଦେଇଛି। ସହରରେ ନାଗରା ବି ଦିଆଯାଇଛି ଯେ ଜେକବ ଯେଉଁଠି ଥିଲେ ବି ଘଣ୍ଟା ମିନାର ପାଖରେ ପହଞ୍ଚିଯାଅ। ତୁମକୁ କଣ ସତରେ ଜଣା ନାହିଁ ଜେକବ କୁଆଡେ ଯାଇଛି?
0: ସକାଳେ ତ ଘରେ ଥିଲା, ତାପରେ କୁଆଡେ ଯାଇଛି ମତେ ସତରେ ଜଣା ନାହିଁ। ଅନ୍ଧ ଲୋକଟା କେମିତି ଜାଣିବ ଯେ ଆଖି ଥିବା ଲୋକେ କୁଆଡେ ଯାଉଛନ୍ତି, କଣ କରୁଛନ୍ତି, କେମିତି ଜାଣିବ?
1: ଠିକ ଅଛି, ସେ ପାତାଳରେ ଥିଲେ ବି ମୋ ସିପାହୀ ତାକୁ ଖୋଜି ଆଣିବେ। ତୁମେ ଘଣ୍ଟାକୁ ପରୀକ୍ଷା ନିରୀକ୍ଷା ଆରମ୍ଭ କର।
0: ବିନା ଆଖିରେ
1: ମୁଁ କିଛି ଶୁଣିବି ନାହିଁ। ରାତି ପାହିଯିବ, ମିନାର ଭିତରେ ମଶାଲ ଦ୍ୱାରା ଆଲୋକିତ କରାଯାଇଛି।
0: ମୋର ଏ ଅନ୍ଧକାରର ଦୁନିଆକୁ କୌଣସି ମଶାଲ ଆଲୋକିତ କରିପାରିବନି। ଅଧିକାରୀ ମହୋଦୟ,
1: ବେଶୀ କଥା କୁହ ନାହିଁ, ବାଜେ କଥା ବନ୍ଦ କର, ଆଉ ଘଣ୍ଟା ଠିକ କରିବା କାମ ଆରମ୍ଭ କର। ଘଣ୍ଟା ତିଆରି କରିଛ ଆଉ ପ୍ରତ୍ୟେକଟି ଯନ୍ତ୍ରାଂଶକୁ ମଧ୍ୟ ତୁମେ ଜାଣିଛ। ମନେ ରଖ, କାଲି ସକାଳ ସୁଦ୍ଧା ଯଦି ଘଣ୍ଟା ଠିକ ନ ହେଲା ତେବେ ପରିଣାମ କିଛି ଭଲ ହେବ ନାହିଁ। ହଁ
0: ହଁ, ବୁଝିଗଲି ଅଧିକାରୀ ମହୋଦୟ, ବୁଝିଗଲି। ଆପଣ ମତେ ଘଣ୍ଟାର ମେସିନ୍ ସମ୍ମୁଖରେ ନେଇ ଠିଆ କରିଦିଅନ୍ତୁ, ମୁଁ ଚେଷ୍ଟା କରି ଦେଖୁଛି।
1: ଆସ, ଏଇ ଏଇ ହେଲା ଘଣ୍ଟା। ଏବେ ତୁମେ ଠିକ ଘଣ୍ଟାର ମେସିନ୍ ସମ୍ମୁଖରେ ଠିଆ ହେଇଛ।
0: ହଁ,
1: ଛୁଆଁ ଛୁଇଁକି ଦେଖ।
0: ହଁ ହଁ, ମୁଁ ଦେଖିନେଲି। ଏଇ ପାଖରେ ମୋ ଯନ୍ତ୍ରପାତି ପାର୍କ୍ସ ରଖାଯାଇଛି, ତାକୁ ଟିକେ ମୋ ଗୋଡ଼ ପାଖକୁ ଆଣି ଦିଅନ୍ତୁ ତ।
1: ହଁ, ମିଳିଗଲା, ଏଇଠି ରଖିଲି।
0: ଧନ୍ୟବାଦ ଧନ୍ୟବାଦ। ଏବେ ଆପଣ ଯାଆନ୍ତୁ, ମତେ ଏକାକୀ ଛାଡ଼ି ଦିଅନ୍ତୁ, କେହି ମୋ ପାଖକୁ ଆସନ୍ତୁନି।
1: ଠିକ ଅଛି, ଯାଉଛି। ହେଲେ ଗୋଟିଏ କଥା ମନେ ରଖିବ, ମିନାରର କବାଟ ଆଉ ସିଡ଼ି ଉପରେ ମୋ ସିପାହୀ ପହରା ଦେଉଛନ୍ତି, ମୁଁ ମଧ୍ୟ ତଳେ ବସି ରହିବି। ଆଉ ଯଦି ପଳାଇବାକୁ ଚେଷ୍ଟା କରିବ ତ?
0: କାହିଁକି ପଳାଇବାକୁ ଚେଷ୍ଟା କରିବି? ମୁଁ ତ ସ୍ପଷ୍ଟ ଜାଣୁଛି ଯେ ମହାରାଜାଙ୍କ ଆଦେଶରେ ମତେ ମିନାର ଭିତରେ ବନ୍ଦୀ କରାଯାଇଛି।
1: ହଉ, ମୁଁ ଗଲି, ତୁମେ ନିଜ କାମ ଆରମ୍ଭ କର। ଆଉ ହଁ, ଯଦି କୌଣସି ଜିନିଷର ଆବଶ୍ୟକତା ପଡ଼େ ତେବେ ମତେ ପାଟି କରି ଡାକିବ।
0: ହଁ ହଁ, ଡାକିବି। ହଁ, ମୁଁ ଛୁଇଁକି ଦେଖିଲି, ମୋ ତିଆରି ଘଣ୍ଟା ଏବେ ମୋ ସାମ୍ନାରେ ଏକଦମ ଚୁପଚାପ, ଯାହାର ଶବ୍ଦ ସହରର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଥିଲା, ସେ ଘଣ୍ଟା ବର୍ତ୍ତମାନ ଗୋଟାଏ ମୃଦାର ଭଳି ନିରବ। ଆଜି ମୁଁ ତାକୁ ସବୁଦିନ ପାଇଁ ଏହି ନିରବତାରୁ ମୁକ୍ତ କରିଦେବି। ମହାରାଜ, ଆଜି ତୁମର ପ୍ରତ୍ୟେକ ଜୁଲୁମର ପ୍ରତିଶୋଧ ନେବାର ସମୟ ଆସିଯାଇଛି। ଏ ଯନ୍ତ୍ରପାତି ଭିତରେ ସେ ବଡ଼ ହାତୁଡ଼ିଟା ଥିଲା। ହଁ ହଁ, ମିଳିଗଲା ଏ ହାତୁଡ଼ି। ଯଦି ଯେକୌଣସି କୋମଳ ଯନ୍ତ୍ର ଉପରେ ଏହାର ଗୋଟିଏ ବଡ଼ ପାହାର ବସିବ, ଲିଭର ଉପରେ ପଡ଼ିଗଲେ ତ ଅଭାଗା ଘଣ୍ଟାର ସବୁଦିନ ପାଇଁ କାମ ବଢ଼ିଯିବ। ଆଉ ବିଳମ୍ବ କରିବା ଉଚିତ ନୁହେଁ। ଏଇ ହାତୁଡ଼ିରେ ତାକୁ ଭାଙ୍ଗି ଦେଉଛି। ରହିଯା, ଏ କାହାର ସ୍ୱର? ନା, ଏହା ବୋଧେ ମୋର ଭ୍ରମ ଥିଲା। ଏଠି ତ କେହି ନାହାନ୍ତି। ମତେ ତୁରନ୍ତ ହାତୁଡ଼ିରେ ମାଡ଼ କରିବାକୁ ପଡ଼ିବ, ମତେ ତୁରନ୍ତ ମାଡ଼ କରିବାକୁ ପଡ଼ିବ। ରୁହ, ଏ କଣ କରୁଛ? ନିଜେ ତିଆରି କରିଥିବା ଜିନିଷକୁ ନିଜ ହାତରେ ଭାଙ୍ଗୁଛ? କିଏ ତୁମେ? ମୁଁ ତୁମର ଅନ୍ତରାତ୍ମା। ପାଗଳ ହୁଅ ନାହିଁ, ବୁଦ୍ଧି ଖଟାଇ କାମ କର। ଏ ଘଣ୍ଟା ତୁମର ନା? ଏବେ ଏ ଘଣ୍ଟା ମୋର ନୁହେଁ, ସେ ଅତ୍ୟାଚାରୀ ରାଜାର। ଖାସ୍ ଏଇ ଘଣ୍ଟା ଯୋଗୁଁ ମତେ ଆଜି ଅନ୍ଧ ଆଉ ପଙ୍ଗୁ କରି ଦିଆଗଲା। ମୁଁ ସେଇ କ୍ରୁର ରାଜାକୁ ଆଜି ଜଣେଇଦେବି ଯେ ଯିଏ ଗଢ଼ିପାରେ ସିଏ ଭାଙ୍ଗି ବି ପାରେ।
2: ନା, ଗଢ଼ିବା ଲୋକ କେବେ ଭାଙ୍ଗିପାରେ ନା। ହଁ, ତୁମର କ୍ରୋଧ ମହାରାଜାଙ୍କ ଉପରେ, ନିଜର ସେଇ କ୍ରୋଧକୁ ଘଣ୍ଟା ଉପରେ କାହିଁକି ସୁଝାଉଛ? ତୁମ ନିଜ ଘଣ୍ଟା ଉପରେ କଣ ଅସନ୍ତୁଷ୍ଟ ହୋଇପାରିବ? ଏ ଘଣ୍ଟା ତୁମର, ତୁମେ ଏହାକୁ ଜନ୍ମ ଦେଇଛ। ଲୋକେ ଏହାକୁ ହାନୁସର ଘଣ୍ଟା ବୋଲି ମନେ ପକାନ୍ତି। ଭଗବାନ ତୁମକୁ ପ୍ରେରଣା ଦେଇଛନ୍ତି, ଶକ୍ତି ଦେଇଛନ୍ତି, କଳା କୌଶଳ ଦେଇଛନ୍ତି, ଏମିତି ଗୋଟାଏ ଜିନିଷ ତିଆରି କରିବାକୁ ଯାହା ଶହ ଶହ ବର୍ଷ ଧରି ଚାଲିବ। ଯେତେବେଳେ ହାନୁସ ନଥିବ ସେତେବେଳେ ବି ହାନୁସର ଘଣ୍ଟା ଚାଲିବ, ଚାଲୁଥିବ, ସବୁବେଳେ ଚାଲୁଥିବ, ଆଉ ହାନୁସ ନାଁକୁ ଅମର କରି ରଖିବ। ତୁମେ ଘଣ୍ଟାର ସ୍ରଷ୍ଟା, ସହାରକ ନୁହେଁ। ହଁ ହଁ, ମୁଁ ଏ ଘଣ୍ଟାର ସ୍ରଷ୍ଟା, ମୁଁ ହିଁ ତ ଘଣ୍ଟାକୁ ଜନ୍ମ ଦେଇଛି। ମା କଣ ନିଜ ଛୁଆକୁ ନିଜ ହାତରେ ତଣ୍ଟି ଚିପି ମାରିପାରିବ? ଏ ଘଣ୍ଟା ମୋର ଝିଅ, ମୋ ୟାନ୍କା, ଏହା ସହିତ ମୋ ନାଁ ଯୋଡ଼ା ହେଇଛି। ନା ନା, ମୁଁ ଏ ଘଣ୍ଟାକୁ ଭାଙ୍ଗିବିନି, ଏ ଘଣ୍ଟାକୁ ମୁଁ ଭାଙ୍ଗି ପାରିବିନି। ମୋ ଉପରେ ଇଏ କି ପ୍ରକାର ପାଗଳାମି ଚଢ଼ିଯାଇଥିଲା! ମୁଁ ଏହାକୁ ଭାଙ୍ଗିବାକୁ କାହିଁ ଯାଉଥିଲି? ଇଏ କିଭଳି ପାପ କରିବାକୁ ଯାଉଥିଲି ମୁଁ? ଭଗବାନ ମୋତେ ସଦ୍ବୁଦ୍ଧି ଦିଅ, ପାପ କରିବାକୁ ଅଟକାଇ ଦିଅ। ମୁଁ ଘଣ୍ଟାକୁ ଠିକ କରିବି, ମୁଁ ଘଣ୍ଟାକୁ ଠିକ କରିବି। ଇଏ ବନ୍ଦ ହେଲେ ମୋର ତ ଦୁର୍ନାମ ହେବ, ମୋର ତ ଦୁର୍ନାମ ହେବ ନା।

ଆପଣମାନେ ଶୁଣିଥିଲେ ନାଟକ ହାନୁସ୍, ମଞ୍ଚ ନାଟକ ଭୀଷ୍ମ ସାହାଣୀ, ବେତାର ରୂପାନ୍ତର ଚିରଞ୍ଜିତ, ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ୟାଙ୍କା ଚେତନା ଚୈତନ୍ୟ ଶ୍ରୀକୃଷ୍ଣ, କାତ୍ୟା ରଶ୍ମିରେଖା ଦାସ, କମାର ନିରଞ୍ଜନ ସାହୁ, ହାନୁସ୍ ବିକ୍ରମ କୁମାର ଦାସ, ପାଦ୍ରୀ ପ୍ରିୟଦର୍ଶନ ମହାନ୍ତି, ଜାକବ ଅମୋଲ କୁମାର ବାନାର୍ଜୀ, ହୁସାକ ରଞ୍ଜନ କୁମାର ଚୌଧୁରୀ, ମହାରାଜ ପ୍ରଫୁଲ୍ଲ କୁମାର ମହାନ୍ତି, ମହାମନ୍ତ୍ରୀ ଦିଲୀପ କୁମାର ତ୍ରିପାଠୀ, ଅଧିକାରୀ ଅନନ୍ତ ଚରଣ ଦାସ, ନାରୀକଣ୍ଠ କ୍ରିଷ୍ଣା ମହାନ୍ତି, ପୁରୁଷକଣ୍ଠ ଅନିଲ କୁମାର ମହାନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 11:30 ଆମ ଗୀତରେ ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ ଶିଳ୍ପୀ ସୌମ୍ୟାଶ୍ରୀ ରଥ ଏବଂ ନାରାୟଣ ରଥଙ୍କ କଣ୍ଠରେ। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ଦିନ 11:10 ଆମ ଗୀତ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ରଥ ଏବଂ ନାରାୟଣ ରଥ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ଦିନ 12:00। ଲୋକସଙ୍ଗୀତରେ ଖଞ୍ଜଣି ଭଜନ ପ୍ରଚାର କରିବୁ ଦିନ 1:10 ପରିବେଷଣ କରିବେ ଫକୀରଚରଣ ସ୍ୱାଇଁ। ନାରୀମହଲ ଦିନ 1:20 ଏଥିରେ ଆଳାପରେ ଶୁଣିବେ ଡାଇଡ଼ସିଆନ ପ୍ରକସ୍ମିତ ରାଉତଙ୍କ ସହିତ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ମଧ୍ୟାହ୍ନ 2:45।

ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ନାଟକ ଭାଉଜ ରଚନା ଏବଂ ବ୍ୟବସ୍ଥାପନା ଜ୍ଞାନରଞ୍ଜନ ପଣ୍ଡା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 37ତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ଏଥିରେ ବିଷୟ ରହିଛି ସହରୀ ସ୍ୱଚ୍ଛତା ବଜାୟ ରଖିବାର ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ସମ୍ପର୍କରେ କହିବେ ସମାଜସେବୀ ରୁଚିର କୁମାର ପାଣିଗ୍ରାହୀ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 7:02। ଜିଲ୍ଲା ହାଲଚାଲ ରାତି 7:25 ଏଥିରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ରାତି 7:30 କୃଷି ସଂସାର ଏଥିରେ ବିଷୟ ରହିଛି ଉନ୍ନତମାନର ଜୈବିକ ଖତ ପ୍ରସ୍ତୁତିର ଉପାୟ ଏ ସମ୍ପର୍କରେ ଡକ୍ଟର ଶ୍ୱେତଶକ୍ତ ମହାପାତ୍ରଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 8:02। କନ୍ନଡ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30। ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30।

ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରୁ ରାତି 10ଟାରେ, ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରୁ ରାତି 10:30ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଧନଦଣ୍ଡରେ ଦେବଋଷି ନାରଦ ବୀଣା ବଜାଇ ରାମ ନାମ ଗାଇ ବୈକୁଣ୍ଠପୁରରେ ପହଞ୍ଚିଗଲେ। ଭଗବାନ ବୈକୁଣ୍ଠ ବିହାରୀ ଯେତେବେଳେ ନାରଦଙ୍କୁ ଦେଖିଲେ ସମ୍ବର୍ଦ୍ଧନା କରୁଛନ୍ତି। ଗୋଟିଏ ପଦ କହିଲେ ଗାୟକ ଶିରୋମଣି ନିରଞ୍ଜନଙ୍କର ସ୍ଵର୍ଣ୍ଣ।

ଟିକେ କରିବା ପାଇଁ ମୁଁ ଆସିଛି। କୈବଲ୍ୟ ମୋର ଦରକାର। ଭଗବାନ ଚିନ୍ତା କଲେ, କହିଲେ କୈବଲ୍ୟ ଯଦି ଦିଆଯାଏ, କୈବଲ୍ୟ ନିର୍ମାଲ୍ୟ ପ୍ରସାଦ ମହାପ୍ରସାଦ ଚାରି ଭାଗରେ ବିଭକ୍ତ ଆଜ୍ଞା। ତେଣୁ କହିଲେ ମୁଁ ନାରଦଙ୍କୁ କୈବଲ୍ୟ ଦେବା ଭିତରେ ସିଏ ତ କଳହ ଋଷି, କିଛି ଚକ୍ରାନ୍ତ କରିପାରନ୍ତି।

ଶ୍ରୀ ବିଷ୍ଣୁ କହିଲେ ମନରେ ଚିନ୍ତା କଲେ ନାରଦ ହଉଛନ୍ତି କଳିଆ, ୟାକୁ କେନ୍ଦ୍ର କିଛି ଗୋଟେ କଳି କରିପାରନ୍ତି, ତେଣୁ ମନା କରିଦେଲେ। ଯେତେବେଳେ ମନା କରିଦେଲେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚି ମାଙ୍କୁ ନିବେଦନ କଲେ, କହିଲେ ମା ମୋତେ କୈବଲ୍ୟ ପ୍ରଭୁ ଯଦି ମନା କରିଛନ୍ତି କୈବଲ୍ୟ ପାଇଁ ମୁଁ କେବେ ଦେଇପାରିବିନି। ନାହିଁ ମାଣବସା ଲକ୍ଷ୍ମୀ ପୁରାଣ ଗୋଟିଏ ପଦ ସ୍ୱାମୀର।

ଦେବ ଋଷି ଯଦି ପ୍ରଭୁ ମନା କରିଦେଇଛନ୍ତି ମୁଁ ତା କେବେ କରିପାରିବିନି। ନାରଦ ଚିନ୍ତା କଲେ କଣ କରିବି, ପ୍ରଭୁଙ୍କୁ ତ କାର୍ପଣ୍ୟ ହେଇକି କହିଲେ ମନା କଲେ। ଗୋଟିଏ ସୁନ୍ଦର ପଦ ଆଜ୍ଞା,

ମାୟାରେ ଗୋଟେ ଷୋଡ଼ଶୀ ଝିଅ ରୂପକୁ ଧାରଣ କଲେ, ରାତ୍ରି ତୃତୀୟ ପ୍ରହରରେ ଯାଇକି ବୈକୁଣ୍ଠର ଦ୍ୱାର ଅଗଣା ସବୁ ଓଳାଓଳି କଲେ, ତାଙ୍କର ସେବା ଝାଡୁଦାର ସେବାୟତ ମାନେ ଦେଖିଲା ବେଳକୁ ସେବା ହେଇଯାଇଛି। ଯେତେବେଳେ ଦୁଇ ତିନି ଦିନ ଏମିତି ହେଇଗଲା, ଏମାନେ କ୍ଷୋଭ ପ୍ରକାଶ କଲେ, କହିଲେ ବୋଧେ ଆମ ସେବା ଧନରେ ପ୍ରଭୁ କାହାକୁ ଅଧିକାର ଦେଇଦେଲେ। ତେଣୁ ପ୍ରଭୁଙ୍କୁ ନିବେଦନ କଲେ, ଯେତେବେଳେ ପ୍ରଭୁ କହିଲେ ଯଦି ୟା କିଏ କରୁଛି ତମେ ରାତିରେ ରୁହ ତାକୁ ଧର। ଝାଡୁଦାର ଝାଡୁ ସେବକ ମାନେ ରହିଲେ ରାତିରେ, ନାରଦ ଯେତେବେଳେ ଯାଇକି ପହଁରନ୍ତି ଓଳାନ୍ତି ଆଜ୍ଞା, ତାଙ୍କୁ ଧରିଲେ, କହିଲେ ତମେ କାହିଁକି ଆମ ସେବା ଧନରେ ଅଂଶୀଦାର ହଉଛ। ପ୍ରଭୁଙ୍କର ନିକଟରେ ପହଞ୍ଚାଇଲେ। ଦେବନିଦ୍ର ରାତି ଚତୁର୍ଥ ପ୍ରହର ଚାରିଟାରୁ ଯୋଉମାନେ ଭାଙ୍ଗନ୍ତି, ଭଗବାନ ଶଯ୍ୟା ତ୍ୟାଗ କରିକି ଉଠିଲେ, ଦେଖିଲେ ନାରଦ ଝାଡୁଟିକୁ ଧରିକି ଠିଆ ହେଇଛନ୍ତି, ଚିହ୍ନି ପକେଇଲେ, କହିଲେ ହେ ଦେବର୍ଷି ଆଉ କିଛି ପାଇଲେ ନା ପ୍ରଭୁ, ଆଉ କଣ କରିଥାନ୍ତି, ଟିକିଏ କୈବଲ୍ୟ ପାଇଁ ମୁଁ ଏଇ ସେବା କରିଛି। ସାଙ୍ଗେ ସାଙ୍ଗେ ମହାଲକ୍ଷ୍ମୀ ନିର୍ଦ୍ଦେଶ ହେଇଗଲା, ମହାଲକ୍ଷ୍ମୀ କୈବଲ୍ୟ କରିଦେଲେ, ମହାପ୍ରଭୁଙ୍କର ମନ ସରିଗଲା। କଣ କଲେ, କହିଲେ ଝିକା ଝିଲିକା କରା ମଣ୍ଡା ପୋଡ଼ାପୁଳି ସର୍ପୁଳି ପ୍ରପଟି ଦ୍ରାଡିମା ଖଣ୍ଡେଣ୍ଡୁରି ଡାଳିମ୍ବ ଉଷାବଳି ଖଇ ଗଜା ଭ୍ୟନ୍ତାର୍ଥେ ପୁରୀ ସର୍କରା ନିର୍ମାଲ୍ୟ ପୃମ୍ଫ ଦଳ ଯେ। ଏ ସମସ୍ତ ମହାପ୍ରଭୁ ମଣହୁଇ କଲେ, ମଣହୁଇ ପରେ ଯାହା ଅବଶିଷ୍ଟ ରହିଲା ତାକୁ କୈବଲ୍ୟ କୁହାଯାଏ। ନାରଦ କୈବଲ୍ୟ ଆକଣ୍ଠ ଭୋଜନ କଲେ, କିଛିଟା କୈବଲ୍ୟ ତାଙ୍କ ମୁହଁରେ ରଖିଲେ, ବାହାରି ପଡ଼ିଲେ ବିଦାୟ ନେଇକି ଭଜରା।

ଗଲେ ମା ସତୀ ଦେଖିଲା ବେଳକୁ ଲକ୍ଷ୍ମୀ ନାରାୟଣ ବିରାଜମାନ କରିଛନ୍ତି ନାହିଁ ଭଗବାନ ନାରାୟଣ ଯେତେବେଳେ ଦେଖିଥିଲେ ମାଙ୍କୁ ନମସ୍କାର କରିଦେଲେ କହିଲେ ମା କୁଆଡେ ନା ମୁଁ ଯେଉଁ କୈବଲ୍ୟ ନାରଦଙ୍କୁ ଦେଇଥିଲେ ନାରଦ କୈବଲ୍ୟ ପାଇଁ କି ଶିବଙ୍କୁ ଦେଇଛନ୍ତି ମୋ ସ୍ୱାମୀକି ଦେଇଛନ୍ତି ତେଣୁ ସିଏ ପାଇଲେ ମୁଁ କାହିଁକି ବଞ୍ଚିତ ହେବି କୈବଲ୍ୟ ଶିବରୁ ଭଗବାନ କହିଲେ ଲକ୍ଷ୍ମୀ କହିଲେ ଦେଖିଲ ଲକ୍ଷ୍ମୀ ମୁଁ ମନା କରୁଥିଲି ନାରଦ ସେବା କରି କୈବଲ୍ୟ ସେବା କଲେ ଏବେ ଯାଇକି କୈଳାସପୁରରେ ଗଣ୍ଡଗୋଳଟାକୁ ଲଗେଇଦେଲେଣି ସେ କଳିଆ ଲୋକ ସେ କଳି କରନ୍ତି ତେଣୁ କଣ କରିବେ ଭଗବାନ କହିଲେ କହିଲେ ମାଏ ତୁମେ ବ୍ୟସ୍ତ ହେବା ଦରକାର ନାହିଁ ସମୟ ଆସିବ ତମେ ସବୁଦିନ ମୋ ପ୍ରସାଦ ପାଇବ ଯେତେବେଳେ କଳି ଯୁଗ ହବ କଳି ଯୁଗରେ ମୁଁ ବୌଦ୍ଧ ଅବତାର ହେବି ଜଗନ୍ନାଥ ରୂପରେ ବିରାଜମାନ କରିବି ସେତିକି ବେଳେ ତମେ ମୋ ପ୍ରସାଦ ପାଇବ ଆପଣମାନଙ୍କର ସ୍କନ୍ଦ ପୁରାଣ ପ୍ରମାଣ କଲେ କହିଲେ ଉତ୍କଳନାଭିଦେଶ ବିମଳା ପୁରୁଷ ତମେ ବିମଳା ଯତ୍ର ଭୈରବୀ ଜଗନ୍ନାଥ ସ୍ତୁତ ଭୈରବ ମୁଁ କଳି ଯୁଗର ଲୀଳା ବିସ୍ତାର କରିବି କୋଉଠି ଲୀଳା ବିସ୍ତାର କରିବି ନା ଉତ୍କଳେ ନା ଭିଦେ ଶ୍ରେଷ୍ଠ ବିମଳା ପୁରୁଷ ତମେ ସତୀଙ୍କର ଦେହ ତ୍ୟାଗ ହବ ଦକ୍ଷ ଯଜ୍ଞରେ ଗୋଟିଏ ପଦ କହିଲେ ଆପଣ ମାନଙ୍କର କାଳିଦାସ ଅଥାପ ମାନେ ନ ପିତୁ ପ୍ରଯୁକ୍ତା ଦକ୍ଷସ୍ୟ କନ୍ୟା ଭବ ପୁତ୍ର ପତ୍ନୀ ସତୀ ଯୋଗ ବିଶୁଷ୍ଟ ଦେହାତ୍ମା ଜନ୍ମେଣ ଶୈଳ ବଧୁ ପ୍ରପଦିଏ ଆରେ ସେ ଯୋଉ ପ୍ରସାଦ ସେ ପ୍ରସାଦ ମୁଁ ଲୀଳା କରିବି ଜମ୍ବୁଦ୍ୱୀପର ଭାରତ ବର୍ଷର ଗୋଟିଏ ଜାଗା ସେ ଜାଗା ହଉଛି ନୀଳସୁନ୍ଦର ପର୍ବତ ତାକୁ ଆପଣମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ କହନ୍ତି କହିଲେ ଉତ୍କଳ

ଭାରତ ବର୍ଷର ଜମ୍ବୁଦୀପର ଭାରତ ବର୍ଷରେ ମହୋ ଦଧି କୂଳରେ ନୀଳସୁନ୍ଦର ପର୍ବତ, ସେଇ ନୀଳସୁନ୍ଦର ପର୍ବତ କଳ୍ପବଟ ମୂଳରେ ମୂଲା କରିବି, ତମେ ସେତେବେଳେ ମୋ ପ୍ରସାଦ ସବୁଦିନ ପାଇବ। ଆଜ୍ଞା କେମିତି? ଏଇଠି ବିମଳା ଯତ୍ର ଭୈରବୀ ଜଗନ୍ନାଥ ସ୍ତୁତ ଭୈରବ। ସମୟ ଆସିଲା ଯେତେବେଳେ ଦକ୍ଷ ଜଙ୍ଗରେ ମାଙ୍କର ଦେହ ତ୍ୟାଗ ହେଇଗଲା, ଶଙ୍କର ଭଗବାନ ମାଙ୍କର ପୋଡ଼ାପିଣ୍ଡଟାକୁ ଧରିଲେ, ଧରିକି ବୁଲିଲେ ଅନେକ ବର୍ଷ। ଦେବତା ମାନେ ଯାଇକି ଭଗବାନଙ୍କୁ ଆପତ୍ତି କଲେ, ଏବେ ହବ କଣ? ଭଗବାନ ଶଙ୍କର ତ ବିଭୋର ହେଇକି ବୁଲୁଛନ୍ତି, ତେଣୁ ସୁଦର୍ଶନ ଚକ୍ରକୁ ପଠାଇ ଦେଲେ। ସୁଦର୍ଶନ

ଶଙ୍କର ପାର୍ବତୀ ଶିବ ସତୀଙ୍କର ପୋଡ଼ା ଦେହକୁ ଧରି ବୁଲୁଛନ୍ତି ମୁହଁରେ ଅଲକ୍ଷରେ ସୁଦର୍ଶନ କାଟିଲେ ଗୋଟିଏ ଗୋଟିଏ ଖଣ୍ଡ ଗୋଟିଏ ଗୋଟିଏ ଖଣ୍ଡ କାଟିଲେ ଆଜ୍ଞା, ଯେଉଁଠି ମାଙ୍କର ଯେଉଁ ଅବୟବଟା ପଡିଲା ସେଇଠି ଗୋଟେ ଶକ୍ତିପୀଠ ହେଲା, ଗୋଟେ ଲିଙ୍ଗର ସୃଷ୍ଟି ହେଇଗଲା। ତେଣୁ ସ୍କନ୍ଦ ପୁରାଣ ସେଇଆ କହିଛନ୍ତି, ଉତ୍କଳେ ନାଭି ଦେଶେଶ୍ଚ ବିମଳା ପୁରୁଷ, ତମେ ନାଭି ଚକ୍ରଟା ପଡିଗଲା ଆପଣମାନଙ୍କର ଯାଜପୁର ଯୋଉଟା।

ନାଭି ଗୟା ବୋଲି ଅଛି, ମାଙ୍କର ନାଭିଟା ସେଇଠି ପଡିଥିଲା, ଆଉ ସମସ୍ତ ଅବୟବ କାଟି ସାରିଲା ପରେ କାନ୍ଧରେ ଅଛି ଶବ, ଆଜ୍ଞା ପାଦ ଦିଟା ଅଛି, ଭଗବାନ ଏକୁଖି ଦେଶରେ ଯାକି ରଖିଛନ୍ତି। ନିଶସ୍ତ୍ର ହେଇଗଲେ ସୁଦର୍ଶନ ଯାଇ ପ୍ରଭୁଙ୍କ ନିକଟରେ ପହଞ୍ଚିଲେ, କହିଲେ ପ୍ରଭୁ ସବୁ ସରିଗଲା, ପାଦ ଦିଟା ଅଛି। ପ୍ରଭୁ ଆସିଲେ, ଭଗବାନ ଆସିଲେ, ସେତେବେଳକୁ ନୀଳ ସୁନ୍ଦର ପର୍ବତ ଉପରେ ଶଙ୍କର ଠିଆ ହେଇଛନ୍ତି। ଆଜ୍ଞା ଚତୁର୍ଦ୍ଧା ମୂର୍ତ୍ତି ଧାରଣ କଲେ, ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମକୁ ଧାରଣ କରି ଭଗବାନ ଶଙ୍କର ଦେଖିଦେଲେ, ସ୍ତୁତି କରିଦେଲେ, କହିଲେ ଶାନ୍ତାକାର ଭୁଜଗ ଶୟନମ ପଦ୍ମନାଭ ସୁରେଶ ବିଶ୍ୱାଧାର ଗଗନ ସଦୃଶ ମେଘବରଣ ଶୁଭାଙ୍ଗମ ଲକ୍ଷ୍ମୀକାନ୍ତ କମଳ ନୟନ ଯୋଗିରି ଧ୍ୟାନ ବନ୍ଦେ ବିଷ୍ଣୁ।

ଯେତେବେଳେ ଭଗବାନଙ୍କୁ ନମସ୍କାର କରିଛନ୍ତି ଅକର୍ମ କର୍ମଦାୟକ ଶଙ୍କର, ପାଦ ଦିଟା ନୀଳ ସୁନ୍ଦର ପର୍ବତ ଉପରେ ଖସି ପଡିଲା। ଯୋଉ ପୀଠଟା ହେଲା ଶକ୍ତିପୀଠ, ଯୋଉ ଶକ୍ତିପୀଠରେ ଜଗନ୍ନାଥ ସେ କ୍ଷେତ୍ରକୁ ଆସିଲେ। ତାପରେ ଆଜ୍ଞା ଯେତେବେଳେ ବିଶ୍ୱାବସୁ ସବରର ନିକଟରେ ଯାଇକି ବିଦ୍ୟାପତି ପହଞ୍ଚିଲେ, ଜଗନ୍ନାଥ ଆସିଲେ ମହାରାଜା ଇନ୍ଦ୍ରଦୁମ୍ନଙ୍କ ଉଦ୍ଦେଶ୍ୟରେ, ସେଇ ଜାଗାରେ କାହିଁକି ନା ସେଇ ଜାଗାରେ ରହିବେ ବୋଲି ପ୍ରଭୁ କହିଛନ୍ତି। ଶ୍ରୀ ଚୈତନ୍ୟ ଲେଖିଛନ୍ତି, ଆମର ଯୋଉ ଚୈତନ୍ୟ ମହାପ୍ରଭୁ ଲେଖିଛନ୍ତି, ପ୍ରଭୁ ଯୁଗେ ଯୁଗେ ସେଇଠି ଥାନ୍ତି।

ନୀଳ ସୁନ୍ଦର ପର୍ବତ ନୀଳଗିରି ପ୍ରଳୟରେ ତାର ପ୍ରଳୟ ହୁଅନି, ଭଗବାନ ବଟପୁଟରେ ଯାଇକି ଆଶ୍ରୟ ନିଅନ୍ତି ନାହିଁ। ସୃଷ୍ଟିଟା ଯେତେବେଳେ ପ୍ରଳୟ ହେଇଯାଏ ଭଗବାନ ଗୋଟେ ଅଙ୍ଗୁଷ୍ଠୀ ପ୍ରମାଣକୁ ଧାରଣ କରି କଳ୍ପବଟ ଉପରେ ଯାଇକି ରହନ୍ତି ପୁଣି ଯୁଗ କରିବା ପାଇଁ କି ଆଜ୍ଞା। ମୁଁ ସେହି ସ୍ଥାନରେ ପ୍ରକଟ ହେବି, ନୀଳ ସୁନ୍ଦର ପର୍ବତ ଉପରେ ପ୍ରକଟ ହେବି, ଯୋଉଠି ବିମଳା ଥିବେ, ବିମଳା ରୂପରେ ମା ଥିବେ ଆଜ୍ଞା। ଯେତେବେଳେ ପ୍ରସାଦ ହବ ସେ ପ୍ରସାଦ ଛଅଟା ଅଙ୍ଗ ଷଡ଼ଙ୍ଗ ସଂସ୍କାରରେ ହୁଏ ପ୍ରସାଦ ଆଜ୍ଞା। ପ୍ରଥମେ ବିଭିନ୍ନ ପ୍ରକାର କଥା ଅଛି, ଛଅଟା ସଂସ୍କାର ସମୟ ସାପେକ୍ଷ, ଛଅଟା ସଂସ୍କାର ପରେ ମହାପ୍ରସାଦ ଯାଇ ପ୍ରସାଦ ଯାଇକି ବିମଳାଙ୍କ ନିକଟରେ ଅର୍ପଣ କରାଗଲେ ସେ ହବ ମହାପ୍ରସାଦ। ତେଣୁ ଏଇ କଥାଟା ପ୍ରଭୁ କହିଦେଇଛନ୍ତି ତାଙ୍କୁ।

ଭଗବାନ ଶଙ୍କର କହିଲେ କଣ ହେଲା ପ୍ରଭୁଙ୍କର ଆଜ୍ଞା ହେଲା କଳିଯୁଗ ହେଲେ ମୁଁ ସବୁଦିନ ସେ ପ୍ରସାଦ ପାଇବି ସେଇ ଯୋଉ ବିଶ୍ୱ ସମ୍ରାଟ ବିଶ୍ୱନ୍ୟନ୍ତା ପରମ୍ରମ

ଜଗତନାଥ ଜଗନ୍ନାଥ ଆଜି ଲୀଳା କରୁଛନ୍ତି ଯେଉଁ ପ୍ରସାଦକୁ ଆମେ ମାନେ ପାଉଛେ ମାଙ୍କ ନିକଟରେ ଲାଗୁ ହେଲେ ସେ ହଉଛି ମହାପ୍ରସାଦ। ସେଇ ମହାପ୍ରସାଦକୁ ଆମେ ମାନେ ସମସ୍ତେ ପାନ କରୁଛନ୍ତି ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ ଜୀବନ।

ତାଙ୍କ ପାଖରେ ପ୍ରସାଦ ହେଇଯାଏ। ମହାପ୍ରସାଦ ହେଇସାରିଲା ପରେ ଆନନ୍ଦ ବଜାରକୁ ଆସେ। ସେ ମହାପ୍ରସାଦ ଆନନ୍ଦ ବଜାରକୁ ଆସିଲା ପରେ ସିଏ ହୁଏ ମହାପ୍ରସାଦ, ଯୋଉଟା ବଳେ ଆଜ୍ଞା ନିର୍ମାଲ୍ୟ ଖଳାରେ ଶୁଖିଲେ ସିଏ ନିର୍ମାଲ୍ୟ। ତେଣୁ ପ୍ରଥମ ହେଲା କୈବଲ୍ୟ, କୈବଲ୍ୟରୁ ମହାପ୍ରସାଦ, ପ୍ରସାଦ ପ୍ରସାଦରୁ କୈବଲ୍ୟ, ତାପରେ ମହାପ୍ରସାଦ, ମହାପ୍ରସାଦ ପରେ ନିର୍ମାଲ୍ୟ ହୁଏ। ଯୋଉ ବିଶ୍ୱ ସମ୍ରାଟ ଜଗତର ନାଥ ଜଗନ୍ନାଥଙ୍କର ମହାପ୍ରସାଦକୁ ଆମେ ପାଇ କୋଟି କୋଟି ଯୁଗର ପାପକୁ ଆମେ ଦୂରୀଭୂତ କରିପାରୁଛେ। କଥାରେ ଅଛି ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, କିନ୍ତୁ ତାଙ୍କ ମହାପ୍ରସାଦକୁ ଅବମାନନା କଲେ ଘୋର ଅନ୍ୟାୟ ହେଇଯିବ, ପାପ ହେଇଯିବ। ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, ତାଙ୍କର ଗୀତ ଗୋବିନ୍ଦକୁ ଅବମାନନା କଲେ ଚଳିବନି। ସେଇ ଯୋଉ ବିଶ୍ୱ ସମ୍ରାଟ ଜଗତର ନାଥ

ଶେଷ ହେଲା ଓଡ଼ିଶୀ କୀର୍ତ୍ତନ, ପରିବେଷଣ କଲେ ବାସୁଦେବ ପାଣି ଏବଂ ସାଥୀମାନେ ହେଲେ ଦଣ୍ଡଧର ପାଣି, ସଦାନନ୍ଦ ପାଣି ଏବଂ ଦାସରଥି ରାଉତ। ଆକାଶବାଣୀ କଟକ। ମଞ୍ଜୁଳ ମଧ୍ୟାହ୍ନର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ଦେଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଧରାପୁର ପୋଷ୍ଟ ମାହାଙ୍ଗା ଜିଲ୍ଲା କେନ୍ଦ୍ରାପଡ଼ାରୁ, ଜିଲ୍ଲା କଟକରୁ ପଠାଇଛନ୍ତି ଉତ୍ସବ ଚରଣ ସାହୁ। ଉତ୍ସବ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ସଂସ୍କାର କଥାଚିତ୍ରରେ ଚନ୍ଦ୍ରାଣୀ ମୁଖାର୍ଜୀ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଏସଏମଏସ ଟି ଆସିଛି, ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକାଲି ଶଙ୍କତ୍ରାସ କଟକରୁ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଖୁବ୍ ଭଲରେ ଥିବେ। ଆପଣଙ୍କୁ ମଧ୍ୟ ସୁନୀଲ ଭାଇ ନମସ୍କାର, ଶୁଭ ମଧ୍ୟାହ୍ନ, ଆମେ ଏଠାରେ ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଅନୁରୋଧ କରିଛନ୍ତି ପାପ୍ କି ଦୁନିଆ କଥାଚିତ୍ରରେ କିଶୋର କୁମାର ଏବଂ ଏସ୍ ଜାନକୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ। ଲକ୍ଷ୍ମୀକାନ୍ତ ବାବୁ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ।

ପଡ଼ ଅନୁରୋଧ କରିଛନ୍ତି। ଓଡ଼ିଆ କଥାଚିତ୍ର ଲକ୍ଷ୍ୟ ଶିବ ପୁଜି ପାଇଛି ପୁଅ କଥାଚିତ୍ରରେ ଘନଶ୍ୟାମ ପଣ୍ଡା ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଙ୍କିରୁ, ପଠାଇଛନ୍ତି ଟୁକୁ ଏବଂ ଲିଜା। ଟୁକୁବାବୁ, ଆପଣ ଅନୁରୋଧ କରିଛନ୍ତି କ୍ରାନ୍ତି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ ଗାଇଥିବା ଗୀତଟି ଶୁଣିବା ପାଇଁ। ଜିନ୍ଦିଗି କି ନା ତୁଟେ ଲଡ଼ି, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି, ବାପା ଏବଂ ବୋଉ। ଆପଣମାନେ ଲେଖିଛନ୍ତି, ଗିରିଜା ଭାଇ ପ୍ରଣାମ, ଆପଣଙ୍କୁ ମଧ୍ୟ ନମସ୍କାର, ଶୁଭ ମଧ୍ୟାହ୍ନ, ଆପଣଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ସ୍ୱାଗତ, ଶୁଭ ମଧ୍ୟାହ୍ନ। ଆପଣ ଅନୁରୋଧ କରିଛନ୍ତି ସାଜନ କଥାଚିତ୍ରରେ ଏସ୍ପି ବାଲସୁବ୍ରମଣ୍ୟମ୍ ଗାଇଥିବା ଗୀତଟି ଶୁଣିବା ପାଇଁ, ତୁମସେ ମିଲନେ କି ତମନ୍ନା ହେ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ଆସି ପହଞ୍ଚିଛି। ପଠାଇଛନ୍ତି ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ, ଝିଅ ଯାଜ୍ଞସିନୀ। ଏସଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ। ମଞ୍ଜୁ ନାନୀ, ଆପଣଙ୍କୁ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି କଳାବାଡ଼ିକ କଥା ଚିତ୍ରରେ ଘନଶ୍ୟାମ ପଣ୍ଡା ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ମଞ୍ଜୁ ନାନୀ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ଆସି ପହଞ୍ଚିଛି। ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ରାଜେନ୍ଦ୍ର ନନା ଆପଣଙ୍କୁ ନମସ୍କାର, କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ମୁସ୍କାନରେ ଉଦିତ ନାରାୟଣ ଏବଂ ଅନୁରାଧ ପଡ଼ୱାଲ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

0: ପରେ ପରେ ଏସଏମଏସଟି ପଠାଇଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କାନ୍ତଲ ଆଠଗଡ଼ରୁ ମେସେଜଟି ଆସିଛି ଲେଖିଛନ୍ତି ରାଧେ ରାଧେ ଆପଣ ଅନୁରୋଧ କରିଛନ୍ତି ସ୍ୱପ୍ନସାଗର କଥାଚିତ୍ରରେ ଅକ୍ଷୟ କୁମାର ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ ଶ୍ରୋତାବନ୍ଧୁ ସେ ସମୟରେ ଅକ୍ଷୟ ମହାନ୍ତିଙ୍କର ଇଏ ବହୁତ ସୁନ୍ଦର ଗୀତଟି ଥିଲା ଅନେକ ପ୍ରଶଂସିତ ପ୍ରଶଂସା ସାଉଣ୍ଟ ଥିଲା ଗୀତଟି ସେଇ ଦୀପ ଅଛି ସେଇ ଫୁଲ ଅଛି ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି
1: ସେଇ ଦୀପ ଅଛି ସେଇ ଫୁଲ ଅଛି କେବେ ତୁମେ ନାହିଁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ପ୍ରତ୍ୟେକ ଦିନ ଆମକୁ ଏସ୍ଏମ୍ଏସ୍ ପଠାନ୍ତି ଏବଂ ଅନେକ କଥା ତା ଦେହରେ ଲେଖିଥାନ୍ତି, ଯେଉଁଟା ବେଳେବେଳେ ପଢ଼ିବା ତ ସମ୍ଭବପର ହୁଏ ନାହିଁ। ତେବେ ଆପଣ ସବୁ ଷ୍ଟାଫ୍ମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି, କାର୍ଯ୍ୟକ୍ରମକୁ ପ୍ରଶଂସା କରିଥାନ୍ତି, ଆକାଶବାଣୀ ଟିମ୍କୁ ମଧ୍ୟ ଶୁଭେଚ୍ଛା ଏବଂ ନମସ୍କାର କରିଥାନ୍ତି। ଆପଣଙ୍କର ଭଲ ପାଇବା ଏମିତି ଆମ ପ୍ରତି ସବୁବେଳେ ଥାଉ, ଆପଣ ଏମିତି ଭଲରେ ଥାଆନ୍ତୁ, ଏତିକି କାମନା। ଆପଣ ଆଜି ଅନୁରୋଧ କରିଛନ୍ତି ପୂଜା କଥା ଚିତ୍ରରେ ସିକନ୍ଦର ଆଲମ ଏବଂ ବାଣିଜ୍ୟ ରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ଏମିତି ବି ନଦୀ ଅଛି ତୀରେ। ତାହେଲେ ସୋମନାଥ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, କଟକରୁ ବହୁଗ୍ରାମରୁ ଆସିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଏସ୍ଏମ୍ଏସ୍ଟି ଆସିଛି ସୌରୀ ମହାସିଂହପୁର ଭାୟା ବହୁଗ୍ରାମ ଜିଲ୍ଲା କଟକରୁ ଆସିଛି। ଆପଣମାନେ ଅନୁରୋଧ କରିଛନ୍ତି ଅଭିଳାଷ କଥାଚିତ୍ରରେ ଆରତୀ ମୁଖାର୍ଜୀ ଏବଂ ହରିହରନ୍ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର ଇଲେଭେନ୍ ସିଡିଏ କଟକରୁ ପଠାଇଛନ୍ତି। ଆପଣ ଅନୁରୋଧ କରିଛନ୍ତି ବଳିଦାନ କଥା ଚିତ୍ରରେ ବାଣୀ ଜୟରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ପୁଣି ଏକ ଏସଏମଏସ ଆସି ପହଞ୍ଚିଛି, ପଠାଇଛନ୍ତି ବ୍ଲକ ଛକ ନିଶ୍ଚନ୍ଦ କୋଇଲି କଟକରୁ। ଆପଣ ହେଲେ ଭବାନୀ ଦେବୀ, ବାଣୀପ୍ରସାଦ ଝିଅ ଶ୍ରୁତି, ଶୁଭଲକ୍ଷ୍ମୀ ପୁଅ ଆର୍ୟନ। ଆପଣ ଅନୁରୋଧ କରିଛନ୍ତି ବାଜିଗର କଥାଚିତ୍ରରେ ଗୋଟିଏ ଗୀତଟି ଶୁଣିବା ପାଇଁ। ଗୀତଟି ତ ଆପଣ ଲେଖି ନାହାନ୍ତି, ତେବେ ଆମ ପସନ୍ଦର ଗୀତଟି ଆମେ ଆପଣଙ୍କୁ ଶୁଣାଇ ଦେଉଛୁ। ଆଶା କରେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଗୀତଟିକୁ ଗାଇଛନ୍ତି ବିନୋଦ ରାଥୋଡ ଏବଂ ଅଲକା ଅଗ୍ନିକ। କଥାଚିତ୍ର ବାଜିଗର।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା, ଜଗତସିଂହପୁରରୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ମୈଲି କଥା ଚିତ୍ରରେ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଟ୍ରାକ୍ଟି।

0: ଶୁଣୁଥିଲେ ଖଞ୍ଜାଣି ଭଜନ, ପରିବେଷଣ କଲେ ଫକୀରଚରଣ ସ୍ୱାଇଁ। ଆକାଶବାଣୀ କଟକ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।
5: APK

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। এসবিআই সচেতন রুহন্তু, সুরক্ষিত রুহন্তু।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଚାର କରୁଛୁ ନାରୀ ମହଲ।

0: ଭଉଣୀ, ଆମେ ସମସ୍ତେ ଜାଣିଛେ ଜୀବନଧାରଣ ପାଇଁ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ଖାଦ୍ୟ ଏକ ପଦାର୍ଥ ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ। ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ, ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ। ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷ ଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୁଦ୍ଧି ଜାତ ହୁଏ। ତେବେ ଆଜି ଆସନ୍ତୁ ସେହି ଖାଦ୍ୟ ସମ୍ପର୍କରେ ଆମର ଆଲୋଚନା କରିବା। କି ପ୍ରକାରର ଖାଦ୍ୟ ଆମେ ଖାଇବା ଦରକାର ଯାହା ଆମ ଜୀବନଧାରଣ ମାନରେ ଉନ୍ନତି କରିବ ଏବଂ ଆମକୁ ସୁସ୍ଥ ଓ ନିରୋଗ ରଖିବ, ଏହି ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଖାଦ୍ୟ ବିଶେଷଜ୍ଞ ପ୍ରାକ୍ସ୍ମିତା ରାଉତ। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆମେ ବଞ୍ଚି ରହିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ତ ଖାଇଥାଉ, ତେବେ ଏହି ଖାଦ୍ୟ ଯୋଗୁଁ ଆମର ଖାଦ୍ୟ ଖାଇବାର ପ୍ରଣାଳୀ ଯୋଗୁଁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ତେବେ ଆଜିଠାରୁ ନିଜ ଖାଦ୍ୟରେ ଆମେ ଯଦି କିଛି ପରିବର୍ତ୍ତନ ଚାହିଁବା, କି ପ୍ରକାର ପରିବର୍ତ୍ତନ କରାଯିବ?
1: ବହୁତ ବଢିଆ ଜିନିଷଟା ପଚାରିଲେ। ଆଜିକାଲି ଆମେ ଆମର ଯୋଉ ଖାଦ୍ୟର ପ୍ରଣାଳୀ ପ୍ଲସ୍ ଜୀବନଶୈଳୀକୁ ଏତେ ବଦଳ

0: ଦେଇଛେ ଯେଉଁଥିପାଇଁ ବହୁତ ଗୁଡ଼େ ସେଇ ଜନିତ ରୋଗ ସମସ୍ୟା ଆସୁଛି ଯେଉଁଟାକି ଖାଦ୍ୟରୁ ହିଁ କ୍ରିଏଟ୍ ହେଉଛି ଏବଂ ଖାଦ୍ୟକୁ ଯଦି ଆମେ ଠିକ୍ ଭାବେ ଦେଖିବା ଠିକ୍ ଭାବେ ଖାଇବା କୋଉଟା କେମିତି କେତିକି ଖାଇବା ମାତ୍ରାରେ ସେ ମାତ୍ରାଟି ଯଦି ଆମେ ଜାଣିଯିବା ତେବେ ଆମର ଏତେ ପ୍ରକାର ସବୁ ସମସ୍ୟା ହେବ ନାହିଁ ତେଣୁ ତା ପାଇଁ ମେନ୍ ହେଲା ଆପଣ ଦେଖିବେ ଆପଣ ଗୋଟେ ପ୍ଲେଟ୍ରେ ଯେତେବେଳେ ଖାଦ୍ୟ ନେଉଛନ୍ତି ତାକୁ ଆପଣ ତିନି ଭାଗ କରନ୍ତୁ ତିନି ଭାଗରୁ ଆପଣଙ୍କର ରହିବ ଗୋଟେ ଭାଗ ହେଉଛି ଯେମିତି ଚାଉଳ ହେଲା ସୁଜି ହେଲା ଯେଉଁଟା କି ଶ୍ୱେତସାର ଜାତୀୟ ଖାଦ୍ୟ କି ବ୍ରେଡ୍ ହେଲା ସେହିସବୁ ଜିନିଷ ରହିବ ଆଉ ଗୋଟେ ଭାଗ ଆପଣଙ୍କର ପ୍ରୋଟିନ୍ ଯେଉଁଟାକି ଆମର ପୁଷ୍ଟିସାର ଆମେ ତାକୁ କହୁ ଡାଲି ଜାତୀୟ ଜିନିଷ ହେଲା କ୍ଷୀର ହେଲା ମାଛ ଅଣ୍ଡା ସୋୟାବଡ଼ି ଏଗୁଡ଼ିକ ରହିବ ଆଉ ଗୋଟେ ଭାଗ ଆପଣ ପନିପରିବା ହେଲା ଫଳ ହେଲା ରଖିବେ ଯଦି ଏଇ ଟାଇପ୍ର ଆପଣ ଖାଦ୍ୟକୁ ଚେଞ୍ଜ କରିପାରୁଛନ୍ତି ମିନ୍ସ ଆପଣଙ୍କ ପ୍ଲେଟ୍ଟିକୁ ଚେଞ୍ଜ କରିପାରୁଛନ୍ତି ତ ଡେଫିନେଟ୍ଲି ଆପଣଙ୍କୁ ଯେଉଁ ଖାଦ୍ୟ ଦ୍ୱାରା ଯେତିକ ରୋଗ ଆଜିକାଲି ଦେଖାଯାଉଛି ସେଥିରେ ଆମେ ବହୁ ପରିମାଣରେ ତାକୁ ହ୍ରାସ କରିପାରିବା
1: ତେବେ ଆପଣଙ୍କ ପାଖକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର କୋଉ ପ୍ରକାରର ଭୁଲ ଖାଦ୍ୟ ଅଭ୍ୟାସ ହୋଇଥାଏ ଯେଉଁଥିପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଆପଣଙ୍କ ପାଖକୁ ଆସିଥାନ୍ତି
0: ନର୍ମାଲି ଯେଉଁମାନେ ମୋ ପାଖକୁ ଆସନ୍ତି ମୋଷ୍ଟଲି ତାଙ୍କର ଖାଇବାରେ ଇମ୍ବାଲାନ୍ସ ଥାଏ ମାନେ କେତିକି ମାତ୍ରାରେ ସେମାନେ ଖାଇବେ ସେଇଟା ତାଙ୍କୁ ଜଣାନଥାଏ ଏଇଟା ଗୋଟେ ଆଉ ଯଦି ବି ସେମାନେ ଜାଣିଥାନ୍ତି ସେଇଥିରେ ମୋଷ୍ଟଲି ବେଶୀ ଆଜିକାଲି କ'ଣ ଦେଖାହଉଛି ଯେଉଁଟା ଆମେ ଫାଷ୍ଟଫୁଡ୍ କହୁଛୁ ବାହାର ଖାଦ୍ୟଟା ତାଙ୍କ ଖାଇବାରେ ଅଧିକା ଥାଏ ଆଉ ଗୋଟେ ହେଲା ଖାଦ୍ୟର ଟାଇମିଂ ଯେଉଁଟାକି ମାନେ ସ୍ପେଶିଆଲି ଯେଉଁଟା ରାତିର ଖାଇବାର ଟାଇମିଂ ଠିକ୍ ରହୁନି ସେଇଟା ବହୁତ ଗୁଡ଼ିଏ ଡିଜିଜ୍ କ୍ରିଏଟ୍ କରିପାରିବ ଆଉ ଗୋଟେ ହେଲା ଯେଉଁଟା ମୁଁ କହିଲି ତାଙ୍କର କେତେ ଖାଇବେ କୋଉଟା ଖାଇବେ ସେଇଟା ଟିକେ ପ୍ରୋବ୍ଲେମ୍ ଥାଏ ଆଉ ଫାଷ୍ଟଫୁଡ୍ ବହୁତ ଅଧିକା ବର୍ତ୍ତମାନ ବାହାର ଖାଦ୍ୟ ବହୁତ ଅଧିକ ସେମାନଙ୍କୁ ଯଦି ପଚାରେ ଆମେ ଯେ କାହିଁକି ଏତେ ବାହାର ଖାଇବା କ'ଣ ପାଇଁ ନା ସମୟ ନାହିଁ କିମ୍ବା ପିଲା ଭଲ ପାଉଛନ୍ତି ସେଥିପାଇଁ ଆମେ ସେଇ ଖାଦ୍ୟ ଗୁଡ଼ିକ ବେଶୀ ଖାଉଛୁ ତାପରେ ବାହାରେ ବି ଆଜିକାଲି ଏତେ ଖୋଲିଗଲାଣି ସବୁ ଖାଇବା ଦୋକାନ ସବୁ ବହୁତ ଭେରାଇଟି ଖାଦ୍ୟ ମିଳୁଛି ଘରେ ଆଉ ରୋଷେଇ ନ କରି ଆମେ ବାହାରୁ ଖାଇଦେବାକୁ ବେଶୀ ପ୍ରିଫର କରୁଛୁ ସ୍ପେଶିଆଲି ୱିକେଣ୍ଡ ଗୁଡ଼ାକ କେଜଣ ତ ୱିକେଣ୍ଡ ବି ନୁହେଁ ସପ୍ତାହରେ ଦୁଇ ତିନି ଦିନ ବି ଟାଇମ୍ ହଉନି ଖାଇବା ବାହାରୁ ଆଣିବା ଯେହେତୁ ସେମାନେ ବାହାରୁ ବେଶୀ ଖାଉଛନ୍ତି ସେଇଥିରେ ଆପଣଙ୍କର ଚିନି ଲୁଣ ଆଉ ତେଲ ମଇଦା ଏଇସବୁ ଜିନିଷ ଅଧିକା ରହୁଛି ତେଣୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଆଣୁଛି ତ ସେଇଟିକୁ ଆମକୁ ବେଶୀ ଧ୍ୟାନ ଦେବାକୁ ପଡିବ
1: ମାନେ ଦେଖାଯାଉଛି ଏକ ବ୍ୟସ୍ତବହୁଳ ଜୀବନ ସମସ୍ତଙ୍କର ବର୍ତ୍ତମାନ ଚାଲିଛି ସେ ବ୍ୟସ୍ତବହୁଳ ଜୀବନରେ ଘରେ ସ୍ୱାଦିଷ୍ଟ ରୋଷେଇ କରିକି ଖାଇବା ପରଷି ଦେବାକୁ ସମୟର ଅଭାବ ଯେଉଁଥିପାଇଁ ବାହାରୁ ଖାଇବା ପାଇଁ ଭଲ ପାଉଛନ୍ତି ପ୍ରାୟତଃ ଲୋକମାନେ ତେବେ ସାଧାରଣତଃ ଆମେ ଜାଣିଛେ ମଧୁମେହ ରୋଗୀମାନେ ଭାତ ଖାଇବାକୁ ସେମାନଙ୍କୁ ମନା ହୋଇଥାଏ ଭାତ ଖାଇଲେ କିଛି ଲୋକଙ୍କର ଧାରଣା ଥାଏ ଯେ ମୋଟା ହୋଇଯିବେ ଏଇଟା କ'ଣ ପ୍ରକୃତରେ ଠିକ୍
0: ହଁ ଏଇଟା ବହୁତ ଜଣ ଆସିକି ମତେ ପଚାରନ୍ତି ଯେ ଭାତ ଖାଇଲେ ଆମର ଓଜନ ବଢ଼ିଯିବ ତ ଭାତ ଆମେ ଖାଇବୁନି ବହୁତ ଜଣ ଭାବନ୍ତି ଯେ ନାଇଁ ଆମେ ରୁଟି ଖାଇଲେ ଆମର ଓଜନ କମିବ ଭାତ ଖାଇଲେ ବଢ଼ିବ ଆଉ ମଧୁମେହ ରୋଗୀମାନଙ୍କୁ ଆକ୍ଚୁଆଲି ଭାତ ଖାଇବାକୁ ମନା ନୁହେଁ ଭାତ ସେମାନେ ଖାଇପାରିବେ କିନ୍ତୁ ତାର ମାତ୍ରା ଠିକ୍ ଥିବା ଦରକାର ଯେ କେତିକି ମାତ୍ରାରେ ମୁଁ ଭାତଟା ଖାଇବି କେତେ ଥର ଖାଇବି ତାର ଗୋଟେ ଥାଏ ଯେମିତି ଯଦି ଆମେ ଭାତ ଆଉ ରୁଟିକୁ ଦେଖିବା ତେବେ 100 ଗ୍ରାମ ଚାଉଳରେ 348 କିଲୋ କ୍ୟାଲୋରି ରହିଥାଏ ଯେଉଁଟା ରୁଟିରେ ଆପଣଙ୍କର ସେଇ ପାଖାପାଖି ମାନେ ଗୋଟେରେ ଯଦି 346 କ୍ୟାଲୋରି ରହୁଛି ଗୋଟେରେ 348 କ୍ୟାଲୋରି ରହୁଛି ତ ସେଇଥିରେ ଆପଣଙ୍କୁ ବେଶୀ ଡିଫରେନ୍ସ ଦେଖାଯିବନି କିନ୍ତୁ ମେନ୍ ହେଲା ଗୋଟେ ଜିନିଷ ଥାଏ ଯେ ରୁଟିଟା ଆମେ ଗଣିକି ଖାଏ ଗୋଟେ ରୁଟି ଆପଣଙ୍କୁ 80 କ୍ୟାଲୋରି ଦେବ ତ 80 କ୍ୟାଲୋରି ଯେତେବେଳେ ଦେଉଛି ଆମେ ଗଣିକି ଖାଉଛେ ଦିଟା ରୁଟି ତିନିଟା ରୁଟି ଭାତ ଖାଇଲା ବେଳେ ଆମର ଓଡ଼ିଶାରେ କ'ଣ ଭାତ ପ୍ରିୟ ଯେହେତୁ ଭାତକୁ ଆଉ ଗଣି ହୁଏନି ଭାତକୁ ଆପଣ ଗୋଟି ଗୋଟି ଗଣିବେ ତେଣୁ ଆମେ କହୁଛେ ଚା କପ୍ରେ ମାପିକି ଖାଆନ୍ତୁ ଯଦି ତିନିଟା ରୁଟି ଖାଉଛନ୍ତି ତା ବଦଳରେ ତିନି କପ୍ ରନ୍ଧା ଭାତ ଯଦି ଖାଉଛନ୍ତି ଆପଣଙ୍କୁ ଅସୁବିଧା ହେବନି ପ୍ଲସ୍ ମଧୁମେହ ରୋଗୀ ଦିନକୁ ଥରେ ଭାତ ଖାଇପାରିବେ କିଛି ଅସୁବିଧା ହେବନି ଭାତ ଦିନକୁ ଥରେ ଖାଇବେ କେବଳ ତାଙ୍କୁ ଧ୍ୟାନ ଦେବାର ଅଛି ଯେ ମୁଁ ଉଷ୍ଣା ଚାଉଳ ଖାଇବି ବହୁ ଜଣ କୁହନ୍ତି ଯେ ଅରୁଆ ଚାଉଳ ଖାଇଲେ ମଧୁମେହ ବଢ଼ିଯିବ ରକ୍ତରେ ସୁଗାରର ମାତ୍ରା ବହୁତ ଅଧିକା ହୋଇଯିବ ସେମିତି ଆଜ୍ଞା ନୁହେଁ ଆପଣ ଭାତ ଖାଇପାରିବେ କିନ୍ତୁ ଯଦି ଅରୁଆ ଚାଉଳ ଖାଉଛନ୍ତି ତେବେ ପୁରୁଣା ଚାଉଳ ହୋଇଥିବ ଗଳା ହୋଇଥିବ ତାର ଯୋଉ ଆମେ ପେଜଟା ସେଇଟା ଆମେ ଯଦି ଗାଳି ଦଉଛେ ତେବେ ସେମାନେ ଆରାମସେ ଖାଇପାରିବେ କିଛି ଆପଣଙ୍କର ଯୋଉ ବ୍ଲଡ୍ ସୁଗାର ହଉ କି ଶର୍କରାର ମାତ୍ରା ସେଇଟା ବଢ଼ିବ ନାହିଁ
1: ତେବେ ଏବେ ପ୍ରାୟ ଦେଖିବାକୁ ମିଳୁଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପ୍ରାୟ ଲୋକମାନେ କରୁଛନ୍ତି ସେଇଟା କ'ଣ ସମସ୍ତଙ୍କ ପାଇଁ ସୁରକ୍ଷିତ କି କୋଉମାନେ ଏଇଟା କରିବା ଉଚିତ ନୁହଁ
0: ଇଣ୍ଟରମିଡିଏଣ୍ଟ ଫାଷ୍ଟିଂ ମାନେ ଆମର ଯୋଉ 24 ଘଣ୍ଟା ଆମେ ଯୋଉ କହୁଛୁ, 24 ଘଣ୍ଟାରୁ ସେମାନେ 12 ରୁ 16 ଘଣ୍ଟା ଖାଲି ପେଟରେ ରହିବେ ଆଉ 8 ଘଣ୍ଟା ସେମାନେ ଖାଇବେ। ତ ସେଇଟାରେ କଣ ହୁଏ, ଆମର ଯୋଉ ମନେକର ସକାଳ 8ରୁ ମୁଁ ଷ୍ଟାର୍ଟ କଲେ ସେଇଟା 12 ଘଣ୍ଟିଆ ହେଲେ ରାତି 8 ଭିତରେ ମୁଁ ଖାଇବି, କିନ୍ତୁ 12 ଘଣ୍ଟା ନହେଇକି ଯେତେବେଳେ 8 ଘଣ୍ଟା ହେଉଛି ସନ୍ଧ୍ୟା 6ଟା 7

0: ସୁଦ୍ଧା ମୋର ଖାଇବା ବନ୍ଦ କରିବାକୁ ପଡିବ। ତ ସେଇ କେସ୍ରେ କ'ଣ ହୁଏ, ଯଦି ଆପଣ ଅଧିକା ଟାଇମ୍ ଆପଣ ଖାଲି ପେଟ ରହୁଛନ୍ତି, 16 ଘଣ୍ଟା ପାଖାପାଖି ଆମେ ଖାଲି ପେଟ ରହିଯାଉଛେ, ଯୋଉଟାକି ନର୍ମାଲି କୋଉମାନଙ୍କ ପାଇଁ ମନା, ଯୋଉମାନେ ମଧୁମେହ ରୋଗୀ, ଯଦି ମଧୁମେହ ରୋଗୀ ଏତେ ସମୟ ଖାଲି ପେଟ ରହିବେ, ତାଙ୍କର ଯୋଉ ରକ୍ତର ଯୋଉ ବ୍ଲଡ୍ ସୁଗାରଟା ସେଇଟା ତାଙ୍କର କମିଯାଇପାରେ, ଯୋଉଟାକୁ ଆମେ କୋଉ ହାଇପୋ ହେଇଗଲା ମାନେ କମିଗଲା, କମିଗଲେ ତାଙ୍କ ମୁଣ୍ଡ ବୁଲେଇବ, ସେମାନେ ପଡ଼ିଯିବେ, କିଛି ବି ହେଇପାରେ। ତ ସେଇଠି ଆମେ ମଧୁମେହ ରୋଗୀଙ୍କୁ ମନା କରୁ। ତା ସହିତ ଯୋଉମାନେ ଗର୍ଭବତୀ ମହିଳା କି ଛୁଆକୁ ସ୍ତନ୍ୟପାନ କରୁଛନ୍ତି, ସେମାନଙ୍କୁ ଖାଇବାଟା ଟିକେ ଅଧିକା ଦରକାର ଥାଏ, ତେଣୁ ସେଇ କେସ୍ରେ ଆମେ ମନା କରୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବା ପାଇଁ। ତା ସହିତ ଯୋଉମାନେ ମନେକର ବୁଢା ଲୋକ, ଯୋଉମାନଙ୍କର ବୟସ ଅଧିକା, ସେମାନଙ୍କୁ ବି ଆମେ ତାଙ୍କର ହଜମ କ୍ରିୟା ଟିକେ ଧୀରେ ଧୀରେ ହୁଏ, ତ ତେଣୁ ତାଙ୍କୁ ଆମେ କହୁ ଅଳ୍ପ ଅଳ୍ପ ଅଧିକା ଥର ଖାଇବାକୁ। ଯଦି ତାଧିରୁ ଆମକୁ ଆମେ 4 ଘଣ୍ଟା ମାଇନସ୍ କରିଦେବା, ତେବେ ସେମାନେ ସେତିକି ସମୟ ଭିତରେ ତାଙ୍କର ଯେତିକି ଖାଦ୍ୟ ଦରକାର ଖାଇପାରିବେନି, ଯୋଉଟାକି ଦୁର୍ବଳତା ଅନୁଭବ କରିବେ, ତେଣୁ ସେମାନଙ୍କୁ ଆମେ ମନା କରୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବା ପାଇଁ।
1: ଆଚ୍ଛା, ଏବେ ସହରର ଲୋକମାନଙ୍କ ପାଖରେ ଏଇଟା ପ୍ରାୟ ଦେଖିବାକୁ ମିଳୁଛି, ଡିଟକ୍ସ ଡାଏଟ୍ ଆଉ ଫ୍ୟାଟ ବର୍ଣ୍ଣିଂ ଚା, ଏଇଟା କରିବା ଦ୍ୱାରା କିଛି ଲାଭ ହୁଏ?
0: ଆପଣ ଯାହାକୁ କହିବେ ସେ କହିବେ ଆମେ ଡିଟକ୍ସ ଡାଏଟ୍ ରେ ଅଛୁ, କାହିଁକି ନା ଡିଟକ୍ସ ଡାଏଟ୍ କଲେ ଦେହରେ ଯାହା ବି ଖରାପ ଜିନିଷ ଅଛି, ଯୋଉଟା ଆମ ଦେହ ପାଇଁ କ୍ଷତିକାରକ, ସେଇଟା ଆମର ବାହାରିଯିବ, ଓଜନ କମିଯିବ। ତ ଆଉ ପ୍ଲସ୍ ଫ୍ୟାଟ ବର୍ଣ୍ଣିଂ ଚା ଯୋଉଟା ଗୋଟେ ମିଳୁଛି, ତାର ବହୁତ ଆଡଭର୍ଟାଇଜମେଣ୍ଟ ହଉଛି, ସେଇଟା ପିଇଲେ ଓଜନ କମିଯିବ ବୋଲି ଲୋକଙ୍କର ଧାରଣା। କିନ୍ତୁ ଫ୍ୟାଟ ବର୍ଣ୍ଣିଂ ଚା ଯୋଉଟା, ସେଇଟା ଯଦି ଆପଣ ପିଉଛନ୍ତି, ସେଇଥିରେ ଯଦି ଓଜନ କମିଯାଆନ୍ତା, ତେବେ ଆମର ବହୁତ ଲୋକ ପତଳା ହେଇଯିବ। ଆପଣଙ୍କର ଖାଦ୍ୟର ମାତ୍ରା କେତେ ଆପଣ ଖାଉଛନ୍ତି, ସେଥିରେ ପୁଷ୍ଟିସାର, ସ୍ନେହସାର ହେଲା, ଶ୍ୱେତସାର, ସେଇଟା କେତିକି ମାତ୍ରାରେ ଖାଉଛନ୍ତି, ସେଇଟା ଅଧିକ ପ୍ରାଧାନ୍ୟ ରଖେ ଦାନ ଏଇ ଯୋଉ ଆପଣଙ୍କର ଫ୍ୟାଟ ବର୍ଣ୍ଣିଂ ଚା। ଆଉ ଡିଟକ୍ସ ଆକ୍ଚୁଆଲି କ'ଣ, ଡିଟକ୍ସ ହେଲା ଆପଣଙ୍କ ଦେହକୁ ଆପଣ ସୁସ୍ଥ ରଖିବେ। ତ ସୁସ୍ଥ ରଖିବା ପାଇଁ ଡିଟକ୍ସ ୱାଟର ଲୋକ ନେଉଛନ୍ତି, ଡିଟକ୍ସ ଡାଏଟ୍ କରୁଛନ୍ତି, କିନ୍ତୁ ସେଇଟା ସେତେ ଆକ୍ଚୁଆଲି କାମ କରେନି। ଆପଣ ଡିଟକ୍ସ ୱାଟର ନେଲେ ଆପଣଙ୍କୁ ଝାଡ଼ା ହେବ, ପାଣି ଅଂଶ ବେଶୀ ଦେହରୁ ଯିବ, ସେଇଟା ଟେମ୍ପରାରୀ, କିଛି ସମୟ ପାଇଁ ଆପଣଙ୍କ ଓଜନଟା ଲାଗିବ, କେଜିଓ କମିଗଲା, ନେକ୍ସଟ ଆପଣ 2 ଦିନ ପରେ ପୁଣି ସେଇଟା ଆପଣଙ୍କୁ ୱାପସ ଆସିବ। କିନ୍ତୁ ଡିଟକ୍ସ ଯଦି ପ୍ରପର ଆମେ ଯଦି କହିବା, ଡିଟକ୍ସ ଆମେ ବଡିକୁ କରିବା କି ଆମ ଦେହକୁ ସୁସ୍ଥ ରଖିବା ପାଇଁ ଆମେ ସବୁ ଟକ୍ସିନ୍କୁ କାଢିବା, ତା ପାଇଁ ସବୁଠୁ ବେଷ୍ଟ ଉପାୟ ହେଲା ଆପଣ ରାତିରେ ଜଲ୍ଦି ଖାଇବେ। ରାତିରେ ଜଲ୍ଦି ଖାଇବେ କାହିଁକି ନା, ଯଦି ଆମେ ରାତିରେ ମନେକର ଆମେ 10ଟା ବେଳେ ଖାଉଛେ, ତାପରେ ଆମେ ଖାଇକି ଶୋଇପଡ଼ିଲେ, କିନ୍ତୁ ଦେହ ତା କାମ କରିବ, ତାକୁ ଖାଦ୍ୟକୁ ହଜମ କରିବ, ଦେହରେ ତାଧିରୁ ନ୍ୟୁଟ୍ରିଏଣ୍ଟ ବାହାର କରିବ, ଯୋଉଠି ଯାହାକୁ ପଠେଇବା କଥା ପଠେଇବ, ସିଏ ତାର କାମ କରିବ, ଯୋଉଟାକି ଆହୁରି 2 ଘଣ୍ଟା ତାକୁ ଲାଗିବ। ତ ତା ଦ୍ୱାରା କ'ଣ, ଆପଣ ପୁଣି ସକାଳ 6ଟାରୁ ଉଠିଲେ, 6:30 ବେଳକୁ ଚା ପିଇଲେ, ତ ତାକୁ ରେଷ୍ଟ ମିଳିଲାନି। ଆପଣ 8 ଘଣ୍ଟା ସିନା ଶୋଇପଲେ, ତାକୁ ତ 6 ଘଣ୍ଟା ମିଳିଲା ନା। ତ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଦେହ ସୁସ୍ଥ ରହୁ ଆଉ ଡିଟକ୍ସ ରହୁ ଜିନିଷଟା, ଯୋଉ ତାର ମେନ୍ ଜିନିଷ ହେଲା ଆପଣ ରାତିରେ ଟିକେ ଜଲ୍ଦି ଖାଆନ୍ତୁ। ଆପଣ 7-8ଟା ବେଳକୁ ଖାଇଦିଅନ୍ତୁ, 10ଟା ସୁଦ୍ଧା ଆପଣଙ୍କର ହଜମ ହେଇଯିବ, 10ଟା ବେଳକୁ ଆପଣ ଶୋଇବାକୁ ଯିବେ, ହେଲେ 10ଟାରୁ 6ଟା କି 7ଟା ପର୍ଯ୍ୟନ୍ତ ତାକୁ ଖାଲି ମିଳିବ ରେଷ୍ଟ ନେବାକୁ। ଲିଭର ହେଲା, ପ୍ୟାନକ୍ରିଆସ ହେଲା, ହାର୍ଟ ହେଲା, ଷ୍ଟୋମାକ ହେଲା, ସେମାନେ ଟିକେ ରେଷ୍ଟ କରିବେ। ରେଷ୍ଟ କଲେ କ'ଣ ହବ, ସେମାନଙ୍କର ଯାହା କ୍ଷତି ହେଇଥିବ ଦିନସାରା ଏତେ ଆମେ କାମ କରୁଛେ, ଆମକୁ ରାତିରେ ରେଷ୍ଟ ଦରକାର ନା ନାହିଁ, ସେମିତି ଆମ ଶରୀରରେ ଯେତେକ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତାଙ୍କୁ ବି ଭିତରେ ଯୋଉଗୁଡା ଯୋଉଟା ଆମେ ଦେଖିପାରୁନେ, ତାଙ୍କୁ ବି ରେଷ୍ଟ ଦରକାର। ତ ସେମାନଙ୍କୁ ସେଥିପାଇଁ ଆପଣ ତାଙ୍କୁ ଟିକେ ରିଲାକ୍ସ କରିବା ମାନେ ତାଙ୍କୁ ଆପଣ କାମ ଦେବେନି, ତ 8 ଘଣ୍ଟା ଆପଣ ତାଙ୍କୁ ରେଷ୍ଟ ଦରକାର, ତ ସେଇଟା କରନ୍ତୁ।
1: ଆପଣ ତ କହିଲେ ଯେ ଚିନି, ଲୁଣ, ତେଲ ଏସବୁର ମାତ୍ରା କମ୍ କରିବା ପାଇଁ ସୁସ୍ଥ ରହିବାକୁ ହେଲେ ଏଇ ଚିନି, ଲୁଣ, ତେଲ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର କି?
0: ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର ନାହିଁ, ମାତ୍ରା ଯେତିକି ସେତିକି, ମାତ୍ରାଧିକ ହେଲେ ଆପଣଙ୍କୁ ପ୍ରୋବ୍ଲେମ୍ ହବ। ଯଦି ଆପଣ ଚିନି, ଗୁଡ଼ କି ମହୁ ଯାହା ବି ଖାଉଛନ୍ତି, ସେଇଟା ଆପଣ ଦିନକୁ 1.5ରୁ 2 ଚାମଚ ଖାଆନ୍ତୁ, କିଛି ଅସୁବିଧା ନାହିଁ। ସେମିତି ଲୁଣ ଆମେ 6 ଗ୍ରାମ ଖାଇବା କଥା, କିନ୍ତୁ ଆମର ବର୍ତ୍ତମାନ ଯୋଉ ରିସର୍ଚ୍ଚ କହୁଛି 15 ଗ୍ରାମ ଲୋକ ଖାଉଛନ୍ତି ଲୁଣ, ଯୋଉଟାକି ଏବେ ମଝିରେ ଗଭର୍ଣ୍ଣମେଣ୍ଟ ସେଥିପାଇଁ ଗୋଟେ କରିଥିଲା ଆୱାରନେସ୍, ଗୋଟେ ସପ୍ତାହ କରିଥିଲା ଲୁଣ ଆମେ କମ୍ ଖାଇବା ପାଇଁ। ତ ଲୁଣ ତେଣୁ ଆପଣ 6 ଗ୍ରାମ ଯଦି ଦିନକୁ ଖାଉଛନ୍ତି ତେବେ ଆପଣଙ୍କର ଠିକ୍ ଅଛି। ଆଉ ନର୍ମାଲି ଖାଇବାରେ ଆମେ ଯେତେବେଳେ କହୁଛୁ ଯେ ଲୁଣ କମ୍ ଖାଅ, ମାନେ ଖାଦ୍ୟରେ ଆପଣ ଯୋଉ ବନଉଛନ୍ତି ବା ରୋଷେଇ କରୁଛନ୍ତି ସେଇଟା ଆପଣ ଲୁଣ ନର୍ମାଲ ପକାନ୍ତୁ। ଆପଣ କୋଉଟାକୁ ଜଗିବେ ଯୋଉଥିରେ ଆପଣ ଏକ୍ସଟ୍ରା ଲୁଣ ଖାଉଛନ୍ତି, ମନେକର ମିକ୍ସଚରଟା ଖାଉଛନ୍ତି, ବିସ୍କୁଟ ଖାଉଛନ୍ତି, କେକ୍ ଖାଉଛନ୍ତି, ସେଇ ସବୁରେ ଆପଣ ମୁଢି ଖାଉଛନ୍ତି, ସେଇ ସବୁ ଜିନିଷରେ ଲୁଣ ଆପଣଙ୍କର ପଡୁଛି, ତ ଆପଣ ସେଇ ଟାଇପ୍ର ଖାଦ୍ୟକୁ କମ୍ ଖାଇବେ। ଆଉ ଆପଣ ଯୋଉ ତେଲ ବି ୟୁଜ୍ କରନ୍ତୁ ସେଟା ଜଣକ ପିଛା ମାସକୁ 500 ml ହବା ଦରକାର। ମନେକର ମୋ ଘରେ 4ଟା ଲୋକ ଅଛନ୍ତି, ତ 4 ଜଣ ଲୋକ ମାନେ 2 ଲିଟର ତେଲ ଯଦି ମୁଁ ଖର୍ଚ୍ଚ କରୁଛି, ତେବେ ଠିକ୍ ଅଛି ଯୋଉ ତେଲ ବି ଆପଣ ୟୁଜ୍ କରନ୍ତୁ।
1: ତେବେ ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କଣ ଖାଇବା ଉଚିତ?
0: ମଧୁମେହ ଆଉ ଉଚ୍ଚ ରକ୍ତଚାପ ଦୁଇଟି ଯାକ ଅଲଗା ଅଲଗା ରୋଗ, ଯେଉଁଥିପାଇଁ ଖାଦ୍ୟରେ କହୁଛେ କିଛିଟା ଜିନିଷର ମାତ୍ରା କମ୍ ରଖିବା ପାଇଁ। ଯଦି ଆପଣଙ୍କୁ

0: ମଧୁମେହ ହଉଛି, ଆପଣ ଭାବନ୍ତୁନି ଯେ ମଧୁମେହ ମାନେ ମୁଁ ଖାଲି ଚିନି ଆଳୁ ବନ୍ଦ କରିଦେଲେ ହବ, ନୁହେଁ। ଆପଣଙ୍କର ମଧୁମେହ ହଉଛି ଗୋଟେ ନକିଂ ପଏଣ୍ଟ, ମାନେ ଗୋଟେ ସିଗ୍ନାଲ ବଡିକୁ ଯେ ଆପଣଙ୍କ ଦେହ ଅସୁସ୍ଥ ହଉଛି, ଆପଣଙ୍କୁ ଜଗିବାର ଅଛି। ତ ସେଥିପାଇଁ ଆପଣ ଚିନି, ଗୁଡ, ମହୁ ଏଗୁଡ଼ିକ ଆପଣ ବନ୍ଦ କରିବେ, ତେଲର ମାତ୍ରା କମ୍ କରିବେ, ଯେମିତି କହିଲେ 500 ml ମାସକୁ ସେମିତି ନେବେ। ଲୁଣ ବି ଆପଣ ଏକ୍ସଟ୍ରା ଲୁଣ ଖାଇବେନି, ଖାଦ୍ୟରେ ଲୁଣ ଯେତିକି ପଡୁଛି ସେତିକି ଖାଆନ୍ତୁ। ତାପରେ ବାକି ହେଲା ଭାତ ଦିନକୁ ଥରେ ଖାଆନ୍ତୁ। ଆଉ ଆପଣଙ୍କ ପ୍ଲେଟଟାକୁ ଆପଣ କ'ଣ କରିବେ, ଦି ଭାଗ କରିଦେବେ। ତା ଦେହରୁ 50% ଆପଣଙ୍କର ପରିବା ଆଉ ଫଳ ରହିବ, ଆଉ ଯୋଉ 50% ତାକୁ ଦି ଭାଗ କରିବେ। ସେଥିରୁ ଭାଗେ ଆପଣଙ୍କର ଶ୍ୱେତସାର ଜାତୀୟ ଯେମିତି ରୁଟି, ଭାତ, ସୁଜି, ଇଡ୍ଲି, ପାଉଁରୁଟି ଏଗୁଡ଼ିକ ରହିବ, ଆଉ 25% ଆପଣଙ୍କର ରହିବ ପ୍ରୋଟିନ୍ ଜାତୀୟ, ଯେମିତି ଡାଲି ହେଲା, ଅଣ୍ଡା ହେଲା, ମାଛ ହେଲା, କ୍ଷୀର ଏଗୁଡ଼ିକ। ଆଉ ହାଇ ବିପି ହେଲେ ପୁଣି ମୁଁ କହିବି ତେଲ ଆପଣଙ୍କୁ ଜଗିବାର ଅଛି, ଲୁଣ କମ୍ ଖାଇବାର ଅଛି। ଆଉ ଗୋଟେ ହେଲା ଯେମିତି ଛଣାଛଣି, ତେଲ କମ୍ ମାନେ ଆମେ ଛଣାଛଣି ହେଲା, ଆଉ ପ୍ଲସ୍ ଯୋଉଗୁଡ଼ାକ ଅଧିକା କୋଲେଷ୍ଟ୍ରଲ ଯୋଉଥିରେ ଅଛି, ମାନେ ଯେମିତି ଛେଳି ମାଂସ ହେଲା, ମାଛ ମୁଣ୍ଡ, ମାଛ ମଞ୍ଜି, ତାପରେ ହେଲା ଯୋଉ ଚିଙ୍ଗୁଡ଼ି, କଙ୍କଡ଼ା, ବନସ୍ପତି ଆଉ ତେଲ, ଏଗୁଡ଼ିକୁ ଆପଣଙ୍କୁ କମ୍ ଖାଇବାର ଅଛି। କିନ୍ତୁ ଗାଈ ଘିଅ ଯଦି ଖାଉଛନ୍ତି, ଗାଈ ଘିଅ ଦେହ ପାଇଁ ଭଲ, ଆପଣ ମାସକୁ 100 ml ଖାଇପାରିବେ।
1: ତେବେ ଯୋଉ ରୋଗୀମାନେ ଅପରେସନ୍ ହେଇଥାନ୍ତି, ଅପରେସନ୍ ପରେ ଶୀଘ୍ର ଭଲ ହେବା ପାଇଁ କୋଉ ଖାଦ୍ୟ ଖାଇବା ଦରକାର?
0: ଅପରେସନ୍ ଗୋଟେ ହେଲା ମାନେ ଆମର ଗୋଟେ ଜାଗା ଖଣ୍ଡିଆ ହେଇଛି, ସେ ଜାଗାଟା ଆମର କଟା ହେଇଛି, ତ ସେଇଟା ଆମକୁ ପୁଣି ଠିକ୍ ଭାବେ ବନେଇବାର ଅଛି। ତ ବନେଇବା ପାଇଁ ମାନେ କ'ଣ, ସେଠି ଆମର ସେଲ୍ ଗୁଡ଼ିକ ବନିବ, ତ ସେଲ୍ ବନେଇବା ପାଇଁ ଆପଣଙ୍କୁ 2-3 ଜିନିଷ ଖାଦ୍ୟରେ ରଖିବାର ଅଛି। ଗୋଟେ ମେନ୍ ହେଲା ପୁଷ୍ଟିସାର, ପୁଷ୍ଟିସାର ଦ୍ୱାରା ସେଲ୍ ଗୁଡ଼ିକ ବନେ। ତେଣୁ ଆପଣ କ୍ଷୀର, ଅଣ୍ଡା, ଦହି, ଛେନା ଏଗୁଡ଼ିକ ସବୁ ଖାଇବେ, ମାଛ ମାଂସ ଖାଇବେ। ବହୁ ଜଣ ଭାବନ୍ତି ଅପରେସନ୍ ପରେ ଦହି ଖାଇଲେ ଆମର ଘା ପାଚିବ, ଜମା ନୁହେଁ, ସେଟା ପ୍ରୋବାୟୋଟିକ୍ ତାଧିରେ ଅଛି, ଯୋଉଟାକି ଆଉ ପ୍ରୋଟିନ୍ ଭରପୁର ମାତ୍ରାରେ ଅଛି, ଯୋଉଟାକି ଆପଣଙ୍କୁ ଆକ୍ଚୁଆଲି ଜଲ୍ଦି ଠିକ୍ କରିବାରେ ହେଲ୍ପ କରେ। ତା ସହିତ ଆପଣ ଭାଇଟାମିନ୍ ସି ନେବେ, ଭାଇଟାମିନ୍ ସି ମାନେ ଲେମ୍ବୁ ପାଣି ନେଲେ, ଫଳ ନେଲେ, ସେଗୁଡ଼ିକ ଆପଣଙ୍କର ସେଲ୍ ଗୁଡ଼ିକ ଆହୁରି ଜଲ୍ଦି ଠିକ୍ କରିବ। ତ ଭିଟାମିନ୍ ସି ନେବେ, ପ୍ଲସ୍ ଆପଣଙ୍କର ପୁଷ୍ଟିସାର ନେବେ। ତା ସହିତ ଆମକୁ ଆଇରନ୍ ଦରକାର, କାରଣ ସେଥିରୁ ରକ୍ତ କ୍ଷୟ ହୋଇଥିବ, ତ ଆଇରନ୍ ପାଇଁ ଆପଣ ଶାଗ ହେଲା, ଗାଜର ହେଲା, ଖଜୁରୀ ଏଗୁଡ଼ିକ ମାଣ୍ଡିଆ ବି ଖାଇପାରିବେ। ତେଣୁ ଅପରେସନ୍ ପରେ ଜଲ୍ଦି ଆପଣ ଯଦି ଠିକ୍ ହେବାକୁ ଚାହୁଁଛନ୍ତି, ଆପଣଙ୍କ ଖାଦ୍ୟରେ ପୁଷ୍ଟିସାର ଆଉ ଆଇରନ୍ ହେଲା, ଦେନ୍ ଭାଇଟାମିନ୍ ସି ଏଗୁଡ଼ିକୁ ଆପଣ ଗୁରୁତ୍ୱ ଦିଅନ୍ତୁ।
1: ଅନେକ ଲୋକ ବିଭିନ୍ନ ପ୍ରକାରର ଚାକିରି କରିଛନ୍ତି, ମାନେ ବାହାରେ ରହୁଛନ୍ତି, ରାତିରେ ମଧ୍ୟ ଡ୍ୟୁଟି କରିବାକୁ ପଡୁଛି, ରାତିରେ ଡ୍ୟୁଟି କରୁଥିବା ଲୋକଙ୍କୁ ସେମାନେ କ'ଣ ଖାଇବା ଉଚିତ?
0: ସେଟା ଆକ୍ଚୁଆଲି ଯୋଉମାନେ ରାତି ଡ୍ୟୁଟି କରନ୍ତି ତାଙ୍କୁ ବହୁତ ଅସୁବିଧା ହୁଏ, କାରଣ ଦିନରେ ସେମାନେ ଶୋଇଯାନ୍ତି। ତ ବହୁ ଜଣ ମୋତେ ଆସି ପଚାରନ୍ତି ଆମେ ରାତିରେ କେମିତି କ'ଣ ଖାଇବୁ, ତାଙ୍କ ସମୟଟାକୁ ଆମେ ଚେଞ୍ଜ କରିବାକୁ ପଡେ। ମନେକର ମୋର ରାତି ଡ୍ୟୁଟି ଯଦି 10 ଆରମ୍ଭ ହେଲା, ମୁଁ 10 ବେଳକୁ ନର୍ମାଲ ଖାଦ୍ୟ ଖାଇକି ଯିବି, ଯେମିତି ଆମେ ସକାଳ ଜଳଖିଆ ଖାଉ ସେଇ ଜିନିଷଟା ମୁଁ ଖାଇକି ଗଲି, ଯେମିତି ଇଡ୍ଲି ହେଲା, ଓଟ୍ସ ହେଲା, କର୍ଣ୍ଣଫ୍ଲେକ୍ସ ହେଲା, ଖାଇକି ଗଲେ 12 ବେଳକୁ ଆପଣ ଆପଣଙ୍କ ଯୋଉ ଲଞ୍ଚ ଯେମିତି ଆମେ ଖାଏ ସେଟାକୁ ଆପଣ ଭାବନ୍ତୁ 12 ବେଳେ ଆପଣ ମଧ୍ୟାହ୍ନ ଭୋଜନଟି କରୁଛନ୍ତି। ତ ସେତେବେଳେ ଆପଣ ଭାତ, ରୁଟି, ଯେମିତି ପୁଷ୍ଟିସାର ଜାତୀୟ ଜିନିଷ, ପ୍ରୋଟିନ୍ ହେଲା, ମାନେ ଡାଲି ହେଲା, ଅଣ୍ଡା ହେଲା, ସେଗୁଡ଼ିକ ପ୍ଲସ୍ ପରିବା, ପନିପରିବା ସେଗୁଡ଼ିକ ଆପଣ ଖାଇଲେ 12 ବେଳେ। ତାପରେ ସକାଳୁ ଯେତେବେଳେ ଆପଣ ଘରକୁ ଯାଉଛନ୍ତି, ଡ୍ୟୁଟି ସରିଲା ଘରକୁ ଯିବେ, ସେତେବେଳକୁ ଆପଣ ଆଉ ବେଶି ଗରିଷ୍ଠ ଖାଦ୍ୟ ଖାଇବେନି, ସେତେବେଳକୁ ଆପଣ ହାଲକା ଖାଦ୍ୟ ଖାଇକି ଶୁଅନ୍ତୁ, ଯେମିତି କର୍ଣ୍ଣଫ୍ଲେକ୍ସ କ୍ଷୀର ଖାଇପାରିବେ କି ରୁଟି, ଗୋଟେ ଡାଲି, ରୁଟି ଡାଲି ଖାଇପାରିଲେ, ରୁଟି ସନ୍ତୁଳା ହେଲା, ରୁଟି ଡାଲମା ହେଲା, ସେଇ ଟାଇପ୍ର ଟିକେ ହାଲକା ଖାଦ୍ୟ ଖାଇକି ଆପଣ ଶୋଇବାକୁ ଯାଆନ୍ତୁ। କାରଣ ଆମେ ସବୁବେଳେ କ'ଣ କହେ, ରାତିର ଖାଦ୍ୟ ଆପଣଙ୍କର ହାଲକା ହେବା ଦରକାର, ଆପଣ ଯେହେତୁ ଶୋଇବାକୁ ଯାଉଛନ୍ତି, ତେଣୁ ଆପଣ ବେଶି ଗରିଷ୍ଠ ଖାଦ୍ୟ ନ ଖାଇବା ଭଲ।
1: ଅନେକ କୁହନ୍ତି ରାତିରେ ଭାତ ଖାଇଲେ ଆମର ଓଜନ ବଢେ, ଏ ସମ୍ପର୍କରେ ଆପଣ କ'ଣ କହିବେ?
0: ରାତିରେ ଭାତ ଖାଇଲେ ଓଜନ ବଢେ, ଏଇଟା ଗୋଟେ ଭ୍ରାନ୍ତ ଧାରଣା। ରାତିରେ ଆମେ ଭାତ ଖାଇପାରିବା, କିନ୍ତୁ ପୁଣି ମୁଁ କହିବି ଆପଣ କୋଉ ସମୟରେ ଖାଉଛନ୍ତି, କେତେ ମାତ୍ରାରେ ଖାଉଛନ୍ତି। 3 ରୁଟି ଜାଗାରେ 3 ଚା କପ୍ରେ ମାପିକି 3 କପ୍ ଭାତ ଖାଆନ୍ତୁ, କିଛି ଅସୁବିଧା ନାହିଁ, କ୍ୟାଲୋରି ଆପଣଙ୍କର ସେମ୍ ଆସିଲା। ତା ସହିତ ଆପଣ କେତେବେଳେ ଖାଉଛନ୍ତି, ଯଦି ମୁଁ 8 ବେଳକୁ ଭାତ ଖାଇବି, 8:30 ଭିତରେ ମୁଁ 10 ବେଳକୁ ଶୋଇବାକୁ ଯିବି, ତେବେ ଭାତ ଆପଣଙ୍କର ଓଜନ ବଢ଼ାଇବ ନାହିଁ। କିନ୍ତୁ ତା ସହିତ ଆପଣ ତନ୍ତୁ ଜାତୀୟ ଖାଦ୍ୟ ରଖିବେ, ତନ୍ତୁ ଜାତୀୟ ଖାଦ୍ୟ ମାନେ ଆପଣଙ୍କର ପନିପରିବା ନିଶ୍ଚୟ ରହିବା ଦରକାର। ଯଦି ମୁଁ ଖାଲି ଭାତ ପଖାଳ ପାଣି ପୁରେଇକି ତା ସହିତ ଭଜାଟେ ଖାଇଦେଲି, ତେବେ ଏତେ ଭଲ କାମ କରେନି। ତ ଆପଣ ଭାତ ଯଦି ଖାଉଛନ୍ତି, ତା ସହିତ କିଛି ଗୋଟେ ଡାଲି ଜାତୀୟ ଜିନିଷ ରଖନ୍ତୁ, ତା ସହିତ ଗୋଟେ ପନିପରିବା ରଖନ୍ତୁ, ତେବେ ଆପଣଙ୍କୁ କିଛି ଅସୁବିଧା ହେବନି, ଆଉ ଟିକେ ଜଲ୍ଦି ଟାଇମଲି ଖାଇବେ, 8:30 ବେଳକୁ ଖାଇବେ।
1: ଏବେ ବର୍ତ୍ତମାନ ପ୍ରାୟତଃ ଝିଅମାନଙ୍କର PCOD ଓ PCOS ସମସ୍ୟା ବହୁ ପରିମାଣରେ ଦେଖାଯାଉଛି, ସେଥିପାଇଁ ସେମାନେ କ'ଣ ଖାଇବା ଦରକାର ଯାହାଫଳରେ ଏହି ସମସ୍ୟା ସେମାନଙ୍କର ଦେଖାଯିବନି?
0: ଏଇ ସମସ୍ୟାଟି ଏବେ ବହୁତ ମାତ୍ରାରେ ଦେଖା

0: ହେଉଛି ଇଭିନ୍ ମାନେ 12-13 ବର୍ଷ 14 ବର୍ଷ ପିଲାଙ୍କ କ୍ଷେତ୍ରରୁ ଆରମ୍ଭ କରିକି 20-22 ବର୍ଷ ଝିଅମାନେ ଆସୁଛନ୍ତି ଏଇ ପ୍ରୋବ୍ଲେମ ଧରିକି। ଏଥିରେ କ'ଣ ହେଉଛି ନା, ଯଦି ପିସିଓଏସ୍ରେ ଆପଣଙ୍କର ଯୋଉ ମାସିକ ଋତୁସ୍ରାବ ସେଇଟା ଟିକେ ଇରେଗୁଲାର ରହିବ, ତା ସହିତ ପିଲା ମୋଟା ହେଇଯାଉଛନ୍ତି, ମୁହଁରେ ନିଶ ଧାଡ଼ି ଉଠୁଛି, ଆଉ ଯୋଉ ବ୍ରଣ ଦେଖାଯାଉଛି ଯୋଉଟାକି ସ୍କିନ୍ ଖରାପ ଦେଖାଯାଉଛି, ତ ଏଇସବୁ ଜିନିଷ ପ୍ଲସ୍ ଏଇଟା ଆଗକୁ ଯାଇକି ପ୍ରେଗନେନ୍ସିରେ ପ୍ରୋବ୍ଲେମ କରେ। ତେଣୁ ବହୁତ ମାତ୍ରାରେ ଏଇ ରୋଗଟି ଯୋଉ ଦେଖାହଉଛି, ଏଥିପାଇଁ ମେନ୍ ହେଲା ଆମେ ଯୋଉ ଏତିକି ବାହାର ଖାଦ୍ୟ ଖାଉଛୁ, ଯୋଉ ଫାଷ୍ଟଫୁଡ୍ ଯୋଉ ମିଳୁଛି ଏତେ ସେଗୁଡ଼ିକ ଯୋଉ ଖାଉଛୁ ସେଥିପାଇଁ ହଉଛି। ତ ଯଦି ପିସିଓଡି କି ପିସିଓଏସ୍ ଆପଣଙ୍କ ପିଲାଙ୍କର ଦେଖା ଦେଉଛି, ତେବେ ଆପଣ ଆଗ ହେଲା ତାଙ୍କୁ ଟିକେ କିଛି ଗୋଟେ ଆକ୍ଟିଭିଟି କରିବାକୁ କୁହନ୍ତୁ, 30 ମିନିଟ୍ ଚାଲନ୍ତୁ, ଖେଳନ୍ତୁ, ଯାହାବି। ତା ସହିତ ଆପଣ ମଇଦା ଆଉ ବେଶୀ ଲୁଣ ବେଶୀ ଚିନି ଏଗୁଡ଼ିକୁ କମ୍ କରିବେ, କ୍ଷୀର ଜାତୀୟ ଜିନିଷ କମ୍ ଖାଇବେ, ଦହି ଖାଆନ୍ତୁ, ଦହିରେ ପ୍ରୋବ୍ଲେମ ହବନି, କିନ୍ତୁ କ୍ଷୀରଟା ଡାଇରେକ୍ଟ ସେମାନେ ନେବେନି। ଆଉ ତେଲ ମସଲା ଟିକେ କମ୍ ଖାଇବେ, ତେଲ ମସଲା କମ୍ ମାନେ ମୁଁ କହୁଛି ଯେମିତି ନର୍ମାଲ ଆପଣ 500 ml ଯେମିତି କୁହାହଉଛି ମାସକୁ ସେମିତି ଆପଣ ଦେଇପାରିବେ। ଆଉ ଛଣା ଛଣି କି ବେଶୀ ଯୋଉ ଛେଳି ମାଂସ ହରିକା ଟିକେ କମ୍ ଖାଇବେ। ମହିଳାମାନଙ୍କ କ୍ଷେତ୍ରରେ ପ୍ରାୟ 30 ବର୍ଷ ବା ଅନେକ କ୍ଷେତ୍ରରେ 40 ବର୍ଷ ପରେ ହାଡ଼ ଦୁର୍ବଳ ହେବାକୁ ଲାଗେ। ତେବେ ଆମ ଖାଦ୍ୟରେ କ'ଣ ରହିବା ଦରକାର ଯାହାଫଳରେ ଏହି ସମସ୍ୟା ଦେଖାଦେବନି?
1: ଆକ୍ଚୁଆଲି ହେଉଛି ଯଦି ଆମ ହାଡ଼ ଦୁର୍ବଳ ହେଉଛି, ତେବେ ସେଇଟା ବହୁତ ମାତ୍ରାରେ ଡାଇ କରେ ଆମ ଛୋଟବେଳେ ଆମେ କ'ଣ ଖାଇଛୁ। ଯଦି ଛୋଟବେଳୁ ମୁଁ ମୋ ଖାଇବା ଠିକ୍ ନାହିଁ, ମୁଁ ଠିକ୍ ମାତ୍ରା ଯୋଉଟା ଯେତିକି ଖାଇବା କଥା ଖାଇନି, ତେବେ ବହୁତ ମାନେ ଚାନ୍ସ ଅଛି ଯେ ମୋର ହାଡ଼ ଦୁର୍ବଳ ହୋଇଯିବ। ଯଦି ହେଲା ତା ପାଇଁ ଆମକୁ କ'ଣ ଦରକାର, ଆମ ଖାଦ୍ୟରେ କ୍ୟାଲସିୟମ ଆଉ ଭାଇଟାମିନ୍ ଡି ଏଇ ଦୁଇଟା ଜିନିଷ ବହୁତ ମାତ୍ରାରେ ଦରକାର ହେବ। ତ କ୍ୟାଲସିୟମ ପାଇଁ ଆପଣ କ୍ଷୀର ନେଇପାରିବେ, ଇଭିନ୍ ଶାଗରେ ବହୁତ କ୍ୟାଲସିୟମ ଅଛି, ଶାଗ ଖାଇପାରିବେ, ମାଣ୍ଡିଆ ଆଉ ଯେତେ ବିନ୍ସ ସବୁ ମାନେ ଯୋଉଟା ଆପଣଙ୍କର ଛୁଇଁ ଜାତୀୟ ଜିନିଷ ପ୍ଲସ ଯେମିତି ଲୋବିଆ କଳା ବୁଟ ହେଲା ସେଗୁଡ଼ିକ ଆପଣ ନେଇପାରିବେ। ତା ସହିତ ଭାଇଟାମିନ୍ ଡି ବହୁତ ଦରକାର, କାରଣ କ୍ୟାଲସିୟମ ଆମ ଦେହରେ ଲାଗିବା ପାଇଁ ଭାଇଟାମିନ୍ ଡିର ବହୁତ ଗୁରୁତ୍ୱ ଅଛି, ଯୋଉଟାକି ଆମେ ଭାଇଟାମିନ୍ ଡି ପାଇଁ ଆମେ ଖରାକୁ ଯିବା। ଖରାରେ ବହୁତ ଜଣ ଆଜିକାଲି ବ୍ୟସ୍ତ ରହୁଛନ୍ତି, ସ୍କୁଲ ଗଲେ ଛୁଆ କି ଅଫିସ ଗଲେ ଖରାକୁ ଯିବାକୁ ସମୟ ନାହିଁ, ତ ସେଇ କେସ୍ରେ ଆପଣ ଗୋଟେ ଛୋଟ ଜିନିଷ କହିବି, ଆପଣ ପରିବା ଯୋଉ କାଟୁଛନ୍ତି ପରିବା କାଟିକି କିଛି ସମୟ ଖରାରେ ରଖିଦିଅନ୍ତୁ, କିଛି ସମୟ ଖରାରେ ରଖିଦେଲେ ସେଇଥିରେ ଭାଇଟାମିନ୍ ଡି ଆପଣଙ୍କର ଆସିଯିବ। ଯୋଉମାନେ ଭେଜିଟେରିଆନ୍ ସେମାନେ ମସରୁମ୍ ଯୋଉଟା ଛତୁ ଆମର ଯୋଉଟା ମିଳୁଛି, ଛତୁରେ ବି ବହୁତ ମାତ୍ରାରେ ଭିଟାମିନ୍ ଡି ଅଛି, ଖାଆନ୍ତୁ। ଆଉ ଅଣ୍ଡା ବି ଯୋଉମାନେ ଆଇଁଷ ଖାଆନ୍ତି ଅଣ୍ଡା ଖାଇପାରିବେ, ଅଣ୍ଡାରେ ବି ବହୁତ ମାତ୍ରାରେ ଥାଏ। ଆଉ ଗୋଟେ ଜିନିଷ ଆପଣ କରିପାରିବେ, ଗୋଟେ ହଳଦିଆ ବୋତଲରେ ପାଣି ଭର୍ତ୍ତି କରିକି ଖରାରେ ଦିନସାରା ରଖିଦିଅନ୍ତୁ। ଦିନସାରା ରଖିବେ ମାନେ ପୁରା ସନ୍ଧ୍ୟାବେଳକୁ ଘରକୁ ଆଣିବେ ଆଉ ସେଇଟା ତା ପରଦିନ ପିଇବେ। ଦିନକୁ ଆଟଲିଷ୍ଟ ଯୋଉମାନଙ୍କର ବହୁତ ଭାଇଟାମିନ୍ ଡି କମ୍ ରହୁଛି ଦେହରେ, ସେମାନେ ଗୋଟେ ବଟଲ ପାଣି ଆଟଲିଷ୍ଟ ପିଇଲେ ତାଙ୍କର ଏଇ ଭାଇଟାମିନ୍ ଡି ର ମାତ୍ରା ବଢ଼ିବ ଦେହରେ।
2: ସାଧାରଣତଃ ଆମର କୁହାଯାଏ ଯେ ଗର୍ଭାବସ୍ଥାରେ 2 ଜଣଙ୍କ ପାଇଁ ଖାଇବାକୁ ପଡିବ ବୋଲି କୁହନ୍ତି, ମା ଆଉ ଛୁଆ, ଗର୍ଭସ୍ଥ ଶିଶୁ, ସେଥିପାଇଁ ପ୍ରକୃତରେ କେତେ ଅଧିକ ଖାଇବା ଦରକାର ଗର୍ଭବତୀ ମାଆକୁ?
1: ନିଶ୍ଚୟ ଆମକୁ 2 ଜଣଙ୍କ ପାଇଁ ଖାଇବାର ଥାଏ, କିନ୍ତୁ କେତେ ମାତ୍ରାରେ ଖାଇବାର ଥାଏ ସେଇଟା ବହୁତ ଗୁରୁତ୍ୱ ରଖେ। ପ୍ରଥମ 3 ମାସ ଖାଦ୍ୟରେ କିଛି ଚେଞ୍ଜ କରିବା ଦରକାର ନାହିଁ, କାରଣ ଆପଣଙ୍କର ଛୁଆ ବହୁତ ଛୋଟ ଥାଏ, ତା ପାଇଁ କିଛି ଆପଣଙ୍କୁ ଅଧିକା ନେବା ଦରକାର ନାହିଁ। ଯେତେବେଳେ 3-6 ମାସରେ ଆମକୁ 350 କ୍ୟାଲୋରି ଅଧିକା ଦରକାର ହେବ, ପ୍ରୋଟିନ୍ ବି ଟିକେ ଅଧିକା ଦରକାର ହେବ, ତ ତା ପାଇଁ କିଛି ବ୍ୟସ୍ତ ନାହିଁ। ଆପଣ ଯଦି ଗୋଟେ କପ୍ ଦହି ନେଉଛନ୍ତି, ଗୋଟେ କଦଳୀ ନେଇଯାଉଛନ୍ତି, ଆଉ 10ଟା ଚିନାବାଦାମ ଯଦି ନେଉଛନ୍ତି ସେଟା ଆପଣଙ୍କୁ ଭରପୁର ହେଇଯିବ। ତାପରେ ଯୋଉ 6-9 ମାସ ଯୋଉ ସେତେବେଳକୁ ଆଉ ଟିକେ ଅଧିକା ଆମକୁ କ୍ୟାଲୋରି ପ୍ରୋଟିନ୍ ଦରକାର ହୁଏ, ସେଥିରେ ଆପଣ 4ଟା ବେଳେ ଗୋଟେ ଖାଦ୍ୟ ଗୋଟେ ମାତ୍ରା ଆଡ୍ କରନ୍ତୁ, ଯେମିତି 4ଟା ବେଳେ ଟିକେ ଉପମାରେ ପରିବା ପକେଇଲେ, ବାଦାମ ଟିକେ ପକେଇକି ସେଇଟା ନେଲେ, କି ଆପଣ ସିମ୍ପଲ ମାନେ ଚୁଡ଼ା ଉପମା ବି କରିକି ନେଇପାରିବେ, କିନ୍ତୁ ତା ଦେହରେ ସବୁବେଳେ ପରିବା ଆଉ ବାଦାମ ହେଲା କି କାଜୁ ହେଲା ଟିକେ ରହିବ, ନହେଲେ ବେସନ ଚକୁଳି ଗୋଟେ ନେଲେ, ଆଉ ତା ସହିତ ଯୋଉଟା ମୁଁ କହିଥିଲି ଚିନାବାଦାମ 3-6 ମାସ ଭିତରେ ଆପଣ 10ଟା ନେଉଥିଲେ, ଏବେ ଆପଣ 15-20ଟା ନେବେ, ସେତିକି ନେଲେ ଆପଣଙ୍କର ହେଇଯିବ। ଗୋଟେ ଟାଇମ୍ ଆମେ ଏକ୍ସଟ୍ରା ଖାଇବା।
2: ଆଜିକାଲି ଦେଖାଯାଉଛି ମେନୋପଜ୍ ପରେ ମହିଳାମାନଙ୍କର ଓଜନ ବଢ଼ିଯାଉଛି ଆଉ ଗରମ ଲାଗୁଛି, ସେଇ ସମୟରେ କଣ ଖାଇଲେ ସେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ?
1: ମେନୋପଜ୍ ମାନେ ଆମର ଯୋଉଟା ଋତୁସ୍ରାବ ବନ୍ଦ ହେଇଗଲା ପରେ ନର୍ମାଲି ମହିଳାମାନଙ୍କର ଓଜନ ବଢେ ଆଉ ଗରମ ଲାଗିବ, ମାନେ ହଟ୍ ଫ୍ଲାସେସ୍ ଆମେ ତାକୁ କହୁ। ତା ସହିତ ତାଙ୍କୁ ଟିକେ ଡିପ୍ରେସନ୍ ଆସେ, ଟିକେ ଚିଡ଼ଚିଡ଼ ଆପଣ ବଢ଼ିଯାଏ। ତ ସେଇସବୁ ପାଇଁ ଆପଣ ଗୋଟେ ଜିନିଷ କରିବେ, ଗୋଟେ ହେଲା 15-20 ମିନିଟ୍ ଆଟ୍ଲିଷ୍ଟ ଆପଣ କିଛି ଗୋଟେ ଚଲାବୁଲା କରନ୍ତୁ, କିଛି ଏକ୍ସରସାଇଜ।

0: ଏକ୍ସରସାଇଜ କରନ୍ତୁ। ତା ସହିତ ଖାଦ୍ୟରେ ମସଲା ଜାତୀୟ ଜିନିଷ କମ୍ କରିବେ। ବେଶୀ ଆପଣ କମ୍ ତେଲବାଲା ଯେମିତି ସନ୍ତୁଳା ହେଲା ଡାଲମା ହେଲା ସେଇ ଟାଇପ୍ର ଖାଇବେ। ବାକି ମସଲା ଜାତୀୟ ଜିନିଷ ଖାଇପାରିବେନି ନୁହେଁ, କିନ୍ତୁ ଦିନକୁ ଥରେ ରଖନ୍ତୁ, ଭଜା ଥରେ ରଖନ୍ତୁ, ମସଲା ତରକାରୀ ଥରେ ରଖନ୍ତୁ। ଆଉ ସୋୟାବଡ଼ି ଯୋଉଟା ମିଳେ ସୋୟାବଡ଼ି ସେଇଟା ବହୁତ ହେଲ୍ପ କରେ। ଏଥିରେ ଆପଣ ଖାଦ୍ୟରେ ସୋୟାବଡ଼ି ରଖିପାରିବେ। ବିଭିନ୍ନ ପ୍ରକାରର ମଞ୍ଜି ଜାତୀୟ ଜିନିଷ ଯେମିତି ରାଶି ଲଡୁ ହେଲା, ବାଦାମ ଲଡୁ ହେଲା, ଅଳସୀ ମଞ୍ଜି, ଏଗୁଡ଼ିକ ଆପଣଙ୍କ ଖାଦ୍ୟରେ ରଖନ୍ତୁ। ତା ସହିତ ଟିକେ ଆପଣଙ୍କର ଯୋଉ ଶ୍ୱେତ ସାରକୁ ଟିକେ କମେଇବେ ଆଉ ପୁଷ୍ଟିସାରକୁ ବଢ଼େଇବେ, କାରଣ ଆମର ଯେତିକି ଯେତିକି ଏଜ୍ ବଢ଼ିବ ଆମକୁ ପୁଷ୍ଟିସାର ଟିକେ ଅଧିକା ଦରକାର ହେବ। ଖାଦ୍ୟରେ ମିଠା କମ୍ କରିବେ, ଯୋଉଟା ଆମର ଚିଡ଼ଚିଡ଼ା ଲାଗେ, ତ ସେଥିପାଇଁ ଆମକୁ ଖାଦ୍ୟରେ ଟିକେ ମିଠା ଆପଣ ଯଦି କମ୍ କରିବେ ସେଟା ଆପଣଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିବ।
1: ଯୋଉମାନଙ୍କୁ ହାର୍ଟ ଆଟାକ୍ ହେଇଥାଏ, ହାର୍ଟ ଆଟାକ୍ ପରେ କୋଉ ଖାଦ୍ୟକୁ ବାରଣ କରାଯାଏ ନ ଖାଇବା ପାଇଁ?
0: ହାର୍ଟ ଆଟାକ୍ ପରେ ଫାଷ୍ଟ ହେଲା ବେଶୀ ଗୁରୁତ୍ୱ ଦିଏ ଆମେ ଖାଦ୍ୟରେ କୋଉ ତେଲଟା ଖାଉଛେ, ଆଉ କୋଉ ତେଲଟା ଖାଇବା, କୋଉ ତେଲଟା ଖାଇବାନି। ପ୍ରଥମ ହେଲା ଆପଣଙ୍କର ବନସ୍ପତି, ଆପଣଙ୍କୁ ବନ୍ଦ କରିବାର ଅଛି। ପ୍ଲସ୍ ତା ସହିତ ଆପଣ ଯୋଉଗୁଡାକ କୋଲେଷ୍ଟ୍ରଲ ଅଧିକା ଥାଏ, ଯେମିତି ଛେଳି ମାଂସ ହେଲା, ମାଛ ମୁଣ୍ଡ, ମଞ୍ଜି, ସେଗୁଡ଼ିକ, କଙ୍କଡ଼ା, ଚିଙ୍ଗୁଡ଼ି, ଏଗୁଡ଼ିକ ଆପଣ କମ୍ ଖାଇବେ। ତା ସହିତ ତେଲଟା ହେଉଛି, ଆପଣ ଯଦି ଘଣା ତେଲ ୟୁଜ୍ କରୁଛନ୍ତି, ଘଣା ସୋରିଷ ତେଲ କି ଘଣା ବାଦାମ ତେଲ, ଯୋଉଟା ଘଣା ପେଶା, ସେଇଟା ଭଲ କାମ କରେ, କିନ୍ତୁ ତେଲର ମାତ୍ର 500 ml ରହିବ। ତା ସହିତ ଆପଣଙ୍କୁ ଟିକେ ଖାଦ୍ୟରେ ଯୋଉଟା ମଇଦା ତିଆରି ଜିନିଷ ଆଉ ଛଣା ଛଣି ଏଗୁଡ଼ିକ କମ୍ କରିବାର ଅଛି। ତ ଆଉ ଲୁଣ କମ୍ ଖାଇବେ, ଲୁଣ କମ୍ ଖାଇବେ ମାନେ ଯେମିତି କହିଲି ଆପଣ ଖାଦ୍ୟରେ ଧଳା ଲୁଣ ପକେଇକି ଖାଆନ୍ତୁ, କିନ୍ତୁ ଅଧିକ ତା ବାଦେ ଆଉ ଯୋଉଟା ଆମେ କହୁ ଟେବୁଲ ସଲ୍ଟ ସେଇଟା ଆପଣ ଆଉ ନେବେନି, କିମ୍ବା ଯୋଉଥିରେ ଲୁଣ ଅଂଶ ଅଧିକ ଆସିଛି, ମିକ୍ସଚର ହେଲା, କେକ୍ ହେଲା, ବିସ୍କେଟ୍ ହେଲା, ସେଗୁଡ଼ିକ ଆପଣଙ୍କ ଖାଦ୍ୟରେ ଆପଣ ଯେତେ କମ୍ ଖାଇବେ ଆପଣଙ୍କ ପାଇଁ ସେତେ ଭଲ।
1: ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମର ଦୈନନ୍ଦିନ ଜୀବନରେ କଣ ଖାଇବା ଉଚିତ, କଣ ଖାଇବା ଅନୁଚିତ, କଣ ଖାଇଲେ ଆମେ ସୁସ୍ଥ ରହିବା, ସେ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା, ସୁସ୍ଥ ରହିବା ପାଇଁ ଆମକୁ କି ପ୍ରକାରର ଖାଦ୍ୟ ଖାଇବାକୁ ପଡ଼ିବ, ସେ ସମ୍ପର୍କରେ ଆଲୋଚନା କଲେ ଖାଦ୍ୟ ବିଶେଷଜ୍ଞା ପ୍ରାକ୍ସ୍ମିତା ରାଉତ।

0: ନାରୀ ମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆର ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
2: ୟେ ଦୂରଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେଁ ଉନ୍ ତକ ଏକ ରୋଡମେପ୍ ବନାନା ଚାହିଏ। ଆପ କୌନସି ଗାଁ କୋ କଭର କିଆ କୌନସି କୌନସି ପପୁଲେସନ କେତେ ଟ୍ରାଇବାଲ କେତେ ଲୋକ ହେ କାହା ତକ ହମ ପହଞ୍ଚ ପାଏ କାହା ତକ ନହିଁ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାଣତେ ହେଁ ଲେକିନ ଓ ଖୁଲତେ ନହିଁ। ଲେକିନ ଉନକୋ ଖୁଲନା ପଡ଼େଗା ସାମିଲ ହୋନା ପଡ଼େଗା ଦେଶ କେ ବିକାଶ କେ ଲିଏ ସମାଜ କେ ବିକାଶ କେ ଲିଏ ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ ତ ଖୁଦକୁ ହିଁ କୁଛ କରନା ପଡ଼େଗା।
1: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି। ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି। ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି ପ୍ରାୟ 40,000 ଛାତ୍ରଛାତ୍ରୀ

0: ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି ଏସ୍ବିଆଇ କାନାଡ଼ା ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ ମାଧ୍ୟମରେ ପେମେଣ୍ଟ ଦେଶନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ ନେଟ୍ ବ୍ୟାଙ୍କିଙ୍ଗ୍ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶିକ୍ଷାବିତ୍ ତଥା ଲେଖକ ଭିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: ସାଇକ୍ଲିଂକୁ ଆପଣ ଜୀବନ କା ହିସ୍ସା ବନାଇ ସାଇକ୍ଲିଂ କେବଳ ଏକ ବ୍ୟାୟାମ ୟା ଏକ ଦିନ କି ହୋବି ନାହିଁ ବଲକି ସ୍ୱସ୍ଥ ଓ ସଶକ୍ତ ଜୀବନଶୈଳୀ କି ପହଚାନ ହେ। ୟେ ହମାରେ ସ୍ୱାସ୍ଥ୍ୟ କେ ସାଥ ସାଥ ପର୍ଯ୍ୟାବରଣ କୁ ସୁରକ୍ଷିତ ରଖନେ କା ସବସେ ସସ୍ତା, ସୁନ୍ଦର ଓ ଟିକାଉ ମାଧ୍ୟମ।
0: ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6ଟି ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୁଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହୋଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ଯାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 200

60 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରୀଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋହାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରେଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲ୍ରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ୍ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କଟକରେ ଆଜି ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ଇସିଏଲ୍ଜିଏସ୍ 5.0 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକ ପାଇଁ ସ୍ୱଚ୍ଚକାଳୀନ ଆର୍ଥିକ ଆହ୍ୱାନଗୁଡ଼ିକୁ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ। ଏହା ଜରିଆରେ ପୁଞ୍ଜିର ବୃଦ୍ଧି ସହ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନର ଆର୍ଥିକ ଆହ୍ୱାନ ବର୍ଦ୍ଧିତ ଖର୍ଚ୍ଚ ଏବଂ ବଜାରର ଅନିଶ୍ଚିତତା ଦୂର କରିବାରେ ସହାୟକ ହେବେ। ଏହା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବାରେ ସହାୟକ ହେବା ସହ ରାଜ୍ୟର ଶିଳ୍ପ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଁଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯିବ। ମହାପ୍ରଭୁଙ୍କର ଏହି ନୀତି ଦ୍ୱାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚଳାଇବା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଏବଂ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ଭଦ୍ରକଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। 16 ନମ୍ଘର ଜାତୀୟ

0: ରାଜପଥ ନଳାଙ୍ଗ ଆଦମପୁରରୁ ଯୁବ ସାଇକେଲ ଆରୋହୀମାନେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇକେଲ ଚଳାଇଲେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବାର ବାର୍ତ୍ତା ନେଇ ସାଇକେଲ ଆରୋହୀମାନେ ସହର ପରିକ୍ରମା କରିଥିଲେ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଣଧାନ ଜମିର ପଞ୍ଜିକରଣରେ ସମ୍ପୃକ୍ତ ଲ୍ୟାମ୍ପସ୍ଗୁଡ଼ିକ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ କିଣା ସମୟରେ ଯଦି କୌଣସି ଚାଷୀ ଅସାଧୁ ଉପାୟରେ ଧାନ ମଣ୍ଡିକୁ ଆଣନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରୁ ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିଆ ଗ୍ରାମ ପଞ୍ଚାୟତରେ ସାଲିଆ ସେବାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ଘର 1500 ଜାତୀୟ ଆଇନ ସେବା ପ୍ରାଧିକରଣ ପୋର୍ଟାଲରେ ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏଲ୍ନିନୋର ପ୍ରଭାବରେ ମୌସୁମୀଜନିତ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। କାରଣ ଯେତିକି ବର୍ଷା ହୋଇଥାଏ ଭାରତ ବର୍ଷରେ ତାହାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ କାଟେଗୋରି କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ କଥାଚିତ୍ର ସ୍ମଗ୍ଲର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଅଗ୍ନିକ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର ମାନେ ଚିରହରିତ କାର୍ଯ୍ୟକ୍ରମର। ଆପଣମାନଙ୍କ ଏସ୍ଏମ୍ଏସ୍ ଆଉ ସୁନ୍ଦର ସୁନ୍ଦର ଗୀତକୁ ନେଇ ଆପଣମାନଙ୍କ ସହ ମୁଁ ଅଛି ଚିତ୍ତରଞ୍ଜନ। ଆସନ୍ତୁ ନା ବନ୍ଧୁ, ସଙ୍ଗୀତରେ ଭିଜିବା ଆଉ ସଙ୍ଗୀତରେ ମନ ଭରି ଆଜିର ମୁହୂର୍ତ୍ତକୁ ଉପଭୋଗ କରିବା। ବନ୍ଧୁ, ଚିରହରିତ କାର୍ଯ୍ୟକ୍ରମଟି ଏବେ ଆପଣମାନଙ୍କୁ ଅପେକ୍ଷା କରିଛି, ଅପେକ୍ଷା କରିଛି ପସନ୍ଦର ଗୀତକୁ, ଆଉ ଅପେକ୍ଷା କରିଛି ଆପଣମାନଙ୍କର ଏସ୍ଏମ୍ଏସ୍କୁ। ପସନ୍ଦର ଗୀତ ଶୁଣିବା ପାଇଁ ଆପଣଙ୍କୁ ଏସ୍ଟିସି ଲେଖିବେ, ଗୋଟିଏ ସ୍ପେସ୍ ଦେବେ, ତାପରେ ଗୀତର ନାଁ ଲେଖିବେ, ତାପରେ ଆପଣଙ୍କର ନାଁ ଗାଁ ଠିକଣା ଲେଖି ଏସ୍ଏମ୍ଏସ୍ କରିବେ। ଏସ୍ଏମ୍ଏସ୍ ପଠାଇବା ପାଇଁ ଆମ ନମ୍ବରଟି ହେଉଛି 09495963210। ଆଉ ଥରେ ନମ୍ବରଟି କହିଦେଉଛି, ଆମ ନମ୍ବରଟି ହେଉଛି 09495963210। ତେବେ ଡେରି କାହିଁକି ବନ୍ଧୁ, ମୋବାଇଲ ଧରନ୍ତୁ, ଏସ୍ଏମ୍ଏସ୍ କରନ୍ତୁ, ଆଉ ପସନ୍ଦର ଗୀତ ବି ଶୁଣନ୍ତୁ।

ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ଘଷିଭର ଚେନାପୁର ଯାଜପୁରରୁ। ପଠାଇଛନ୍ତି ଅରୁଣ କୁମାର ବେହେରା ଏବଂ ଝରଣା ବେହେରା। ଆପଣ ଚାହିଁଛନ୍ତି କାନସେନ ସିଂଙ୍କ କଣ୍ଠରେ କାଳିଆ କୁକୁର ହଳେ ଏହି ଲଘୁ ସଙ୍ଗୀତଟି ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣ ଚାହିଁଥିବା ଗୀତଟି।

ମନ ଚାହୁଁଥିଲା ଏଇ ଜନମରେ ଦେଖିବି ତୋ ବଧ ବେଶ ହାତ ଭାଗା ବୋଲି ତତେ ହରେଇଲି ରହିଗଲା ଅବସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ।

0: ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଏସଏମଏସ ଟି ପଠାଇଛନ୍ତି କୈଳାସ ବେହେରା ଏବଂ କାମିନୀ ବେହେରା, କନ୍ତୋଲ ଆଠଗଡ଼ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ଅଜିଜୀଙ୍କ କଣ୍ଠରେ ଗାଁ ମଝିରେ ଚାନ୍ଦିନୀ ଗୀତଟି। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ଏହି ଏସ୍ଏମ୍ଏସ୍ ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ପଠାଇଛନ୍ତି ଦୁର୍ଯ୍ୟୋଧନ ପାତ୍ର, ମିଠୁ ପାତ୍ର ଏବଂ ସୁଧାମ ଦେବତା। ଆପଣମାନେ ଚାହିଁଛନ୍ତି ଭିକାରୀ ବଳଙ୍କ କଣ୍ଠରେ କଳସ ଉପରେ ଆମ୍ବ ଡାଳିଆ ଲଘୁ ସଙ୍ଗୀତଟି ଶୁଣିବା ପାଇଁ। ଗୀତଟି ଆପଣମାନଙ୍କ ପାଖରେ ବନ୍ଧୁ, ଶୁଣନ୍ତୁ।

ମହାଜନପୁର ବ୍ଲକ ଛକ ନିଶ୍ଚିନ୍ତ କହିଲି କଟକରୁ। ଭବାନୀ ଦେବୀ ବାଣୀପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟାନ। ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀ ଉଦିତ ନାରାୟଣ କଣ୍ଠରେ ତାଙ୍କର ହଳଦୀ ଝରଣା ବହି ଯାଉଛି ତୋ ଦେହରୁ, ସୁନା ପାଣି ଦିଆ ରୂପା ଦେହରେ ତୋ ଯେବଠୁ ନଜର ଲାଗିଯାଇଛି। ଶୁଣି ଦେଉଛି ଆପଣମାନଙ୍କ ପସନ୍ଦର ଗୀତ।

ବନ୍ଧୁ, ଏବେ ଆପଣମାନଙ୍କର ଏସ୍ଏମ୍ଏସ୍କୁ ଅପେକ୍ଷା, ଆଉ ଡେରି କାହିଁକି? ମୋବାଇଲ୍ ଧରନ୍ତୁ, ଏସ୍ଏମ୍ଏସ୍ ଟାଇପ୍ କରନ୍ତୁ, ଆଉ ମନ ପସନ୍ଦର ଗୀତ ବି ଶୁଣନ୍ତୁ। ତେବେ ଆପଣଙ୍କ ଏସ୍ଏମ୍ଏସ୍କୁ ଅପେକ୍ଷା କରି ଆସନ୍ତୁ ଶୁଣିବା ସୁରେଶ ୱାଡକରଙ୍କ କଣ୍ଠରେ ଏହି ସୁନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଲେଖିଛନ୍ତି ଆଦିତ୍ୟ ପଟ୍ଟନାୟକ। ବନ୍ଧୁ, ଆପଣ କୋଉଠୁ ଲେଖିଛନ୍ତି ଠିକଣା ମଧ୍ୟ ଉଲ୍ଲେଖ କରିନାହାନ୍ତି, ତଥାପି ଆପଣ ଅନୁରୋଧ କରିଛନ୍ତି ବାବୁଲୁ ସୁପ୍ରିୟଙ୍କ କଣ୍ଠରେ କାଲି ରାତିରେ ଜହ୍ନ ସାଥିରେ ମୋ ପ୍ରିୟା କରିଛି କଳି ଏହି ଗୀତଟି ଶୁଣିବା ପାଇଁ। ତେବେ ଆପଣଙ୍କ ଅନୁରୋଧକୁ ସମ୍ମାନ ଦେଇ ଶୁଣାଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ଏଇଠି ଶେଷ କରୁଛୁ ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 କିଲୋହର୍ଟ୍ଜ ଯୋଗେ।
1: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଯୁବପାଣୀ।

0: ଆଜିର ଆଇନ ଅଗଣାରେ ମୁଁ ଅଛି ଆପଣମାନଙ୍କ ସାଥୀ ଦୀପ୍ତି,
1: ଆଉ ମୁଁ ଅଛି ତେଜସ୍ୱିନୀ।
0: ଶ୍ରୋତା ବନ୍ଧୁ, ସାଇକେଲ ହେଉଛି ପରିବହନର ଏକ ସହଜ, ସୁଲଭ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ମାଧ୍ୟମ। ବିଶ୍ୱ ସାଇକେଲ ଦିବସ ପ୍ରତିବର୍ଷ ଜୁନ୍ 3 ଅର୍ଥାତ୍ ଆଜିର ଦିନରେ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ଲୋକଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରିବା।
1: ତେବେ ଶ୍ରୋତା ବନ୍ଧୁ, ଏହି ସାଇକେଲ ଚଳାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହେ, ହୃଦଘାତ ଏବଂ ମେଦବହୁଳତା କମେ, ଏବଂ ସାଇକେଲରେ ଗାଡି ମଟର ଭଳି ଧୂଆଁ ନଥିବାରୁ ପରିବେଶ ପ୍ରଦୂଷଣ ମଧ୍ୟ ମୁକ୍ତ ରହେ। ତେବେ ଶ୍ରୋତା ବନ୍ଧୁ, ପ୍ରଫେସର ଲେସ୍କିସ୍ ସିବିଲସ୍କିଙ୍କ ପ୍ରୟାସ ଏବଂ ମିଳିତ ଜାତିସଂଘର ଘୋଷଣା ପରେ 2018 ଜୁନ୍ 3 ସାରା ବିଶ୍ୱରେ ପ୍ରଥମ କରି ଆଧିକାରିକ ଭାବେ ଏହି ଦିବସ ପାଳିତ ହୋଇଥିଲା।
0: ତେବେ ଶ୍ରୋତା ବନ୍ଧୁ, ଚଳିତ ବର୍ଷ 2026 ଏହି ଦିବସର ଥିମ୍ ବା ବିଷୟବସ୍ତୁ ହେଉଛି ସାଇକ୍ଲିଂ ଫର୍ ଏ ଗ୍ରୀନର ଫ୍ୟୁଚର ବା ଏକ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା, ଯାହାର ଅର୍ଥ ହେଉଛି ଆମର ଭବିଷ୍ୟତକୁ ପ୍ରଦୂଷଣ ମୁକ୍ତ, ସୁସ୍ଥ ଏବଂ ସବୁଜ ସୁନ୍ଦର କରିବା ପାଇଁ ସାଇକେଲ ଏକ ବଡ଼ ମାଧ୍ୟମ।
1: ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ସପ୍ତାହରେ ଅତି କମ୍ରେ ଦିନଟିଏ କାର୍ କିମ୍ବା ବାଇକ୍ ବଦଳରେ ସାଇକେଲ ଚଳାଇବା ଏବଂ ଆମ ପୃଥିବୀକୁ ଆହୁରି ସୁନ୍ଦର କରିବାରେ ସମସ୍ତଙ୍କୁ ସହଯୋଗ କରିବା। ତେବେ ଶ୍ରୋତା ବନ୍ଧୁ, ଏହି ଆଶା ନେଇ ଆଗେଇ ନେବା ଆଜିର ଆଇନା କାର୍ଯ୍ୟକ୍ରମ। ଆଉ ପ୍ରତିଥର ପରି ଏଥର ମଧ୍ୟ ଆଇନା ଆଗଣାରେ ଆପଣମାନଙ୍କ ପାଇଁ ରହିଛି ଏକ ସୁନ୍ଦର ହୃଦୟସ୍ପର୍ଶୀ ନାଟକଟିଏ, ଯାହାର ନାଁ ହେଉଛି ଭାଉଜ। ରଚନା ଏବଂ ବ୍ୟବସ୍ଥାପନାରେ ଅଛନ୍ତି ଜ୍ଞାନରଞ୍ଜନ ପଣ୍ଡା।
0: ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଛନ୍ତି ମାନସ, ଜ୍ଞାନରଞ୍ଜନ, ବିସ୍ମୟୀ, ଆରାଧନା ଏବଂ ସୁସ୍ମିତା।
2: କୁଆଡେ ଗଲ ମ, ଶୀଘ୍ର ଆସିଲ।
3: କଣ ହେଲା, ଏତେ ଶୀଘ୍ର କଣ ଚାଲି ଆସିଲ?
2: ବୁଝିଲ, ପୋଷ୍ଟ ପିଅନ ଚାକିରି କରିଛି, ଚିଠି ବଣ୍ଟା ସରିଲେ ମୋ କାମ ଶେଷ। କୋଉ ଅଫିସର ହେଇନି ଯେ ସଞ୍ଜଯାଏ ବସି ଫାଇଲ ଚାଷ କରିବି। ହଉ, ଏ ମାଛ ଗୁଡାକ ନେଇଗଲ, ରାତିକି ଭଲ କରି ତରକାରୀ କରିଦବ।
3: ହଉ, ସେଇଠି ରଖ। ହେଇଟି, ମୁଁ ଯୋଉ କଥା କହିଥିଲି ବୁଝିବାକୁ କଣ ବୁଝିଲ?
2: କୋଉ କଥା କହିଲ?
3: ମନେ ନାହିଁ ଟି, ମୁଁ ଜାଣେ ପରା ମୁଁ ସୋନୁଙ୍କ କଥା, ଯୋଉ ବାହାଘର ପ୍ରସ୍ତାବ କଥା କହିନଥିଲି? ମନେ ନାହିଁ ଟି, ମୁଁ ଜାଣେ ପରା।
2: ଛାଡ଼, ତମେ ତ ତାକୁ ଏମିତି ମୁହଁ ଦେଇଛ ଯେ ସେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନି।
3: ସବୁ ଦୋଷ ଯେମିତି ମୋର, ତମେ ଆଉ ତାଙ୍କୁ ଗେଲ ବସର କରିନ ଯେମିତି।
2: ହଉ ହେଲା ହେଲା ହେଲା, ଆଚ୍ଛା ତମ ଦିଅରମଣି କୁଆଡେ ଯାଇଛନ୍ତି?
3: ଓହୋ, କୁଆଡେ ଯାଇଥିବେ, ବେଳ ହେଲେ ଆସିଯିବେନି?
2: ଗଲା, ପିଲାଟା ପୁରା ନଷ୍ଟ ହେଇଗଲା।
3: ହେଇଟି ଦେଖ, ସୋନୁ ଆସିଲେଣି।
2: କୁଆଡେ ଯାଇଥିଲ ମହାରାଜ? ସେଠି କାହିଁକି ଛିଡ଼ା ହେଲ? ଭିତରକୁ ଆସ।
3: ଆସ ମ, ଭାଇଙ୍କ କଥା କାହିଁକି ଶୁଣିଛ କହିଲ? ଚା ପିଇବ, କରିଦେବି।
4: ଭାଉଜ, ମୁଁ କଣ କହୁଥିଲି କି
3: କହୁନ, ଏମିତି ଡରୁଛ କଣ ପାଇଁ?
4: ଆଜି ଓଏସ୍ ପରୀକ୍ଷାର ରେଜଲ୍ଟ ବାହାରିଛି।
3: କଣ କହିଲ, ଓଏସ୍ ପରୀକ୍ଷା ରେଜଲ୍ଟ ବାହାରିଛି? ମୁଁ ଜାଣିଛି ତମେ ନିଶ୍ଚୟ ପାଇଥିବ।
2: ଆରେ ତୋର କଣ ହେଇଛି
4: ଭାଇ?
3: ମୁଁ ଜାଣେ ପରା ମୋ ସୋନୁ କେବେ ହାରିବେନି। ଦେଖିଲ, ତମେ ଖାଲି ମିଛରେ ତାଙ୍କ ଉପରେ ଗରଗର ହଉଥିଲ। ଦେଖ, ମୋ ସୋନୁ ଆଜି ଓଏସ୍ ଚାକିରି ପାଇଛନ୍ତି।
4: ଭାଉଜ, ମୁଁ ଆଜି ଯାହା ବି ହେଇଛି କେବଳ ତମେ ଆଉ ଭାଇଙ୍କ ଆଶୀର୍ବାଦ।
2: ବୁଝିଲ ଜାନକି, ମୁଁ ସିନା ପୋଷ୍ଟ ପିଅନ ହେଇ ରହିଗଲି, ହେଲେ ମୋ ଭାଇ ସିଏ କିନ୍ତୁ ଅଫିସର ହେଇଗଲା। ଆରେ ମୋ ଭାଇ ଆଜି ଅଫିସର ହେଇଛି, ଆଉ ମୋ ଛାତି ଆଜି ଗର୍ବରେ ଫୁଲି ଉଠୁଛି।
3: ତମ ଖୁସି ଆହୁରି ବଢିଯିବ ଯୋଉଦିନ ମୋ ସୋନୁଙ୍କର ହାତକୁ ଦିହାତ ହବ, ଆମ ଘର ଖୁସିରେ ପୁରି ଉଠିବ।
4: କଣ ତମ କହୁଛ ଭାଉଜ, କିଛି ବୁଝିପାରୁନି।
3: ବୁଝିପାରୁନ କଣ ମ, ଭାଇ ତମ ବାହାଘର ପାଇଁ ଭଲ ଝିଅଟିଏ ଦେଖିଛନ୍ତି, ଖାଲି ତମେ ରାଜି ହେଲେ କଥା ପକ୍କା।
2: କିରେ କଣ କହୁଛୁ, ଝିଅ ଦେଖିବାକୁ କେବେ ଯିବା?
4: ଭାଉଜ, ମୋର ଗୋଟେ କଥା କହିବାର ଥିଲା।
3: କହୁନ, ଏମିତି ଡରୁଛ କଣ ପାଇଁ?
4: ଭାଉଜ, ମୁଁ ପଢିଲା ବେଳେ ଆମ କ୍ଲାସର ଗୋଟେ ଝିଅକୁ ଭଲ ପାଉଥିଲି, ଆଉ ତାକୁ ବାହା ହେବାକୁ ବି କଥା ଦେଇଛି। ସିଏ ମତେ ୱେଟ୍ କରିଛି ଭାଉଜ, ଯଦି ତମେ ଚାହିଁବ ତାହେଲେ ତା ସହିତ ମୋର ବାହାଘର ହେଇଯାନ୍ତା, ଆଉ ଯଦି ତମେ ମନା କରିବ ତାହେଲେ ମୁଁ ତାକୁ ଭୁଲିବାକୁ ଚେଷ୍ଟା କରିବି।
3: ହଉ ଠିକ ଅଛି, ତମେ ଭିତରକୁ ଯାଅ, ମୁଁ ନିଶ୍ଚୟ ତମ ଭାଇଙ୍କୁ ରାଜି କରାଇବି। ହେଇଟି ଶୁଣୁ,

0: ଶୁଣିଛ?
1: ଶୁଣିଲି, ମୋ ଭାଇର ସବୁ କଥା ଶୁଣିଲି।
0: ତାହେଲେ ସୋନୁର ବାହାଘର ସେଇଠି କରିବା ତ?
1: ବୁଝିଲା ଜାନକି, ମୁଁ ଭାବୁଥିଲି ମୋ ଭାଇ ମୋ ବିନା କିଛି କରିପାରେନି, ହେଲେ ଆଜି ମୁଁ ଜାଣିପାରୁଛି ମୋ ଭାଇ ବହୁତ ଆଗକୁ ଯାଇପାରେ।
0: ଓହୋ, ସେ ଫାଲତୁ କଥା ଛାଡ, ଆମ ସୋନୁଙ୍କ ଖୁସି ପାଇଁ ଆମେ କଣ ଏତିକି କରିପାରିବାନି?
1: ତମର କୋଉ କଥାକୁ ମୁଁ ଆଜି ଯାଏ ରଖିନି ଯେ ଏଇଟା ରଖିବିନି।
0: ତା ମାନେ
1: ତମ ଇଚ୍ଛା ଅନୁଯାୟୀ ସୋନୁର ବାହାଘର ହେବ।

0: ଓଫୋ, କି ଗରମ ହଉଛି ଲୋ ମା, ଏଠି ଆଉ ରହି ହବନି।
1: ସୋନାଲି, କଣ କହୁଥିଲୁ?
0: କଣ ଆଉ କହିବି, ଏତେ ଗରମ ଏଠି ହେଉଛି ଯେ ଆଉ ରହି ହବନି।
1: ଏ ଶୀତ ଦିନେ ବି ତତେ ଗରମ ଲାଗୁଛି?
0: ମୁଁ ବିନା ଏସିରେ ଗୋଟେ ମୁହୂର୍ତ୍ତ ବି ରହିପାରେନି। କେତେ ଥର ତାଙ୍କୁ କହିଲେଣି ଚାଲ ଭୁବନେଶ୍ୱରରେ ରହିବା, ହେଲେ ସିଏ ମୋ କଥା ଶୁଣୁ ହିଁ ନାହାନ୍ତି।
1: କଣ କହିଲୁ, ତମେ ଘର ଛାଡି ଭୁବନେଶ୍ୱରରେ ରହିବ?
2: ଭାଉଜ, କଣ ହେଇଛି?
1: ଆରେ ସୋନୁ, ତମେ ଫେରିଲଣି ନା? ଯାଅ, ମୁଁ ହାତ ଧୋଇଦେବ, ତମ ପାଇଁ ମୁଁ ଚା କରିଦଉଛି।
2: ଭାଉଜ, କିଛି ଗୋଟେ କହୁଥିଲ ବୋଧେ?
1: ଆରେ ନା, କାଇଁ କିଛି ନାହିଁ ତ।
0: ସିଏ ନୁହେଁ, ମୁଁ କହୁଥିଲି।
2: ସୋନାଲି, ତମେ କଣ, ତମର ଅସୁବିଧା ହେଇଛି?
0: ମୁଁ ଏ ଛୋଟ ସହରରେ ଚଳି ପାରିବିନି, କେତେ ଥର କହିଲିଣି ଚାଲ ଭୁବନେଶ୍ୱରରେ ରହିବା ବୋଲି।
2: ସୋନାଲି, ତମ ମୁଣ୍ଡ ଖରାପ ହେଇଛି ନା କଣ?
0: ମୋର ନୁହେଁ, ତମ ମୁଣ୍ଡ ଖରାପ ହୋଇଯାଇଛି। ତମକୁ ବାହା ହେଇ ମୋ ଜୀବନଟା ନଷ୍ଟ ହୋଇଗଲା।
2: ସୋନାଲି, ତମର ଯଦି ଏଠି ବଞ୍ଚିବାଟା କଷ୍ଟ ହେଇଯାଉଛି ତାହେଲେ ତମେ ତମ ବାପାଙ୍କ ଘରକୁ ଚାଲିଯାଅ। ମୁଁ ମୋ ଭାଇ ଭାଉଜଙ୍କୁ ଛାଡି କୁଆଡେ ଯାଇପାରିବିନି।
0: ଠିକ ଅଛି, ମୁଁ ଏଇ ମୁହୂର୍ତ୍ତରେ ଏ ଘର ଛାଡି ଚାଲି ଯାଉଛି।
1: ସୋନୁ, ଇଏ କଣ ହଉଛି? ସୋନାଲି ଯଦି ଚାହୁଁଛି ତାହେଲେ ତମେ ଭୁବନେଶ୍ୱର ଚାଲିଯାଅ।
2: ହେଲେ ଭାଉଜ,
1: ମୁଁ କିଛି ଶୁଣିବିନି। ତମେ ମୋ ମୁଣ୍ଡ ଛୁଇଁ ନିୟମ କର, ତମେ ଏ ଘର ଛାଡି ଆଜିଠୁ ଚାଲିଯିବ, ଆଉ ସୋନାଲି ଯୋଉଠି ଚାହୁଁଛି ସେଇଠି ରହିବ।
2: ନାଇଁ ଭାଉଜ, ନାଇଁ, ମୁଁ ପାରିବିନି ଭାଉଜ।
3: ଜାନକି, ଇଏ ତମେ କଣ କହୁଛ?
2: ଭାଇ, ଭାଇ, ତମେ ଟିକେ ଭାଉଜକୁ ବୁଝାଅ। ଭାଇ,
1: ମୁଁ ଯାହା କିଛି କହିଛି ଠିକ କହିଛି। ତମେ ମୋ ମୁଣ୍ଡ ଛୁଇଁ ନିୟମ କରିଛ, ମୋ କଥା ତମକୁ ମାନିବାକୁ ପଡିବ।
3: ତୋ ଭାଉଜ ଠିକ କହିଛି। ସୋନୁ, ତୁ ସୋନାଲି ତୁମେ ଏ ଘର ଛାଡି ଚାଲିଛ?
2: ନା ଭାଇ, ନା, ପିଲାଦିନୁ ମୋ ବାପା ମାଙ୍କୁ ହରେଇଛି, ହେଲେ ତମେ ତମେ ଆଉ ଭାଉଜ ମତେ କେବେ ସେମାନଙ୍କ ଅଭାବ ଅନୁଭୂତ ହବାକୁ ଦେଇନ, ହେଲେ ଆଜି ତମକୁ ଛାଡି ମୁଁ କେମିତି ବଞ୍ଚିବି?
3: ବଞ୍ଚିବାକୁ ହବ ରେ ପାଗଳା, ତତେ ବଞ୍ଚିବାକୁ ହବ। ଏଇପରା ଜୀବନ ଏମିତି ଭାଙ୍ଗି ପଡିଲେ ଚଳିବ? ଆରେ ଯା, ଯିବା ପାଇଁ ବାହାରି ଯା।
0: ହଉ, ମୁଁ ସବୁ ପ୍ୟାକ୍ କରୁଛି, ତମେ ଶୀଘ୍ର ଆସ।
2: ଠିକ ଅଛି ଭାଉଜ, ତମର କୋଉ କଥାକୁ ଆଜି ଯାଏ ମୁଁ ଅମାନ୍ୟ କରିନି, ଆଉ ଆଜି ବି ତମ କଥାକୁ ମାନି ନେଉଛି ଭାଉଜ। ସେଦିନର ସେ ରାମାୟଣ କାହାଣୀ ପରେ ତମେ ପୁଣି କାହାଣୀ ରିପିଟ କରିଦେଲ। ପୁଣି ଥରେ ସୀତା ଲକ୍ଷ୍ମଣକୁ ନିୟମରେ ବାନ୍ଧିଦେଲେ ବାନ୍ଧିଦେଲେ। ଯାଉଛି ଭାଉଜ, ଯାଉଛି।
1: ସୋନୁ, ସୋନୁ, ମୋ କଥା ଟିକେ ଶୁଣ। ସୋନୁ, ସୋନୁ,
4: କାହିଁ ଯାଉ ଛାଡ଼ି।

0: ଆଉ ଟିକେ ଆଉ ଟିକେ ଭୟ ଧରି ଜାଣ କି ଡାକ୍ତର ମ୍ୟାଡମ ଏବେ ଆସିବେ।
1: ଠିକ ଅଛି, ତମେ ହୁଏତ ଚିନ୍ତା କରନି, ମୁଁ ଠିକ ହେଇଯିବିନି। ତମେ ତମେ ୟା ଭିତରେ କେତେ ଝଡ଼ିଗଲଣି ନା,
0: ତମେ ତମେ ଖାଲି ଅନ୍ୟମାନଙ୍କ କଥା ସବୁବେଳେ ଭାବିଲ, ନିଜ କଥା କେବେ ଦେଖିଲନି।
1: ଆଚ୍ଛା କହିଲ, ସୋନୁକୁ ଖବର ଦେଇଥିଲ
0: ନା? ଆଜି ତମ ରିପୋର୍ଟ ଆସିଗଲା ପରେ ମୁଁ ସୋନୁକୁ ଦେଖା କରିବି, ତମେ ଚିନ୍ତା କରନି। ଏଇ ତ ମ୍ୟାଡାମ ଆସିଗଲେଣି, ଆସନ୍ତୁ ଆସନ୍ତୁ ମ୍ୟାଡାମ। ନମସ୍କାର ମ୍ୟାଡାମ।
1: ନମସ୍କାର ମ୍ୟାଡାମ।
2: ନମସ୍କାର ରାଜୀବ ବାବୁ, ବସନ୍ତୁ
0: ମ୍ୟାଡାମ।
1: ମ୍ୟାଡାମ କଣ ଦେଖିଲେ ମୋ ରିପୋର୍ଟରେ, ସବୁ ଠିକ ଅଛି ନା?
2: ଜାନକୀ ଦେବୀ, ଆପଣଙ୍କ ପରିସ୍ଥିତି ବହୁତ ଜଟିଳ।
0: କଣ ହେଇଛି ଜାନକୀର?
2: ରାଜୀବ ବାବୁ, ଆପଣଙ୍କ ସ୍ତ୍ରୀଙ୍କୁ ଲିଭର କ୍ୟାନ୍ସର ହେଇଛି। ତୁରନ୍ତ ଅପରେସନ କରିବାକୁ ପଡିପାରେ, କିନ୍ତୁ ଭଲ ହେବାର ଗ୍ୟାରେଣ୍ଟି ଦେଇପାରୁନି।
0: କଣ କହିଲେ, କଣ କହିଲେ ମ୍ୟାଡାମ? ମୁଁ ଜାନକୀକୁ ଲିଭର କ୍ୟାନ୍ସର।
2: ହଁ, ତାଙ୍କୁ ତୁରନ୍ତ ଓଟିକୁ ନିଆଯିବା ଦରକାର।
1: ଶୁଣ, ସୋନୁଙ୍କୁ ଏସବୁ କଥା କହିବନି, ନହେଲେ ନହେଲେ ସେ ଭାଙ୍ଗି ପଡିବେ। ତାଙ୍କୁ ଖାଲି କହିବ ମତେ ନିହାତି ଦେଖା କରିବେ।
0: ଜାନକୀ ତମେ ଟିକେ ଚୁପ୍ ରହିଲ, ଠିକ ଅଛି, ମୁଁ ଏଇନେ ସୋନୁ ପାଖକୁ ଯାଉଛି। ମ୍ୟାଡାମ ଆପଣ ଅପରେସନ ପାଇଁ ପ୍ରୋସେସ ଆରମ୍ଭ କରନ୍ତୁ।
2: ଠିକ ଅଛି, ମୁଁ ପ୍ରୋସିଜର ଆରମ୍ଭ କରୁଛି, ଆପଣ ଟଙ୍କାର ଆରେଞ୍ଜମେଣ୍ଟ କରନ୍ତୁ।
0: ଆଜ୍ଞା ମ୍ୟାଡାମ।

0: କିଏ କିଏ ଡାକୁଛ?
1: ମୁଁ ରାଜୁ ଭାଇ ବୋମା।
0: ଭାଇ ଆପଣ?
1: ହଁ, ସୋନୁ ଘରେ ନାହିଁ କି?
0: ନା, ଅଫିସ ଚାଲିଗଲେଣି।
1: ସୋନୁକୁ ଆସିଲେ କହିବ ଭାଉଜ ଦେହ ଭୀଷଣ ଖରାପ, ଟିକେ ମେଡିକାଲ ଯାଇ ଦେଖା କରି ଆସିବ। ଆଉ ହଁ, ତମେ ବି ସାଥିରେ ଆସିବ।
0: ହଉ ଠିକ ଅଛି, ସେ ଫେରିଲେ ମୁଁ କହିଦେବି।
1: ମୁଁ ଏଥର ଆସୁଛି ବୋମା।
0: ହଉ ଯାଆନ୍ତୁ। ଚଟଲକ କୋଉଠିକାର, ଭାରି ଭାଇ ସୁଙ୍ଗ ଉଛୁଳି ପଡୁଛି।

0: ଟିକେ ଆହୁରି କରି ମୁଁ ଇଞ୍ଜେକ୍ସନଟା ଦେଇଦିଏ।
1: ଥାଉ ମ୍ୟାଡମ, ଆଉ ଏସବୁ ମୋର କିଛି ଦରକାର ନାହିଁ। ମୋ ସୋନୁଙ୍କ ବିନା ଏସବୁ ମୋ ପାଇଁ ନିରର୍ଥକ।
0: ସୋନୁ ସିଏ କିଏ?
1: ମୋ ଦିଅର, ମୋ ପୁଅ ସିଏ, ଆଉ ସିଏ ଓଏସ୍ ଅଫିସର ହେଡି। ସିଏ ଆସିଲେଣି। ଏଇ ତମେ ସୋନୁକୁ କହିଥିଲ ଟି? ମତେ ଫୋନଟା ଦିଅ, ମୁଁ କଥା ହେବି ତା ସହିତ। ଦିଅ ପୁରା କହୁଛି। ଫୋନଟା କିଏ ଉଠଉନାହାନ୍ତି ଯେ?
2: ସୋନାଲି, ଆରେ ଦେଖିଲ କିଏ ଫୋନଟା କରିଛି?
3: ଓହୋ, ତମେ ଦେଖିନିଅ ନା, ମୁଁ ପୁରା ଶାଢୀ ପିନ୍ଧୁଛି।
1: ସୋନୁ ତମେ ଶୀଘ୍ର ମୋ ପାଖରେ ଆସି ପହଞ୍ଚ। ସୋନୁ ମୁଁ କିଛି କହିପାରିବିନି, ତମେ ସିଟି ହସ୍ପିଟାଲ ଆସି ଶୀଘ୍ର ପହଞ୍ଚ।
3: ଆରେ ତମର ସରିଲା, ଚାଲ ଏଥର ଯିବା।
2: କୁଆଡେ
3: କୁଆଡେ କୁଆଡେ କଣ? ସପିଂ
2: ସପିଂ ନୁହଁ, ଆମକୁ ଏଇନେ ସିଟି ହସ୍ପିଟାଲ ଯିବାକୁ ପଡିବ।
3: ବଟ୍ ୱାଇ?
2: ଭାଉଜଙ୍କ ଦେହ ଖରାପ।
3: ଓହୋ, ପଛରେ ଗଲେ ହବନି।
2: କଣ ହେଲା? ମୋ ଭାଉଜଙ୍କ ଦେହ ଖରାପ, ମୁଁ ତାଙ୍କୁ ଦେଖିବାକୁ ନ ଯାଇ ତମ ସହ ସପିଂ କରିବାକୁ ଯିବି? ଚାଲ ମୋ ସାଥିରେ।
0: ମ୍ୟାଡମ, ଏଥର ଟିକେ ଆରାମ କରନ୍ତୁ।
1: ଆଉ ମୋର ଚିନ୍ତା ନାହିଁ, ମୋ ସୋନୁ ଏଥର ଆସିଗଲେ ମୋର କିଛି ଚିନ୍ତା ନାହିଁ।
0: ରାଜେଶ ବାବୁ, ମ୍ୟାଡମ୍ ଟିକେ ଧରିଲେ ଇଞ୍ଜେକ୍ସନଟା ଦିଏ।
1: ନା, ମୋର କିଛି ଦରକାର ନାହିଁ। ମୋ ସୋନୁ ଆସିଗଲେ ମୋର ସବୁ ଦୁଃଖ ଚାଲିଯିବ। ଏଇ ଦେଖ, ମୋ ସୋନୁ ଆସିଗଲେଣି, ଏଣିକି ମୋର ଆଉ କିଛି ହବନି, କିଛି ହବନି ମୋର ଆଉ।
2: ଭାଉଜ, କଣ ହେଇଛି ତମର? ଭାଇ, ତମେ ଏମିତି ବସିଛ ଯେ? ମ୍ୟାଡମ, ଆଉ ଭାଉଜଙ୍କର କଣ ହେଇଛି?
0: ସାର୍, ଆପଣଙ୍କ ଭାଉଜଙ୍କୁ ଲିଭର କ୍ୟାନ୍ସର ହେଇଥିଲା। ଆଜ୍ଞା, ଅପରେସନ କଲୁ କିନ୍ତୁ କିଛି ଲାଭ ହେଲାନି। ଆଉ ହୁଏତ କେଇଟା ମୁହୂର୍ତ୍ତ ପରେ ସେ ଆମକୁ ଛାଡି ଚାଲି ଯାଇପାରନ୍ତି।
2: କଣ କହିଲେ? ଭାଉଜ, ନା ନା ନା ନା ଭାଇ, ଏତେ ସବୁ ଘଟଣା ଘଟିଗଲା, ଅଥଚ ତମେ ମତେ ଟିକେ ଖବର ବି ଦେଲନି।
4: ସେଦିନ ମୁଁ ତମ ଘରକୁ ଯାଇଥିଲି ରେ, ହେଲେ ତୁ ନଥିଲୁ। ସାନ ବୋହୂକୁ ସବୁ କହିଥିଲି।
3: ଭାଇ କହିଥିଲେ, ହେଲେ ତମକୁ କହିବାକୁ ମୋର ଆଉ ମନେ ନାହିଁ।
2: ୟୁ ନନ୍‌ସେନ୍ସ! ମୋ ଭାଉଜ ଇଆଡ଼େ ମରଣ ସହ ଲଢୁଛନ୍ତି, ଏ କଥା ମତେ ଜଣେଇବାକୁ ମନେ ପଡୁନି। ମତେ ତ ସପିଂ କରିବାଟା ମନେ ରହୁଛି ତମର।
4: ଆରେ ସୋନୁ।

0: 선우
1: 아니 못 먹고 나한테 맞다 자리 뛰어봐 아직 야리바이 야리바이 아직 뭐 마음 잡고 서면 더 가리바르네 개발아 야리바이
0: 선우 땅콩 뭐라니 선우 선우는 이렇게 끼치고 하니
1: 내 꽃자 아니 좋은 내비 버티만 가봐이 너무 머나리 비싸버리 라이들아 내꺼 ତମ ପ୍ରତି ତାଙ୍କର ମମତା ଦେଖ
2: ମତେ କ୍ଷମା କରିଦିଅ ମୋର ଭୁଲ ହେଇଯାଇଛି
0: ସୋନୁ
1: ରାଜ
0: ମୋ ପାଖକୁ ଟିକେ ଆସ ସୋନୁ
1: ରାଜ ମୋର ଭୁଲ ହେଇଯାଇଛି ଭାଉଜ ମତେ କ୍ଷମା କରିଦିଅ ଭାଉଜ
0: ଛି ଏମିତି କଣ କହୁଛ ତମେ ମୋ ଦିଅର ତମେ ପରା ମୋ ପୁଅ ପୁଅ କଣ ମାଆକୁ କେବେ କ୍ଷମା ମାଗେ
1: ଡକ୍ଟର ମ୍ୟାଡମ ମୋ ଭାଉଜକୁ ବଞ୍ଚେଇବା ପାଇଁ ଆମର କିଛି ଉପାୟ ନାହିଁ
3: ଆଇ ଏମ୍ ସରି ସାର୍ ଆମେ ସବୁ ଟ୍ରାଏ କରିସାରିଛୁ
0: ଏ ସୋନୁ
1: ଭାଉଜ
0: ତମେ ମୋ ପାଇଁ ଚିନ୍ତା କରନି
1: ନାହିଁ
0: ତମକୁ ମୁଁ ଦେଖିସାରିଲିଣି
1: ଭାଉଜ
0: ଏଣିକି ଆଉ କିଛି ଅବଶେଷ ନାହିଁ ଏଥର ମୁଁ ଶାନ୍ତିରେ ଶୋଇପାରିବି
1: ଭାଉଜ
2: ନାଇଁ ନାଇଁ ତମେ ସେମିତି କୁହନି ଅପା ସେମିତି କୁହନି
0: ସୋନାଲି ମୋର ମୋର ଶେଷ କଥା ରଖିବୁ
2: କୁହ କୁହ ଅପା କଣ କହିବୁ କୁହ
0: ସୋନୁ ମୋର ଭାରି ସ୍ନେହ ରଙ୍କୁଣ ତାଙ୍କ ମନରେ କଷ୍ଟ ଦେବୁନି ତାଙ୍କୁ ସବୁବେଳେ ସ୍ନେହ ପଣତରେ ବାନ୍ଧି ରଖିବୁ ଆଉ ଆଉ ମୋ ଅନ୍ତେ ତୋ ଦେଢ଼ଶରଙ୍କର ସବୁ ଭଲ ମତ ବୁଝିବୁ
2: ସେମିତି କୁହନି ଅପା ସେମିତି କୁହନି ତମର କିଛି ହବନି ଅପା ତମର କିଛି ହବନି
0: ସୋନୁ ସୋନାଲିକୁ କେବେ ଭୁଲ ବୁଝିବୁନି ଭାଇଙ୍କ ପାଖରେ ରଖିବ ତାଙ୍କ କଥା ମାନି ଚଳିବ
1: ତମେ ଶେଷରେ ମତେ ଏମିତି ପର କରିଦେଲ ନା ଭାଉଜ ମୁଁ ପରା ତମ ଗେଲା ପୁଅ ତମେ କଣ ତମ ପୁଅକୁ ଛାଡି ଚାଲିଯିବ ଭାଉଜ ହେ ଭାଉଜ ପିଲାଦିନ ମୋ ବୋଉର ସ୍ନେହ କଣ ଜାଣିନି ତମେ ମତେ ମାର ସ୍ନେହ ଦେଇଛ ବହୁତ ଦୁଃଖ କଷ୍ଟ ସହିଛ ମୋ ପାଇଁ ଆଉ ଆଜି ସୁଖ ବେଳକୁ ମତେ
0: ମୁଁ କୁଆଡେ ଯାଉନି ମୁଁ ତୁମ ଝିଅ ହେଇ ଆର ଜନ୍ମକୁ ତମ କୂଳକୁ ଫେରି ଆସିବି
4: ବାସ୍ ଛାଡ଼ିକି ବାସ୍ ବନ୍ଦ କର ସହିପାରୁନି
0: ଜୀବନ ସାରା ତମେ ମୋର ସବୁ କଥା ସହିଛ ଆଉ ଆଜି ଶେଷ ସମୟରେ ଅଭିମାନ କରୁଛ
4: ଚୁପେଇ ଯାଅ ଜାନକୀ
0: ଶୁଣ
4: ଚୁପେଇ ଯାଅ
0: ନିଜ ଦେହ ପାଇଁ ଯତ୍ନ ନବ ମୋ ସୋନ ଉପରେ କେବେ ରାଗିବନି ନହେଲେ ମତେ ଉପରେ ଭାରି କଷ୍ଟ ହବ ସୋନ ପାଖ ଛାଡି ତମେ କୁଆଡେ ଯିବ
4: ତମେ ସେମିତି କୁହନି ଜାନକୀ ଭାଉଜ ଭାଉଜ ତମକୁ ଛାଡି ମୁଁ ବଞ୍ଚିପାରିବିନି ଭାଉଜ ତମକୁ ଛାଡି ମୁଁ ବଞ୍ଚିପାରିବିନି ପ୍ଲିଜ ଭାଉଜ ଭାଉଜ ଜାନକୀ ଭାଉଜ ଜାନକୀ ଭାଉଜ ଡକ୍ଟର ଡକ୍ଟର ଡକ୍ଟର
2: କିଛି ହବନି ତମର
3: ସରି ସାର୍ ଆପଣଙ୍କ ଭାଉଜ ଆଉ ନାହାନ୍ତି

ତୁମେ ମତେ ଛାଡି ଯାଇପାରିବନି ଭାଉଜ। ତମେ ଶେଷରେ ରାମାୟଣର କାହାଣୀକି ସେମିତି ଛାଡିଗଲ ନା, ସୀତା ମା ରାମ ଲକ୍ଷ୍ମଣଙ୍କୁ ଛାଡି ପାତାଳକୁ ଚାଲିଗଲା ପରେ ତମେ ବି

0: ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ନାଟକ ଭାଉଜ। ରଚନା ଏବଂ ବ୍ୟବସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ପଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାନସ, ଜ୍ଞାନରଞ୍ଜନ, ବିସ୍ମୟୀ, ଆରାଧନା ଏବଂ ସୁସ୍ମିତା।
1: ତେବେ ଶ୍ରୋତା ବନ୍ଧୁ, ଆଜିର ଆଇନା ଅଗଣାରେ ନାଟକ ଭାଉଜଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ବା ମେଲ୍ ମାଧ୍ୟମରେ ଆପଣଙ୍କ ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ତେବେ ଶ୍ରୋତାବନ୍ଧୁ, ଆଜିର ଆଇନା ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ତେଜସ୍ୱିନୀ।
1: ଆଉ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି।
0: ରହୁଛୁ,
1: ନମସ୍କାର।

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। এসবিআই সচেতন রহন্তু, সুরক্ষিত রহন্তু।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାର ଉର୍ଦ୍ଧ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଡିକେ ଶିବକୁମାର। ପୁରୀଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05ରେ। କଣ୍ଠଶିଳ୍ପୀ ଦିବାକର ମହାନ୍ତି, ଶିଶିରା ଦାସ, ବାଦର କୁମାର ଆଚାର୍ଯ୍ୟ, ମଧୁଲିତା ପରିଡ଼ା ଏବଂ ବସନ୍ତ ମହାନ୍ତି। ଅନୁଚିନ୍ତା ସକାଳ 6:35ରେ। ଉପସ୍ଥାପନା ନୃସିଂହ ପ୍ରସାଦ ମିଶ୍ର। ଶ୍ରୀମଦ ଭାଗବତର 65ତମ ଭାଗ ସକାଳ 6:40ରେ। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ। ଏଥିରେ ଶୁଣିବେ ଆଲୋଚନା ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା, ଆଲୋଚିକା ଡାକ୍ତର ଲୁସି ଦାସ। ସକାଳ 7:35ରେ କଥିକା, ଏଥିରେ ବିକାଶ ବନାମ ପରିବେଶ ସମ୍ପର୍କରେ ଆଲୋଚନା କରିବେ ପ୍ରଫେସର ରାଧାମୋହନ। ସଜଫୁଲ ସକାଳ 7:40ରେ, କଣ୍ଠଶିଳ୍ପୀ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି, ସ୍ୱର ସଂଯୋଜନା ବିଶ୍ୱନାଥ ମିଶ୍ର। ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ସକାଳ 8:30ରେ। ବୈଦେଶ ବିଳାସର 44ତମ ଭାଗ ସକାଳ 8:45ରେ। ଗୀତ ଗୀତିକା ସକାଳ 9:00ରେ। ଦିନ 10:00ରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତନାଟ୍ୟ ତପସ୍ୱିନୀ, ରଚନା ମୋହନ ସାହୁ, ପ୍ରଯୋଜନା ରଣଦୀପ ପ୍ରଧାନ। ଆଧୁନିକ ଗୀତ ଦିନ 11:10ରେ ଶିଳ୍ପୀ ସଙ୍ଗୀତା ଗୋସାଇ ଏବଂ ବନ୍ଦିତା ରାୟ, ବେଣୁଧର ଜେନା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଦାସକାଠିଆ ଗୀତ ଶୁଣିବେ ଦିନ 11:30ରେ। ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00ରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ। ଓରାମ ଗୀତ ଶୁଣିବେ ଦିନ 1:10ରେ, ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ। ନାରୀମହଲ ଦିନ 1:20ରେ, ଏଥିରେ ଶୁଣିବେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ, ଏ ସମ୍ପର୍କରେ ଚାରୁଲତା କୁଣ୍ଡଙ୍କ ସହିତ ଆଲୋଚନା। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45ରେ ଏବଂ ରାତି 7:02ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00ରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00ରେ। ଅପରାହ୍ନ 5:30ରେ ଯୁବବାଣୀ ବିବିଧାରେ ପ୍ରତିକ୍ରିୟା, ବିଷୟ ରହିଛି ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 38ତମ ଭାଗ ସନ୍ଧ୍ୟା 6:10ରେ। ବିକାଶ ମନ୍ତ୍ରରେ ଶୁଣିବେ ଯୁବ ଉଦ୍ୟୋଗୀ ଜଗମୋହନ ଜେଠୀଙ୍କ ସହ ସାକ୍ଷାତକାର ସନ୍ଧ୍ୟା 6:30ରେ। ଜିଲ୍ଲା ହାଲଚାଲେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 7:25ରେ। କୃଷି ସଂସାର ରାତି 7:30ରେ। ଜଣାଣ, ଛାନ୍ଦ ଏବଂ ଚମ୍ବୁ ପ୍ରଚାର କରିବୁ ରାତି 8:30ରେ ଶିଳ୍ପୀ ଅହଙ୍ଗ ବିକ୍ରମ। କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ରାତି 10:00ରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ ଏବଂ ରାତି 10:35ରେ ଶୁଣିବେ ସୁଗମ ସଙ୍ଗୀତ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 37ତମ ଭାଗ।
1: ଏପିସୋଡ 37।

0: ଏହାର ସଠିକ୍ ବିନିଯୋଗ ଜାଣିବା ଦରକାର। ତେବେ ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚନା କରୁଛନ୍ତି ରୁଚିର କୁମାର ପାଣିଗ୍ରାହୀ।
1: ସହରୀ ସ୍ୱଚ୍ଛତା ବଜାୟ ରଖିବାର ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଉପରେ ଟିକେ ଆଲୋକପାତ କରିବା। ତା ପୂର୍ବରୁ ମୁଁ ଟିକେ ଖାଲି ସହରୀ ସମସ୍ୟା ଉପରେ ଟିକେ ଖାଲି ଆଲୋକପାତ କରିବି, ତାପରେ ବର୍ଜ୍ୟବସ୍ତୁକୁ ଯିବା। ରାଜ୍ୟ ଓ ଦେଶର ଜନସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଲୋକମାନଙ୍କର କାମଧନ୍ଦା ଅନ୍ୱେଷଣ ହେଉ ବା ଶିକ୍ଷା ସ୍ୱାସ୍ଥ୍ୟର ସୁବିଧା ପାଇଁ ହେଉ, ଲୋକମାନେ ସହରମୁଖୀ ହେଉଛନ୍ତି। ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାର ଏଇ 2026 ମଧ୍ୟଭାଗ ଏଇ ଜୁନ୍ ମାସ ସୁଦ୍ଧା ଜନସଂଖ୍ୟା 4,72,00,000 ପହଞ୍ଚିଲାଣି। ଯଦି ଆମେ ଦେଖିବା ଯେ ଦେଶର 11ତମ ଜନବହୁଳ ରାଜ୍ୟ ଅଟେ ଓଡ଼ିଶା ଏବଂ ଜାତୀୟ ଜନସଂଖ୍ୟାର 3.30 ଅଟେ, ଏବଂ ଯଦି ଆମେ ଦେଖିବା ଓଡ଼ିଶାର ସହରମାନଙ୍କର ଜନସଂଖ୍ୟା ହେଲା 7-8 million, ଯୋଉଟାକି ଆମେ ଟୋଟାଲ ଜନସଂଖ୍ୟାର 17% ବୋଲି ଅନୁମାନ କରାହଉଛି। ତେବେ କଥା ହଉଛି ଏତେ ସଂଖ୍ୟାରେ ଲୋକ ସହରକୁ ପସନ୍ଦ କରୁଛନ୍ତି ଯେକୌଣସି କାରଣରୁ ହଉ ନା କାହିଁକି, ସହରରେ ଭିତ୍ତିଭୂମି ଥିବା ଆବଶ୍ୟକ, ସହରରେ ଏତେ ବଡ ଜନସଂଖ୍ୟା ଲୋକ ରହିବାର ପରିବେଶ ଏବଂ ଅନ୍ୟାନ୍ୟ ସବୁ ଭିତ୍ତିଭୂମି ସୁଦୃଢ଼ ହେଲେ ଏମାନେ ସୁରୁଖୁ ରହିପାରିବେ। କିନ୍ତୁ ସହରରେ ଅଧିକା ଲୋକ ଯୋଗୁଁ ତାଙ୍କର ବ୍ୟବହାର ପାଇଁ ଦରକାର ହଉଥିବା ବିଭିନ୍ନ ଜିନିଷ ଆର୍ଟିକିଲ ଯାହା ବି ହଉ, ଖାଦ୍ୟଠୁ ଆରମ୍ଭ କରି ବସ୍ତ୍ରଠୁ ଆରମ୍ଭ କରି ଜଣେ ନୀତିଦିନିଆ ବ୍ୟବହାର କରୁଥିବା ଜିନିଷ ସବୁ ବ୍ୟବହାର ଦ୍ୱାରା ତାକୁ ୱେଷ୍ଟ ହେଲେ କିମ୍ବା ପୁରୁଣା ହେଲେ କି ନଷ୍ଟ ହେଲେ କୋଉଠୁ ପକେଇବା, ଇଏ ଗୋଟିଏ ସମସ୍ୟା ଯୋଉଟାକି ଯଦି ଠିକ୍ ସେ ତାକୁ ପରିଚାଳନା କରା ନଯାଏ ଏଇ ବର୍ଜ୍ୟବସ୍ତୁ ଗୋଟେ ବିଭିନ୍ନ ପ୍ରକାର ସମସ୍ୟା ଆଣି ପହଞ୍ଚାଇବ। ତେବେ ବର୍ଜ୍ୟବସ୍ତୁ ସହରୀ ଚଳନରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ଏହାର ସ୍ୱଚ୍ଛତା ମୁଣ୍ଡବିନ୍ଧାର କାରଣ ଅଟେ। ସର୍ବସାଧାରଣ ଜାଗାରେ ଅଳିଆ ପକେଇବା, ରାସ୍ତା କଡ଼ରେ ହଉ କିମ୍ବା ପାଣିରେ ହଉ କିମ୍ବା କୋଉଠି ଖାଲି ଦେଖିଲେ ଅଳିଆ ପକେଇଦେବାର ଅଭ୍ୟାସ ହଉ, ଏହାଦ୍ୱାରା ହଉଛି କ'ଣ ନା ଅନେକ ସ୍ୱାସ୍ଥ୍ୟଗତ ପରିବେଶ ଜନିତ ସମସ୍ୟା ସୃଷ୍ଟି ହଉଛି। ତେଣୁ ସହର ସ୍ୱଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ। ତେବେ କଥା ହଉଛି ବର୍ଜ୍ୟବସ୍ତୁ ପରିଚାଳନାରେ ଆମେ କ'ଣ ପାଇବା। ଆମେ ମୁଖ୍ୟତଃ 3 ଭାଗରେ ବିଭକ୍ତ କରିବା ବର୍ଜ୍ୟବସ୍ତୁ ପରିଚାଳନା। ପ୍ରଥମ କଥା ହଉଛି ସ୍ୱାସ୍ଥ୍ୟ ନିରାପତ୍ତା ପାଇବା, ସିଷ୍ଟମେଟିକ ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓଦାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହେବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେରେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ଏପଟେ ରାସ୍ତା ଅବରୋଧ କରିଦେବ, ପାର୍କ ତାକୁ ବି ସେ ନଷ୍ଟ କରିଦେବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଆମେ ଦେଖିବା, ଯଦି ପଲ୍ୟୁସନ ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ୍ ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହଉଛି ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କ'ଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କ'ଣ ଉପାୟ ସବୁ ଅଛି ଆମେ ଦେଖିବା, ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ 2-3 ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାର୍ଡସ୍ କାଟାଗୋରୀ, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ ଯୋଉଟାକି କ୍ଷତି ପହଞ୍ଚାଇବ ସବୁ ଅଲଗା ଅଲଗା କରିଦେବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ୟୁନିଟ୍ ଘର ହେଇଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ, ଏଇଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହେବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ, ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ୍ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି। ଆମେ କହିପାରିବା ଯେ ରିନ୍ୟୁଏବୁଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କର ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କ'ଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ଭାବେ କହିପାରିବା

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ଲେନ୍ ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହୈ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନେ

0: प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାରୁ 5ଟି ବର୍ଗରେ ପୁରସ୍କୃତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରିଆସୁଥିବା ସେବକ, ନିଯୋଗ ଏବଂ ମଠଗୁଡ଼ିକୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୀର୍ଘଦିନ ଧରି ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବସବାସ କରୁଥିବା ସେବକ, ନିଯୋଗ ଏବଂ ମଠଗୁଡ଼ିକୁ ଠିକ୍ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇ ହୁଣ୍ଡି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ବୈଠକରୁ ଜଣାପଡ଼ିଛି, ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ। ଭକ୍ତମାନଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦେଶ ତଥା ରାଜ୍ୟ ବାହାରେ ରହୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇପାରିବେ। ତେବେ ଏହି ବ୍ୟବସ୍ଥାକୁ ସାଇବର ଅପରାଧରୁ ମୁକ୍ତ କରିବା ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର

0: କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍କୋଚିତ ହୋଇଛି। 9,45,00,000 ଟଙ୍କା ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ସମାଜରେ ସତ୍ୟ ନିରପେକ୍ଷ ସମ୍ଭାଦ ପରିବେଷଣ ସହ ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସୁରଜ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାକୁ ସରକାର ବିଚାର କରୁଥିବାର କହିଛନ୍ତି। ମାତୃଭାଷା ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଶ୍ରୀ ମିଶ୍ରଙ୍କୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ବ୍ରାଣ୍ଡ ଆମ୍ବାସଡର ଭାବେ ମଧ୍ୟ ମନୋନୀତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବର୍ଷସାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିଧାନ ପାଇଁ 1,85,500 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନ୍ର ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ଭାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ଭାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି। ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାରେ କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ

0: ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ମସିହାରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସଣ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରାଯାଇଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୁହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍କାର୍ଟ ସିଟି ମିଶନ ଅଧୀନରେ 100ରୁ ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା ସ୍କାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋହାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଏ ଓଡ଼ିଶାର ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। ଏହି ପ୍ରକଳ୍ପ ଶେଷ ହେବା ପରେ ରାମେଶ୍ୱର ଓ ପାରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବ। ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ଆଜି କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ ପାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାକୁ 5ଟି ବର୍ଗରେ ପୁରସ୍କୃତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ ବୋଲି ବୈଠକରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଏବଂ ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍ଲାଇନ୍ସ ରାତି 8ଟାରେ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଧର୍ମ ସହିଲେ ହେଲା କଥା ଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ରୁକୁମାର ରାଠୋଡ ଏବଂ ଅନୁରାଧା ପଡ଼ୱାର।

କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, କଣ୍ଠରେ ତାଙ୍କର ମୁଁ ଗାନ୍ଧୀ ନୁହେଁ କଥାଚିତ୍ର ଗୀତ।

0: ଶୁଣୁଥିଲେ ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

0: 9585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋହାହିତ କରିବା ଏହି ଦୁଇବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହେ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହେ ଫିଶିଙ୍ଗ ହୋ, ପାନ କି ଖେତୀ ହୋ, ଧାନ କି ଖେତୀ ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହେ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହେ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ ୟେ ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହେ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ଘର ଏବଂ 231 ନମ୍ଘର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିଭିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବର୍ଣ୍ଣନା କରି ଶ୍ରୀ ଗୌର କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ୱଷ୍ଟୋକ୍ତି କରି କହିଛନ୍ତି ଏହା ଏକ

ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍କରିକ ବିଶ୍ୱାସ ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ

0: ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ୍ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ଘର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ୍ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ୍ ଏୟାରଓ୍ବେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡ୍ମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ଭାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବାବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413

0: ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ନମ୍ଘର ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲରମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110 ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ 8 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 କିଲୋହର୍ଟ୍ଜ ଯୋଗେ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: କୃଷି ସଂସାର।

0: ନବଗନ ଭାଇ କେତେବେଳୁ ଆସି ଏଠି ଘୁମେଇଲେ ଭାଇ ଭାଇ ଟିକେ ଇଆଡ଼େ ଚାହ ଦିଓ ଟିକେ ଖରାପ କରିସାରିଛନ୍ତି ଭାଇ ଜୁହାରେ
1: ଜୁହାରେ ଜୁହାରେ କାହା ଦିହ ଖରାପ ହେଲା
0: ହେଇ ପରା କାଶୁଛ କୁଁ କୁଁ ହଉଛ
1: ମୁଁ ଟିକେ ଆଖି ନାଗି ଯାଇଥିଲା ଆସିକି ଏଡ଼େ ବଡ଼ ରଡି ପକଉଛ ଆଉ ରଡିରେ ଲାଗିବନି
0: ଓହୋ ତମେ ବୈଠକୀ ଘରକୁ ଆସିଲଣି ବୋଲି ମୁଁ କେମିତି ଜାଣିବି କହିଲ
1: ମୁଁ ଆଇଲିନି କେତେବେଳୁ
0: ଆଇଲଣି ଟି ଆଉ ଘୁମଉଥିଲ ଏମିତି କାଶୁଛ କଣ କଥା ଟିକେ କହୁନ
1: କହିବି ଆଜି ଟିକେ ବାଧା ପଡିଗଲା ଜାଣିନ
0: ବାଧା ପଡିବନି ତମେ ନିଜର ଯତ୍ନ ନଉନ ଖାଲି ତ ଲୋଭ କଲ
1: ଲୋଭ
0: ଆଉ ଲୋଭ ଲୋଭ ଲୋଭ ତମକୁ ଗ୍ରାସ କରିଛି
1: ମତେ
0: ଆଉ ନୁହେଁ ତ
1: ଭଲ କଥା କହୁଛ କାମ ଲାଗିଛି
0: କାମ ଲାଗନ୍ତାନି
1: ଆଜି ଟିକେ ଉପର ଓଳି ଯାଏ ଖଟିଦେଲି ତ ବାଧା ହେଇଗଲା ଆଉ
0: ନାତି ତ ଆସି କାମ କଲାଣି

0: ତମର ଏତେ ଲୋଭ କଣ ପାଇଁ?
1: ପୁଣି ଲୋଭ
0: ଆଉ ତାହେଲେ
1: କୋଉଠି କଣ ଲୋଭ କଲି? ମୁଁ
0: ଏକୁଟିଆ ତ କାମ କଲ,
1: ମୁଁ
0: ଆଉ ନୁହେଁ ତ କଣ?
1: କେମିତି
0: ଯୋଉଠି ଦିଟା ଲୋକ ପଡି କାମ କରିବା କଥା, ତମେ ସେଠି ଏକୁଟିଆ ଖଟିଲ।
1: କଣ ଦରକାର? ତମେ କିଛି ବୁଝିପାରୁନ, ମୋର ମୋ ଠେ ବଳ ଅଛି, ମୁଁ କାମ କରିବି। ପୁଣି
0: ଆଙ୍କର କୁଆଡେ ବଳ ମାଡି ଆଉଛି, ବୁଢାଟିଏ ହେଲଣି।
1: ବୁଢା
0: ଆଉ ନୁହେଁ ତ କଣ? କଣ
1: ଏବେ ବି କାହୁ କାହା କରିନଥବ, ମୁଁ ଉଠୁଛି, ମାଣ୍ଡିଆ ଖାଉଛି, ଯୋଉ ବିଲରେ ବଳ ଖଟଉଛି। ଆଉ
0: ତଥାପି ଯତ୍ନ ନଉନ, କାମ ପରେ କାମ କରି ଚାଲିଛ।
1: ମାନେ ତମେ କହିବାକୁ କଣ ଚାହୁଁଛ?
0: ମୋ କହିବା କଥା ହେଲା, ବୟସ ହେଲାଣି।
1: କାହାକୁ
0: ବୟସ ହେଇନି? ତମ
1: ଭଲ ଦେଖ, ପୁଣି ସେଇ କଥା,
0: ଟିକେ ଯତ୍ନ ଦେହ ପାର ନବ କି ନାହିଁ?
1: ମୁଁ ନଉଛି ନା।
0: କଣ ନଉଛ? ହେଇବା କାଶୁଛ?
1: ଓପା କହିଲି, ଟିକେ ତଟିରେ ନାଖି ଯାଇଥିଲା ଯେ ମୁଁ ଗୋଟାଏ ଜିନିଷ କିନ୍ତୁ ଏବେ କୁ ମନେ ପକେଇଲି।
0: କୋଉ କଥା?
1: କାଲି ଯୋଉ କାଲି କଣ ଯୋଉ ମଙ୍ଗଳବାର ଦିନ ତମେ କଣ ଆଉ ଦି ଚାରି ଜଣ ସବୁ ଘରକୁ ଘର ବୁଲୁଥିଲ, ମୋ ଘରକୁ ଆଇଥିଲ?
0: ଯାଇଥିଲି। କେତେ ଗୃହପାଳିତ ପ୍ରାଣୀ ଅଛନ୍ତି, ଗର୍ଭବତୀ ମହିଳା କେତେ, ଶିଶୁ କେତେ, ବୃଦ୍ଧ କେତେ ଜଣ, ସମସ୍ତଙ୍କର ଆମେ ତାଲିକା ନଉଥିଲୁ, ତଥ୍ୟ ନଉଥିଲୁ।
1: ତାଲିକା
0: ଆଉ
1: ତମର କଣ କାମ?
0: ଆମେ ନେଲେ ଅଙ୍ଗନବାଡିକୁ ଦବୁ।
1: ଆଚ୍ଛା,
0: ଆଉ ଯୋଉ ସବୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଲା ସେଇମାନଙ୍କୁ ତଥ୍ୟ ଯୋଗେଇଲେ ସେଇମାନେ ସୁବିଧା ସୁଯୋଗ ଯୋଗେଇ ଦେବେ କି ନାହିଁ କହୁନ?
1: ଏମିତି କଥାଟା ଯାଇକି ସେଇଠି, ସେଇଟା ତମ ମୁଣ୍ଡରେ ଘର କରି ଯାଇଛି, ତେଣୁ ତମକୁ ନବଘନ ଭାଇ ଅଲଗା ଅଲଗା ଦେଖାଯାଉଛି। ଆଉ
0: ନାଇଁ ନାଇଁ, ଅଲଗା ଦେଖାଯାଉନି, କଥାଟାକୁ ଟିକେ ବୁଝ।
1: ମୋର
0: ଆଉ
1: ବୁଝିବା ଦରକାର,
0: ଆମେ ଯୋଉ ତଥ୍ୟ ସଂଗ୍ରହ କଲୁ କଣ ପାଇଁ କହୁନ?
1: ମୁଁ ତ ପଚାରୁଛି। ଆଉ
0: ତଥ୍ୟ ସଂଗ୍ରହ ଏଇଥିପାଇଁ ହେଲା ପ୍ରାଣୀମାନଙ୍କର ଯତ୍ନ ନେଇ ହବ ଭଲ ଭାବରେ।
1: ଆଚ୍ଛା,
0: ଗର୍ଭବତୀ ମହିଳା ଆଉ ଶିଶୁମାନେ ଯୋଉ ରହିଲେ ସେମାନଙ୍କର ଯତ୍ନ ମଧ୍ୟ ଭଲରେ ନେଇ ହବ।
1: ଆଚ୍ଛା, ଇଏ ତ ପାଠଟା ମୁଁ ଜାଣିଥିଲି, ଆମର ଅଙ୍ଗନବାଡି କେନ୍ଦ୍ର ଅଛି, ବିଭିନ୍ନ ଜାଗାରେ ଡାକ୍ତରଖାନା ଟୀକା କେନ୍ଦ୍ର ସବୁ ଅଛି, ତାଙ୍କ ପାଖରେ ତ ତଥ୍ୟ ରହିଛି। ଆଉ ଯୋଉ ତମେ ଗୋଟାଏ କହିଲ କଣ ପ୍ରାଣୀମାନଙ୍କର ମାନେ ଗାଈ ଗୋରୁଙ୍କର
0: କିନ୍ତୁ ତମେ କାଇଁ ଟିକେ ଲୁଚିକି ରହିଲ? ହଁ
1: ଲୁଚିଲି,
0: ଆଉ
1: ମୁଁ ତ ବିଲରେ ଥିଲି, ଆଉ ଲୁଚିଲି କୋଉଠି?
0: ତମେ ନଥିଲ ବୋଲି। ଆଉ ତମ ଘରୁ କଣ କିଛି ତଥ୍ୟ ସଂଗ୍ରହ କରି ହେଲା କି?
1: ହେଲାନି,
0: କିଛି
1: ହେଲାନି ନା।
0: କାହିଁ
1: କାହିଁ?
0: ହଁ,
1: ମୋ ଘରେ ଯୋଡ଼ାଏ ଦୁଧିଆଳିଆ ଗାଈ ଅଛନ୍ତି, ଭଲ କ୍ଷୀର ଦେଉଛନ୍ତି।
0: କାଳେ ନଜର ପଡିଯିବ,
1: ବିଲକୁଲ। ଆଉ ଦେଖ,
0: ଗୃହପାଳିତ ପଶୁ ଅଛନ୍ତି,
1: ଅଛନ୍ତି,
0: ସେମାନଙ୍କର ଯତ୍ନ ନବା ପାଇଁ ପୁରା ଭଲରେ ସେମାନେ ତଥ୍ୟ ସଂଗ୍ରହ କରୁଥିଲେ। ଆଉ ତମ ଭଲ ପାଇଁ?
1: ମୋ ଭଲ ପାଇଁ?
0: ହଁ,
1: ମାନେ
0: ସେମାନଙ୍କର ଯତ୍ନ କେମିତି ଭଲ ଭାବରେ ନେଇ ହବ? ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏବେ ଆମ୍ବୁଲାନ୍ସ, ଭ୍ରାମ୍ୟମାନ ଆମ୍ବୁଲାନ୍ସ ହେଲାଣି।
1: ହେଲାଣି?
0: ହଁ,
1: ମୁଁ ତ ଦେଖିଥିଲି ସବୁ ସହରାଞ୍ଚଳରେ ଏମିତିଆ ଗାଡି ଗୋଟା ଗୋଟା ବୁଲୁଛି।
0: ଭାଇ, ଆମେ ତଥ୍ୟ ସଂଗ୍ରହ କରୁଥିଲୁ ସେଇଥିପାଇଁ,
1: ସେଇଥିପାଇଁ
0: ଆଗକୁ ହବ
1: ମାନେ ସମ୍ଭାବନା ଅଛି।
0: ଅଛି ଅଛି,
1: ତମ କହିବା କଥା ଯେ ତଥ୍ୟଟା ରହିବା ଦରକାର,
0: ନିହାତି ଦରକାର ନା।
1: ମଲା ଯା ପାଠ ଉପରକୁ ଆସୁନ, ଇଆଡେ ସିଆଡେ କଣ ବୁଲେଇବା ନେଇକି କଥା କହୁଛ?
0: କଣ ପାଠଟା କହୁନ,
1: ଗୃହପାଳିତ ପ୍ରାଣୀ ଆମର ଅଛନ୍ତି, ଗାଈ ଗୋରୁ ଠୁ ଆରମ୍ଭ କରି ଛେଳି ମେଣ୍ଢା କୁକୁଡ଼ା କୁକୁର ବତକ ଏସବୁ ଅଛନ୍ତି,
0: ସମସ୍ତେ ଅଛନ୍ତି, ସେମାନଙ୍କର ଯତ୍ନ ନବା କାମ ହେଲା ଆମର।
1: ତାପରେ ଆଉ ଗୋଟାଏ କାମ ଅଛି।
0: କୋଉ କାମ?
1: ଗଲା, ଏ ରାସ୍ତାଘାଟରେ ଆମେ ଦେଖୁନୁ ବୁଲା ଗାଈ ଗୋରୁ ହଉ କୁକୁର ହଉ ଏମାନେ ବି ଅଛନ୍ତି ନା ନାହିଁ?
0: ଯା ହଉ, ତୁମର ଦୟା ଭାବ ଟିକେ ଅଛି ମୁଁ ଜାଣେ।
1: ମଣିଷ ହୁଅନ୍ତୁ, ପ୍ରାଣୀ ହୁଅନ୍ତୁ, ସମସ୍ତେ ଯେମିତି ସୁସ୍ଥ ରହିବେ, ଜଳୀୟ ଅଂଶ ଯେମିତି ଦେହରେ ବଜାଇ ରହିବ, ଯେମିତି କେହି ଜଣେ ବି ଅଂଶୁଘାତର ଶିକାର ହେବେ
0: ନାହିଁ।
1: କିନ୍ତୁ ମୂଳ ଜିନିଷଟା ହେଲା କଣ ଜାଣିଛ?
0: କଣ?
1: ମୋ ମୁଣ୍ଡଟାକୁ ବିଗାଡି ସାଇଲଣି ପ୍ରଶ୍ନ ପରେ ପ୍ରଶ୍ନ, ସଞ୍ଜ ଘଡି ଶ୍ରୋତା ବନ୍ଧୁ ବହିଛନ୍ତି ଅନେଇକି।
0: ତାହେଲେ ଗୀତ ବାଦ୍ୟର ଟିକେ ବନ୍ଦୋବସ୍ତ ହଉ।
1: ମଲା, ଆଜି ଗୋଟେ ସମ୍ବଲପୁରୀ ଗୀତ ଟିକେ ଶୁଣନ୍ତେ ମ।
0: ଆଉ ତାହେଲେ ବଢିଆ ଗୀତଟିଏ ଅଛି, ଗୀତଟିକୁ ଗାଇଛନ୍ତି ଫକୀର ମୋହନ ପଟ୍ଟନାୟକ, ଆଉ ତାକୁ ଲେଖିଛନ୍ତି ଅରକ୍ଷିତ ଧାରୁଆ।
1: ଆଚ୍ଛା, ଶୁଣିବା ଆଉ।

0: ଯୋଉ କଣ ଆମ ଜେମାପା
1: ଓହୋ ପୁଣି ଭୁଲିଗଲ
0: ମାନେ
1: କହୁଛି ଟିକେ ବୁଝ ବୁଝ ମନକୁ ଦେହକୁ ଟିକେ ବୁଝ
0: ବୁଝୁଛି ପରା
1: ଆଉ ସୁମିଅପା
0: ସୁମିଅପା ଦେଖିଲ ଏଇଆ କଥା ନୁହଁ
1: ଆଉ
0: ଏଇ ଯୋଉ ବର୍ତ୍ତମାନ ଗିରି ସମକାଳ ବହୁତ ଜାଗାରେ ଲୋକ ଅଂଶୁଘାତର ଶିକାର ହଉଛନ୍ତି ଗାଈ ଗୋରୁ ମାନେ ମଧ୍ୟ ଅଂଶୁଘାତର ଶିକାର ହଉଛନ୍ତି
1: ହେଲେ ସେମାନଙ୍କ ପାଇଁ ପରା ଆମେ ବନ୍ଦୋବସ୍ତ କରିଛେ
0: କରିଛେ
1: ହେଲେ ତମେ ତମ ଗାଈ ଗୋରୁଙ୍କ ପାଇଁ କଣ ବ୍ୟବସ୍ଥା କରିଛ ଟିକେ କହୁନ
0: ମୋର ଦୁହାଳିଆ ଗାଈ ଯୋଡ଼ାଏ ଅଛନ୍ତି ଦଉଛ ଖାଇବାକୁ ଦଉଛି ବୋତି ଦଉଛି ଦାନା ଦଉଛି ନଡା ଦଉଛି
1: ଦଉଛି ଆଉ ଘାସ
0: ଘାସ
1: ଘାସ ଦେଲେ ପରା ଭଲ କ୍ଷୀର ହବ
0: ଘାସ ମୁଁ ଦଉଛି ମୋ ହୁଡ଼ାରୁ ମୁଁ କାଟିକି ଆଣୁନି
1: ଆଉ ମୋ ବାଡ଼ିରୁ ଯୋଉ ଘାସ କାଟି ନେଇଥିଲ ପଇସା କାଇଁ ପଇସା
0: ହରି ବୋଲ ପଇସା ପଇସା ପଇସା ଏଠେଇ ମଣିଷକୁ ଆଜି ବସେଇ ଉଠେଇ ଦେବେନି ଯଦି ଘାସ କଥା କହିଲ ତାହେଲେ ଘାସ ସହିତ କେମିତି ଭଲ ଖତ ଆମେ ମାନେ ବ୍ୟବହାର କରିବା ଭଲ ଖତ ପ୍ରସ୍ତୁତ କରିପାରିବା ମାନେ ଜୈବିକ ଖତ ତାରି ଉପରେ ଆଜି ଗୋଟାଏ କିଛି ଆଲୋଚନା ରଖୁନ
1: ଅଛି ଅଛି ବଢିଆ ଆଲୋଚନାଟିଏ ଅଛି
0: ମାନେ ହଉଛି ଏଇଆ କି ଆଜିର ଆଲୋଚନାର ବିଷୟ ହେଲା ଉନ୍ନତ ମାନର ଜୈବିକ ଖତ ପ୍ରସ୍ତୁତିର ଉପାୟ ଆଉ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡିଓରେ ଅଛନ୍ତି ଡକ୍ଟର ଶ୍ୱେତ ସିକ୍ତା ମହାପାତ୍ର
1: ଭାଇ ମହାଶୟ ଆସିଲେଣି
0: ଆସିଲେଣି ତାହେଲେ ଆଲୋଚନା ଆରମ୍ଭ ହଉ ଆଉ କଣ ହଁ
2: ଏଇ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି

0: କ୍ଷେତ୍ର ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶ୍ୱେତସିକ୍ତ ମହାପାତ୍ର, ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆଜି ଆମେ ବିଷୟ ରଖିଛେ ଉନ୍ନତମାନର ଜୈବିକ ଖତ ପ୍ରସ୍ତୁତିର ଉପାୟ, ଏ ବିଷୟରେ ତ କଥା ହେବା। ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଏଇ ଜୈବିକ ଖତ କ'ଣ।
1: ଆଚ୍ଛା, ଆଜିକାଲି ଆପଣମାନେ ଜାଣିଥିବେ ଆମ ଚାଷ ସାଧାରଣତଃ ବେଶୀ ରସାୟନ ଉପରେ ନିର୍ଭର ରହୁଛି।
0: ଆଜ୍ଞା।
1: ତେଣୁ ଏହି ରସାୟନ ବ୍ୟବହାର ଲାଗି ବହୁତ ଅସୁବିଧାର ସମ୍ମୁଖୀନ ହେଲେଣି ଚାଷୀ ଭାଇମାନେ। ମୃତ୍ତିକାର ଆପଣ ଦେଖୁଥିବେ ଉର୍ବରତା କମି କମି ଯାଉଛି, ଅମଳ ମଧ୍ୟ କମିଯାଉଛି। ତେଣୁ ଜୈବିକ ଖତ କହିଲେ ସାଧାରଣତଃ ଏହା ପ୍ରାକୃତିକ ଉପଜାତ ଦ୍ରବ୍ୟ ଓ ପଶୁପକ୍ଷୀଙ୍କ ଅଳିଆ ଉଦ୍ଭିଦ ଅବଶିଷ୍ଟାଂଶ, ୟା ବ୍ୟତୀତ ଅନ୍ୟାନ୍ୟ ଜୈବିକ ଉତ୍ସରୁ ତିଆରି କରାଯାଇଥିବା ଖତ।
0: ଆଉ ଟିକେ ଜାଣିବା ପାଇଁ ଚାହିଁବୁ ଏହି ଜୈବିକ ସାର ବ୍ୟବହାରର ଗୁରୁତ୍ୱ କ'ଣ ରହିଛି, ଆମେ ଏହାକୁ ବ୍ୟବହାର କଲେ କ'ଣ ଅଧିକ ଲାଭ ପାଇବା, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ଜୈବିକ ସାର ବ୍ୟବହାର କଲେ ଆମେ ସାଧାରଣତଃ ଅମଳ ବା ଉତ୍ପାଦନରେ ଉନ୍ନତି ଦେଖୁ। ଏହା ବ୍ୟତୀତ ଆପଣ ଅନ୍ୟାନ୍ୟ ଉପକାରିତା ମଧ୍ୟ ପାଇପାରିବେ, ଯେମିତିକି ଆପଣଙ୍କର ମୃତ୍ତିକାର ଗଠନ କ୍ଷମତା ବଢ଼ିଥାଏ, ମୃତ୍ତିକାର ଜଳଧାରଣ କ୍ଷମତା ବଢ଼ିଥାଏ, ବାୟୁ ପ୍ରଚଳନ ବି ଅଧିକ ହୋଇଥାଏ। ଏହା ଛଡ଼ା ଜୈବିକ ଯେଉଁ ସାର ରହୁଛି ବା ଖତରେ ଯେଉଁ ପୋଷଣ ତତ୍ତ୍ୱଟି ରହୁଛି, ଏହାଦ୍ୱାରା ଯେଉଁ ସୂକ୍ଷ୍ମ ପୋଷଣ ତତ୍ତ୍ୱ ରହିଛି ଏହାର ମଧ୍ୟ ଉନ୍ନତି ହୋଇଥାଏ ମୃତ୍ତିକାରେ, ଯାହାଦ୍ୱାରା ଆପଣଙ୍କର ଦେଖିବେ ଯେଉଁ ମାଟିରେ ସବୁ ରହିଛନ୍ତି ଅଣୁଜୀବ ସେମାନଙ୍କର ସଂଖ୍ୟାଟି ବୃଦ୍ଧି ପାଏ। ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆପଣଙ୍କର ଗଛଟିକୁ ଭଲ ଭାବରେ ପୁଷ୍ଟି ତତ୍ତ୍ୱ ମିଳିପାରିବ। ଆପଣ ଦେଖିଥିବେ ଅନେକ ସମୟରେ ଗଛଗୁଡ଼ିକର ପୁଷ୍ଟିକର ସାମଗ୍ରୀର ସ୍ଥିର ଯୋଗାଣ ମଧ୍ୟ ସୁନିଶ୍ଚିତ ନଥାଏ ରସାୟନରେ। ତେଣୁ ଏହାଦ୍ୱାରା କ'ଣ, ଧୀରେ ଧୀରେ ସେଇ ଯୋଉ ପୋଷକ ତତ୍ତ୍ୱଟି ବାହାରେ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କ ଗଛକୁ ମିଳିଥାଏ। ଆପଣ ଦେଖିପାରିବେ ମୃତ୍ତିକାର କ୍ଷୟ ଆମର କମିଯାଏ, ମୃତ୍ତିକା କ୍ଷୟ ହୁଏନି। ଏହା ବ୍ୟତୀତ ଆପଣ ଦେଖିପାରିବେ କି ଯୋଉ ଖର୍ଚ୍ଚ ହେଉଛି ଆପଣଙ୍କର ସେଟା ମଧ୍ୟ କମିଯିବ। ଜୈବିକ ସାର ଆପଣ ଯେତେବେଳେ ନେଉଛନ୍ତି ବା ବ୍ୟବହାର କରୁଛନ୍ତି ଆପଣଙ୍କର ଜୈବ ବିବିଧତା ମଧ୍ୟ ବଢ଼ିଥାଏ, ଏହା ଛଡ଼ା ମୃତ୍ତିକାର ଉର୍ବରତା ମଧ୍ୟ ବଢ଼ିଥାଏ, ପରିବେଶଟି ମଧ୍ୟ ସୁସ୍ଥ ରହେ।
0: କିନ୍ତୁ ଜୈବିକ ଖତ ପ୍ରସ୍ତୁତି ବ୍ୟବହାର ଦ୍ୱାରା ଆର୍ଥିକ ଲାଭ କିଛି ଅଛି କି?
1: ନା, ଦେଖନ୍ତୁ ଆପଣ ଯେତେବେଳେ ରସାୟନର ବ୍ୟବହାର କରୁଛନ୍ତି ପ୍ରତିବର୍ଷ ଏହାକୁ ବହୁତ ଅଧିକ ପରିମାଣରେ ଦେବାକୁ ପଡ଼େ, କାହିଁକିନା ଏଇଟା ସାଧାରଣତଃ କ୍ଷୟ ହୋଇଯାଏ। କିନ୍ତୁ ଜୈବିକ ଖତ ଦେବା ଦ୍ୱାରା ଆପଣଙ୍କର ଏହି ଯେଉଁ ପୋଷକ ତତ୍ତ୍ୱ ଗଛକୁ ଧୀରେ ଧୀରେ ମିଳିଥାଏ, ସେଥିପାଇଁ ବହୁତ ସମୟ ପର୍ଯ୍ୟନ୍ତ ଏହା ମାଟିରେ ରହିଥାଏ। ତ ଏହାଦ୍ୱାରା ଆପଣଙ୍କର ଖର୍ଚ୍ଚ ମଧ୍ୟ କମେ ଓ ଅମଳ ବଢ଼ିଲା। ପନିପରିବା ରହୁଛି ଯୋଉଟା ଜୈବିକ ଖତ ବ୍ୟବହାର କରିକି ଆମେ ପ୍ରସ୍ତୁତ କରୁଛେ ବା ଆମେ ଅମଳ କରୁଛେ, ତାହାର ସତେଜତା ଅଧିକ ଦିନ ପାଇଁ ରହୁଛି, ଅମଳ ମଧ୍ୟ ବୃଦ୍ଧି କରିଯାଉଛି।
0: ଆଜ୍ଞା, କେଉଁ ଉପାୟରେ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ଚାଷୀ ଭାଇମାନେ?
1: ଚାଷୀ ଭାଇମାନେ ସବୁଠୁ ପାରମ୍ପରିକ ପଦ୍ଧତିଟି ଅବଲମ୍ବନ କରୁଛନ୍ତି। ସେମାନେ କ'ଣ କରନ୍ତି, ଯାହା ବି ଗୋବର ହେଇଗଲା, କିଛି ବି ଗୋମୂତ୍ର ଅଛି ବା ଆପଣଙ୍କ ଜମିରୁ ଘାସ ବାହାରୁଛି, ସେଇ ସବୁକୁ ଆଣିକି ଗୋଟେ ଜାଗାରେ ଗଦେଇ ଦିଅନ୍ତି, ଗଦା ଭଳିଆ କରିକି ରଖିଦିଅନ୍ତି, ଯୋଉଟାକି ଧୀରେ ଧୀରେ ଗୋଟେ ଦୁଇ ମାସ ପରେ ଟିକେ ଟିକେ ପଚିବା ସଢ଼ିବା ଆରମ୍ଭ କରେ, ଦୁଇ ତିନି ମାସ ପରେ ତାକୁ ନେଇକି ଧୀରେ ଧୀରେ ବ୍ୟବହାର କରନ୍ତି। କିନ୍ତୁ ଏହାଦ୍ୱାରା କ'ଣ ହୁଏ, ଆପଣ ଯେତେବେଳେ ବର୍ଷା ହେଉଛି ସୂର୍ଯ୍ୟକିରଣ ପଡୁଛି, ତାର ଯୋଉ ପୁଷ୍ଟି ତତ୍ତ୍ୱଟି କ୍ଷୟ ହେଉଛି।
0: ଆଜ୍ଞା,
1: ସେଥିପାଇଁ ଏହି ପଦ୍ଧତିଟି ଅବଲମ୍ବନ କରିବା ଦ୍ୱାରା ଆପଣଙ୍କର ଯୋଉ ଗଦାରେ ଆର୍ଦ୍ରତା ଓ ବାୟୁଚଳନ ଭଲ ରହୁଛି, କିନ୍ତୁ ପୁଷ୍ଟି ତତ୍ତ୍ୱଟି କମି କମି ଯାଉଛି।
0: ଏହି ପଦ୍ଧତି ଆଉ ଉନ୍ନତମାନର କେମିତି କ'ଣ କରିପାରିବେ ଚାଷୀ ଭାଇମାନେ, ଯୋଉକି ତାଙ୍କର ଟିକେ ଲାଭ ହେବ, କି ଉନ୍ନତମାନର ଖତ କେମିତି ହେବ?
1: ଆଜ୍ଞା, ସାଧାରଣତଃ ଦୁଇ ପ୍ରକାରର ଆପଣ ଉପାୟ ନେଇପାରିବେ। ପ୍ରଥମଟି ହେଉଛି ଉନ୍ନତ ପ୍ରଣାଳୀର ବ୍ୟବହାର କରିପାରିବେ, ଯେମିତିକି ଆପଣଙ୍କ ପିଟ୍ ମେଥଡ୍, ରିଙ୍ଗ ମେଥଡ୍, ଟ୍ରେଞ୍ଚ ମେଥଡ୍, ଏହିସବୁ ରହୁଛି, ଗୋଟେ ନାଦେବ ମେଥଡ୍ ରହିଛି ଏବଂ ଜିଆ ଖତ ପ୍ରସ୍ତୁତି ରହିଛି। ଏହା ଛଡ଼ା ଆପଣ ଉନ୍ନତମାନର ଉତ୍ସର ବ୍ୟବହାର କରିବେ। ଏଥିରେ ବିଭିନ୍ନ ପ୍ରକାରର ଉତ୍ସ ଯଥାକି ଆପଣଙ୍କର ହେଇଗଲା ଜୈବ ସାର, ଚୂନ, ରକ୍ ଫସ୍ଫେଟ୍, ଏହିସବୁ ବ୍ୟବହାର କଲେ ସେଥିରେ ଯୋଉ ଆପଣଙ୍କର ପୁଷ୍ଟି ତତ୍ତ୍ୱଟି ଅଛି ସେଟା ବଢ଼ିଥାଏ।
0: ପ୍ରଥମେ ଯୋଉ ଉନ୍ନତ ପ୍ରଣାଳୀ କଥା କହୁଥିଲେ, ଏହି ଉନ୍ନତ ପ୍ରଣାଳୀ ଗୁଡ଼ିକ ବିଷୟରେ ଟିକେ ଆଲୋଚନା କରନ୍ତୁ।
1: ପ୍ରଥମେ ଆମେ ଆଲୋଚନା କରିବା ଟ୍ରେଞ୍ଚ ମେଥଡ୍ ବା ଖାଲ ପଦ୍ଧତି ବିଷୟରେ। ଟ୍ରେଞ୍ଚ ମେଥଡ୍ ରହିଛି, ଏଥିରେ 10 ଫୁଟରୁ 20 ଫୁଟ ଲମ୍ବ, 5 ଫୁଟ ଓସାର ଓ 3 ଫୁଟ ଗଭୀରତାର ଏକ ଖାଲ ପ୍ରସ୍ତୁତି କରିବେ। ମାଟିକୁ କାଢ଼ିଦେଇ ସେହି ଖାଲ ଭିତରେ ଏକ କଳା ପଲିଥିନ ବ୍ୟବହାର ଯଦି ପାଇବେ, ଭଲ ପଲିଥିନ ଗୋଟେ ଜରି, ପଲିଥିନ ଜରି ଗୋଟେ ଲେୟାର ଦେଇଦେବେ। ଏହାଦ୍ୱାରା କ'ଣ ହୁଏ, ଆପଣଙ୍କର ଯେଉଁ ଖତ ରହିଛି ଯେତେବେଳେ ପ୍ରସ୍ତୁତି ହେଉଛି ସେଥିରେ ଯେଉଁ ସବୁ ପୋଷଣ ତତ୍ତ୍ୱ ବାହାରୁଛି ସେଇଟା ମୃତ୍ତିକାକୁ ଯାଇକି କ୍ଷୟ ହେବନି। ତେଣୁ ଏଇଟା ରହିବ, ଯେତେବେଳେ ବର୍ଷା ପାଣି ପଡୁଛି ବା କିଛି ବି ପାଣି ଅଂଶ ବାହାରୁଛି ସେଟା ମୃତ୍ତିକାକୁ ଯିବନି, ଆଉ ସେଇ ଭିତରେ ରହିକି ସେଟା ପଚିବ, ଭଲ ଭାବରେ ପଚିପାରିବ। ତେଣୁ ଆପଣ ସେଇଥିରୁ ଗୋଟେ ପଲିଥିନ ସ୍ତର ଦେଇଦେବେ, ତା ଉପରେ ଆପଣ ଯାହା ବି ଯୋଉ ପ୍ରକାର ବି ମାନେ ଜୈବିକ ଉତ୍ସ ଗୁଡ଼ିକ ସଂଗ୍ରହ କରିଛନ୍ତି, ଉଦ୍ଭିଦ ଅବଶିଷ୍ଟାଂଶ, ଶସ୍ୟ ଅବଶିଷ୍ଟାଂଶ ଯାହା ବି ରହୁଛି, ତା ଛଡ଼ା ଗୋବର, ଗୋମୂତ୍ର,

0: ଯାହା ବି ଆପଣ ପାଉଛନ୍ତି, ଏହାଛଡା ମଧ୍ୟ ଆପଣଙ୍କର ରୋଷେଇ ଘରରେ ଯୋଉ ବି ଅଳିଆ ଆବର୍ଜନା ବାହାରୁଛି, ଉଦ୍ୟାନରେ ବି ଯୋଉ ବି ଅଳିଆ ବାହାରୁଛି, ତାକୁ ବି ଆଣିକି ଆପଣ ସବୁ ଏକାଠି ରଖିବେ। ଗୋଟେ ପରେ ଗୋଟେ ସ୍ତର କରିକି ପ୍ରଥମେ ସଭାତଳ ସ୍ତରରେ ଆପଣ ଉଦ୍ଭିଦ ଅବଶିଷ୍ଟାଂଶ ଦେବେ, ତା ଉପରେ ଆପଣ ଗୋବର ଓ ଗୋମୂତ୍ରର ଏକ ମିଶ୍ରଣ ପ୍ରସ୍ତୁତି କରିକି ତାକୁ ଛିଞ୍ଚି ଛିଞ୍ଚି ଦେବେ ଏବଂ ସଭା ଉପରେ ଏମିତି ଦି ସ୍ତର ସ୍ତର କରିକି ଭରି ଚାଲିବେ, ଯେପରିକି ଆପଣଙ୍କର ଗୋଟେ ଯେତେବେଳେ ଖାଲଟି 5 ସେଣ୍ଟିମିଟର ଉପରକୁ ଭର୍ତ୍ତି ହେଇଯିବ, ତାପରେ ତାକୁ ଆମେ ମୃତ୍ତିକାର ଏକ ମିଶ୍ରଣ ଦେଇକି ତାକୁ ସିଲ୍ କରିଦେବା।
1: ଆଜ୍ଞା,
0: ତିନି ମାସ ଛାଡ଼ିଦେବା।
1: ମ୍ୟାଡମ୍, ଏ ପୂର୍ବରୁ ଯୋଉ କହୁଥିଲେ ପିଟ୍ ମେଥଡ଼ଟା ବା ରିଙ୍ଗ ମେଥଡ଼ଟା କ'ଣ?
0: ଆମେ ଟ୍ରେଞ୍ଚ ମେଥଡ କଥା ହେଲେ ବା ଖାଲ ମେଥଡ, ଏଇଟା ହେଉଛି ପିଟ୍ ବା ଗାତ ମେଥଡ କହିପାରିବେ ବା ଗାତ ପଦ୍ଧତି। ସାଧାରଣତଃ ବହୁତ ଲୋକଙ୍କର ବେଶୀ ଜମି ନଥାଏ, ଜାଗା ଯେତେବେଳେ କମ୍ ଥାଏ, ଏଥିରେ ଆପଣ ସାଧାରଣତଃ 5 ଫୁଟ ଲମ୍ବା, 5 ଫୁଟ ଓସାର ଓ 3 ଫୁଟ ଗଭୀରତାର ଏକ ଗାତ ପ୍ରସ୍ତୁତି କରିବେ। ସେଇ ଗାତରୁ ମାଟିଟିକୁ କାଢ଼ିଦେବେ, ଯେପରି ଆପଣ ସେଇ ପୂର୍ବରୁ ଆମେ ଯେମିତି କଥା ହେଲେ ଖାଲ ପଦ୍ଧତିରେ ଯେମିତି ଆମେ ପଲିଥିନ ଲେୟାର ଦେଲେ ଆଉ ଉଚ୍ଚ ଗୁଡ଼ିକ ଦେଲେ, ତାପରେ ଆମେ ଗୋବର ଦେଲେ, ସେମ୍ ପଦ୍ଧତିରେ ଆପଣ ସେମ୍ ସ୍ତର ଗୁଡ଼ିକ ଭରି ଚାଲିବେ। ଆଉ ଗୋଟେ ଜିନିଷ ବି ଆପଣ କରିବେ, ଯଦି ଆପଣ ପାଖେ ଜମି ମୂଳରୁ ନାହିଁ, ତେବେ କଂକ୍ରିଟ ରିଙ୍ଗ ମିଳୁଛି, ତାକୁ ଆଣିକି ବି ରଖିକି ଆପଣ ଏକ ପିଟ୍ ବନେଇକି ସେଇ ଭିତରେ ବି ଖତ ପ୍ରସ୍ତୁତି କରିପାରିବେ।
1: ନନ୍ଦ ଟାଇପ୍ର
0: ସେ ନନ୍ଦଟା ଆପଣଙ୍କୁ ସୁବିଧା ହେବ। ନନ୍ଦ ବି ଯାହା ପାଖରେ ଭାଇମାନଙ୍କ ପାଖେ ନାହିଁ ସୁବିଧା, କୋଲାକାରର ଆପଣଙ୍କର ପଲିଥିନ୍ର ଆପଣଙ୍କର ଜୈବିକ ଖତ ପ୍ରସ୍ତୁତି ପାଇଁ ଏକ ପାତ୍ର ଆସୁଛି, ତାକୁ ବି ବ୍ୟବହାର କରିପାରିବେ, ନହେଲେ ହାଣ୍ଡିରେ ବି ପ୍ରସ୍ତୁତି କରିପାରିବେ। ଆଉ ସବୁବେଳେ ଧ୍ୟାନ ଦେବେ ତାକୁ ଘୋଡ଼େଇ କରିକି ରଖିବେ, ପଲିଥିନ୍ ବ୍ୟବହାର କରିକି ହଉ କିମ୍ବା ଆପଣଙ୍କର ମାଟି ଦେଇକି ହଉ, କିନ୍ତୁ ତାକୁ ଭଲ ଭାବରେ ଘୋଡ଼େଇବେ ଓ ମାଟି ଦେଲା ପରେ ଉପରେ ଆପଣଙ୍କର ଯୋଉ ଅଖା ଥିବ, ଅଖାକୁ ଆଣିକି ତାକୁ ଟିକେ ଛୋଟ ଅଖାକୁ ଓଦା କରିଦେଇକି ତାକୁ ଘୋଡ଼େଇ ଦେବେ। 3 ମାସ ଯାଏଁ ତାକୁ ବିଲକୁଲ ବି ବିଚଳିତ କରିବେନି, ତାକୁ କିଛି ବି ୱେରେ ଡିଷ୍ଟର୍ବ କରିବେନି। ଆପଣ
1: ଆ ପୂର୍ବରୁ ଯୋଉ କହୁଥିଲେ ନାଦାତ ମେଥଡ, ସେଇ ମେଥଡ କ'ଣ ଆମର ଚାଷୀ ଭାଇମାନେ ଟିକେ ଜାଣିବାକୁ ଚାହିଁବେ?
0: ପିଟ୍ ମେଥଡ ଆଉ ଯୋଉ ଟ୍ରେଞ୍ଚ ମେଥଡ ତ ଆମର ବହୁତ ପୁରୁଣା, ମାନେ କାଫି ସମୟ ହେଲାଣି ଆସିଲାଣି, କିନ୍ତୁ ଏ ଯୋଉ ନାଦେବ ମେଥଡଟା ହେଉଛି ଏଇଟାକୁ ଜଣେ ଚାଷୀ ଭାଇ ହିଁ ପ୍ରଥମେ ବାହାର
1: କରିଥିଲେ।
0: ହଁ, ସିଏ ହେଉଛନ୍ତି ନାରାୟଣ ତେତାଉ ପାନ୍ଧାରୀ ପାଣ୍ଡେ, ସେ ହେଉଛନ୍ତି ମହାରାଷ୍ଟ୍ରର ଜଣେ ଚାଷୀ, ସିଏ ଏଇ ମେଥଡଟିକୁ ବାହାର କରିଥିଲେ। ଏଥିରେ କ'ଣ କରନ୍ତି, ଆପଣ ଇଟାର ଏକ ଟାଙ୍କି ବନେଇ ସେଇ ଭିତରେ ଆମେ ତାକୁ ପଚେଇବା।
1: ଆଜ୍ଞା,
0: ଏଥିରେ ଆମେ ଧ୍ୟାନ ରଖୁ କି ଭଲ ଭାବରେ ଯେପରିକି ଆପଣଙ୍କର ଯୋଉ ବାୟୁ ପରିଚାଳନାଟି ଭଲସେ ହେଇପାରିବ, ତାକି ଆପଣଙ୍କର ଯାହା ବି ରହିଲା ଅବଶିଷ୍ଟାଂଶ ବା ଯାହା ବି ଉଦ୍ଭିଦ ଅବଶିଷ୍ଟାଂଶ ରହିଲା ଗୋବର, ଏ ବହୁତ ପୁରା ଭଲ କରିକି ପୂର୍ଣ୍ଣ ଭାବରେ ପଚିପାରିବ। ପ୍ରଥମେ ଏକ ଆୟତକାର ବା ରେକ୍ଟାଙ୍ଗୁଲାର ସେପ୍ର ଇଟା ଟାଙ୍କିଟେ ତିଆରି କରିବା, ଆଉ ସେଇଟା ସାଧାରଣତଃ 10 ଫୁଟ ଲମ୍ବା, 5 ଫୁଟ ଓସାର ଓ 3 ଫୁଟ ଗଭୀର ରହିବ। ଏଥିରେ ଇଟା ଟାଙ୍କିଟା ଯେତେବେଳେ ବନେଇବେ ଆପଣ, ତଳୁ 1 ଫୁଟ ଛାଡ଼ିଦେଲା ପରେ ତା ଉପରେ କ'ଣ କରିବେ, ଗୋଟେ ଇଟା ରଖିବେ, ଗୋଟେ ଇଟା କାଢ଼ିଦେବେ, ପୁଣି ଗୋଟେ ଇଟା ରଖିବେ, ଗୋଟେ ଇଟା କାଢ଼ିଦେବେ। ଏଇ ଭାବରେ କଲେ ଆପଣଙ୍କର ଦେଖିବେ ଏ ଯୋଉ ବାୟୁ ପରିଚାଳନା ପାଇଁ ସେଥିରେ ଆପଣ ଦେଖିପାରିବେ ଯୋଉ ମହୁ ଫେଣା ଭଳିଆ ଏକ ଷ୍ଟ୍ରକ୍ଚରଟା ସେଠି ଗଠନଟା ମିଳିବ ଯୋଉଟା ଟାଙ୍କିର, ତେଣୁ ଏହାଦ୍ୱାରା କ'ଣ ବାୟୁ ପରିଚାଳନାଟି ଭଲସେ ହେଇପାରିବ। ତାପରେ ଆମେ କ'ଣ କରିବା, 4-6 ଇଞ୍ଚ ଉଚ୍ଚତାର ଯେତକ ସବୁ ଆମର ଡାଳ ଆଣିଥିବା, ଗଛପତ୍ରର ଡାଳ ହେଇଗଲା ବା ଆପଣଙ୍କର ଘାସ ହେଇଗଲା, ସେଇ ସବୁ ଘାସକୁ ତା ଭିତରେ ଏକ ସ୍ତର ଦେବା, ତା ଉପରେ 4 କେଜି ଗୋବର
1: ଘାସ ଉପରେ,
0: ହଁ, ଯାହାକୁ ଆମେ 100 ଲିଟର ପାଣିରେ ମିଶେଇକି ଭଲସେ ଛିଞ୍ଚି ଦେବା। ତା ଉପରେ ଆପଣ ଯଦି ଆପଣଙ୍କ ପାଖେ ବାୟୋଗ୍ୟାସ ଅଛି ତେବେ ଆପଣଙ୍କୁ ଆହୁରି ସୁବିଧା ହେବ, ଆପଣ ବାୟୋଗ୍ୟାସରୁ ଯୋଉ ସ୍ଲରିଟା ବାହାରୁଛି ଗୋବର ଆଉ ପାଣିକୁ ନ ମିଶାଇ ସେଇ ଯୋଉ ସ୍ଲରି 100 କେଜି ଖଣ୍ଡେ ନେଇ ଆସିବେ, ତାକୁ ଆଣିକି ଛିଞ୍ଚି ଦେଲେ ଆହୁରି ଭଲ ଭାବରେ ଖତ ପାଇପାରିବେ। ସ୍ଲରି ଦେଇସାରିଲା ପରେ ସଭା ଉପରେ ଆପଣ 60 କେଜି ସୂକ୍ଷ୍ମ ମାଟି ଭଲ ଭାବରେ କଭର କରିଦେବେ। ଆଉ ସୂକ୍ଷ୍ମ ମାଟି ଦେଲା ପରେ ଏହି ପ୍ରକ୍ରିୟାଟାକୁ ଆମେ 10-12 ଥର ଯାଏ କରିବା, ଯେପରିକି ଆମ ଟାଙ୍କିଟି ଭର୍ତ୍ତି ହୋଇଯିବ।
1: ଆଜ୍ଞା,
0: ପ୍ରଥମେ ଆପଣଙ୍କର ରହିଲା ଡାଳ, ତାପରେ ରହିଲା ଆପଣଙ୍କର ଗୋବର ଓ ପାଣିର ମିଶ୍ରଣ, ଗୋମୂତ୍ର ବି ମିଶେଇ ପାରିବେ ସେଥିରେ, ଏବଂ ସଭା ଉପରେ ମାଟି
1: ମାଟି
0: ଏହିସବୁ ହେଲା ପରେ ଫୁଲ ହେଇଗଲା ପରେ ଆପଣ ଟାଙ୍କିଟା ଭର୍ତ୍ତି ଯେତେବେଳେ ହେଇଯାଉଛି ଆପଣ ତାକୁ ଭଲ ଭାବରେ ଘୋଡ଼େଇ ଦେବେ, 15 ଦିନ ଛାଡ଼ିଦେବେ। ପ୍ରଥମେ 15 ଦିନ ଛାଡ଼ିଦେଲେ ଆପଣ ଦେଖିବେ 15 ଦିନ ପରେ 2 ଫୁଟ ସେଇ ଯୋଉ ଆପଣଙ୍କ ଯାହା ସବୁ ସାମଗ୍ରୀ ଆମର ଅଛି ପଚିବା ଆରମ୍ଭ ହେଇଯାଇଛି, ତେଣୁ ଆମେ କ'ଣ କରିବା ଆଉ ଟିକେ ସେଥିରେ ଭର୍ତ୍ତି କରିଦେବା, ତାପରେ ପୁରା ସିଲ୍ କରିକି 3 ମାସ
1: ଛାଡ଼ିଦେବା।
0: ଆଉ ସବୁବେଳେ ଧ୍ୟାନ ଦେବେ ଯେମିତି ଆପଣ ନିୟମିତ ଭାବରେ ପାଣି ଛିଞ୍ଚୁଥିବେ ଓ ଆର୍ଦ୍ରତା ଆପଣ ବଜାୟ ରଖୁଥିବେ।
1: ମ୍ୟାଡମ୍, ଆମେ ସାଧାରଣତଃ ଏଇ ତ ହେଲା ଜୈବିକ ଖତ, ଆମେ ଜିଆ ଖତ ବି ପ୍ରସ୍ତୁତ କରୁଛନ୍ତି।
0: ଆଜ୍ଞା,
1: ଏ ଜିଆ ଖତ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ ଆମ ଶ୍ରୋତା ଭାଇମାନଙ୍କୁ।
0: ଜିଆ ଖତକୁ ସାଧାରଣତଃ ଆମେ ଭର୍ମି କମ୍ପୋଷ୍ଟିଂ କହିଥାଉ। ଏଇ ଖତଟିକୁ ଉନ୍ନତ ପ୍ରଣାଳୀର କରିବାର ସବୁଠୁ ବଡ଼ ଉପାଦେୟତା ବା ସବୁଠୁ ବଡ଼ ହାତ ରହୁଛି ଜିଆମାନଙ୍କର।
1: ଆଜ୍ଞା,
0: ତେଣୁ ଏହା ସାଧାରଣତଃ ଏଇ ଯୋଉ ଭର୍ମି କମ୍ପୋଷ୍ଟିଂ ବା ଜିଆ ଖତ ପ୍ରସ୍ତୁତି ଏକ ଜୈବିକ ପ୍ରକ୍ରିୟା ଯେଉଁଠାରେ ଜିଆମାନେ ଜୈବିକ ପଦାର୍ଥର ପଚନ ତ୍ୱରାନ୍ୱିତ କରିବା ପାଇଁ ତାକୁ ଏକ

0: ପୁଷ୍ଟିକର ସାରରେ ପରିବର୍ତ୍ତନ କରିବା ପାଇଁ ସେମାନେ ତାକୁ ଯେତେବେଳେ ଖାଇଥାନ୍ତି ଓ ନିଜର ଯାହା ବି ତାଙ୍କର ରହୁଛି ଅନ୍ତନଳୀରେ ଯୋଉ ବି ସବୁ ଅଣୁଜୀବ ଅଛନ୍ତି ଓ ତାଙ୍କର ଅନ୍ତନଳୀରେ ଯାହା ବି ସବୁ ଏନ୍ଜାଇମ୍ ରହୁଛି ସେଇଟା ସେଇ ସବୁ ଯୋଉ ରହିଛି ଆପଣଙ୍କର ଜୈବିକ ପଦାର୍ଥ ତାକୁ ପଚେଇ ଦେଇକି ତାକୁ ସେମାନେ କାଢିବେ ଯୋଉଟାକୁ ଆମେ ଭର୍ମି କମ୍ପୋଷ୍ଟ ବା ଜିଆ ଖତ ବୋଲି କହୁଥାଉ ସେମାନେ ସେଇଟା କରିବା ଦ୍ୱାରା ତାର ଯୋଉ ଆପଣଙ୍କର ପୋଷକ ତତ୍ତ୍ୱଟି ବହୁତ ପରିମାଣରେ ବଢ଼ିଯାଇଥାଏ ଏଥିରେ ଆପଣ ନାଇଟ୍ରୋଜେନ୍ ଫସ୍ଫରସ୍ ପୋଟାସିୟମ୍ ବହୁ ପରିମାଣରେ ଅଧିକ ପାଇବେ ଆପଣ ଶୁଣିଥିବେ ନର୍ମାଲ ଯୋଉ ଆମର ରହୁଛି ଆମର ସାଧାରଣ ଖତ ଯୋଉ ରହୁଛି ସେଇ ଖତ ଅପେକ୍ଷା ପାଖାପାଖି 2-3 ଗୁଣା ପର୍ଯ୍ୟନ୍ତ ଅଧିକ ଏଥିରେ ପୋଷକ ତତ୍ତ୍ୱ ମିଳିଥାଏ
1: ଜିଆ ଖତରେ
0: ଆଉ ଏହାକୁ ଆପଣ ସାଧାରଣତଃ ଟ୍ରେଞ୍ଚ ମେଥଡ୍ ପିଟ୍ ମେଥଡ୍ କିଛି ବି ପଦ୍ଧତି ଅବଲମ୍ବନ କରିକି ବନେଇ ପାରିବେ ଖାଲି ଗୋଟିଏ ନୂଆ ଜିନିଷ ଏଥିରେ ରହିବ କି ଏଥିରେ ଆପଣ ସଭା ଶେଷରେ ଆପଣଙ୍କୁ ଯେତେବେଳେ ପ୍ରଥମେ ତ ଆପଣ ଦେଇଦେବେ ଯାହା ବି ଆପଣ ଉଦ୍ଭିଦ ଅବଶିଷ୍ଟାଂଶ ତାକୁ ଦେଇଦେଇକି ଡାଳ ସବୁ ଯୋଉ ଅଛି ବା ଘାସ ଅଛି ସେ ସବୁ ଦେଇଦେଇ ତାପରେ ଗୋବର ମିଶାଣି ତା ଉପରେ ମାଟି ଟିକେ ଦେଇଦେଇ ପ୍ରଥମେ କିନ୍ତୁ ଧ୍ୟାନ ରଖିବେ ଜିଆ ଖତରେ ଟାଙ୍କିରେ ସଭା ତଳେ ଟିକେ ମାଟି ଦେବେ ମାଟି ଦେଲେ ଆପଣଙ୍କର ଯେତିକି ବାୟୁ ପରିଚାଳନାଟି ଭଲ ଭାବରେ ହେବ ଓ ଜିଆମାନେ ତଳକୁ ଯିବେନି ସେଇ ମାଟି ଭିତରେ ରହିଯିବେ ୟାକୁ ଗୋଟେ କଂକ୍ରିଟ ଟାଙ୍କି ବ୍ୟବହାର କରିପାରିବା ବା ଗୋଟେ ଜମିରେ ଗାତ ପ୍ରସ୍ତୁତି କରିପାରିବା ବା ଏହା ପାଇଁ ପୁରା ପାତ୍ର ମିଳୁଛି ଯୋଉଥିରେ ଆପଣ ମଧ୍ୟ
1: ଜିଆ ପ୍ରସ୍ତୁତ କରିବା ପାଇଁ
0: ହଁ ତାକୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ନେବା ପାଇଁ ବି ସୁବିଧା ଥାଏ ଆଉ ଏଥିରେ ସଭା ଉପରେ ଆମେ ଜିଆ ଗୁଡ଼ିକୁ ଛାଡିଦେବା ସାଧାରଣତଃ ଗୋଟେ 2 m³ ଯୋଉ ଟାଙ୍କି ଆପଣ ଯଦି ବନେଇଛନ୍ତି ମାନେ 2 m ଲମ୍ବା 1 m ଓସାର ଓ 1 m ଗଭୀରତାର ଯଦି ଗୋଟେ ଟାଙ୍କି ବନାଉଛନ୍ତି ସେଥିରେ ଆପଣ ପାଖାପାଖି 500-700 ଜିଆ ଛାଡିବେ 1 m ଲମ୍ବା 1 m ଓସାର 1 m ଗଭୀରତାର ଯଦି ଆମେ ବନାଉଛେ ତେବେ ଏଥିରେ ଆପଣ 350-400 ଯାଏ ଜିଆ ଛାଡିପାରିବେ
1: ହଁ
0: ଏଇଟା ହଉଛି ତାର ଜାଣିଥାନ୍ତୁ ମାତ୍ରାଟା ସେଇ ହିସାବରେ ଆପଣ ଯେଡ଼େ ବଡ଼ ଟାଙ୍କି କରିବେ ସେତେ ଏଇ ଅଧିକ ଛାଡିବେ ଜିଆ ସେଥିରେ ଆଉ ଏହାକୁ ପାଖାପାଖି ଆପଣ 3 months ଯାଏ ଜମା ହଲଚଲ କହିବେନି ଖାଲି ମଝିରେ ମଝିରେ ପ୍ରତି 20 ଦିନ ବେଳକୁ ତାକୁ ଥରେ ଥରେ ଘୁରେଇ ଦେଉଥିବେ ବା ତଳ ଅଂଶଟିକୁ ଉପରକୁ ଉପର ଅଂଶଟିକୁ ତଳକୁ ନେଇ ଯାଉଥିବେ ଆଉ 3 months ଆପଣଙ୍କୁ ଉନ୍ନତମାନର ଜିଆ ଖତ ମିଳିଯିବ
1: ଏସବୁ ତ ବିଭିନ୍ନ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିଲେ ଏହାଛଡ଼ା ଗୁରୁତ୍ୱପୂର୍ଣ୍ଣ ସୂଚନା କ'ଣ ଅଛି ଯୋଉଟାକି କୃଷକ ଭାଇମାନେ ଧ୍ୟାନ ଦେବା ନିହାତି ଦରକାର
0: ଆମେ ସାଧାରଣତଃ ଯେତେବେଳେ ଉନ୍ନତ ପ୍ରଣାଳୀ ଅବଲମ୍ବନ କରିଦେଉ କିନ୍ତୁ କିଛିଟା ଇମ୍ପୋର୍ଟାଣ୍ଟ ଜିନିଷ ରହିଛି ବା କିଛିଟା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ କିଛିଟା ରହିଛି ଯୋଉଟା ଆମ ଚାଷୀ ଭାଇମାନେ ଭୁଲି ଯାଆନ୍ତି ସର୍ବପ୍ରଥମେ ହେଉଛି ଆର୍ଦ୍ରତା ପରିଚାଳନା ଆର୍ଦ୍ରତାଟିକୁ ବଜାୟ ରଖିବା ନିହାତି ଦରକାର ସୂକ୍ଷ୍ମ ଜୀବାଣୁର କାର୍ଯ୍ୟ ବୃଦ୍ଧି ଓ ତୀବ୍ର ପଚନ ପାଇଁ ଆର୍ଦ୍ରତା ବା ଆର୍ଦ୍ର ପରିବେଶଟି ନିହାତି ଦରକାର ତେଣୁ ଆପଣ ଧ୍ୟାନ ରଖିବେ ଯେମିତିକି ନିୟମିତ ଭାବେ ପ୍ରତି 10-15 ଦିନ ଭିତରେ ଟିକେ ପାଣି ତା ଉପରେ ଛିଞ୍ଚୁଥିବେ ଆଉ ତାକୁ କେବେ ଶୁଖିବାକୁ ଦେବେନି ଓ ଟାଙ୍କିଟିକୁ ସବୁବେଳେ ଆମର ଯୋଉ ଝୋଟ ଅଖା ରହିଛି ସେଥିରେ ଘୋଡ଼େଇକି ରଖିବେ ଅଖା ୟା ଛଡ଼ା ଆପଣଙ୍କ ଯେତେକ ସବୁ ଉଦ୍ଭିଦ ଅବଶିଷ୍ଟାଂଶ ରହିଛି ତାର ଆକାର କେତେ ରହିଛି ସେଇଟା ବି ବହୁତ ବଡ଼ ଭୂମିକା ଥାଏ ତାର ଯେତେ ଛୋଟ ଆକାର ରଖିବେ ସେତେ ଭଲ ତେଣୁ ସବୁବେଳେ ଧ୍ୟାନ ରଖିବେ ଘାସ ରହିଲା ବା ଡାଳ ରହିଲା ୟାକୁ ସବୁ କାଟିକି ଛୋଟ ଛୋଟ କରିଦେବେ ଯେପରିକି ସେଟା 2 by 2.5 cm ସାଇଜ୍ର ହେଇଯିବ ହେଲେ ଆପଣଙ୍କ ପାଇଁ ଛୋଟ ଛୋଟ ସାଇଜ୍ ହେଇଗଲେ ଆପଣଙ୍କୁ ସୁବିଧା ହେବ ପଚନ କରିବା ପାଇଁ ଏହାଛଡ଼ା ସବୁବେଳେ ଧ୍ୟାନ ରଖିବେ କି ସୂର୍ଯ୍ୟକିରଣ ବର୍ଷା ଓ ଜଳ ପ୍ରବାହରୁ ଆପଣଙ୍କର ଖତ ଗଦାଟିକୁ ରକ୍ଷା କରିକି ରଖିବେ ଏହାଦ୍ୱାରା ପୁଷ୍ଟିକରର କ୍ଷୟ କମିଥାଏ ଓ ବେଶୀ କ୍ଷୟ ହୋଇନଥାଏ ଓ ଆର୍ଦ୍ରତା ବଜାୟ ରହିଥାଏ ଏହା ବ୍ୟତୀତ ଆପଣ ତାପମାତ୍ରା ନିୟନ୍ତ୍ରଣ କରିବା ନିହାତି ଦରକାର ପ୍ରଥମେ ଯେଉଁ ଦକ୍ଷ ଅଣୁଜୀବଗୁଡ଼ିକର କାର୍ଯ୍ୟ ବୃଦ୍ଧି ନିମନ୍ତେ ପ୍ରାରମ୍ଭିକ ସମୟରେ ଏକ ସର୍ବୋତ୍ତମ ତାପମାତ୍ରା ଯାହାକି 40-50°C ଏଇ ଭିତରେ ବଜାୟ ରଖିଲେ ଆପଣଙ୍କୁ ଉନ୍ନତମାନର ଖତ ମିଳିବା ଦରକାର ଏହା ବହୁ ଜରୁରୀ ଏଇଥିପାଇଁ ଆପଣ ପାଣି ଛିଞ୍ଚିବା ଦରକାର ଫୁର୍ଣ୍ଣନ ବା ମିଶ୍ରଣଟି ନକଲେ ସେଇ ଯୋଉ ଯେତେକ ଯୋଉ ପୋଷକ ତତ୍ତ୍ୱ ରହିଛି ତାହା ହ୍ରାସ ପାଇଯିବ ଓ ଯୋଉ ପଚନ ହେଉଛି ତାହା ଆପଣଙ୍କର ଭଲ ଭାବରେ ହେଇପାରିବନି ଏବଂ ସମାନ ଭାବରେ ହେଇପାରିବନି ତେଣୁ ଘୂର୍ଣ୍ଣନଟି ନିହାତି କରିବ
1: ଆଉ କିଛି ମିଶ୍ରଣର ବ୍ୟବହାର କଲେ ଭଲ ଖତ ପ୍ରସ୍ତୁତି ହେଇପାରିବ
0: ଆଜ୍ଞା ଆପଣ ଆଜିକାଲି ଶୁଣିଥିବେ ନୂଆ ନୂଆ ଖତ ଆସୁ ଯେମିତିକି ଆପଣଙ୍କର ହେଇଗଲା ଆଜୋ କମ୍ପୋଷ୍ଟ ଭର୍ମି କମ୍ପୋଷ୍ଟ ଆମେ ଶୁଣିଲେ ତ ଏହାର ମାନେ ହେଉଛି ଆପଣ ସାଧାରଣତଃ ଅଣୁଜୀବ ବହୁ ପ୍ରକାର ଆପଣଙ୍କର ଆସୁଛି ତ ବିଭିନ୍ନ ପ୍ରକାର ଅଣୁଜୀବ ଯଥାକି ନାଇଟ୍ରୋଜେନ୍ ସ୍ଥିର କରୁଥିବା ଅଣୁଜୀବ ବା ଆପଣଙ୍କର ଫସ୍ଫରସ୍ ଓ ପଟାସ୍କୁ ଦ୍ରବୀଭୂତ କରୁଥିବାର ଅଣୁଜୀବ ସବୁ ରହିଛନ୍ତି ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଯୋଉ ଖତର ପୁଷ୍ଟିକର ବା ପୁଷ୍ଟି ତତ୍ତ୍ୱ ବହୁ ପରିମାଣରେ ବଢ଼ିଯାଇଥାଏ ତେଣୁ ଆପଣ ସବୁବେଳେ ଧ୍ୟାନ ରଖିବେ 1 kg ଖତ ପାଇଁ ଆପଣ ସାଧାରଣତଃ 2-3 g ଏହି ଅଣୁଜୀବ ସବୁ ଅଣୁଜୀବକୁ ଆପଣ ସେଥିରେ ବ୍ୟବହାର କରିପାରିବେ ବିଭିନ୍ନ ପ୍ରକାର ଖଣିଜ ମିଶ୍ରଣ ସବୁ ରହୁଛି

0: ଯେପରିକି ରକ୍ ଫସ୍ଫେଟ୍, ଏହାଦ୍ୱାରା ଆପଣଙ୍କ ଫସ୍ଫରସ୍ ଯୋଉ ରହୁଛି ଆପଣଙ୍କର ତାର ମାତ୍ରାଟି ବହୁ ପରିମାଣରେ ବଢ଼ିଯିବ। ଆଉ ଏକ କ୍ୱିଣ୍ଟାଲ ଖତ ପାଇଁ ବା କହି ଆପଣ 10-15 କେଜି ରକ୍ ଫସ୍ଫେଟ୍ ଦେବେ, ବା ଆପଣ କହିପାରିବେ ଗୋଟେ କେଜି ଖତ ପାଇଁ ଆପଣ 10 ଗ୍ରାମ ରକ୍ ଫସ୍ଫେଟ୍ ଦେଉଛନ୍ତି। ଏହା ଛଡ଼ା ରହିଛି ଚୂନ। ଚୂନକୁ ଆପଣ ସାଧାରଣତଃ 1 କେଜିରେ 20 ଗ୍ରାମ ଚୂନ ବା ଗୁଣ୍ଡ ରକ୍ ଫସ୍ଫେଟ୍ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ୱାରା କ'ଣ କ୍ୟାଲସିୟମର ଯୋଉ ପରିମାଣଟା ରହିଛି ସେଟା ବୃଦ୍ଧି ପାଇବ ଓ ଆପଣଙ୍କର ପଚନକ୍ରିୟା ଭଲସେ ହୋଇପାରିବ।
1: ଡକ୍ଟର ମହାପାତ୍ର, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଏତେ ସମୟ ଧରି ଉନ୍ନତମାନର ଜୈବିକ ଖତ ପ୍ରସ୍ତୁତର ଉପାୟ ବିଷୟଟିକୁ ଆମ ଚାଷୀ ଭାଇମାନଙ୍କୁ ବୁଝାଇଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର
2: ମହାଶୟଙ୍କୁ
3: ମୋ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ ଜଣେଇବା। ଯୋଉ କଣ ଆମ ମାଳ ଅପା
3: ସୁମି ଅପା
2: ତମ ବାଇରୁ ଗଣ୍ଡାଏ ଘାସ ଆଣିଥିଲି ବୋଲି ତମେ ଏଇଠି କହିବାକୁ ଥିଲା?
3: ଭାଇ, ମୋର 5ଟା ଗାଈ ବାନ୍ଧିଛି,
2: ଜାଣିଛି
3: ମୋର ଘାସ ଦରକାର ହଉଛି।
2: ହଉ ହଉ,
3: ଖର୍ଚ୍ଚ ବାର୍ଚ୍ଚ ଅଛି କି ନାହିଁ?
2: ଓହୋ ହୋ, ଏଇଟା ହେଲା କଥା,
3: ଆଉ ନୁହେଁ ତ କଣ?
2: ହଉ, ଆଜି ତାର ହିସାବ କିତାବ ହେଇଯିବ, କାର୍ଯ୍ୟକ୍ରମ ଏଠି ସାରିବା, ଇଏ ତ ମୌସୁମୀ ଆସିବା ବେଳ ହେଇଗଲାଣି।
4: କୃଷି ସଂସାର ଶେଷ ହେଲା।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
9: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ଓଡ଼ିଶାର ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ଶେଷ ହେବା ପରେ ରାମେଶ୍ୱର ଓ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବ। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାକୁ 5ଟି ବର୍ଗରେ ପୁରସ୍କୃତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ ବୋଲି ବୈଠକରୁ ଜଣାପଡ଼ିଛି। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଏବଂ ବ୍ୟାଡ୍ମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ ହଙ୍ଗ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000 ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

0: ପିଲାମାନେ ଗୀତଟି ତ ଏଥର ପୁରା ଶୁଣିନେଲ, ଶିଖିନେଲ, ଏହାକୁ ଘରେ ଯାଇ ଭଲ ଭାବରେ ଅଭ୍ୟାସ କରିବ ଏବଂ ସାଙ୍ଗସାଥିମାନଙ୍କୁ ଶିଖାଇବ।
1: ଶୁଣୁଥିଲେ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା, ଓଡ଼ିଆରେ ଶିକ୍ଷାଦାନ କଲେ ଭାନୁମତୀ ସାହୁ।

0: you are actually developing the economy and allowing the, as I said, the wheels of economy move faster.
1: Thank you so much for this in-depth discussion.
0: Thank you very much.
2: You were listening to a discussion on key union cabinet decisions. The participants were K.V. Prasad, senior journalist, and Sonu Sood, anchor. This program was produced and presented by the News Services Division of Akashvani.
3: Spotlight.
4: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା। ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଓ ତାଙ୍କ ସହିତ ଅଂଶଗ୍ରହଣ କରିଛନ୍ତି ବିନୟ କୁମାର ସାମନ୍ତରାୟ।
1: ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ଚାଲନ୍ତୁ ତାଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
2: ନମସ୍କାର
1: ସାର୍, ଯାହା ଆଜି ଆମେ ଆଲୋଚନା ଏଠି କରିବାକୁ ଯାଉଛି ଆମର ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମରେ, ଏଇଟା ହେଉଛି ଗୋଟେ ପ୍ରକୃତ ସମୟ। ଆପଣ ଦେଖୁଛନ୍ତି ବର୍ତ୍ତମାନ କୋଭଳି ଭାବରେ ଖରାର ତାତି ବଢି ବଢି ଚାଲିଛି, ହିଟ୍ ୱେଭ୍, ସାରା ଭାରତ ଗୋଟେ ବ୍ଲାଷ୍ଟ ଫର୍ନେସ୍ ଭଳି ବର୍ତ୍ତମାନ ପ୍ରତୀୟମାନ ହେଉଛି। ଏହି ଅବସରରେ ଆପଣ କ'ଣ ଦେଖୁଛନ୍ତି, କ'ଣ କାରଣ ସବୁ, ଏତେ ମାତ୍ରାରେ ହିଟ୍ କ'ଣ ପାଇଁ ବଢୁଛି, ଏତେ ମାତ୍ରାରେ ତାପମାତ୍ରା କ'ଣ ପାଇଁ ବଢୁଛି?
2: ଏନ୍ଭାଇରନ୍ମେଣ୍ଟ ଯଦି କିଛି ପ୍ରୋବ୍ଲେମ୍ ହେଲା ତାର ସବୁ ଆପଣଙ୍କର ପ୍ରୋବ୍ଲେମ୍ ଆସିବ। ଯେମିତି ବର୍ତ୍ତମାନ ଆମେ ଅନ୍ପ୍ରେସିଡେଣ୍ଟେଡ୍ ଏନ୍ଭାରମେଣ୍ଟାଲ ପ୍ରୋବ୍ଲେମ୍ ଫେସ୍ କରୁଛେ, ଯେମିତି ଜଳବାୟୁ ପରିବର୍ତ୍ତନ ହେଲା, ଏୟାର ୱାଟର ପଲ୍ୟୁସନ୍, ଆଉ ଡିଫରେଷ୍ଟ୍ରେସନ୍, ଜଙ୍ଗଲ କ୍ଷୟ ହେଉଛି, ଆଉ ଡାଇଭରସିଟି, ଲସ୍ ଅଫ୍ ବାୟୋଡାଇଭରସିଟି, ଇମ୍ପ୍ରପର ୱେଷ୍ଟ ମ୍ୟାନେଜମେଣ୍ଟ, ଏ ସବୁ ଆମର ଯୋଉ ସଷ୍ଟେନେବୁଲ ଡେଭଲପମେଣ୍ଟ ଯୋଉ ପ୍ଲାନେଟ୍ ରହୁଛି ତାକୁ ଥ୍ରେଟେନ୍ କରୁଛି। କିନ୍ତୁ ଆପଣଙ୍କର ଯୋଉ ପଲ୍ୟୁସନ୍ ହେଲା, ଡିଫରେଣ୍ଟ କ୍ଲାଇମେଟ୍ ଚେଞ୍ଜ, ଏଥିରେ କ'ଣ ହେଉଛି ନା ଗ୍ଲୋବାଲ ଟେମ୍ପରେଚର ବଢୁଛି। ଗ୍ଲୋବାଲ ଟେମ୍ପରେଚର ବଢ଼ିଲେ କ'ଣ ହେଉଛି ନା ଆମର ଯୋଉ ତାର ଫ୍ରିକ୍ୱେନ୍ସି ବା ଇଣ୍ଟେନ୍ସିଟି ଅଫ୍ ଯୋଉଟା ଆମର ଏକ୍ସଟ୍ରିମ୍ ୱେଦର ଇଭେଣ୍ଟ, ଯେମିତି ଆପଣ କରିପାରନ୍ତି ଟ୍ରପିକାଲ ସାଇକ୍ଲୋନ୍ ହେଲା, ହିଟ୍ ୱେଭ୍ସ ହେଲା, ଫ୍ଲଡ୍ସ ହେଲା, ଡ୍ରଟ୍ସ, ତାର ସଂଖ୍ୟା ବଢୁଛି ଏବଂ ତାର ଇଣ୍ଟେନ୍ସିଟି ହେଉଛି। ଆପଣ ରିସେଣ୍ଟଲି ଦେଖିଥିବେ ଆମର ଆଗରୁ ସାଇକ୍ଲୋନ୍ ଯୋଉଟା ହେଉଥିଲା କେବଳ ଅକ୍ଟୋବର ମାସରେ ଆମେ ଅନୁଭବ କରୁଥିଲେ, କିନ୍ତୁ ଏବେ 2019 ଆମେ ଦେଖି ଆସୁଛୁ ଫନି ସାଇକ୍ଲୋନ୍ ହେଇଛି, ମେ ମାସରେ ହେଇଛି, ମାନେ ପ୍ରି ମନସୁନ୍ ସମୟରେ ଯାହାକୁ କହୁଛନ୍ତି ଆପଣ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନ୍ ଷ୍ଟର୍ମ, ତାମାନେ ଜଳବାୟୁ ପରିବର୍ତ୍ତନ ଫଳରେ ଗ୍ଲୋବାଲ ଟେମ୍ପରେଚର ବଢୁଛି, ସ୍ଥଳଭାଗର ଟେମ୍ପରେଚର ବଢ଼ିବା ଫଳରେ ସମୁଦ୍ର ପତନର ତାପମାନ ବଢୁଛି, କାରଣ ସମୁଦ୍ର ପତନ ହିଁ ଆପଣ ସପୋର୍ଟ କରୁଛି କ୍ଲାଇମେଟ୍ ସିଷ୍ଟମକୁ, ଆଉ ଯୋଉ ଗ୍ଲୋବାଲ ଲାଇଫ୍ ବି ସପୋର୍ଟ କରୁଛି, କାରଣ ସମୁଦ୍ର ପତନ ତାପମାନ ବଢ଼ିଲେ ଆପଣଙ୍କର ବିଭିନ୍ନ ପ୍ରକାର ଏକ୍ସଟ୍ରିମ୍ ୱେଦର ଇଭେଣ୍ଟ ଯେମିତି ମୁଁ କହିଲି ସେଗୁଡ଼ା ସବୁ ହେଉଛି।
1: ବିଗତ 50 ବର୍ଷର ଆମେ ଯଦି ଡାଟା ଆମେ ଦେଖିବା, ପୃଥିବୀ ପୃଷ୍ଠରେ ହାରାହାରି ତାପମାତ୍ରା ପାଖାପାଖି 1-1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ବଢ଼ିଛି, ବିଶେଷ କରି ଲାଷ୍ଟ 50 ବର୍ଷରେ ଏଇଟା ବହୁତ ମେନିଫୋଲ୍ଡ ହେଇଛି ତାପମାତ୍ରା ବଢ଼ିବା। ତା ପୂର୍ବରୁ ବହୁତ 0.1% ପର୍ ଡିକେଡ୍, କିନ୍ତୁ ଏବେ ଯୋଉଟା ଲାଷ୍ଟ 50 ବର୍ଷରେ ହେଇଛି ସେଟା 0.2 ଡିଗ୍ରୀ ସେଣ୍ଟିଗ୍ରେଡ୍ ହାରରେ ପାଖାପାଖି ବଢ଼ିଛି।
2: ଆକ୍ଚୁଆଲି ଆମର ଗ୍ରୀନ୍ ହାଉସ୍ ଗ୍ୟାସ୍ ଏମିସନ୍ ବହୁତ ହୁଏ, ଗ୍ରୀନ୍ ହାଉସ୍ ଗ୍ୟାସ୍ କହିଲେ ସବୁଜ ଗ୍ୟାସ୍ ଯୋଉଟା ଆପଣ କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍, ଓଜନ୍, ନାଇଟ୍ରସ୍ ଅକ୍ସାଇଡ୍, ଏଗୁଡ଼ା ଯେଉଁ ସବୁ ଅଛି ଏଗୁଡ଼ା ସବୁ ହେଉଛନ୍ତି ଗ୍ରୀନ୍ ହାଉସ୍ ଗ୍ୟାସେସ୍। ତ ଆମର ବିଭିନ୍ନ କଳକାରଖାନା ହେଲା, ଗାଡ଼ି ମଟର ମାନେ ଯୋଉ ଭେହିକଲର ଟ୍ରାଫିକ୍ ହେଲା, ଆଉ ଆପଣଙ୍କର ବିଭିନ୍ନ ପ୍ରକାର କନ୍ଷ୍ଟ୍ରକ୍ସନ୍, ତା ମାଧ୍ୟମରେ ଆପଣଙ୍କର ବହୁତ ଗ୍ରୀନ୍ ହାଉସ୍ ଗ୍ୟାସେସ୍ ବାୟୁମଣ୍ଡଳକୁ ଯାଉଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ଗଲେ ସିଏ ଆମର ଯୋଉ ବାୟୁମଣ୍ଡଳରେ ଯୋଉ ଦୁଇଟା ରହିଛି ବାଲାନ୍ସିଂ ରହିଛି, ଆମର ସୂର୍ଯ୍ୟଠୁ ଯୋଉ କିରଣ ଆସୁଛି ଆଉ ପୃଥିବୀ ସେ ସମାନ ପାତ୍ରରେ କିରଣ ବିକିରଣ କରୁଛି, ମାନେ ପୃଥିବୀ ସୂର୍ଯ୍ୟଠାରୁ ଆସିବା ଆଉ ପୃଥିବୀର ବିକିରଣ ଉପରକୁ ଯିବା ଦୁଇଟା ସମାନ ରହୁଛି। ଏଇ ଯୋଉ ଗ୍ରୀନ୍ ହାଉସ୍ ଗ୍ୟାସ୍ ଏମିସନ୍ ଏତେ ଅଧିକ ହୋଇଛି ସିଏ ଆପଣଙ୍କର ଯୋଉ ବାଲାନ୍ସକୁ ଡିଷ୍ଟର୍ବ କରିଦେଉଛି, ଯେମିତିକି ଯୋଉଟା ରାଡିଏସନ୍ ସୋଲାର ଠୁ ଆସୁଛି ବା ଯୋଉ ବିକିରଣ ଆସୁଛି ସେ ତ ଆସୁଛି, କିନ୍ତୁ ପୃଥିବୀର ବିକିରଣ ବାୟୁମଣ୍ଡଳ ଉପରିଭାଗକୁ ପୂରା ଭାବରେ ଯାଇପାରୁ
1: ନାହିଁ,
2: ସେ ରୋକିଦେଉଛି ଏଇ ଗ୍ରୀନ୍ ହାଉସ୍ ଗ୍ୟାସେସ୍ ତାକୁ ରୋକିଦେଲା ଫଳରେ ଆମର ପୃଥିବୀ ପୃଷ୍ଠରେ ତାପମାନ ବଢୁଛି।
1: ସାର୍, ଆପଣ ତ ବହୁତ ବର୍ଷ ହେଲାଣି ଆମର ଜଳବାୟୁ ବିଭାଗରେ କାର୍ଯ୍ୟରତ ଥିଲେ, ଆପଣ କ'ଣ ମାର୍କ କରିଛନ୍ତି ବିଗତ ଯଦି ଆମେ 20-30 ବର୍ଷର ଡାଟା ଦେଖିବା, ଆପଣ ତ ଫୋରକାଷ୍ଟ କରନ୍ତି କେତେବେଳେ କ'ଣ ହେବ, ବର୍ତ୍ତମାନ ଯୋଉ ପ୍ରକାର ଚେଞ୍ଜେସ୍ ଆସୁଛି ଫୋରକାଷ୍ଟିଂରେ କିଛି ସମସ୍ୟା ବି ଆପଣ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି?
2: ହଁ, ଫୋରକାଷ୍ଟିଂ ରହୁଛି, ଦେଖନ୍ତୁ ଫର ଏକ୍ସାମ୍ପଲ ପାଣିପାଗ ବିଭାଗ ଫୋରକାଷ୍ଟ କରିଥିଲା ଯେ 26 ମେ'ରେ ଆପଣଙ୍କର କେରଳ ପାଖରେ ମନସୁନ୍ ଅନସେଟ୍ ହେବ। କୋଉ ବେସିସ୍ରେ କରିଥିଲା? ଆମର ଯୋଉ ମନସୁନ୍ଟା ଆସୁଛି, ଆକ୍ଚୁଆଲି ଦକ୍ଷିଣ ଗୋଲାର୍ଧରେ ଗୋଟେ ମାଡାଗାସ୍କର ଆଇଲ୍ୟାଣ୍ଡ ଅଛି, ସେଠୁ ମନସୁନ୍ କରେଣ୍ଟ ଅଛି, ତେଣୁ ଇକ୍ୱେଟର୍ କ୍ରସ୍ କରୁଛି, ତା ଡାଇରେକ୍ସନ୍ଟା ଚେଞ୍ଜ ହେଉଛି, ଆଉ ଆଫ୍ରିକାନ୍ ଯୋଉ ହିଲ୍ ଅଛି ପିଟି ହେଇକି ଆମର ପଶ୍ଚିମ ଭାରତର ଉପକୂଳକୁ ଆସୁଛି, ସେଟା ଦକ୍ଷିଣ ପଶ୍ଚିମ ଦିଗରୁ ଆସିଥିଲା, ତାକୁ ଦକ୍ଷିଣ ପଶ୍ଚିମ ମନସୁନ୍ ବାୟୁ ବା ମୌସୁମୀ ବାୟୁ ବୋଲି କହୁଛନ୍ତି, ସେ ପ୍ରଥମେ ଭାରତର ଉପମହାଖଣ୍ଡକୁ କେରଳରେ ଛୁଏଁ, କିନ୍ତୁ ସେ ଯୋଉଟା ଇନିସିଆଲି ଆକଳନ କରାଯାଇଥିଲା କିଛି ଆଡ଼ଭାନ୍ସ ବି କରିଛି, ଆଣ୍ଡାମାନ କୋଷ୍ଟରେ ବି କିଛି ଜାଗା ଯାଇଛି, ଆପଣଙ୍କର ଆରବ ସାଗରରେ ବି କିଛି ଯାଇଛି, ତାପରେ ସେ ଯୋଉଟା କହୁଛନ୍ତି କ୍ରସ୍ ଇକ୍ୱେଟୋରିଆଲ୍ ଫ୍ଲୋ ଯୋଉଟା ଦକ୍ଷିଣ ଗୋଲାର୍ଧରୁ ଆସୁଥିଲା ସେ ଦୁର୍ବଳ ହେଇଗଲା। ତାପରେ ଆପଣ ଦେଖନ୍ତୁ ଆମର ମନସୁନ୍ ସିଷ୍ଟମ ଗୁଡ଼ା ସାଧାରଣତଃ ପୂର୍ବରୁ ପଶ୍ଚିମକୁ ଯାଏ, ପଶ୍ଚିମରୁ ପୂର୍ବକୁ ଯଦି କୋଇ ଟ୍ରାପ୍ ଆସିଲା ସେଟା ଶୀତ ଦିନ ଆସେ ବା ଆପଣଙ୍କର ଖରାଦିନ ଆସେ, ସେଟା ଆମକୁ କାଳବୈଶାଖୀ ଜନିତ ବର୍ଷା କରାଇବା, କିନ୍ତୁ ସେ ଯୋଉ ଟ୍ରାପ୍ ଆସୁଛି ଆସିଲା ଫଳରେ ଆମର ମନସୁନ୍ କରେଣ୍ଟକୁ ଡିଷ୍ଟର୍ବ କରିଦେଲା। ଏବେ ମନସୁନ୍ ଅନସର୍ଟନ୍ ହେଇଗଲା ଯେ କେବେ ଅନସେଟ୍ ହେବ, ଯଦିଓ କିଛି ମଡେଲ ଇଣ୍ଡିକେଟ୍ କରୁଛନ୍ତି 4-5 ତାରିଖ ବେଳକୁ କେରଳରେ ମନସୁନ୍ ଅନସେଟ୍ ହେଇପାରେ, ଓଡ଼ିଶାରେ କିନ୍ତୁ 10 ତାରିଖ ପୂର୍ବରୁ ମନସୁନ୍ ଅନସେଟ୍ ହେବା ସମ୍ଭାବନା କମ୍।
1: ଆମର ଆଇଏମ୍ଡି ଡିଜିଜି ଅଛନ୍ତି, ଏବେ ବିଗତ ଦିନରେ ସେ ପ୍ରେସ୍ ମିଟ୍ କରୁଥିଲେ, ତାଙ୍କ ଯାହା ସୂଚନା ଥିଲା କି ଏ ବର୍ଷ ସାମାନ୍ୟରୁ କମ୍ ବର୍ଷା ହେବ, 10-20% କମ୍ ବୃଷ୍ଟିପାତ ରହିବ, ଆଉ ସେ ବି ସୂଚନା ଦେଉଥିଲେ କି ଏଲ୍ନିନୋ 140 ବର୍ଷ ପରେ ଏଲ୍ନିନୋର ପ୍ରଭାବ ରହିବ ଭାରତ ଉପରେ। ସାର୍, ଏ ଯୋଉ ନୂଆ ଜିନିଷଟି ଆମେ ଶୁଣିବାକୁ ପାଉଛୁ ଏଲ୍ନିନୋ କ'ଣ, ସେ କେମିତି ପଶ୍ଚିମକୁ ପ୍ରଭାବିତ କରିବ ବୋଲି ଆପଣ
2: ଭାବୁଛନ୍ତି? ସେଠି ଆମର ଗୁରୁଚାପ ଥାଏ, କୋଉଠି ପ୍ରଶାନ୍ତ ମହାସାଗରରେ, ସେଠି ତାକୁ ଲାନିନା କହୁଛନ୍ତି, କିନ୍ତୁ ପ୍ରତି 2 ବର୍ଷରୁ 6 ବର୍ଷ ଭିତରେ ସେ ଏକ୍ଜାକ୍ଟଲି ତାର ଫୋରକାଷ୍ଟ କରିହେବନି ଯେ କେତେ ବର୍ଷ ଆସେ, ସମୟ ସମୟ 3 ବର୍ଷରେ ଆସୁଛି।

0: ସମସ୍ତଙ୍କ 4 ବର୍ଷରେ 2023ରେ ଆସିଥିଲା, ବର୍ତ୍ତମାନ ଆସିଛି 2026ରେ। ସେ ଯୋଉ ସେଠି କ'ଣ ହଠାତ୍ ଟେମ୍ପରେଚର ବଢ଼ିଯାଏ, ଯେତିକି ନର୍ମାଲ ଟେମ୍ପରେଚର ସେଠି ସମୁଦ୍ର ପତନ ତାପମାନର ନର୍ମାଲ ଟେମ୍ପରେଚର 27 ଡିଗ୍ରୀ ସେଲସିୟସ, ଯଦି 0.5 ଡିଗ୍ରୀ ସେଲସିୟସ ବଢ଼ିଯାଉଛି ତାକୁ କୁହାଯାଉଛି ଏଲିନୋ, ଯଦି 0.5 କମ୍ ରହୁଛି ତାକୁ କହୁଛନ୍ତି ନ୍ୟୁଟ୍ରାଲ, କିନ୍ତୁ ଏବେ 0.5 ଡିଗ୍ରୀ ବଢ଼ିଯାଇଛି ସେଥିପାଇଁ କହୁଛନ୍ତି ଏଲିନୋ। ଏଲିନୋ ହେଲେ କ'ଣ, ସେଠି ଲଘୁଚାପ ହେଇଗଲା, ଆମର ଯୋଉ ପବନଟା ପୂର୍ବ ଆଡୁ ପଶ୍ଚିମ ଆଡକୁ ଆସୁଥିଲା, ପୂର୍ବରୁ ସେଟା ପୂର୍ବରେ ରହୁଛି ପଶ୍ଚିମ ଆଡକୁ ଆସୁଥିଲା, ଓଲଟା ଦିଗରୁ ପବନ ଗଲା ବର୍ତ୍ତମାନ, ଆଉ ଜଳୀୟ ବାଷ୍ପ ଯୋଉଟା ସାଡୁ ଆସିଥିଲା ଜଳୀୟ ବାଷ୍ପ ବନ୍ଦ ହେଇଗଲା, କାରଣ ବର୍ଷା ପାଇଁ ଜଳୀୟ ବାଷ୍ପ ଦରକାର, କାରଣ ଥରେ ବର୍ଷା ଆପଣ କାଳ ବୈଶାଖୀରେ ବର୍ଷା ହେଉଛି, ପୁଣି ନେକ୍ସଟ 2 ଦିନ ପର୍ଯ୍ୟନ୍ତ ଆପଣଙ୍କ ଏରିଆରେ ବର୍ଷା ହେଉନି, କାରଣ ଯୋଉ ଜଳୀୟ ବାଷ୍ପ ଥିଲା ସେ ଆଡଜଷ୍ଟ ହେଇଗଲା, ପୁଣି ଜଳୀୟ ବାଷ୍ପ ଆକୁମୁଲେଟ ହେଲେ ପୁଣି ଯାଇକି ବର୍ଷା। ସେ ଯୋଉ ଏଲିନୋ ସେଟା ଏଲିନୋ ସାଧାରଣତଃ ଡିସେମ୍ବର ମାସରେ ଷ୍ଟାର୍ଟ ହୁଏ, ତାକୁ କହୁଛନ୍ତି ଖ୍ରାସ୍ ଚାଇଲ୍ଡ, ତାକୁ କେତେକ ଲୋକ ସେମାନେ ଲିଟିଲ୍ ବୟ ବିଲ୍ ବି କହୁଛନ୍ତି, ଖ୍ରାସ୍ ଚାଇଲ୍ଡ ବିଲ୍ କହୁଛନ୍ତି, ସେ ତାପମାନ ବଢ଼େ। ଏଲିନୋ 3 ପ୍ରକାର ରହୁଛି, ଗୋଟେ ହେଲା ୱିକ୍ ଏଲିନୋ, ମଡର ଏଲିନୋ, ଷ୍ଟ୍ରଙ୍ଗ ଏଲିନୋ, ଭେରି ଷ୍ଟ୍ରଙ୍ଗ ଏଲିନୋ, ଯୋଉଟାକୁ ଆପଣ ସୁପର ଏଲିନୋ ବୋଲି କହୁଛନ୍ତି, ସୁପର ଏଲିନୋ କହୁଛନ୍ତି। ଆକ୍ଚୁଆଲି 0.5 ଡିଗ୍ରୀ ସେଲସିୟସରୁ 1 ଡିଗ୍ରୀ ସେଲସିୟସ ଯଦି ବଢ଼ିଲା ନର୍ମାଲ ଠାକୁ ତାକୁ ୱିକ୍ ଏଲିନୋ କୁହାଯାଉଛି, 1.0 ଡିଗ୍ରୀରୁ 1.5 ଡିଗ୍ରୀ ସେଲସିୟସ ବଢ଼ିଲା ତାକୁ କୁହାଯାଉଛି ମଡରେଟ୍ ଏଲିନୋ, 1.5 ଡିଗ୍ରୀରୁ 2 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିଲେ ତାକୁ ଷ୍ଟ୍ରଙ୍ଗ ଏଲିନୋ କହୁଛି, ମୋର ଦାନ 2 ଡିଗ୍ରୀ ସେଲସିୟସ ଭେରି ଷ୍ଟ୍ରଙ୍ଗ ଏଲିନୋ, ଭେରି ଷ୍ଟ୍ରଙ୍ଗ ଏଲିନୋକୁ ତାକୁ ବର୍ତ୍ତମାନ ଆପଣମାନେ କହୁଛନ୍ତି ସୁପର ଏଲିନୋ ବୋଲି କହୁଛନ୍ତି। କିନ୍ତୁ ସିମିଲାର ଏଲିନୋ ଆମର 2015ରେ ବି ହେଇଥିଲା, 1997ରେ ବି ହେଇଥିଲା, କିନ୍ତୁ 2023 ହେରିକା ଯୋଉ ଏଲିନୋ ଥିଲା ସେ ନର୍ମାଲ ଏଲିନୋ ଥିଲା, କିନ୍ତୁ ଆମର ଯୋଉ ଭେରି ଷ୍ଟ୍ରଙ୍ଗ ଏଲିନୋ ଯୋଉଟା କହୁଛନ୍ତି ମୋର ଦାନ 2 ଡିଗ୍ରୀ ସେଲସିୟସ 2015ରେ ବି ହେଇଥିଲା, ଆପଣ ଯଦି ଅବଜର୍ଭ କରିଥିଲେ 2015, କାରଣ ତାର ସବସିକ୍ୱେଣ୍ଟ 2016ରେ ଓଡ଼ିଶାରେ ଏପ୍ରିଲ ମାସରେ ଅଧିକାଂଶ ଷ୍ଟେସନ 45 ଡିଗ୍ରୀ ବା ଏଭୋଭ୍ ଟେମ୍ପରେଚର ରେକର୍ଡ ହୋଇଥିଲା, କାରଣ ଏଲିନୋର ପରବର୍ଷରେ ଆକ୍ଚୁଆଲି ଟେମ୍ପରେଚର ବଢ଼େ। ଏଲିନୋ ଆକ୍ଚୁଆଲି ଡିସେମ୍ବର ମାସକୁ, ଆକ୍ଚୁଆଲି ନଭେମ୍ବର ଡିସେମ୍ବରକୁ ସୁପର ଏଲିନୋ ହେବ, ଏବେ ସୁପର ଏଲିନୋ ହେଇନି ଏବେ।
1: ସାର୍ ଗୋଟେ କଥା ଆମେ ଏହା କହିପାରିବା କି ଯୋଉ ଏଲିନୋ କଥା, ଇଏ କ'ଣ ମଣିଷକୃତ ନା ଏଇଟା ଗୋଟେ ପ୍ରାକୃତିକ ଅବସ୍ଥା, ମାନେ
0: ନା ଏଇଟା ପ୍ରାକୃତିକ, ଏଇଟା ପିରିଓଡିକାଲି ହେଉଛି, ପ୍ରତିବର୍ଷ ହେଉନି, ପିରିଓଡିକାଲି ମୁଁ ଯେମିତି କହିଲି 2ରୁ 9 ବର୍ଷର ଭିତରେ ଥାଏ, କେଉଁ ବର୍ଷ 3 ବର୍ଷରେ ହେଉଛି, କେଉଁ ବର୍ଷ 4 ବର୍ଷରେ ହେଉଛି, କେଉଁ ବର୍ଷ 2 ବର୍ଷରେ ହେଉଛି, କେଉଁ ବର୍ଷ 6 ବର୍ଷରେ, ଏଇଟା ସେଟା ନ୍ୟାଚୁରାଲ ପ୍ରୋସେସରେ ସମୁଦ୍ର ପତନ ତାପମାନ ବଢ଼ିଯାଏ, କାରଣ ଯୋଉ ଓସେନ୍ କରେଣ୍ଟ ଯାଉଛି, ଓସେନ୍ କରେଣ୍ଟ କୌଣସି କାରଣରୁ ୱାର୍ମ କରେଣ୍ଟ ଚାଲା ସେଠି ସମୁଦ୍ର ପତନ ତାପମାନ ବଢ଼ିଗଲା, ସେଟା ଆକ୍ଚୁଆଲି ଆପଣଙ୍କର ଯୋଉ ପ୍ରଶାନ୍ତ ମହାସାଗରର ଯୋଉ ବିଶ୍ୱମଣ୍ଡଳୀୟ କେନ୍ଦ୍ରୀୟ ବିଶ୍ୱମଣ୍ଡଳୀୟ ଅଞ୍ଚଳ ପେରୁ କୋଷ୍ଟ ପାଖାପାଖି ଏଇଟା ଫର୍ମ ହୋଇଥାଏ ଦକ୍ଷିଣ ଆମେରିକାରେ,
1: ତେଣୁ ଗୋଟେ ପିରିଓଡିକ ସାଇକେଲ
0: ମେଣ୍ଟେନ କରେ, ତାକୁ କୌଣସି ମଣିଷ କୃତ ନୁହେଁ, ଏଇଟା ପ୍ରାକୃତିକ।
1: ସାର୍ ଏସବୁ ତ ଗଲା, ଯାହା ଆମେ ଆଲୋଚନା କଲେ ଏହା ହେଉଛି ପ୍ରାକୃତିକ କାରଣ, କିନ୍ତୁ ବହୁତ ଗୁଡ଼ିଏ ମନୁଷ୍ୟକୃତ କାରଣ ରହିଛି ଯାହାଦ୍ୱାରା ପରିବେଶରେ ଅହେତୁକ ପରିବର୍ତ୍ତନ ଘଟିଛି ବିଗତ ଦିନମାନଙ୍କରେ। ଆପଣ ଦେଖନ୍ତୁ, ଯେମିତି ରେଫ୍ରିଜରେଟର ହେଉ କି ଏସିର ବ୍ୟବହାର ବହୁତ ମାତ୍ରାରେ ବଢ଼ିଯାଇଛି, ତ ସେମାନେ ନିହାତି ଟେମ୍ପରେଚର ବଢ଼ିବାରେ ଯୋଗଦାନ କରୁଛନ୍ତି।
0: ଆମର ଯୋଉ ଡେଭଲପ୍ଡ କଣ୍ଟ୍ରିଜ୍ ରହିଲେ ସେମାନେ ବହୁତ ବର୍ଷ ଆଗରୁ ସେମାନେ ରେଫ୍ରିଜରେଟର ବା ଏୟାର କଣ୍ଡିସନ ବ୍ୟବହାର କରୁଥିଲେ। ରେଫ୍ରିଜରେଟର ଏୟାର କଣ୍ଡିସନରେ ସେମାନେ ଗୋଟେ କ୍ଲୋରୋଫ୍ଲୋର କାର୍ବନ ବ୍ୟବହାର କରନ୍ତି, କ୍ଲୋରିନ ଫ୍ଲୋରିନ ଓ ବ୍ରୋମିନ ଆୟୋଡିନ ଗ୍ରୁପର, ସେଟା କାଳକ୍ରମେ କେମିତି କ'ଣ ବାୟୁମଣ୍ଡଳ ଉପରିଭାଗକୁ ପଳେଇଗଲା, ସେ ଯାଇକିରି ସେ ଯୋଉ ଆମର ଓଜନ ତିଆରି ହେଉଥିଲା କ୍ଷୟ ହେଉଥିଲା ସେ ତିଆରି କରିବାକୁ ତ ସାହାଯ୍ୟ କଲାନି, କ୍ଷୟ କରିବାକୁ ପ୍ରଭାବ ପକେଇଲା, ଯାହାଫଳରେ ଅଧିକ କ୍ଷୟ ହେଲା, ସେଟା ଯଦି ଡାଇରେକ୍ଟ ରିଆକ୍ଟ କଲାନି, ଗୋଟେ କାଟାଲିଷ୍ଟ ଭଳିଆ କାମ କଲା, କିନ୍ତୁ ଓଜନରେ କ୍ଷୟ ହେଇଗଲା, ଯେତିକି ତିଆରି ହେଉଥିଲା ତାର ଅଧିକ କ୍ଷୟ ହେଲା, ଅଧିକ କ୍ଷୟ ହେଲେ ଗୋଟେ ଓଜନ ହୋଲ୍ କ୍ରିଏଟ୍ ହେଲା, ଯାହାଫଳରେ କି ଯୋଉ ସୂର୍ଯ୍ୟଚନ୍ଦ୍ର ଯୋଉ କିରଣ ଅଲ୍ଟ୍ରାଭାୟୋଲେଟ୍ ରେଡିଏସନ୍ ଆସୁଛି ସିଧା ପୃଥିବୀ ପୃଷ୍ଠ ହେଲା, ଯାହାଫଳରେ ଆପଣ 10:30-11 ଦେଖୁଛନ୍ତି କିଛି କିଛି ଜାଗାରେ 40 ଡିଗ୍ରୀ 41 ଡିଗ୍ରୀ ଟେମ୍ପରେଚର ବଢ଼ିଯାଉଛି, ସେଟା ଆଗରୁ ଏତେ ନଥିଲା, ଓଜନଟା ବାୟୁମଣ୍ଡଳ ଉପରିଭାଗ ରହିଲେ ଆମ ପାଇଁ ଫେଭରେବୁଲ, ଯଦି ତଳକୁ ଆସିଲା ଆମ ପାଇଁ ଅନ୍ଫେଭରେବୁଲ, ଆଉ ବର୍ତ୍ତମାନ ସେ ଆଉ ଆମର ଏୟାର କଣ୍ଡିସନର ବା ରେଫ୍ରିଜରେଟର ସେଟା ଆଉ ବ୍ୟବହାର କରାଯାଉନି, ତାର ଅଲ୍ଟରନେଟିଭ ରିଆଜେଣ୍ଟ ବ୍ୟବହାର କରୁଛି, ଯୋଉଟା ଆମର ଥଣ୍ଡା ହେଉଛି, କିନ୍ତୁ ଅତ୍ୟଧିକ ଏସି ହେଲା ଫଳରେ କ'ଣ ହେଉଛି, ଆମର ଘର ଭିତରେ ଏସି ରହୁଛି, ସେ ଟେମ୍ପରେଚରଟା ଆପଣ ବାହାରେ ମେଣ୍ଟେନ୍ ହେଉଛି, ଯାହାଫଳରେ କି ଟେମ୍ପରେଚର ବାହାରେ ଅଧିକା ରହୁଛି, ଆଉ ଆପଣଙ୍କର ପ୍ରତ୍ୟେକ ଲୋକଙ୍କର ଭେହିକଲ ବି ରହିଲା, ଗାଡ଼ି ଲୋକ ସଂଖ୍ୟା ବଢ଼ିଲା, ହାବିଟେସନ ବଢ଼ିଲା, ହାବିଟେସନ ମାନେ ଯୋଉଟା ଭେଜିଟେସନ ଥିଲା ସେ ଭେଜିଟେସନ ଆପଣଙ୍କର ଚାଲିଗଲା, ଯୋଉଟା ୱେଟଲ୍ୟାଣ୍ଡ ଥିଲା ୱେଟଲ୍ୟାଣ୍ଡ ଚାଲିଲା, ଯାହାଫଳରେ ଯୋଉ ଡେଜର୍ଟିଫିକେସନ ହେଉଛି, କ'ଣ ଆମର ଲ୍ୟାଣ୍ଡ ଡିଗ୍ରେଡେସନ ହେଇଯାଉଛି, ଆଉ ୱେଟଲ୍ୟାଣ୍ଡ ନାହିଁ, ଲ୍ୟାଣ୍ଡ ଡିଗ୍ରେଡେସନ ହେଇଗଲେ ତାର ଲ୍ୟାଣ୍ଡର ଫର୍ଟିଲିଟି କମିଯାଉଛି, କ୍ରପ୍ ପ୍ରଡକ୍ସନ କରିବାଟା ଆମେ ତାକୁ ରୋଟେସନ ଅଫ୍ କ୍ରପ୍ସ ଡିଫରେଣ୍ଟ ନ କରିକି ବିଭିନ୍ନ ପ୍ରକାର ଫର୍ଟିଲାଇଜର କେମିକାଲ ଲ୍ୟାଣ୍ଡ ଡିଗ୍ରେଡେସନ ହେଲା, ଲ୍ୟାଣ୍ଡ ଡିଗ୍ରେଡେସନ ଲ୍ୟାଣ୍ଡ ଫର୍ଟିଲିଟି କମିଲା, ସବୁ ପ୍ରକାରର ଅସୁବିଧା ହେଉଛି, ଏଟା ସବୁ ଏନ୍ଭାରମେଣ୍ଟକୁ ଲିଙ୍କ୍ କରୁଛି।
1: ଦେଖନ୍ତୁ ସାର୍, ଯୋଉଟା ଆପଣ କହିଲେ କି ଆପଣ ଯଦି ସୁଖା ଭଳିଆ ପରିସ୍ଥିତି ହେଲା, ମରୁଡ଼ି ଭଳିଆ ପରିସ୍ଥିତି ହେଲା, ସେତେବେଳେ ୱିଣ୍ଡ ବି ଆପଣ ସଏଲକୁ ବୋହି ନେଇପାରିବ, ଯଦି ଆପଣଙ୍କ ଅତ୍ୟଧିକ ବର୍ଷା ହେଇକି ବନ୍ୟା ବି ହେଲା, ତ ସେଇ ମାତ୍ରାରେ ବି ବନ୍ୟା ଦ୍ୱାରା ବହୁତ ଯୋଉ ଅପର ସର୍ଫେସ ଯୋଉ ମାଟି ରହୁଛି ଆର୍ଥର ସେ ବି ଯାଇପାରିବ। ତେଣୁ ଆମକୁ ଗୋଟେ ବାଲାନ୍ସ ମେଥଡ ୟୁଜ୍ କରିବାକୁ ପଡ଼ିବ। ପ୍ରପର ଇରିଗେସନ ସୁବିଧା ଦରକାର। ଯେତେବେଳେ ଆମର ମରୁଡ଼ି ହେଉଛି ଇରିଗେସନ ହେଲେ ସେଟା ପ୍ରୋଟେକ୍ଟେଡ୍ ହେଇକି ରହିବ। ଆଉ ଯଦି ବନ୍ୟା ସମୟରେ ଯେମିତି ବନ୍ୟାକୁ ଆମେ କଣ୍ଟ୍ରୋଲ କରିପାରିବା ସେଇ ପ୍ରୋସେସ ବି ଦରକାର।
0: ଆମକୁ ଏନ୍ଭାରମେଣ୍ଟ ପ୍ରୋଟେକ୍ଟ କରିବାକୁ ଆମକୁ ପ୍ଲାଣ୍ଟେସନ କରିବାକୁ ପଡ଼ିବ, ମାନେ ଯେଉଁଟାକୁ ଆଫରେଷ୍ଟ୍ରେସନ କହୁଛନ୍ତି ବା ରିଫରେଷ୍ଟ୍ରେସନ ଯେମିତି ସେଗୁଡ଼ା ସବୁ କରିବାକୁ ପଡ଼ିବ। ନକଲେ ଆମର କ'ଣ ହେବ ନା ସେଗୁଡ଼ା

0: ତ ଆମକୁ କ୍ଲାଇମେଟ୍ ସିଷ୍ଟମକୁ ସପୋର୍ଟ କରିବ, ପ୍ଲସ୍ ସଏଲ୍ ଇରୋସନକୁ ରୋକିବ। ଏ ଯେଉଁ ଆପଣ କହୁଛନ୍ତି ଯଦି କିଛି ଦିନ ବର୍ଷା ନ ହେଲା, ବର୍ଷା ନ ହେଲେ ଏ ଯେଉଁ ସଏଲ୍ ଗୁଡ଼ା ଯେଉଁ ଲୁଜ୍ ହେଉଛି ସେ ଆଉ ଏତେ ହେବନି।
1: ତାପରେ ଯେଉଁଠି ଉଚ୍ଚ ଜାଗା ଅଛି, ଧରନ୍ତୁ ପାହାଡ଼ିଆ ଜାଗା ଅଛି, ସେଠି ଆମେ ତାକୁ ଷ୍ଟେର ୱାଇଜ୍ ଆମେ କରିପାରିବା, ଯୋଉ କୁହନ୍ତି ଥାକ ପ୍ରଣାଳୀରେ ଚାଷ କରିପାରିବା, ସୋ ଦାଟ୍ କି ସେ ଯେ ଅପର ସଏଲ୍ଟା ବି ପ୍ରୋଟେକ୍ଟେଡ୍ ହେଇପାରିବ, କାରଣ ସେଇ ଅପର ଲେୟାର୍ଟା ବହୁତ ଦିନ ଲାଗେ ଫର୍ମେସନ ହେବା।
0: ଅପର ଲେୟାର୍ଟା ଆକ୍ଚୁଆଲି ଆମର ଫର୍ଟିଲିଟି ସଏଲ୍, ସେଟା ଆମର କ୍ରପକୁ ଗ୍ରୋଥ୍ କରିବା ପାଇଁ ସପୋର୍ଟ କରେ ଏବଂ ଅଧିକ ପ୍ରଡକ୍ସନ୍ ଦିଏ। ଆଉ ଯଦି ଅପର ଲେୟାର୍ ସଏଲ୍ଟା ଆପଣ କୌଣସି କାରଣରୁ ଇରୋସନ୍ ହେଇଯାଉଛି କିମ୍ବା ପବନ ମାଧ୍ୟମରେ ଉଡ଼ିଯାଉଛି, ତାହେଲେ ଆମର କ୍ରପ ଲଗେଇଲେ ବି ଆପଣଙ୍କର ବେଶୀ ଅମଳ। ତାପରେ ଆମର ଯେଉଁ ଏନ୍ଭାରମେଣ୍ଟ ବର୍ତ୍ତମାନ ଏତେ ପ୍ରକାର ପ୍ରୋବ୍ଲେମ୍ ହେଇଯାଇଛି, ସପୋଜ୍ ଗଭର୍ଣ୍ଣମେଣ୍ଟ ବି ଏବେ ଇଣ୍ଟ୍ରୋଡ୍ୟୁସ୍ କଲାଣି ଯେ ପବ୍ଲିକ୍ ଟ୍ରାନ୍ସପୋର୍ଟ, କାରଣ ଆପଣ ପର୍ସନାଲ୍ ଭେହିକିଲ୍ ବୋଲେ ଆପଣଙ୍କ ବହୁତ କନ୍ଜପ୍ସନ୍ ହେଉଛି, ମାନେ ଯେଉଁଟା କହୁଛନ୍ତି ପେଟ୍ରୋଲିୟମ୍ ପ୍ରଡକ୍ଟ, ସେ ତା ମାଧ୍ୟମରେ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ବାୟୁମଣ୍ଡଳ ଯାଉଛି। ତାଛଡ଼ା ଆପଣଙ୍କର ରାସ୍ତାରେ ବି କାଫି ଟ୍ରାଫିକ୍ ଜାମ୍ ହେଉଛି, ନମ୍ବର ଅଫ୍ ଭେହିକିଲ୍ସ ରହୁଛି, ଯଦି ଏତେ ଭେହିକିଲ୍ କମ୍, ଗୋଟାଏ ବସ୍ରେ ଆପଣ 35 ଲୋକ ଯାଇପାରିବେ, ତ 35 ଗାଡ଼ି ଆପଣଙ୍କ ବନ୍ଦ ହେଲା, ପ୍ଲସ୍ ଆପଣଙ୍କର ରୋଡ଼ରେ ଆପଣ ସ୍ପିଡ୍ ବି ମେଣ୍ଟେନ୍ କରି ଯାଇପାରିବେ, ଯେଉଁ ଡେଷ୍ଟିନେସନ୍ ପହଞ୍ଚିବା ଯେଉଁ ଟାଇମିଂ ଆପଣ ମେଣ୍ଟେନ୍ କରିବେ, ସେସବୁ ଅସୁବିଧା ରହିବ କିଛି।
1: ଇ ଯାନବାହନର ବି ପ୍ରୋତ୍ସାହନ ବି କରିପାରିବେ ଚଳାଚଳ, ଯେମିତି ବର୍ତ୍ତମାନ ସରକାର ବି ଏ ଦିଗରେ ବିଭିନ୍ନ ପ୍ରକାର ସବସିଡି ସ୍କିମ୍ ବି ଆଣୁଛନ୍ତି, ତ ସେଟା ବି ଗୋଟେ ପ୍ରକାର ସମସ୍ୟାର ଛୋଟ ସମାଧାନ ବି ହୋଇପାରିବ। ଆଉ ଗୋଟେ କଥା ରହିଲା ସମୁଦ୍ର, ଓସନ୍। ଓସନ୍ ହେଉଛି ଆମର ଅକ୍ସିଜେନ୍ର ଟୋଟାଲ 50%, ଆମର ଯେତିକି ୱାର୍ଲଡ୍ର ଅକ୍ସିଜେନ୍ ପ୍ରଡକ୍ସନ୍ ହେଉଛି ସମୁଦ୍ର ରାସ୍ତା, ତ ତାର ଯେଉଁ ଇକୋସିଷ୍ଟମ୍ ରହିଛି, ସ୍ପେଶାଲି ଯେଉଁ ମେରାଇନ୍ ଇକୋସିଷ୍ଟମ୍ ରହିଛି, ସେଟା ଦିନକୁ ଦିନ କମିବାରେ ଲାଗିଛି। ସେ ଜଳବାୟୁ ପରିବର୍ତ୍ତନ ହେଉ, ହ୍ୟୁମାନ୍ ଆକ୍ଟିଭିଟି ବି ହେଉ, ଓଭର ଫିସିଂ ହେଉ,
0: ନା ଆପଣ ଯଦି ଦେଖିବେ ଆମର ହୋଲ୍ ପୃଥିବୀରେ 71% ରହୁଛି ଓସିଆନ୍ କଭର, ସେ 97% ୱାଟର ସହିତ ରହୁଛି, ଆଉ ସେଟାକୁ ଆମେ ବ୍ଲୁ ହ୍ୟାଟ୍ ବୋଲି କହୁଛେ, କାରଣ ଏଟା ଫଣ୍ଡାମେଣ୍ଟାଲ ରୋଡ୍ ଆମର ଯେଉଁ କ୍ଲାଇମେଟ୍କୁ ରହୁଛି, କ୍ଲାଇମେଟ୍, ବାୟୋସ୍ଫିୟର ଆଉ ବାୟୋଡାଇଭର୍ସିଟି ଆଉ ସଷ୍ଟେନେବୁଲ୍ ଦ ହ୍ୟୁମାନ୍ ଲାଇଫ୍, ସେଟାକୁ ଆମକୁ ସେ ସପୋର୍ଟ ଦେଉଛି, ସେଥିପାଇଁ ଆମେ ତାକୁ କହୁଛେ ବ୍ଲୁ ହ୍ୟାଟ୍ ବୋଲି ତାକୁ କୁହାଯାଉଛି ଓସିଆନ୍କୁ। ଦେଖନ୍ତୁ ଓସିଆନ୍ ନଥିଲେ ଆମର ୱେଦର କ୍ଲାଇମେଟ୍ ବହୁତ ପ୍ରଭାବିତ ହେବ, କାରଣ ଓସିଆନ୍ ଫଳରେ ହିଁ ଆମର ବର୍ଷା ହେଉଛି, ଓସିଆନ୍ ଫଳରେ ଆମେ କୋଲ୍ଡ ୱିଣ୍ଡଟା ପାଉଛୁ। ବର୍ତ୍ତମାନ ଯେମିତି ଖରାଦିନ ଆପଣଙ୍କର ହେଇଛି, ଖରାଦିନେ ତ ଟେମ୍ପରେଚର ବଢ଼ୁଛି ସ୍ଥଳଭାଗରେ, ସନ୍ଧ୍ୟା ସମୟରେ ମାର୍କ କରୁଥିବେ ସି ବ୍ରିଜ୍ ଯାଉଛି ସମୁଦ୍ର ପଟୁ ପବନ, କାରଣ ସେହି ସମୟରେ ସମୁଦ୍ରର ଟେମ୍ପରେଚର କମ୍ ରହୁଛି ଆଉ ପୃଥିବୀ ଆମର ସ୍ଥଳଭାଗରେ ଟେମ୍ପରେଚର ଅଧିକ ରହୁଛି। ଏଠି ଲୋକାଲି ଲଘୁଚାପ ସୃଷ୍ଟି ହେଉଛି, ସମୁଦ୍ରରେ ଗୁରୁଚାପ, କାରଣ ସମୁଦ୍ରର ତାର ପ୍ରପର୍ଟି ଏମିତି ହେଲା ଜଳରାଶିରେ ଅଛି, ତାର ହିଟ୍ ହୋଲ୍ଡିଂ କାପାସିଟି ଅଧିକ, ଅଧିକ ଟେମ୍ପରେଚରକୁ ଗ୍ରହଣ କରିପାରିବ ହିଟ୍କୁ, ଏବଂ ତାକୁ ଧୀରେ ଧୀରେ ତାକୁ ରିଲିଜ୍ କରିବ, ଇମିଡିଏଟ୍ଲି କରିବ, ସେଥିପାଇଁ ହିଟ୍ ହୋଲ୍ଡ ତାର ସ୍ପେସିଫିକେଟ ଅଧିକ ରହୁଛି ପାଣିର, ସେଥିପାଇଁ ତାକୁ ହିଟ୍ ହୋଲ୍ଡିଂ କାପାସିଟି ତାର ଅଧିକ। ଆମର ମୋର ଦେନ୍ 50% ଯେଉଁ ଆମର ରହିଛନ୍ତି ମେରାଇନ୍ ଅର୍ଗାନିଜିମ୍ସ, ସେମାନେ ରିଲିଜ୍ କରୁଛନ୍ତି ଅକ୍ସିଜେନ୍, ସେଟାକୁ ଆମକୁ ଯେଉଁ ନିଶ୍ୱାସ ନେବାକୁ ସାହାଯ୍ୟ କରୁଛି। ତାଛଡ଼ା ଆମେ ଯେଉଁ ଆଟ୍ମୋସ୍ଫିୟରକୁ ଆମେ କାର୍ବନ୍ ଡାଇଅକ୍ସାଇଡ୍ ଛାଡ଼ୁଛେ, 1/4 କାର୍ବନ୍ ଡାଇଅକ୍ସାଇଡ୍ ହେଉ ତ ଓସିଆନ୍ ତାକୁ ଅବଜର୍ଭ କରୁଛି, ତାମାନେ ଓସିଆନ୍ ଆମର ଯେଉଁ ଗ୍ଲୋବାଲ୍ ୱାର୍ମିଂ ହେଉ, ଆମର ଯେଉଁ ଟେମ୍ପରେଚର ମେରିଟାଇମ୍ ଯେଉଁ ବାଲାନ୍ସ ରହୁଛି, ମଡରେଟ୍ କରି ରଖୁଛି,
1: ବଫର
0: ଭଳିଆ କାମ ହେଉଛି, ମଡରେଟ୍ କରି ରଖୁଛି। ଓସିଆନ୍ରେ ବହୁତ ପ୍ଲାଷ୍ଟିକ ୟୁଜ୍ କରୁଛନ୍ତି, ତାପରେ ଆପଣଙ୍କର ଓଭର ଫିସିଂ କରୁଛନ୍ତି, ହାବିଟାଟ ଡିଷ୍ଟ୍ରକ୍ସନ୍ ହେଉଛି, କୋରାଲ୍ ରିଫ୍ ଡିଗ୍ରେଡେସନ୍ ହେଉଛି, କ୍ଲାଇମେଟ୍ ଚେଞ୍ଜ ଫଳରେ ସି ଲେବୁଲ୍ ରାଇଜ୍ କରୁଛି, କାରଣ କ୍ଲାଇମେଟ୍ ଚେଞ୍ଜ ଫଳରେ ଯେତେ ଟେମ୍ପରେଚର ବଢ଼ୁଛି, ସମୁଦ୍ର ପତନର କୋଫିସିଏଣ୍ଟ ଅଫ୍ ଏକ୍ସପାନ୍ସନ୍ରେ ପାଣି ବଢ଼ିଲା, ତାପରେ ଯେ ଆମର ଗ୍ଲାସିୟର୍ସ ଅଛି ସେଗୁଡ଼ା ସବୁ ମେଲ୍ଟ ହେଉଛି, ଗ୍ଲାସିୟର୍ଟା ମେଲ୍ଟ ହେଲା ବେଳେ କ'ଣ ହେଉଛି ନା ସେଗୁଡ଼ା କୁଡ଼ିଯିବ, ସମୁଦ୍ର ଆଡ଼କୁ ଆସୁଛି। ଆପଣଙ୍କର ଉତ୍ତରାଖଣ୍ଡ ଉଦାହରଣ ଦେଖୁଥିବେ, ସମୟ ସମୟରେ ଆସୁଛି ଯେ ଫ୍ଲଡ୍ ହେଇଗଲା, କ୍ଲାଉଡ୍ ବ୍ରଷ୍ଟ ହେଲା, ସେ ଆକ୍ଚୁଆଲି ଗ୍ଲାସିୟର୍ ମେଲ୍ଟ କରିଯାଉଛି, ଏତେ ରସରେ ପାଣି ଆସୁଛି ତାକୁ ଏମାଣ୍ଡକୁ ଭାଙ୍ଗି ଦେଉଛି, ନହେଲେ ଭିଲେଜ୍ ଗୁଡ଼ା ସବୁ ୱାସ୍ ଆଉଟ୍ ହେଇଯାଉଛି। ତାପରେ ଓସିଆନ୍ ୱାର୍ମିଂ ଆଣ୍ଡ ଏସିଡିଫିକେସନ୍ ବି ସପୋର୍ଟ କରୁଛି ଓସିଆନ୍,
1: ତେଣୁ ଆମର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଓସିଆନ୍ ହେଉ କିମ୍ବା ଆମର ବାୟୁମଣ୍ଡଳ ହେଉ, ଆମର ଜୀବଜଗତ ସମସ୍ତଙ୍କର ନିଜ ନିଜର ଭୂମିକା ରହିଛି, ଆଉ ମନୁଷ୍ୟର ବି ସବୁଠାରୁ ପ୍ରମୁଖ ଭୂମିକା ରହିଛି, କାରଣ ମନୁଷ୍ୟ ଚାହିଁଲେ ସବୁକିଛି ପରିବର୍ତ୍ତନ କରିପାରିବ। ଆଉ ଆଜି ଯେଉଁ ଆମେ ଏତେ ତାପମାତ୍ରା ଦେଖୁଛେ, ଏତେ ଅସ୍ୱାଭାବିକ ୱେଦର ପରିସ୍ଥିତି ଦେଖୁଛେ, ତ ସେଥିପାଇଁ ମନୁଷ୍ୟକୃତ ଅନେକ ଗୁଡ଼ିଏ କାରଣ ଦାୟୀ। ଯେଉଁମାନେ ଶ୍ରୋତାବନ୍ଧୁ ଆଜି ଶୁଣୁଛନ୍ତି, ଆମେ କ'ଣ ଆମ ଲେବୁଲ୍ରେ କ'ଣ କରିପାରିବା କି ଆମର ପରିବେଶକୁ ସୁରକ୍ଷା ଦେଇପାରିବା, ଛୋଟ ଛୋଟ କାମ
0: ନା ଆମର ପରିବେଶକୁ ବର୍ତ୍ତମାନ ସୁରକ୍ଷା, ଆମର ହ୍ୟୁମାନ୍ର ଇମ୍ପୋର୍ଟାନ୍ସ ବହୁତ ରହୁଛି। ଆପଣ ଯେଉଁ ସର୍ଟ ଡିଷ୍ଟାନ୍ସରେ ଆପଣ ଭେହିକିଲ୍ ବ୍ୟବହାର କରୁଛନ୍ତି ତାକୁ ଚାଲିକି ଯାଆନ୍ତୁ,
1: ଆଜ୍ଞା।
0: ତାଛଡ଼ା ଆପଣ ଯେଉଁ ଘର କନଷ୍ଟ୍ରକ୍ସନ୍ କରୁଛନ୍ତି, କନଷ୍ଟ୍ରକ୍ସନ୍ରେ ଆପଣ ଆର୍କିଟେକ୍ଟ ମାଧ୍ୟମରେ ଏମିତି କନଷ୍ଟ୍ରକ୍ସନ୍ କରୁ ଆପଣ ଘରେ ଏୟାର କଣ୍ଡିସନ୍ ବା ଫ୍ୟାନ୍ର ୟୁଜ୍ କମ୍ ହେବ। ଦେଖନ୍ତୁ ଇଲେକ୍ଟ୍ରିକ୍ କନ୍ଜମ୍ପସନ୍ ଆମେ ଇଲେକ୍ଟ୍ରିକ୍ ଦୁଇ ପ୍ରକାର ପାଉଛେ, ଗୋଟେ ହେଲା ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋସେସ୍, ଆଉ ଗୋଟେ ହେଲା ଥର୍ମାଲ ଇଲେକ୍ଟ୍ରିକ୍ ପ୍ରୋସେସ୍। ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋସେସ୍ ଯେଉଁଟା ଆମର ହୀରାକୁଦ ଡ୍ୟାମ୍ ସାଇଡ୍ ଯେଉଁଟା ପାଉଛୁ, ସେଟା ଏତେ ମାତ୍ରାରେ ହେଉନି ଯେ ଆମର ଏତେ ବର୍ଦ୍ଧିତ ଜନସଂଖ୍ୟାକୁ ସବୁ ଦେଇପାରିବ, ସେଥିପାଇଁ ଆମେ ଥର୍ମାଲ କହିଲେ ଆମେ ଏଠି କୋଇଲା ବା ପେଟ୍ରୋଲିୟମ୍ ପ୍ରଡକ୍ଟର ଖପତ କରୁଛେ, ଯେଉଁଟାକୁ କହୁଛନ୍ତି ବର୍ଣ୍ଣିଂ ଅଫ୍ ଫସିଲ୍ ଫ୍ୟୁଏଲ୍ସ, ଅଧିକ ମାତ୍ରାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ସବୁଜ ଗ୍ୟାସ୍ ବାୟୁମଣ୍ଡଳ ଯାଉଛି, ସେଥିପାଇଁ ଆମେ ଯେଉଁ ଇଲେକ୍ଟ୍ରିସିଟି ପାଉଛେ, ସେଥିପାଇଁ ବର୍ତ୍ତମାନ କୁହାଯାଉଛି ଯେ ଆମର ଯେଉଁ ଅଛି ଥର୍ମାଲ ପ୍ଲାଣ୍ଟ, ଆମେ ନୂଆ ଥର୍ମାଲ ପ୍ଲାଣ୍ଟ ଡେଭଲପ୍ ନ କରିକି ଯେଉଁ ଏକ୍ଜିଷ୍ଟିଂ

0: ଥର୍ମାଲ ପ୍ଲାଣ୍ଟ ଅଛି, ତାକୁ ରିଟ୍ୟୁନିଂ କରିବା ଅଧିକ କେମିତି ଜେନେରେସନ ହେବା ପାଇଁ। ତାଛଡ଼ା ଆମେ ଘରେ ଯେତେବେଳେ ରହୁଛେ ତାର ପ୍ରପର ୟୁଜ୍ କରିବା ଇଲେକ୍ଟ୍ରି, ତାହେଲେ ଲାଇଟ୍ କି ଅଫ୍ କରି ରଖିବା, କିମ୍ବା ଆମେ ଏୟାର କଣ୍ଡିସନ ଆମର ଯେତିକି ଆବଶ୍ୟକତା ଅଛି ସେତିକି ଚଲେଇବା, ତାର ଅଧିକ ମାତ୍ରା ବନ୍ଦ କରିବା। କାରଣ ବର୍ତ୍ତମାନ କୁହାଯାଉଛି ଯଦି ଆପଣ ଏୟାର କଣ୍ଡିସନର 27 ବା 26 ରଖୁଛନ୍ତି, ଫ୍ୟାନ୍ ଚଲାଉଛନ୍ତି, ଆପଣଙ୍କୁ ଥଣ୍ଡା ଲାଗିବ, କିନ୍ତୁ ତା ମାନେ ନାହିଁ ଯେ 19, 20, 16, 17 ତାହେଲେ ଅଧିକ ଇଲେକ୍ଟ୍ରିସିଟି କନ୍ଜପ୍ସନ୍ ହେଉଛି। ଏଠି ତା ଇଲେକ୍ଟ୍ରି କନ୍ଜପ୍ସନ୍ ହେଉଛି, ତାଛଡ଼ା ଆପଣଙ୍କର ଇଲେକ୍ଟ୍ରିସିଟି ଯୋଉଟା ଜେନେରେସନ୍ ହେଉଛି ଥର୍ମାଲ ପ୍ଲାଣ୍ଟରେ, ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସେସ୍ ଯାଉଛି। ତାଛଡ଼ା ଆମର ଯୋଉ ଆମେ ଲୋକାଲ ଜିନିଷକୁ ବ୍ୟବହାର କରିବା, ଇଣ୍ଡିଜିନସ୍ ଥିଙ୍ଗ୍ସ, ଏକ୍ଜୋଟିକ୍ ଥିଙ୍ଗ୍ସ, ମାନେ ଫରେନ୍ ଯୋଉଟା କଦଳୀ ହେଲା, ଆପଲ୍ ହେଲା, ଫରେନ୍ ଗୁଡ଼ା ସେଗୁଡ଼ା ସବୁ ଟ୍ରାନ୍ସପୋର୍ଟ ଆମେ କେମିତି ଆଣୁଛେ, ବାଇ ଫ୍ଲାଇଟ୍ ଆଣୁଛେ, ସେଥିରେ ବି ଆପଣଙ୍କର ପେଟ୍ରୋଲିୟମ୍ ପ୍ରଡକ୍ଟର ଖପତ ହେଉଛି, ଯୋଉଟାକି ବଣି ଅଫ୍ ଫସିଲ୍ ଫ୍ୟୁଏଲ୍ସ। ତାଛଡ଼ା ମୁଁ ଯେମିତି କହିଲି ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ତାପରେ ଇଲେକ୍ଟ୍ରିକାଲ ଯଦି ଆପଣ କଞ୍ଜପ୍ସନକୁ କମେଇ ଦେଉଛନ୍ତି, ଆମର ଇଲେକ୍ଟ୍ରିକ୍ ବିଲ୍ ବି କମ୍ ଆସୁଛି ଆପଣଙ୍କର, ସେସବୁ ଗୁଡ଼ାକୁ ଆମକୁ ଆମର ଯୋଉ ସାଧାରଣ ନାଗରିକ ଫଲୋ କରିବାର ଅଛି।
1: ସୋଲାର
0: ବର୍ତ୍ତମାନ ଆମେ ରିନ୍ୟୁଏବଲ୍ ସୋର୍ସକୁ ଆମେ ବେଶୀ ଆଡପ୍ଟ କରିବା, ସୋଲାର ଏନର୍ଜି ହେଉ, ଆପଣଙ୍କର ୱେଭ୍ ଏନର୍ଜି ହେଉ, ସେ ଯୋଉ ଏନର୍ଜି ଗୁଡ଼ା ସବୁ ଅଛି, ସେ ଆପଣଙ୍କର ୱିଣ୍ଡ ଏନର୍ଜି ବି ବ୍ୟବହାର କରାହଉଛି, ତାର ଆମେ କେମିତି ବ୍ୟବହାର କରିବା, ସଦୁପଯୋଗ କରିବା।
1: ଏଥର ଯାହା ଥିମ୍ ରହିଛି ବିଶ୍ୱ ପରିବେଶ ଦିବସର, ଇନ୍ସପାୟର୍ଡ ବାଇ ନେଚର ଫର କ୍ଲାଇମେଟ୍ ଫର ଆୱର ଫ୍ୟୁଚର, ଆମର ଭବିଷ୍ୟତ ପାଇଁ, ଆମର ଜଳବାୟୁ ପାଇଁ ଆମେ ଆମର ପ୍ରକୃତି ଠାରୁ ପ୍ରେରଣା ନେବା, ତ ଆମେ ସବୁ ଜିନିଷ ପ୍ରାକୃତିକ ଉପାୟରେ କରିବା, ଯାହାଫଳରେ ଆମର ଯୋଉ ଦୈନନ୍ଦିନ ଜୀବନରେ ଯୋଉ ବିଳାସମୟ ଆମେ ଜୀବନଯାପନ କରୁଛେ ତାକୁ ଟିକେ ପ୍ରାକୃତିକ ଉପାୟରେ ଆମେ ନେଲେ ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ ଆମେ ଗୋଟେ ଭଲ ପୃଥିବୀ ଦେଇପାରିବା।
0: ଆମର କଥା ହେଉଛି କେମିତି ଆମେ ଏନ୍ଭାରମେଣ୍ଟ ପ୍ରୋଟେକ୍ସନ କରିବାକୁ ହେଲେ ଆମକୁ ଅଧିକ ମାତ୍ରାରେ ଟ୍ରି ପ୍ଲାଣ୍ଟେସନ କରିବାକୁ ପଡ଼ିବ, ୱାଟର ଏନର୍ଜିର କନ୍ଜରଭେସନ କରିବାକୁ ପଡ଼ିବ, ତାପରେ ରିଡ୍ୟୁସ୍ ରିୟୁଜ୍ ରିସାଇକଲ କରିବା ୱେଷ୍ଟ ପ୍ରଡକ୍ଟକୁ, ଆମେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ଆଭଏଡ୍ କରିବା, ଆଉ ଆମେ ରିନ୍ୟୁଏବୁଲ୍ ସୋର୍ସ ଏନର୍ଜିକୁ ପ୍ରମୋଟ୍ କରିବା, ଆଉ ରିଭର୍ସ ଆଉ ୱେଟ୍ ଲ୍ୟାଣ୍ଡ ବାୟୋଡାଇଭର୍ସିଟି ତାକୁ କେମିତି ପ୍ରୋଟେକ୍ଟ କରିବା, ଯୋଉ ନଈ ଅଛି ତାକୁ ଆମେ କୌଣସି ବହୁତ ସାରା କଳକାରଖାନା ତାଙ୍କର ଏଫ୍ଲୁଏଣ୍ଟ ଗୁଡ଼ାକୁ ନଈ ଭିତରୁ ଛାଡ଼ିଛନ୍ତି, ସେଟା ପାଣି ୟୁଜ୍ ହୋଇପାରୁନି, ସେଟା ସେଗୁଡ଼ାକ ସବୁ ବ୍ୟାନ୍ କରିବା, ସେଗୁଡ଼ା ସବୁ କେମିତି। ତାଛଡ଼ା ୱେଟ୍ ଲ୍ୟାଣ୍ଡ ଯୋଉଟା ଅଛି, ୱେଟ୍ ଲ୍ୟାଣ୍ଡଟା ସେଟା ଆପଣଙ୍କର ସୂର୍ଯ୍ୟକିରଣକୁ ଗ୍ରହଣ କରେ, ପୁଣି ସେ ବାଷ୍ପୀକରଣ ଥଣ୍ଡା ହୁଏ, ଟେମ୍ପରେଚର ବଢ଼ିବାକୁ ଦିଏ ନା। ଆମର ୱେଟ୍ ଲ୍ୟାଣ୍ଡ ଗୁଡ଼ା ନା ଏଠି ଯେତେଗୁଡ଼ା ଥିଲା ସେଠି ଆମର ମଲ୍ଟିଷ୍ଟୋରି ବିଲ୍ଡିଂ କରିଦେଲେ, ତାପରେ ଆମର ଟେମ୍ପରେଚର ବଢ଼ିବାକୁ ଆରମ୍ଭ ହେଲା ସହରମାନଙ୍କରେ, ଆଗରୁ ଏତେ ଟେମ୍ପରେଚର ନଥିଲା, ଆକ୍ଚୁଆଲି ୱେଟ୍ ଲ୍ୟାଣ୍ଡ ବହୁତ ଥିଲା, ସେଟା ବର୍ଷ ସାରା ସେଥିରେ କାଦୁଅ ଭଳିଆ ଥିବ, କିଛି ଚାଷବାସ ହୁଏ ନା, କିଛି ଏଗ୍ରିକଲଚର ସପୋର୍ଟ ଦିଏ ନା, କିନ୍ତୁ ଆମ କ୍ଲାଇମେଟକୁ ଫେଭରେବୁଲ୍ ଥାଏ। ତାଛଡ଼ା ବାୟୋଡାଇଭର୍ସିଟି, ବାୟୋଡାଇଭର୍ସିଟି ବହୁତ ସାରା ସ୍ପେସିସ୍ ବର୍ତ୍ତମାନ ଆନିମଲ୍ ସ୍ପେସିସ୍ ହେଉ ବା ପ୍ଲାଣ୍ଟ ସ୍ପେସିସ୍ ହେଇଗଲାଣି, ବହୁତ ସ୍ପେସିସ୍ ଆପଣ ଚାଲି ଯାଉଛନ୍ତି। ଆମର ରିସର୍ଚ୍ଚ ବି ଦରକାର, କାରଣ ଏଜୁକେସନ ଇନ୍ଷ୍ଟିଚ୍ୟୁସନ ରିସର୍ଚ୍ଚ ବି ଦରକାର, କାରଣ ଡିସାଷ୍ଟର ରିସ୍କ ରିଡକ୍ସନ ଆମକୁ କରିବାକୁ ପଡ଼ିବ, କାରଣ ଆମେ ଜାଣୁଛେ ଯେ ଏକ୍ସଟ୍ରିମ୍ ୱେଦର ହେବ, ଲୋକ ସଂଖ୍ୟା ବଢ଼ିଲାଣି, କିନ୍ତୁ ଆମେ ସେ ହେଲେ ବି ଆମେ ଏ ପ୍ରକାର ଡିସାଷ୍ଟର ମ୍ୟାନେଜମେଣ୍ଟ କରିବା, ତାଦ୍ୱାରା ଆମେ କେମିତି ଆମକୁ ବଞ୍ଚାଇ ପାରିବା ବା ଜୀବନ ରକ୍ଷା କରିପାରିବା ବା ଆମର ଇନ୍ଫ୍ରାଷ୍ଟ୍ରକ୍ଚରକୁ ସେଭ୍ କରିପାରିବା।
1: ସାର ଏ ତ ବହୁତ ଗୁଡ଼ିଏ କଥା ଆମେ ଆଲୋଚନା କଲେ, ସାର୍ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର
1: ବନ୍ଧୁ, ଏହି କାର୍ଯ୍ୟକ୍ରମରୁ ବହୁତ ଗୁଡ଼ିଏ ଜିନିଷ ଜାଣିଥିବେ, ବହୁତ ଜିନିଷ ନିଜକୁ କାମରେ ଲଗାଇବେ, ଆଉ ପରିବେଶ ପାଇଁ ସଚେତନ ହେବେ ବୋଲି ଆମର ଆଶା। ବହୁତ ବହୁତ ଧନ୍ୟବାଦ ସାର୍, ନମସ୍କାର।
2: ନମସ୍କାର ଆଜ୍ଞା।
3: ମାସର ବିଜ୍ଞାନ ବିଚିତ୍ର, ଆଜି ଜୁନ୍ ମାସ 3 ତାରିଖ, ବିଶ୍ୱ ବାଇସାଇକେଲ ଦିବସ। ଏ ସମ୍ପର୍କରେ କିଛି ତଥ୍ୟ ସଂକ୍ଷେପରେ, ଯଦିଓ ସାଇକେଲର ବ୍ୟବହାର ଆଜି କମିଯାଇଛି, ତଥାପି ଏହାର ବ୍ୟବହାର ଅତୁଳନୀୟ। ନିୟମିତ ସାଇକେଲ ଚାଳନାରେ ରକ୍ତ ସଞ୍ଚାଳନ, ଗଣ୍ଠିମାନଙ୍କର କାର୍ଯ୍ୟକାରିତା ଓ ହୃଦଯନ୍ତ୍ରର ବ୍ୟାୟାମ ଭଲ ଭାବେ ହୋଇଥାଏ। ବୃକ୍କ ମଧ୍ୟ ସୁସ୍ଥ ରହେ, ଅନେକ ରୋଗଠାରୁ ଦୂରେଇ ଯାଏ ମଣିଷ। ସବୁଠୁ ବଡ଼ କଥା ହେଉଛି, ଆଜିକାଲିର ପରିବେଶ ପ୍ରଦୂଷଣ ଜନିତ ସମସ୍ୟାକୁ ଅନେକାଂଶରେ ସମାଧାନ କରିପାରିବ ସାଇକେଲ ଚାଳନା। ଏଣୁ ସମସ୍ତେ ସଚେତନ ହେବା ଆବଶ୍ୟକ ଯେ ସମୟର ଆବଶ୍ୟକତା ସାଇକେଲ ଯାନ। ଶ୍ରୋତାବନ୍ଧୁ, ଜୁନ୍ ମାସର 14 ତାରିଖରେ ଆମେ ପାଳନ କରିବା ବିଶ୍ୱ ରକ୍ତଦାତା ଦିବସ। ରକ୍ତଦାନ ମହାପୁଣ୍ୟ, ଅନ୍ୟର ଜୀବନ ବଞ୍ଚାଇ ପାରେ ରକ୍ତଦାନ। ଯିଏ ରକ୍ତଦାନ କରନ୍ତି ସେ ହେଉଛନ୍ତି ରକ୍ତଦାତା। ରକ୍ତଦାନ ପରେ ରକ୍ତଦାତାଙ୍କର ସୃଷ୍ଟି ହେଉଥିବା ଉପକାର ପଶ୍ଚାତର କାରଣ ସମ୍ପର୍କରେ କାର୍ଯ୍ୟକ୍ରମରେ କୁହନ୍ତି ଡାକ୍ତର କୌଶିକ ମିଶ୍ର।
4: ଜଣଙ୍କ ରକ୍ତରେ 3 ଜଣଙ୍କର ଜୀବନ ରକ୍ଷା କରାଯାଇପାରେ। ଆମର ଦେଶରେ ଏବଂ ସାରା ବିଶ୍ୱରେ
2: ଏହି ରକ୍ତଦାନ ଦ୍ୱାରା ଅନେକ ଜୀବନ ବଞ୍ଚା ଯାଇପାରୁଛି। ରକ୍ତଦାନ କଲେ କଣ କଣ ସବୁ ବେନିଫିଟ ହୁଏ? ଯଦି ଜଣେ ରକ୍ତଦାନ କଲା ତାହେଲେ ତାର ଫ୍ରେଶ ରକ୍ତ ତିଆରି ହେବାରେ ଏଇଟା ସହାୟକ ହୋଇଥାଏ। ଏହି ରକ୍ତଦାନ କରିବା ଦ୍ୱାରା ଏହା ସିମୁଲେଟ୍ କରେ ଆମର ବ୍ଲଡ୍ ସେଲ୍ ପ୍ରଡକ୍ସନ, ରକ୍ତକୋଷର ଯୋଉ ପ୍ରଡକ୍ସନ ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ। ଏହି ରକ୍ତଦାନ କରିବା ଦ୍ୱାରା କାର୍ଡିଓଭାସ୍କୁଲାର ଷ୍ଟାଟସ ବା ହୃଦୟର ଯୋଉ କାର୍ଯ୍ୟ ଅଛି ତା ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ।

0: ତା ଛଡା ଆଉ କଣ ବେନିଫିଟ ପାଏ ରକ୍ତଦାତା? ନା ଏଇ ରକ୍ତଦାନ ସମୟରେ ତାର ଗୋଟେ ହେଲ୍ଥ ସ୍କ୍ରିନିଂ ହେଇଯାଏ, ହେଲ୍ଥ ସ୍କ୍ରିନିଂରେ ତାର ବ୍ଲଡ ପ୍ରେସର ଆଉ ଅନ୍ୟାନ୍ୟ ବ୍ଲଡ ଗ୍ଲୁକୋଜ ଲେଭେଲ ସବୁ ମାପି ଦିଆଯାଏ, ତାର ହେମୋଗ୍ଲୋବିନ ଲେଭେଲ କେତେ ଅଛି ତାକୁ ମାପି ଦିଆଯାଏ, ଏବଂ ଜଣେ ରକ୍ତଦାତାର ରକ୍ତକୁ ଆମେ ସ୍କ୍ରିନିଂ କରୁ ଯେ ଏଇ ଇନଫେକ୍ସନ ଅଛି କି ନାହିଁ, ଯଥା HIV ଆମର ଯୋଉ ଏଡ୍ସ ଇନଫେକ୍ସନ ଅଛି କି ନାହିଁ, ହେପାଟାଇଟିସ୍ ବି ର ଇନଫେକ୍ସନ ଅଛି କି ନାହିଁ, ହେପାଟାଇଟିସ୍ ସି ର ଇନଫେକ୍ସନ, ମ୍ୟାଲେରିଆ ଇନଫେକ୍ସନ ଆଉ ସିଫିଲିସ୍ ଇନଫେକ୍ସନ, ତେଣୁ ପାଞ୍ଚଟି ରୋଗ ତା ଦେହରେ ଅଛି କି ନାହିଁ ଜଣାପଡିଯାଏ। ତାଦ୍ୱାରା ଇଏ ଗୋଟେ ପରୋକ୍ଷ ଭାବରେ ରକ୍ତଦାତାକୁ ସାହାଯ୍ୟ କରେ ତାର ବେନିଫିଟ। ସୋ ରେଗୁଲାର ବ୍ଲଡ ଡୋନେସନ କଲେ ଆମର ବ୍ଲଡର ଯୋଉ ଭିସ୍କସିଟି ଥାଏ ସାନ୍ଦ୍ରତା କମେଇ ଦିଏ, ତାଦ୍ୱାରା କଣ ହୁଏ ହୃଦରୋଗ ହେବାର ସମ୍ଭାବନା ମଧ୍ୟ କମିଯାଇଥାଏ ଏବଂ ଆମର କାର୍ଡିଓଭାସ୍କୁଲାର ଡ୍ୟାମେଜକୁ ମଧ୍ୟ ସେ ରକ୍ଷା କରିଥାଏ।
1: ଶ୍ରୋତା ବନ୍ଧୁ, ଆମେ ଜାଣିଥିବା ସାରା ବ୍ରହ୍ମାଣ୍ଡରେ ଏକ ସୁନ୍ଦର ଜୀବଜଗତରେ ପରିପୂର୍ଣ୍ଣ ଜଳୀୟ ଗ୍ରହ ହେଉଛି ଆମ ପୃଥିବୀ। ଏହି ପୃଥିବୀ ହେଉଛି ମହାକାଶର ସୌର ପରିବାର ବା ସୌରମଣ୍ଡଳୀୟ ଗ୍ରହ। ମହାକାଶରେ ସୌରମଣ୍ଡଳ ଗ୍ରହ, ଉପଗ୍ରହ, ଗ୍ରହାଣୁ, ଧୂମକେତୁ, ଉଲ୍କାପିଣ୍ଡକୁ ନେଇ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏମାନେ ସମସ୍ତେ ଗୋଟିଏ ଗୋଟିଏ ମହାଜାଗତିକ ପିଣ୍ଡ। ଏମାନଙ୍କ ମଧ୍ୟରେ ଗ୍ରହାଣୁ ବା ଆଷ୍ଟ୍ରଏଡ୍ଙ୍କର ସ୍ଥାନ ସ୍ୱତନ୍ତ୍ର। ଗ୍ରହାଣୁମାନଙ୍କ ସମ୍ବନ୍ଧରେ କେତେକ ରୋଚକ ତଥ୍ୟ କାର୍ଯ୍ୟକ୍ରମରେ ଉପସ୍ଥାପନ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।
2: ଆଜିକୁ ଠିକ 116 ବର୍ଷ ତଳେ 1908 ମସିହାରେ ରୁଷିଆ ଦେଶର ସାଇବେରିଆ ଅଞ୍ଚଳରେ ଥିବା ତୁଙ୍ଗାସ୍କା ନଦୀ ନିକଟରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ 2000 ବର୍ଗ କିଲୋମିଟର ଅଞ୍ଚଳରେ ଥିବା ଜଙ୍ଗଲର ପ୍ରାୟ 8 କୋଟିରୁ ଅଧିକ ଗଛ ସଙ୍ଗେ ସଙ୍ଗେ ଜଳି ପାଉଁଶ ହୋଇଯାଇଥିଲା। ତା ସହିତ ସେଠାରେ ଅନେକ ପଶୁପକ୍ଷୀ ମଧ୍ୟ ନିମିଷକ ମଧ୍ୟରେ ପୋଡ଼ିଯାଇଥିଲେ। ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନେ ଏକ ଭୟଙ୍କର ଶବ୍ଦ ଶୁଣିଥିଲେ ଓ ସେ ସମୟରେ ନିକଟର ଭୂମି ସବୁ ଥରି ଉଠିଥିବାର ଅନୁଭବ କରିଥିଲେ। ଭବିଷ୍ୟତରେ ଏଭଳି ଘଟଣା ଯେ ନ ଘଟିବ ତାହା କେହି କହିପାରିବେ ନାହିଁ, ତେଣୁ ଏ ବିଷୟରେ ଭୟଭୀତ ନ ହୋଇ କିପରି ଏହା ଘଟିବ ନାହିଁ ବା ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ ସେଥିପାଇଁ ଏବେଠାରୁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଏହି ଗ୍ରହଣମାନଙ୍କୁ ଠାବ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲେଣି। ତୁଙ୍ଗାସ୍କା ଅଞ୍ଚଳରେ ଏକ ବିରାଟ ଧ୍ୱଂସଲୀଳା ଘଟିଥିଲା। ମାତ୍ର 200-400 ଫୁଟ ଲମ୍ବର ଏକ ସାମାନ୍ୟ ପଥୁରିଆ ପିଣ୍ଡ ଯାହାକୁ ଆମେ ଗ୍ରହଣ କହୁଛୁ, ଏହି ସଂଘାତରୁ ଉତ୍ପନ୍ନ ହୋଇଥିବା ଶକ୍ତି ହିରୋସୀମାରେ ପଡ଼ିଥିବା ପରମାଣୁ ବୋମାର ଶକ୍ତିଠାରୁ ପ୍ରାୟ 1000 ଗୁଣ ଅଧିକ ବୋଲି ଆକଳନ କରାଯାଇଛି। ଆମ ଦେଶ ଭାରତର ମହାରାଷ୍ଟ୍ରଠାରେ ଲୋନାବନା ସରୋବର ମଧ୍ୟ ଏହି ଏକ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଆମେ ଜାଣିଛେ ଯେ ଗ୍ରହାଣୁଗୁଡ଼ିକ ମଙ୍ଗଳ ଓ ବୃହସ୍ପତି କକ୍ଷ ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏଗୁଡ଼ିକ ସୌର ପରିବାର ଆରମ୍ଭ ହେବା ସମୟର ବଳି ଯାଇଥିବା କିଛି ଅଂଶବିଶେଷ ବା ଖଣ୍ଡ ଖଣ୍ଡ ପଥରମାନ। ଏମାନଙ୍କର ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ସେମାନେ 1 ମିଟରରୁ ଆରମ୍ଭ ହୋଇ କେତେ 100 କିଲୋମିଟର ପର୍ଯ୍ୟନ୍ତ ହୋଇଥାନ୍ତି। ସବୁଠାରୁ ବଡ଼ ଗ୍ରହାଣୁ ସେରେସ୍, ଯାହାର ବାସ୍ୟ ପ୍ରାୟ 1000 କିଲୋମିଟର, ଏହା 1801 ମସିହା ଜାନୁଆରୀ 1 ତାରିଖରେ ଆବିଷ୍କୃତ ହୋଇଥିଲା। ଏବେ ଆମେ ଏହି ସେରେସ୍କୁ ଏକ ବାମନ ଗ୍ରହ ଭାବରେ ନାମିତ କରିଛୁ ବା ଘୋଷଣା କରିଛୁ, କିନ୍ତୁ ପୂର୍ବରୁ ସେ ସବୁଠାରୁ ବଡ଼ ଗ୍ରହାଣୁ ରୂପେ ପରିଚିତ ଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହାଣୁଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ସେଗୁଡ଼ିକ ମଧ୍ୟରୁ 99% ବାୟୁମଣ୍ଡଳରେ ପ୍ରବେଶ କରିବା ସହ ପୃଥିବୀ ପୃଷ୍ଠରୁ ପଡ଼ିବା ପୂର୍ବରୁ ପୋଡ଼ି ପାଉଁଶ ହୋଇଯାଇଥାନ୍ତି, କାରଣ ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଯେଉଁ ଘର୍ଷଣ ସୃଷ୍ଟି ହୋଇଥାଏ ସେଥିରେ ଉତ୍ତାପ ବହୁତ ବଢ଼ିଥାଏ ଓ ଉତ୍ତାପ ବଢ଼ିବା ଫଳରେ ସେମାନେ ପୋଡ଼ି ଜଳି ପାଉଁଶ ହୋଇଯାଇଥାନ୍ତି। ଏବେ ଅନେକ ଦେଶର ବୈଜ୍ଞାନିକମାନେ ଜାତିସଂଘ ଦ୍ୱାରା ମିଳିତ ଭାବରେ ପୃଥିବୀ ନିକଟ ରହିଥିବା ଏଇଭଳିଆ ସମ୍ଭାବ୍ୟ ପିଣ୍ଡଗୁଡ଼ିକ ବା ସମ୍ଭାବ୍ୟ ଗ୍ରହାଣୁଗୁଡ଼ିକ ଖୋଜୁଛନ୍ତି, ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି, ଯେଉଁଗୁଡ଼ିକ କି କେବେ ନା କେବେ ଆସି ପୃଥିବୀରେ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ବିଗତ ଦିନମାନଙ୍କରେ ବର୍ଷକୁ ହାରାହାରି 1000ଟି ନୂଆ ଗ୍ରହାଣୁ ଖୋଜାଯାଉଥିଲା, କିନ୍ତୁ କିଛି ବର୍ଷ ଧରି ଏହି ଗ୍ରହାଣୁ ଖୋଜିବା ଅଭିଯାନରେ 20,000ରୁ ଅଧିକ ବୈଜ୍ଞାନିକ, ସାଧାରଣ ନାଗରିକ, ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ ଦାଖଲ କରିଛନ୍ତି ଏବଂ ସେହି କାର୍ଯ୍ୟରେ ଲାଗି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅନେକ ଗ୍ରହାଣୁ ଖୋଜିସାରିଛୁ ଏବଂ ସେମାନଙ୍କର ଗତିପଥ ନିର୍ଣ୍ଣୟ କରିବା ସହିତ ସେମାନଙ୍କର ନାମକରଣ ମଧ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ 2000ରୁ ଅଧିକ ଏପରି ପିଣ୍ଡମାନ ଠାବ କରାଯାଇଛି ଯାହାକି ପୃଥିବୀ ପୃଷ୍ଠରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ପିଣ୍ଡଗୁଡ଼ିକ ବା ସେସବୁ ଗ୍ରହାଣୁଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ବୈଜ୍ଞାନିକମାନେ ଏବେ ବିଭିନ୍ନ ଉପାୟମାନ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯେପରିକି ଏହି ପିଣ୍ଡଗୁଡ଼ିକୁ ମହାକାଶରେ ଧ୍ୱଂସ କରିଦିଆଯାଇପାରିବ, ନଚେତ୍ ସେମାନଙ୍କ ଗତିପଥକୁ ବଦଳାଇ ଦିଆପାରିବ।
1: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ତ ଶୁଣିଲେ, କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଅନୁରୋଧ। ତାହେଲେ ଏ ମାସର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: mail at airnsdtalks@gmail.com or WhatsApp on 9289094044.
1: ଶୁଣୁଥିଲେ ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହୋଇଛି ବନ୍ଧୁ ଆପଣମାନଙ୍କର ମାନେ ଅନୁରୋଧ କାର୍ଯ୍ୟକ୍ରମର ହିନ୍ଦୀ କଥାଚିତ୍ର ଗୀତର। ଆସନ୍ତୁ ନା ବନ୍ଧୁ ସଙ୍ଗୀତରେ ଭିଜିବା, ସଙ୍ଗୀତରେ ମଜିବା ଆଉ ସଙ୍ଗୀତକୁ ମନଭରି ଉପଭୋଗ କରିବା। ଆଜିର ପ୍ରଥମ ଗୀତଟି ହେଉଛି ତେରେ ନାମ କଥାଚିତ୍ରର। ଶୁଣିବାକୁ ଚିଠି ପଠାଇଛନ୍ତି କୋଠିଆର ସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା, ପ୍ରଣତି, ପ୍ରଭାତ କୁମାର, ପ୍ରମୋଦିନୀ, ପ୍ରିୟା, ପ୍ରିୟତମା, ସୁଜାତା, ମମତା, ସ୍ୱର୍ଣ୍ଣଲତା, ମଝିଆ ବାପା, ଫକୀରା ମଉସା, କମଳା ବଡ଼ବୋ, ସଞ୍ଜୟ ସାର, ଅଞ୍ଜନ ଭାଇ, ଯାମିନୀକାନ୍ତ, ପିକା ଭାଇ ଏବଂ ରାଣୀ ପ୍ରତିମା ପ୍ରିୟଦର୍ଶିନୀ। ଶୁଣି ଦେଉଛି ବନ୍ଧୁ ଉଦିତ ନାରାୟଣ ଏବଂ ଅଲକା ଅଗ୍ନିଙ୍କ କଣ୍ଠରେ ଏହି ଗୀତଟି।

ଏହି ଚିଠିଟିକୁ ଲେଖିଛନ୍ତି ଶ୍ରୀବତ୍ସ କୁମାର ବେହେରା, ବିଜୟଲକ୍ଷ୍ମୀ ଦାସ, ପ୍ରତିମା ଜେନା, ମାମିନା, ଦିଲୀପ, ପ୍ରଲବ, ମଣ୍ଟୁ ସାର, ରଞ୍ଜିତା, ଉର୍ମିଳା, ନିର୍ମଳା, ଦୁର୍ଗା, ଗୀତାଞ୍ଜଳି ଗୁଡ଼ିଆ, ସମୀର, ସଙ୍ଗୀତା, ସସ୍ମିତା, ସ୍ୱରୂପା, ଦୀକ୍ଷିତା, ଲିଜାରାଣୀ, କଳ୍ପନା, ଶୁଭଶ୍ରୀ, ପ୍ରିୟଦର୍ଶିନୀ, ସୀମିତା ଆପା, ସନ୍ଧ୍ୟା ଆପା, ଦୁର୍ଯ୍ୟୋଧନ, ସୁନୀଲକାନ୍ତ, ହେମନ୍ତ, ଦୀପ୍ତି ଏବଂ ବାବନ, ଚୌଦ୍ୱାର, ଲକ୍ଷ୍ମୀ ବଜାର, କଟକରୁ। କଥାଚିତ୍ର ଆପଣମାନଙ୍କର ସାଜନ କଣ୍ଠରେ ସଜେଇଛନ୍ତି ଅଲକା ୟାଗ୍ନିକ।

ପରବର୍ତ୍ତୀ ଚିଠିଟି ଆସିଛି ଯାଜପୁର ଟାଉନ୍ ଯାଜପୁରରୁ। ଲେଖିଛନ୍ତି ନିତ୍ୟାନନ୍ଦ ଗୌରାଙ୍ଗ ଏବଂ ସାଥୀମାନେ। ଆପଣମାନେ ଚାହିଁଛନ୍ତି ଦିଲ୍ କଥା ଚିତ୍ରରେ ଉଦିତ ନାରାୟଣ ଅନୁରାଧା ପଡ଼ୱାଲଙ୍କୁ ଶୁଣିବା ପାଇଁ। ପହଞ୍ଚାଇ ଦେଉଛି ବନ୍ଧୁ ମନପସନ୍ଦର ଗୀତ।

ପସନ୍ଦର କଣ୍ଠଶିଳ୍ପୀ ଏଥର କୁମାର ସାନୁ ଏବଂ ସାଧନା ସରକମ୍। ପସନ୍ଦର ଚିଠିରେ ଆପଣମାନେ ହେଲେ ପ୍ରଭାତୀ ବିଶ୍ୱାଳ, ଜିତେନ୍ଦ୍ର, ପପୁ, ନେତାଜୀ, ଶିଲା, ବର୍ଷା ଏବଂ ଝିଅ ରାନୀ। ଗ୍ୟାମ୍ବଲର୍ର ଏହି ମନଛୁଆଁ ଗୀତଟି ଆପଣମାନଙ୍କ ପାଖରେ ଶୁଣନ୍ତୁ।

ସମୟର ଇସାରା ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ପୁଣି ଭେଟ ହେବ ଠିକ୍ ଏଇ ଦିନ ଏଇ ସମୟରେ। ସୁସ୍ଥ ଥାଆନ୍ତୁ, ଭଲ।

0: ଆକାଶବାଣୀ କଟକ।
1: ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ଓଡ଼ିଶାର ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ଅନୁମୋଦନ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ପୂର୍ବୋଦୟ ମିଶନରେ ଓଡ଼ିଶାର ଅର୍ଥନୀତି ଓ ପର୍ଯ୍ୟଟନ ସହ ଶିଳ୍ପାୟନ କ୍ଷେତ୍ରରେ କୋଷ୍ଟାଲ ହାଇୱେ ହେବ ଗେମ୍ ଚେଞ୍ଜର କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ୱେସ୍ ଲ୍ୟାବ୍ର ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପଞ୍ଚମ ଦିନରେ 71 ଲକ୍ଷରୁ ଉର୍ଦ୍ଧ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ। ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ନିମନ୍ତେ ଆବଶ୍ୟକୀୟ ପ୍ରମାଣପତ୍ର ତ୍ୱରିତ ପ୍ରଦାନ କରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ ଅବସରରେ ଓଡ଼ିଶା 5ଟି ବର୍ଗରେ ପୁରସ୍କୃତ। ପୁରୀ ଶ୍ରୀମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ। ଦକ୍ଷିଣ ଏସୀୟ ଫୁଟବଲ ମହାସଂଘ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଭୁଟାନକୁ 1-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କଲା ଭାରତ। ଆସନ୍ତା ଶନିବାର ଫାଇନାଲ୍ରେ ବାଂଲାଦେଶକୁ ଭେଟିବ। ପାଣିପାଗ, ରାଜ୍ୟରେ ଆସନ୍ତାକାଲି ଗରମ ଓ ଗୁଳୁଗୁଳି ପାଗ ଅନୁଭୂତ ହେବା ନେଇ ପାଣିପାଗ ବିଭାଗର ଅନୁମାନ। କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ସ୍ଥଳବିଶେଷରେ ବଜ୍ରପାତ ସହ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହିବା ନେଇ କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।
0: ଆକାଶବାଣୀ କଟକ। ସମୟ ବର୍ତ୍ତମାନ 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35 ଉପସ୍ଥାପନା କରିବେ ନୃସିଂହ ପ୍ରସାଦ ମିଶ୍ର। ଆମର ସ୍ୱାସ୍ଥ୍ୟ 7:10, ଏଥିରେ ଶୁଣିବେ ଆଲୋଚନା ଗର୍ଭାବସ୍ଥାରେ ଜଟିଳତା ଓ ତା'ର ଚିକିତ୍ସା। ଆଲୋଚିକା ଡାକ୍ତର ଲୁସି ଦାସ। 7:35 କଥିକାରେ ଶୁଣିବେ ଆଲୋଚନା ବିକାଶ ବନାମ ପରିବେଶ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଫେସର ରାଧାମୋହନ। ଦିନ 10ଟାରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତନାଟ୍ୟ ତପସ୍ୱିନୀ, ରଚନା ମୋହନ ସାହୁ, ପ୍ରଯୋଜନା ରଣଦୀପ ପ୍ରଧାନ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ୍।
2: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତୃପ୍ତି ଦାସ, ଶିଳ୍ପୀଙ୍କ କଣ୍ଠରେ ଗୋକୁଳାନନ୍ଦ ଧଳଙ୍କ ରଚନା। ଜୟ ମା ଦେବୀ ଭବାନୀ, ଜୟ ମା ଶିବାନୀ, ଜୟ ମା ଶାରଦୀ ଦୁର୍ଗୀ ଦୁଃଖ ବିନାଶିନୀ।

ପୁରାତନ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଅପରାଧ କିବା କଲି ମହାପ୍ରଭୁ କରୁଅଛ ଅତି ସରିହେ କ୍ଷମାଶୀଳ ପଣି ତୁମ୍ଭକୁ କେ ସରିଅଛି ନୀଳାତ୍ରିକେଶ୍ୱରୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର କର

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଇନ୍ଦିରା ନନ୍ଦ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ନବଜଳଧର ରୂପ ମନେ ତ୍ରିଲାଖି ରହିଲା, କଦମ୍ବ ମୂଳରେ ଉଭା କୋଟି କାମଚିନୀ, ଶୋଭା ମନ୍ଦ ମନ୍ଦ ମୃଦୁ ହସ ସଖୀ ମୋ ପ୍ରାଣ ଦହିଲା।

କସ୍ତୁରୀ ମୃଗ ଜାଣେ ନା ନାଭିରେ ତାର କସ୍ତୁରୀ, ସେମିତି ମୁଁ ଜାଣେ ନା ଅନ୍ତରେ ମୋର ଶ୍ରୀହରି। ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁରେନ୍ଦ୍ରନାଥ ସାହୁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ରୀତା ମିଶ୍ର। ଏଇ ସାରା ଦୁନିଆରେ ଅତି ଆପଣାର ତୁମେ ମୋର ପ୍ରେମମୟ ଦରଦୀ ଠାକୁର। ଗୀତ ରଚନା ଧ୍ରୁବଚରଣ ସାହୁ।

ବନମାଳୀ ଆହାକି ସୁନ୍ଦର ଦିଶେ ବଙ୍କିମ ଅଧରେ ତାର ମଧୁର ହସେ। ବାବାଜୀ ଚରଣ ଜେନାଙ୍କ ରଚନାରୁ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଗାଇଛନ୍ତି ରାଜକିଶୋର ଦାସ।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲେ ତୃପ୍ତିଦାସଙ୍କ କଣ୍ଠରେ ଗୋକୁଳାନନ୍ଦ ଧଳଙ୍କ ରଚନା ପ୍ରଫୁଲ୍ଲ କୁମାରକର ଗାଇଥିଲେ ପୁରାତନ ରଚନାରୁ। ପୁରାତନ ରଚନାରେ କଣ୍ଠଦାନ କରିଥିଲେ ଇନ୍ଦିରାନନ୍ଦ। ସୁରେନ୍ଦ୍ରନାଥ ସାହୁଙ୍କ କଣ୍ଠରୁ ଶୁଣୁଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା। ଧ୍ରୁବଚରଣ ସାହୁଙ୍କ ରଚନା ଗାଇଥିଲେ ରୀତା ମିଶ୍ର। ଶେଷରେ ରାଜକିଶୋର ଦାସ ଗାଇଥିଲେ ବାବାଜୀ ଚରଣ ଜେନାଙ୍କ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ସମାଜରେ ଆମେ ବହୁ ପ୍ରକାର ମନୁଷ୍ୟଙ୍କୁ ଦେଖୁ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆମ ମନ ମିଶେ ତ ଆଉ କେତେକଙ୍କ ସହିତ ଆମ ମନ ମିଶେ ନାହିଁ। ଫଳରେ ମନ ମିଶୁନଥିବା ଲୋକ ଆମର ଶତ୍ରୁ ବୋଲି ଧାରଣା ହୁଅନ୍ତି। ସେମାନଙ୍କୁ ଦେଖିଲେ ଆମ ଭିତରେ ଏକ ଅସୂୟା ଭାବ ଜାଗୃତ ହୁଏ। ଏହିପରି ଘଟଣା ଆମ ଜୀବନରେ ଅନେକ ଆସେ। ତେବେ ମୁଖ୍ୟ କଥାଟି ହେଉଛି, ମଣିଷ ଭିତରେ ଏପରି ଭାବ କାହିଁକି ଆସେ? ଜଣେ ମଣିଷ ଅନ୍ୟକୁ ଭଲ ପାଇପାରେ ନାହିଁ କାହିଁକି? ଗୋଟିଏ ମନ ସହିତ ଆଉ ଗୋଟିଏ ମନ ନ ମିଶିବାର କାରଣ କ'ଣ? ଦାର୍ଶନିକମାନେ କହନ୍ତି, ମନୁଷ୍ୟ ସାଧାରଣତଃ ତିନି ପ୍ରକାରର। ପ୍ରତ୍ୟେକ ପ୍ରକାରର ମନୁଷ୍ୟ ସମଜାତୀୟ ମନୁଷ୍ୟଙ୍କୁ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ଭଲ ଭାବରେ ଭାବର ଆଦାନ ପ୍ରଦାନ କରନ୍ତି। ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ପଶୁ ଜୀବନଧାରୀ, ଦ୍ୱିତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ନୈତିକ ଜୀବନଧାରୀ ଏବଂ ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ। ପ୍ରଥମ ଶ୍ରେଣୀର ମନୁଷ୍ୟମାନେ ଈଶ୍ୱର ବିଶ୍ୱାସ, ଜାଗଯଜ୍ଞ, ଧର୍ମାନୁଷ୍ଠାନ, ପରୋପକାର, ସେବା ଧର୍ମଠାରୁ ଦୂରେଇ ରହନ୍ତି। ସେମାନଙ୍କୁ କେବଳ ନିଜର ସ୍ୱାର୍ଥ ହିଁ ଦୃଷ୍ଟିଗୋଚର ହୁଏ। ପଶୁ ଯେପରି ନିଜର ସ୍ୱାର୍ଥରେ ମାତିଥାଏ, ସେହିପରି ପଶୁ ଜୀବନଧାରୀ ମନୁଷ୍ୟମାନେ ନିଜର ସୁଖ ସୁବିଧାକୁ ଲକ୍ଷ୍ୟ କରି ଜୀବନ ଅତିବାହିତ କରନ୍ତି। ଆବଶ୍ୟକ ସ୍ଥଳେ ବିନା କାରଣରେ ଅନ୍ୟର ଅନିଷ୍ଟ କରିବାକୁ ବି ପଛାନ୍ତି ନାହିଁ। ଈଶ୍ୱରଙ୍କ ସେବା ପୂଜାକୁ ପଛରେ ପକାଇ ବିଷୟ ଭୋଗରେ ମାତିଯାଆନ୍ତି ଏମାନେ। ପଶୁ ଜୀବନଧାରୀ ମନୁଷ୍ୟମାନଙ୍କର ଶେଷ ଗତି ହେଉଛି ନର୍କ। ଏମାନେ ଜୀବନ

ଜୀବନର ଅନ୍ତକାଳରେ ନର୍କ ଯନ୍ତ୍ରଣା ହିଁ ଭୋଗିଥାନ୍ତି। ପଶୁ ଜୀବନଧାରୀ ମନୁଷ୍ୟମାନେ ଅର୍ଥ ପଛରେ ଧାଇଁ ଧାଇଁ ପରର ଉପକାର କରନ୍ତି ନାହିଁ, କାହାକୁ ଦୁଃଖରେ ସୁଖରେ ପଦେ ହେଲେ କଥା କହନ୍ତି ନାହିଁ। ପରିଣତ ବୟସରେ ପହଞ୍ଚି କାହାରି ସହିତ ପଦେ କଥା ହେବାକୁ ଚାହିଁଲା ବେଳେ ତାଙ୍କ ସହିତ କେହି ମଧ୍ୟ କଥା ହେବାକୁ ରାଜି ହୁଅନ୍ତି ନାହିଁ। ଶେଷ ଜୀବନ ଏକାନ୍ତରେ କଟିଥାଏ, କାହାରି ସାହାଯ୍ୟ ମଧ୍ୟ ମିଳିନଥାଏ। ଦ୍ୱିତୀୟ ପ୍ରକାର ଲୋକମାନେ ହେଉଛନ୍ତି ନୈତିକ ଜୀବନଧାରୀ ମନୁଷ୍ୟ। ଏମାନେ ସମାଜର କିଛି ନୀତିନିୟମ ରହିଛି ବୋଲି ଜାଣନ୍ତି ଆଉ ସେହି ଅନୁସାରେ ଚଳନ୍ତି ମଧ୍ୟ। ନୈତିକ ଜୀବନଧାରୀମାନେ ଶାସ୍ତ୍ରକୁ ମାନନ୍ତି, ଭଗବାନଙ୍କୁ ମାନନ୍ତି, ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ତଥା ଜନମଙ୍ଗଳକର କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରନ୍ତି। ନିଜର ସୁଖ ଚାହିଁବା ସହିତ ଅନ୍ୟମାନଙ୍କର ସୁଖ ମଧ୍ୟ ଏମାନେ ଚାହିଁଥାନ୍ତି। ସମାଜର ମଙ୍ଗଳ କରିବା ଏମାନଙ୍କର ଲକ୍ଷ୍ୟ। ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ହେଉଛି ନୈତିକ ଜୀବନଧାରୀ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ। ସଂସାରରୁ ସୁଖ ଖୋଜିବା, ଏହି ସୁଖକୁ ପୁଣି ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେଉଛି ଜାଣିବା ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଷୟରୁ ସୁଖ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି। ଅନ୍ତିମ ସମୟରେ ଏମାନଙ୍କୁ ସ୍ୱର୍ଗସୁଖ ପ୍ରାପ୍ତି ହୁଏ, ପୁଣ୍ୟ ଶେଷ ହେଲେ ପୁନର୍ବାର ଫେରିଆସନ୍ତି ମାତୃଗର୍ଭକୁ। ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ ମନୁଷ୍ୟ। ଯେଉଁମାନେ ଯୋଗ ସାଧନା କରନ୍ତି, ଗୁରୁଙ୍କ ଉପଦେଶ ଅନୁସାରେ ଅନୁଶାସିତ ହୋଇ ପରମାର୍ଥ ମାର୍ଗୀ ହୋଇ ଆସନ ପ୍ରାଣାୟାମ ଯୋଗ ସାଧନ କରି ନିଜର ଇନ୍ଦ୍ରିୟଗଣକୁ ଦମନ କରନ୍ତି, ଅନ୍ତରିନ୍ଦ୍ରିୟ ଯଥା ମନ ବୁଦ୍ଧି ଚିତ୍ତ ଅହଙ୍କାରକୁ ସମ ଦ୍ୱାରା ଆୟତ କରି ଧୈର୍ଯ୍ୟବାନ ହୁଅନ୍ତି, ଦୁଃଖ ବା ସୁଖରେ ଅଧୀର ବା କାତର ହୁଅନ୍ତି ନାହିଁ, ଆଜ୍ଞାଚକ୍ରରେ ମନ ପବନ ଓ ବୃତ୍ତିକୁ ସ୍ଥିର କରି ସ୍ଥିତପ୍ରଜ୍ଞ ହୋଇଯାଆନ୍ତି। ସର୍ବଦା ପରମ ପୁରୁଷଙ୍କ ପ୍ରତି ଲକ୍ଷ୍ୟ ଥାଏ ଏମାନଙ୍କର। ଆଧ୍ୟାତ୍ମିକ ଜଗତର ଚରମ ସୀମାରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଲୋକମାନେ ମହାପୁରୁଷ ବା ମହାମାନବ ବୋଲି ଅଭିହିତ କରିଥାନ୍ତି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏମାନଙ୍କର ସାଧନା, ମୂଳତଃ ଏମାନେ ଜଗତର କଲ୍ୟାଣ କଲା ପରି ଜଣାନଗଲେ ମଧ୍ୟ ସୂକ୍ଷ୍ମରେ ଏହି ଯୋଗଜୀବନଧାରୀ ମନୁଷ୍ୟଙ୍କର ପ୍ରଭାବ ପଡ଼େ। ନିଜକୁ ପରମାତ୍ମାଙ୍କ ସହିତ ବିଲୀନ କରିବା ସହିତ ତ୍ରିବିଧ ଦେହବନ୍ଧନରୁ ମୁକୁଳି ଯାଆନ୍ତି। ଯୋଗଜୀବନଧାରୀ ମନୁଷ୍ୟମାନେ ପ୍ରାଣପ୍ରୟାଣ ସମୟରେ ଦେହବନ୍ଧନକୁ ଛିନ୍ନ କରି ଶେଷରେ ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ପ୍ରାଣତ୍ୟାଗ କରନ୍ତି, ଯାହାଫଳରେ ପୁନର୍ବାର ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ।

ଶୁଣିଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅସୀମାନନ୍ଦ ସରସ୍ୱତୀ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

माता ଯଶୋଦା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରି ପାରିଲେ ନାହିଁ। କୃଷ୍ଣ ପାଟି ମେଲା କରିବାରୁ ତାଙ୍କ ପାଟି ଭିତରେ ଅଶେଷ ଭୁବନ ଦେଖି ଡରିଗଲେ। ବଳରାମଙ୍କ ସଙ୍ଗେ ବଣରେ ବ୍ୟୋମାସୁରକୁ ମାରିଲେ। ଇନ୍ଦ୍ରଙ୍କ କୋପରୁ ଗୋପକୁ ରକ୍ଷା କରିବାକୁ ମନ୍ଦରଗିରିକୁ ଛତା ପରି ଧରି ଗୋପୀ ଗୋପାଳମାନଙ୍କୁ ରକ୍ଷା କଲେ। ଇନ୍ଦ୍ର ତାଙ୍କୁ ଗୋବିନ୍ଦ ନାମ ଦେଲେ। ଶରତ କାଳରେ ଗୋପୀମାନଙ୍କ ସଙ୍ଗେ ରାସ ଉତ୍ସବ କାଳରେ କୁବେରଙ୍କ ପୁତ୍ର ଶଙ୍ଖଚୂଡ଼ ଗୋପୀଙ୍କୁ ହରଣ କରିବାକୁ ଲୁଚିଥିଲା। ତାର ଶିରଚ୍ଛେଦ କରି ମଣି ହରଣ କଲେ। ପ୍ରଳମ୍ବା, ବକା, କେଶୀ, ଧେନୁକା, ସଣ୍ଡାସୁର, କୁବଳିଆ ହସ୍ତି ଓ ମୁଷ୍ଠିକ ମଲ୍ଲ ଆଦିଙ୍କୁ ମାରିଲେ। କଂସକୁ ମାରି ଧରଣୀର ଭାରା ନିବାରଣ କଲେ। କଳି ପ୍ରବେଶ କାଳରେ ବ୍ୟାସ ରୂପେ ବେଦବୃକ୍ଷକୁ ଶାଖା କଲେ।

0: ଶୁଣିଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବନନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁଭାଷ ମହାନ୍ତି।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଖୁ ଚାଷ କରାଯାଇଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସର ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଅଳ କାଣ୍ଡବିନ୍ଧା ପୋକର ଦମନ ପାଇଁ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନୋଫସ 500 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସୁବିଧା ଥିଲେ ପତ୍ର ଉପରେ ଦାନାଦର ଔଷଧ ପ୍ରୟୋଗ କରିପାରିବେ। ଜଳସେଚନର ସୁବିଧା ଥିଲେ ପନିପରିବା ଯଥା କଖାରୁ ଜାତୀୟ ଫସଲ ଓ ଭେଣ୍ଡି ଆଦି ସଅଳ ବୁଣି ଦିଅନ୍ତୁ। ଶୀଘ୍ର ବୁଣିବା ଫଳରେ ବର୍ଷା ଆରମ୍ଭ ହେବା ବେଳକୁ ଗଛଗୁଡ଼ିକ ଭଲ ବଢ଼ିଯାଇଥିବ। ଏହାଦ୍ୱାରା ବର୍ଷାରେ ଗଛଗୁଡ଼ିକ ନଷ୍ଟ ହେବ ନାହିଁ, ରୋଗପୋକ ଲାଗିବାର ଆଶଙ୍କା କମ୍ ରହିବ ଏବଂ ଆପଣମାନେ ପନିପରିବା ଚାଷରୁ ଅଧିକ ଅର୍ଥ ପାଇପାରିବେ। ବାଇଗଣ ଓ ଟମାଟୋ ତଳି ପାଇଁ ତଳିଘେରା ପ୍ରସ୍ତୁତ କରି ବିହନ ବୁଣି ଦିଅନ୍ତୁ। ସଅଳ ଲଗାଯାଇଥିବା ମକା 3-4 ସପ୍ତାହର ହୋଇଗଲେ କୋଡ଼ାଖୋସା କରି ଘାସ ବଛାବଛି କରି 16 କିଲୋଗ୍ରାମ ଯବକ୍ଷାର୍ଜାନ ସାର ପ୍ରୟୋଗ କରନ୍ତୁ। ଏହି ମାସର ଶେଷ ସପ୍ତାହରେ ବୁଣିବା କାର୍ଯ୍ୟ ଶେଷ କରନ୍ତୁ। କମ୍ପୋଜିଟ୍ କିସମ ଯଥା ନବଜୋତ, ବିଜୟ, ଶକ୍ତି, ଡେକାନ 107 ଓ ଡେକାନ 109 ବ୍ୟବହାର କରନ୍ତୁ। ପାଗ ଦେଖି ରାଶିବିହନକୁ ଧାଡ଼ିରେ ବୁଣନ୍ତୁ। ଉନ୍ନତ ଅଧିକ ଅମଳକ୍ଷମ କିସମ ଯଥା ପ୍ରାଚୀ, ନିର୍ମଳା, କନକ, କାଳିକା, ବିନାୟକ ଆଦି କିସମ ଚୟନ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ ହିସାବରେ ଥିରାମରେ ବିଶୋଧନ କରନ୍ତୁ। ଶେଷଓଡ଼ ଚାଷ ବେଳେ ବିହନ ବୁଣିବା ପୂର୍ବରୁ ଏକର ପ୍ରତି 5 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 8 କିଲୋଗ୍ରାମ ଫସ୍ଫରସ୍ ଓ 8 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ପନିପରିବା ତଳିପଟାଳିରେ ସାର ପ୍ରୟୋଗ ପୂର୍ବରୁ ତଳିପଟାଳିକୁ ସ୍ୱଚ୍ଛ କରି ଢାଙ୍କି ଚତୁଃପାର୍ଶ୍ୱ

ରକ୍ତ ନିବୁଜ କରି ଦୁଇଦିନ ଛାଡ଼ିଦେଇ ସୂର୍ଯ୍ୟାଲୋକ ଦ୍ୱାରା ଏହାକୁ ବିଶୋଧିତ କରନ୍ତୁ। ତଳିପଟାଳିକୁ କାର୍ବେଣ୍ଡାଜିମ୍ 2 ଗ୍ରାମକୁ 1 ଲିଟର ପାଣିରେ ବିଶୋଧନ କରିଦିଅନ୍ତୁ କିମ୍ବା 3-5% ଫର୍ମାଲିନ୍ ଦ୍ରବଣ ସିଞ୍ଚନ କରି ସ୍ୱଚ୍ଛ ଜରିରେ ଘୋଡ଼ାଇବାର 4-5 ଦିନ ପରେ ବିହନ ବୁଣନ୍ତୁ। ଏହା ପରିବର୍ତ୍ତେ ତଳିପଟାଳି ଉପରେ ଶୁଖିଲା ଘାସ ରଖି ପୋଡ଼ିଦେଲେ ମଧ୍ୟ ମାଟି ବିଶୋଧିତ ହୋଇଥାଏ। ତଳିଘେରରୁ ପାଣି ନିଗେଡ଼ିଯିବା ପାଇଁ ପଟାଳି ମଝିରେ ନାଳିର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରା ପ୍ରସ୍ତୁତ ହୋଇଗଲା ପରେ ମାଟିର 2 ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ। ତା ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇଦେଲେ ଶୀଘ୍ର ଗଜା ହୋଇଥାଏ। ମଞ୍ଜିଗୁଡ଼ିକୁ ଲଗାଇବା ପୂର୍ବରୁ କିଲୋ ପ୍ରତି 2 ଗ୍ରାମ ବାବିଷ୍ଟିନ୍ ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଲଗାନ୍ତୁ। ପନିପରିବା ତଳିଘେରାରେ ସଦାସର୍ବଦା ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ। ବାଇଗଣ, ବିଲାତି ବାଇଗଣ ଓ ଲଙ୍କା ଇତ୍ୟାଦି ଫସଲର ଚାରା ଉତ୍ତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକୁ ସିଧାସଳଖ ମୂଳ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସଲଟା ଆଦି ବାଛି 1 ମିଟର ଓସାର, 3 ମିଟର ଲମ୍ବ ଓ 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଯୋଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହ 150 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ, କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି

0: ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର, ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ପ୍ରଯୋଜନା ବିନୟ କୁମାର ସାମନ୍ତ୍ରୀ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ରାତିର ଅନ୍ଧାର ଅପସରି ଗଲାଣି, ସୂର୍ଯ୍ୟଙ୍କର କିରଣରେ ଆଲୋକିତ ସମଗ୍ର ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ୍ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ, ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
3: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯୋଉ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ୍ ଥଣ୍ଡା ଥାଏ। ସକାଳେ ଯୋଉ ସଂକଳ୍ପ ନିଆଯାଏ ସେ ସାରା ଜୀବନ ପାଇଁ, ସାରା ଦିନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ, ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ ସମୟରେ ଭଲ ହେଇକିରି ମିଳେ। ତାକୁ ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକିରି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା, ଜୀବନରେ ପ୍ରତିଯୋଗୀ ହଉ ପ୍ରତିଦ୍ୱନ୍ଦ୍ୱୀ ନ ହଉ।
2: ଶ୍ରୋତା ବନ୍ଧୁ, ସୁସ୍ଥ ଓ ନିରୋଗ ରହିବାକୁ କିଏ ବା ନଚାହେଁ କହିଲେ? ସୁସ୍ଥ ଜୀବନଯାପନ ପାଇଁ ମଣିଷ ତାର ପ୍ରୟାସ ଜାରି ରଖିଛି। ରୋଗ ହେଲେ ବିଭିନ୍ନ ପ୍ରକାର ଔଷଧର ଆବଶ୍ୟକତା ହୁଏ। ଏସବୁ ଭିତରେ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସୁସ୍ଥ ଜୀବନଶୈଳୀ ଉପରେ ଏବେ ଖୁବ୍ ଗୁରୁତ୍ୱ ଦିଆଯାଉଛି। ସୁସ୍ଥ ପରିବେଶ, ପୁଷ୍ଟିକର ଖାଦ୍ୟ ଓ ନିୟମିତ ବ୍ୟାୟାମ, ଏହିଭଳି ଜୀବନଶୈଳୀ ମଣିଷକୁ ସୁସ୍ଥ ଓ ନିରୋଗ ରଖିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ମିଶନ ଲାଇଫ୍ ଓ ସୁସ୍ଥ ଜୀବନଶୈଳୀ, ଏ ସମ୍ପର୍କରେ ଆସନ୍ତୁ ଆଉ କିଛି ଅଧିକ ଜାଣିବା ଡାକ୍ତର ରାଜେଶ କୁମାର ଦୋରାଙ୍କଠାରୁ।
4: ଆମର ବ୍ୟୟବହୁଳ ଜୀବନରେ ସୁସ୍ଥ ରହିବା ସମସ୍ତଙ୍କର ଏକ କାମନା। ସୁସ୍ଥ ରହିବାକୁ ସମସ୍ତେ ଭଲ ପାଆନ୍ତି, ସେଥିପାଇଁ ଗୋଟେ ନିୟମିତ ଜୀବନଶୈଳୀ ଦରକାର। ସକାଳୁ 30 ମିନିଟ୍ ପର୍ଯ୍ୟନ୍ତ ଆମେ ବ୍ୟାୟାମ କରିବା ଦରକାର। ଏ ବ୍ୟାୟାମକୁ ଆମେ କୋଉ

0: ଗ୍ରାମାଞ୍ଚଳ ଏବଂ ଶିଳ୍ପାଞ୍ଚଳରୁ ବାହାରିତ ବର୍ଜ୍ୟବସ୍ତୁଗୁଡ଼ିକ ତଥା ଧାତବ୍ୟ ଅଂଶ, କୃଷିରୁ ଜାତ ଅବ୍ୟବହୃତ ବର୍ଜ୍ୟବସ୍ତୁ, ତେଜସ୍କର ବସ୍ତ୍ର, ଖାଦ୍ୟ ଇତ୍ୟାଦି। ମୃତ୍ତିକା କ୍ଷୟ ମଧ୍ୟ ଆଉ ଏକ କାରଣ ଭାବରେ ଏଠାରେ ଗ୍ରହଣ କରାଯାଇପାରେ। ସ୍ଥଳଭାଗ ପ୍ରଦୂଷଣରୁ ମୁକ୍ତି ପାଇଁ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଏହି ଧରଣର ବସ୍ତୁମାନଙ୍କରୁ ବିଭିନ୍ନ ପ୍ରକ୍ରିୟାକରଣ ମାଧ୍ୟମରେ ଅନେକ ଦରକାରୀ ପଦାର୍ଥମାନ ମଧ୍ୟ ପ୍ରସ୍ତୁତ ହେବାର କଳାକୌଶଳ ଜଣାପଡ଼ିଲାଣି। ସୁବିନିଯୋଗରୁ ସୁଫଳ ମଧ୍ୟ ମିଳୁଛି। ଯଥେଚ୍ଛାଚାର ରାସାୟନିକ ସାର ଏବଂ କୀଟନାଶକ ଔଷଧ ବ୍ୟବହାର ପରିବର୍ତ୍ତେ ଜୈବିକ ସାର ଏବଂ ଜୈବିକ କୀଟନାଶକ ଔଷଧ ପ୍ରୟୋଗର ଉପାୟମାନ ଲୋକମାନଙ୍କୁ କୁହାଯାଉଛି। ପ୍ଲାଷ୍ଟିକ୍ ଦ୍ରବ୍ୟର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଶବ୍ଦ ପ୍ରଦୂଷଣ ମଧ୍ୟ ଏକ ବିଷାକ୍ତ ବଳୟ ସୃଷ୍ଟି କରି ଆମର ଜୀବନଯାପନ ପ୍ରଣାଳୀକୁ ଅସ୍ତବ୍ୟସ୍ତ କରିଦେଉଛି। ସୁତରାଂ ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କ ଯୋଗଦାନ ଏକାନ୍ତ ଜରୁରୀ। ମନେ ରଖିବାକୁ ହେବ ଯେ ପରିବେଶ ମୁକ୍ତ ରହିଲେ ଆମେ ସୁସ୍ଥ ରହିବା। ଧରିତ୍ରୀ କଳରେ ଆମକୁ ବଞ୍ଚିବାକୁ ହେଲେ ତା'ର ଲାଳନ ପାଳନ ଆମକୁ ହିଁ କରିବାକୁ ପଡ଼ିବ। ଏଥିପାଇଁ ଧରିତ୍ରୀ ମାତ୍ର ଆହ୍ୱାନ, ଧରିତ୍ରୀ ଡାକୁଛି ବଞ୍ଚାଅ ମୋତେ, କହୁଛି ଯାତନା ସହିବି କେତେ, ମାଗଣାରେ ଦେଲି ପାଣି ପବନ, ତା ସାଙ୍ଗକୁ ପୁଣି ଭୂମିକୁ ଦାନ, ଏହି ପରିବେଶ ତୁମେ ରହୁଛ, ଦୂଷିତ ନ କରି ରଖ ହେ ସ୍ୱଚ୍ଛ, ଏହାକୁ ଅନ୍ୟଥା ଯଦି ଭାବିବ ନିଶ୍ଚୟ ଅଦିନେ ସେପର ଯିବ।
1: କଥିକରି ଶୁଣିଲି ପରିବେଶ ସୁରକ୍ଷାରେ ଆମ ଯୋଗଦାନ, କହିଲି ଡକ୍ଟର ସୂର୍ଯ୍ୟମଣି ବେହେରା, ଆକାଶବାଣୀ କଟକ।
2: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଶେଷରେ ଶିଳ୍ପୀ ଗାଇଛନ୍ତି, ରହରିଆରେ କାଠରିଆ ନ ପକାଓ ହାଣି, ଶୁଣ କାନ ଡେରି ଥରେ ଏକ ଛକା ହାଣି।

ସେଲ୍ବି ଅର୍ଜୁନ ଚରଣ ସାମ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲି ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି, ଶିଳ୍ପୀଙ୍କ କଣ୍ଠରେ ଅନ୍ନପୂର୍ଣ୍ଣାନନ୍ଦଙ୍କ ରଚନା, ସଙ୍ଗୀତ ପ୍ରେମାନନ୍ଦ।

গীত রচনা রতিকান্ত শতপথী।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 42ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ରାମ ବନକୁ ଯିବାକୁ ରାଜି ହୋଇଯିବା ମାତ୍ରେ କୈକେୟୀ ବଧିରା ସ୍ତ୍ରୀ ଭଳି ଗୋଟିଏ ବିଷୟରେ ଲୟ ରଖି ଅନ୍ୟ କୁଆଡ଼େ ମନ ଦେଲେ ନାହିଁ। ବହନ ବା ଶୀଘ୍ର ରାମ ବନଗାମୀ ହୁଅନ୍ତୁ ବୋଲି ଶିଶୁ ପାଠ ପଢ଼ି ଘୋଷିଲା ଭଳି ବାରମ୍ବାର କହିଲେ। ମନେ ହେଲା ବନପ୍ରିୟ ବା କୋକିଳ ମେଳରେ ବଳିଭୁକ ବା କୁଆର କର୍କଶ ସ୍ୱନ ଶୁଣାଯାଉଛି। ବଂଶନଳୀ ବା ବାଉଁଶ ନଳରେ ଥିବା ସୂକ୍ଷ୍ମ ବସନ ସୀତାଙ୍କ ପାଇଁ ଆଣିଦେଲେ। ସନ୍ନ୍ୟାସଙ୍କ ପାଇଁ ଦରକାର ଥିବା ଇଖୁଆକୁ ବା ତମ୍ବାର ପାତ୍ର ଇଖୁଆକୁ ବଂଶ ଚୂଡ଼ାମଣି ରାମ ଓ ଲକ୍ଷ୍ମଣ ଧରିଲେ। ରାଜାଙ୍କୁ ଚିନ୍ତା କରି ଅଯୋଧ୍ୟାବାସୀ ପଛରେ ଗୋଡ଼ାଇଲେ। କୁହାକୁହି ହେଲେ, ବୃଦ୍ଧ ସମୟରେ ବାମା କୈକେଇଠାରେ କିମ୍ପା ଏଡ଼େ ଅନୁକମ୍ପା। ଅଯୋଧ୍ୟା ରୂପୀ କ୍ଷୀରଭାଣ୍ଡ ବା ଦୁଗ୍ଧ ପାତ୍ରକୁ କୈକେୟୀ ମନ୍ଥନ କରି ନବନୀତ ବା ଲହୁଣୀ ବାହାର କଲା ବନର ଲୋକଙ୍କ ପାଇଁ। ଏବେ ରାମ ହେବେ ବହୁ ଲୋଚନ ବା ବହୁତ ଲୋକଙ୍କ ନେତ୍ରର ଅସନ ବା ଭୋଜନ, ସେମାନଙ୍କର ନେତ୍ର ପୂରିଯିବ। ଅନ୍ୟ ଅର୍ଥରେ ବହୁ ଲୋଚନର ଦେବତା ଇନ୍ଦ୍ର ଶିବ ବ୍ରହ୍ମାଙ୍କ ଅସ ବା ଅମଙ୍ଗଳ ନ ହେବା ପାଇଁ ଏ ବ୍ୟବସ୍ଥା ହେଲା। ରବିବାରରେ ବୃକ୍ଷରାଜ ଅସ୍ୱସ୍ଥରେ ଅଲକ୍ଷ୍ମୀ ଆଶ୍ରା କଲା ଭଳି ଅଯୋଧ୍ୟାରେ ରହିଲେ କୈକେୟୀ। ବାର୍ତ୍ତା ପାଇ ଶୃଙ୍ଗବେରର ଶବର ରାଜ ଗୁହକ ପ୍ରବେଶ କରି କହିଲା, ଦଶରଥ ରାଜ୍ୟ ବାଣ୍ଟିଦେଲେ ନାହିଁ କାହିଁକି? ସୁମନ୍ତ୍ର ଛଳ ବାକ୍ୟରେ କହିଲେ, ତାକୁ ଅଯୋଧ୍ୟା ଦେଇ ୟାଙ୍କୁ ବନଦେଶ ଦେଇଛନ୍ତି। ରାତ୍ର ସାରା ଶବର ସୈନ୍ୟ ଜଗି ରହିଲେ। ବଟକ୍ଷୀରରେ ଜଟା ବାନ୍ଧି ବଳକଳ ପିନ୍ଧି ରୁଦ୍ରାକ୍ଷ ମାଳା ଧରି ରାମ ଓ ଲକ୍ଷ୍ମଣ ଭସ୍ମ ବିଭୂଷିତ ହୋଇ ବାହାରି ନର ଓ ନାରାୟଣ ଭଳି ଦିଶିଲେ। ରଥକୁ ଘେରିଥିବା ପ୍ରଜା ଓ ରାମ ସୀତାଙ୍କୁ କଳ୍ପନା ନେତ୍ରରେ ଦେଖି ଭଞ୍ଜ ଏକାମ୍ରବନ ଭୁବନେଶ୍ୱରର ବସନ୍ତ ଗୁଣ୍ଡିଚାର ଅଶୋକାଷ୍ଟମୀ ରଥର ଶିବ ପାର୍ବତୀଙ୍କୁ ମନେ ପକାଇଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 42ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧା ରାଣୀ କର ଏବଂ ଶ୍ୟାମାମଣି ଦେବୀ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ରାତି 9:30 କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ୍ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ କହିବି କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ ଏବଂ କ୍ରୀଡ଼ା ପରିକ୍ରମା ରାତି 10:00 ପ୍ରଚାର କରିବୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନାରୀମହଲ ଦିନ 1:20 ଏଥିରେ ଆଳପରେ ଶୁଣିବି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଲୋଚନା ସ୍ୱାଇଁଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ଏଥିରେ ବିଷୟ ରହିଛି ଜଣେ ରକ୍ତଦାତାଙ୍କ ମହତ କାର୍ଯ୍ୟ ଏ ସମ୍ପର୍କରେ କହିବେ ଡକ୍ଟର ବଦ୍ରି ମିଶ୍ର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଚ୍ଚ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା ଶୁଣିପାରିବେ ଟିକେ ପରେ
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2

ସେଦିନ ଅପରାହ୍ନରେ କୋଉଠି ଥିଲା କେଜାଣି ସେ ଆସିଲା ଅତର୍କିତ ଭାବେ, ଅଧୀର ହୋଇ ନାଚିଗଲା ମେଘ ମହ୍ଲାର ରାଗେ। ଆହା କି ଆଶ୍ୱସ୍ତି ଏ ଭରା ନିଧାକି, କ୍ଷଣକେ ବୁଝେଇ ଦେଲା, କହିଗଲା, ମୋ ଜୀବନ ମୋ ବିନା ତୁମ ଜୀବନ କିଛି ନୁହେଁ। ଏ ମାଟି ଏ ଜୀବନ ଏ ଜଗତ ସବୁ ମୋ ସହ ବନ୍ଧା।

କଥା କହିଲା। ପୁଣି ଦେହରେ ଧରି ରଖିଥିବା ସେ ମୁକ୍ତ ଶବକୁ ବିନା ଦ୍ୱିଧାରେ ବିଚ୍ଛୁରିତ କରି ଚାଲିଲା। ମନେ ପକାଇ ଦେଇ ତା ସହ ମନତଳ ସାଇତା ସେଇ ସ୍ମୃତି ଶବକୁ।

ସ୍ମୃତିର ମେଘ ଏ ମନରେ ବରସିଯାଏ, ତାର ସ୍ପର୍ଶରେ ତାର ଉପସ୍ଥିତି ମାନେ ଜୀବନର ସ୍ଥିତି, ସେ ପ୍ରାଣ ସେ ଜୀବନ, ତାକୁ ନେଇ ଏ ମାଟି, ତାକୁ ନେଇ ଏଇ ଜଗତ ଜୀବନ, ଭୂମି ପାହାଡ଼ ଜଙ୍ଗଲ ପୁଣି ଏ ସୁନ୍ଦର ସୃଷ୍ଟି, ଆଉ ମନ ତଳେ ଅଙ୍କା ତାର ସ୍ପର୍ଶରେ କେତେ ଯେ ନୂଆ କାହାଣୀ, କେତେବେଳେ ତାର ଛଳ ଛଳ ନାଦରେ, କଳ କଳ ସେଇ ସ୍ୱରରେ, ପୁଣି ଟିପ୍ ଟିପ୍ ବୁନ୍ଦରେ ମନ ହଜିଯାଏ, ଲେଖେ କେତେ ନୂଆ କାହାଣୀ।

କେତେ କଥା ସାଇତା ହୋଇ ରହେ ଏଇ ମନ ତଳେ କହିଲେ, ହେଲେ ଏ ତ ମଣିଷର ପ୍ରକୃତି, ସେ ବୁଝେ ନାହିଁ ଅନେକ ସମୟରେ ତାର ମହତ୍ତ୍ୱକୁ, ଯିଏ ତା ପାଖରେ ସବୁବେଳେ ଥାଏ ବୁଝେ ନାହିଁ ତାକୁ, ଯିଏ ପ୍ରତିଟି ମୁହୂର୍ତ୍ତରେ ତାର ବଞ୍ଚିବାକୁ କରି ସହଜ କରିଥାଏ ବାରମ୍ବାର ତିରସ୍କାର, ଅପମାନ, ଅପବ୍ୟବହାର, ପୁଣି ହତାତର। ସେ ହେଉ ବା ସମ୍ପର୍କ, ହେଉ ବା ଆମର ଏଇ ପ୍ରକୃତିରୁ ମିଳୁଥିବା ସେ ପ୍ରାକୃତିକ ସମ୍ପଦ, ଆମ ଜୀବନଧାରା।

ମଣିଷ ହଜିଛି ସମ୍ପର୍କ ଭିତରେ ମେଛ ଅହଙ୍କାରର ମାୟାଜାଲରେ। ଏଇଟା ସତ ଯେ ସାମାଜିକ ସମ୍ପର୍କ ବିନା ବନ୍ଧନ ବିନା ଏ ସମାଜର ଅସ୍ତିତ୍ୱ କ'ଣ ବୁଝିବାକୁ ପଡ଼ିବ। ଠିକ୍ ସେମିତି ଯେମିତି ଜଳ ବିନା ଏ ଜୀବନ କିଛି ନୁହଁ। ସମୟ ଥାଉ ଥାଉ ଯଦି ବୁଝିଯିବା ଏହି ସମୟର ଇସାରାକୁ, ଜଳ ହିଁ ଜୀବନ, ତାକୁ ସାଇତି ରଖିଲେ ଆମ ଭବିଷ୍ୟତ ହେବ କ'ଣ ସୁନ୍ଦର। ଭବିଷ୍ୟତ କହିବେ ଯେ କିଛି ସଂରକ୍ଷଣ କରି ରଖିଥିଲେ ଆମ ପାଇଁ ଆମ ପୂର୍ବପିଢ଼ି। ଆମେମାନେ ଏମିତି ଖର୍ଚ୍ଚ କରି ଚାଲିଛେ ଏହି ପାଣିକୁ, ଟିକେ ବୁଝିବା ତାର ଆବଶ୍ୟକତାକୁ। କହିଥିଲେ ନା, ସମୟ ଥାଉ ଥାଉ ଯଦି ଆମେ କୌଣସି ଜିନିଷର ମହତ୍ତ୍ୱକୁ, ତାର ଗୁରୁତ୍ୱକୁ, ତାର ଆବଶ୍ୟକ କେତେ ଜୀବନରେ ବୁଝିଯାଉ, ତେବେ ତ ସେଇଠୁ ସୁରକ୍ଷିତ ଆମେ ଆମ ଭବିଷ୍ୟତକୁ କରିଥାଉ।

ଆଖିରୁ ଟିପ୍ଟାପ୍ ହୋଇ ଝରିପଡ଼ିଲି ସିଏ ଲୁହ, କିନ୍ତୁ ଅଚାନକ ସିଏ ଆକାଶରୁ ଝରିଗଲା। ହଁ, ସିଏ ଆସିଲା, କହିଲା, ମୋ ମଧ୍ୟରେ ଲୁଚି ରହିଛି ଜୀବନର ଅନନ୍ତ ସମ୍ଭାବନା। କେତେବେଳେ ସେଥାଇ ନଦୀର କଳକଳ ନାଦଟିଏ ହୋଇ ତ ଝରଣାର ଛଳଛଳ ସଙ୍ଗୀତ ହୋଇ ବର୍ଷାର ଟିପ୍ ଟିପ୍ ବୁନ୍ଦଟିଏ ଜଳବିନ୍ଦୁଟିଏ ନିଧା କରି ତାର ସ୍ପର୍ଶ କରି ଆନମନା ଭରେ ସମ୍ଭାବନା ଶୁଖିଲା ଜୁଆରି ପାହାଡ଼ି ଝରଣାରେ ଜୀବନ ତାକୁ ଦେଖି ଖୁସି ହୁଏ। ପୁଣି ସିଏ ତ ଆମ ଜୀବନର ଆଧାର, ତାକୁ ଆମେ କେତେ ସାଇତି ରଖୁଛେ, ତାର ବୁନ୍ଦା ବୁନ୍ଦା ଜଳରେ ଭରି ରହିଛି କେତେ ସେ ଜୀବନ, ତାକୁ କେତେ ବୁଝୁଛେ। ଥରୁଟିଏ ଜଳ ଅପଚୟ କରିବା ପୂର୍ବରୁ ଯଦି

ଆଜି ବିକାଶର ଦୌଡ଼ରେ ମଣିଷ ପ୍ରକୃତିର ଅମୂଲ୍ୟ ଦାନକୁ ସେ ଅବହେଳା କରୁଛି। ଜଙ୍ଗଲ କାଟୁଛି, ଜଳାଶୟକୁ ପୋତୁଛି, ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଏବଂ ପ୍ରଦୂଷଣ ଯୋଗୁଁ ଜଳ ସଙ୍କଟ ଦିନକୁ ଦିନକୁ ଭୟଙ୍କର ରୂପ ନେଉଛି। କେବେ ଚିନ୍ତା କରିଛନ୍ତି, କାଲି ଯେଉଁ ନଈଟିରେ ପାଣି ଭର୍ତ୍ତି ଥିଲା ତାକୁ ଦେଖି ମନ ଖୁସି ହେଉଥିଲା। କାଖରେ କଳସୀ ଧରି ଗାଁ ବୋହୁଏ ଚାଲି ଚାଲି ବାଟ ଆସୁଥିଲେ। ତାଙ୍କୁ ଦେଖି କଲମରୁ ଆପେ ଆପେ ଝରି ଯାଉଥିଲା କବିତା। ଗାଁ ମଝିରେ ସେଇ କୂଅରୁ ପାଣି ଆଣିଲାବେଳେ ମନରେ

ଭାଗବତ ହୋଇଥିଲା କେତେ କଥା। ସାଙ୍ଗସାଥି ମିଳି ଗପ ହୋଇ ସେଇ ନଈ ପଠାରେ ବସି କେତେ କଥା ହେଉଥିଲେ। ଆଜି ନାହିଁ ଆଉ ସେ ସୁଖ ସୁବିଧା। ଅଛି ସୁଖ ସୁବିଧା ଘରର ଚାରିକାନ୍ଥ ମଧ୍ୟରେ ବୈଦ୍ୟୁତିକ ଉପକରଣ ମାଧ୍ୟମରେ। ପାଣି ଟପ୍ଟପ୍ ହେଇ ନଳରୁ ଏମିତି ବହି ଚାଲିଛି, ହେଲେ କାହାର ନଜର ନାହିଁ। କେମିତି କୁହନ୍ତୁ ତ, ଏଥିରୁ ଆମେ ବଞ୍ଚିପାରିବା? ଆଜି ପୁଣି ମନ ଖୋଜୁଛି ଦେଖିବାକୁ ଥରେ ସେଇ ଭରା ନଈକୁ, ପୁଣି ସଞ୍ଚୟ କରି ରଖିବାକୁ ସେ ବର୍ଷା ଜଳକୁ। କେତେ କ'ଣ କଳ୍ପନା, କେତେ କ'ଣ ବିଜ୍ଞାନ ପ୍ରଣାଳୀ ଚାଲିଛି ଆଗକୁ ଆଗକୁ ଗବେଷଣା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ

ଶ୍ରୋତାବନ୍ଧୁ, ଜଳର ପ୍ରତ୍ୟେକଟି ବୁନ୍ଦା ଭରେ ସାଗରର ବକ୍ଷ, ଚାଲନ୍ତୁ ସଞ୍ଚୟ କରିବା ଏହି ଅମୃତକୁ। ନଷ୍ଟ କରିବା ନାହିଁ, ଜଳ ରହିଲେ ହସିବ ଧରଣୀ, ଫୁଲିବ ଏ ଜଳରାଶି, କ୍ଷେତ ମଧ୍ୟ ହସି ଉଠିବ। ଜଳ ସଂରକ୍ଷଣର ସଂକଳ୍ପ ନେଇ ଗଢ଼ିବା ସୁନ୍ଦର ଭବିଷ୍ୟତ ଆଉ ଜୀବନ। ସଚେତନତା ବାର୍ତ୍ତା ଆମେ ବାଣ୍ଟି ଚାଲିବା, ଚାଲନ୍ତୁ କେବେ ବି କଳ ଖୋଲା ରଖିବା ନାହିଁ। ବର୍ଷା ଜଳ ସଂଗ୍ରହ କରିବା, ପୋଖରୀ କୂଅ ଆଉ ନଦୀର ଜଳକୁ ପ୍ରଦୂଷଣ କରିବା ନାହିଁ। ଅଧିକରୁ ଅଧିକ ଗଛ ଲଗାଇବା, ପ୍ରତିଟି ବୁନ୍ଦାରେ ଜଳର ମୂଲ୍ୟକୁ ବୁଝିବା। ଜଳ ନାହିଁ ତ ଆଗାମୀକାଲି ନାହିଁ, ତେଣୁ ଆସନ୍ତୁ ଆଜିଠାରୁ ହିଁ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଜୀବନ ଯେଉଁପରି ଯେତେବେଳେ, ମୂଳ ଇଂରାଜୀ ରଚନା କେଭି ତ୍ରେହନ, ହିନ୍ଦୀ ଭାଷା ଓ ବେତାର ନାଟ୍ୟରୂପ ସୁଧାପୁରୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ତରୁଣକାନ୍ତି ରାଉତ। ଆସନ୍ତୁ ଶୁଣିବା ନାଟକ ଜୀବନ ଯେଉଁପରି ଯେତେବେଳେ।

ସନ୍ଧ୍ୟା ସାତଟା ହେଲାଣି, ଟୋପା ଟୋପା ବର୍ଷା ପାଣିରେ ଭିଜା ମାଟି ରହିକି ମୋର ଲୋଭା ବାସ୍ନା। ଏ ବାସ୍ନା ମୋତେ ଭାରି ଭଲ ଲାଗେ। ମଦିରା ଭର

ଏ ଗ୍ଲାସ୍ଟି ଆଜି ମୋତେ କେତେ ଶାନ୍ତି ଦଉଛି, ହେଲେ ଟିକିଏ ଆଶ୍ଚର୍ଯ୍ୟ ବି ଲାଗୁଛି ସେ ଦୁଇଟା କଥାକୁ ନେଇ। ପ୍ରଥମ କଥା ହେଲା, ନିଆଁର ସେ ଲେଲିହାନ୍ ଶିଖାରୁ ମୁଁ କେମିତି ଅଳ୍ପକେ ରକ୍ଷା ପାଇଗଲି, ଆଉ ଦ୍ୱିତୀୟ କଥାଟି ହେଲା, ମୋର ଅତି ପ୍ରିୟ ସମ୍ପର୍କୀୟ ସାତ ଜଣଙ୍କ ମୃତ୍ୟୁକୁ କେମିତି ମୁଁ ସହିପାରିଲି। ହେଲେ ସହିବା ଛଡ଼ା ଆଉ କେହି ବା କ'ଣ କରିପାରେ। ସମର୍ପଣ, ସମ୍ପୂର୍ଣ୍ଣ ସମର୍ପଣ, ପ୍ରତିକ୍ଷଣ ତାଙ୍କରି କୃପାକୁ ଅନୁଭବ କରି, ତାଙ୍କର ସେ ପବିତ୍ର ଗୀତାର ଉପଦେଶକୁ ଜାଣି ଆଉ ପାଳନ କରି ପ୍ରତ୍ୟେକ ବ୍ୟକ୍ତି ସ୍ୱୟଂ ନିଜର ମିତ୍ର କିମ୍ବା ଶତ୍ରୁ ହୋଇପାରେ।

0: ପାଇଁ ଅପେକ୍ଷା କରିବାକୁ କହିଛି କି?
1: କହିଲ ଆଜି ଟିକେ ଶୀଘ୍ର ପ୍ଲିଜ ପ୍ଲିଜ ଡାର୍ଲିଂ ପ୍ଲିଜ। ଆଉ ଜମଶେଜପୁରର ସେ ଜୋରଦାର ପାର୍ଟି, ମୁଁ ଠିକ ତମକୁ କେକ୍ ଖୋଇବାକୁ ଯାଉଥିଲି, ଆଉ ତମେ ହଠାତ୍ ତମ ହାତକୁ ମୋ ହାତରୁ ଛଡ଼େଇ ନେଇଥିଲ, ଆଉ ତାପରେ ନିହା ପଳେଇ ଚାଲ, ନିହା ପଳେଇ ଚାଲ, କେବଳ ଏ ଦୁଇଟି ଶବ୍ଦ କହି ଛାନିଆରେ ତମେ ବାଁ ପଟକୁ ଦୌଡ଼ି ଯାଇଥିଲ। ନିହା ପଳେଇ ଚାଲ, ନିହା ପଳେଇ ଚାଲ।
0: ଆଶା ଆଉ ଏ ଦୁନିଆରେ ନାହାନ୍ତି, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କୁ କେବଳ ମୁଁ ଚିହ୍ନଟ କରିପାରିଲି।
1: ମାଧବୀ, 20 ବର୍ଷ ପରେ ପ୍ରଥମ ଥର ତମକୁ ଏମିତି କାନ୍ଦିବାର ଦେଖିଛି। ଖାସ ତମେ ଆଉ ତମ ସ୍ୱାମୀ ପ୍ରିୟ ବନ୍ଧୁର ଅଭିଯୋଗ ହିଁ ମୁଁ ଆଉ ଆଶା ଆମ ଘର ଧାନବାଦରୁ ଜାମଶେଜପୁର ବାରମ୍ବାର ଆସୁଥିଲୁ।
0: ଆଶା ମୋର ଅତି ପ୍ରିୟ ବାନ୍ଧବୀ ଥିଲା, ଆଉ ଆଜି ମୁଁ ହିଁ ଆପଣଙ୍କ ଜୀବନର ଶୂନ୍ୟତାର ଖବର ଆପଣଙ୍କୁ ଦଉଛି। ତମ୍ବୁରେ ହଠାତ୍ ନିଆଁ ଲାଗିଗଲା, ସମସ୍ତେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ, ଆଉ ଆମେ ସବୁ ବଞ୍ଚିଗଲୁ। କାରଣ କେବଳ ଆଗ ଧାଡ଼ି ପାଖରେ ହିଁ ବାହାରକୁ ଯିବା ପାଇଁ ରାସ୍ତା ଥିଲା। ସେ ମେଣ୍ଡି ଥିବା ହାରକୁ ଦେଖି ମୁଁ ଆଶାକୁ ଚିହ୍ନି ପାରିଲି। ଯୋଉ ହାର ତମେ ତାକୁ ଚଉଠି ରାତିରେ ଉପହାର ଦେଇଥିଲ, ସେ ହାରକୁ ମୁହୂର୍ତ୍ତକ ପାଇଁ ବି ସେ ବେକରୁ କାଢୁ ନଥିଲା। ବାସ୍, ସେଇ ହାରଟା କେବଳ ରହିଯାଇଥିଲା ତା ପୋଡ଼ା ଦେହରେ।
1: ମାଧବୀ ଆଉ ରବି ଚାଲିଗଲେଣି, ଦିନଟିଏ ବି ଏମିତି ଯାଇନି ଯୋଉଦିନ ସେମାନେ ମୋତେ ଦେଖା କରିବାକୁ ଆସିନାହାନ୍ତି। ହେଲେ କେତେଦିନ ସେମାନେ ଏମିତି ସାନ୍ତ୍ୱନା ଦେବେ? ମୋ ଜୀବନର ଅନ୍ଧକାରର ସମ୍ମୁଖୀନ ମୋତେ ହିଁ କରିବାକୁ ପଡ଼ିବ। କି ଭୟଙ୍କର ସେ ଶବ୍ଦ ଦୁଇଟି, ନିଆଁ ପଳେଇ ଚାଲ, ନିଆଁ ପଳେଇ ଚାଲ, ନିଆଁ ପଳେଇ ଚାଲ, ବାରମ୍ବାର ପ୍ରତିଧ୍ୱନିତ ହେଉଛି ମୋ କାନରେ। ଆଶାର ଶବକୁ ଚିହ୍ନଟ କରିବାରେ ମାଧବୀ ଭୁଲ କରିନି ତ? ଭଗବାନ କରନ୍ତୁ ଭୁଲ ହେଇଥାଉ, ହେଲେ ସେଦିନ କଥା ଯେତେବେଳେ ମୁଁ ଚିନ୍ତା କରୁଛି।

0: ଯିଏ ମୋର ଜୀବନ ରକ୍ଷା କଲେ। ବୋଧହୁଏ ଈଶ୍ୱର ଏହା ହିଁ ଚାହୁଁଥିଲେ। ଅନେକ ଲୋକ ତ ମରିଗଲେ, କିନ୍ତୁ ଈଶ୍ୱରଙ୍କର ଇଚ୍ଛା ଥିଲା ଯେ ମୁଁ ନ ମରେ। ତାଙ୍କ କଥା ତାଙ୍କୁ ହିଁ ଜଣା। ହେ ଈଶ୍ୱର, ମୋତେ ଶକ୍ତି ଦିଅ, ମୁଁ ଯେମିତି ମୋ ସମସ୍ତ ଦୁଃଖ କଷ୍ଟ ଧୈର୍ଯ୍ୟର ସହିତ ସହିପାରିବି। ଆଜିଠାରୁ ମୁଁ ହତାଶାର ଅନ୍ଧକାରକୁ ସର୍ବଦା ପରାସ୍ତ କରିପାରିବି। ଆଶା ଆଉ ଈଶ୍ୱରଙ୍କ କରୁଣାର ଆଲୋକରେ ଉଦ୍ଭାସିତ ହେବା ମୋ ଜୀବନ। ପ୍ରତ୍ୟେକ କଥାର ଦୁଇଟି ଦିଗ ଥାଏ, ସେଥିରୁ ମୁଁ କେଉଁ ଟିକେ ବାଛିବି ସେ କଥା ମୁଁ ଠିକ୍ କରିବି। ୟେସ୍, ମୁଁ ଠିକ୍ କରିବି।
1: ଆରେ ଭାଇ, ଇଏ ତ ଭଲ ପାଲା ଲାଗିଛି।
2: ହଁ ପରା, ଯୋଉ ଦିନଠୁ ସେଠ ସାହେବ ସୁସ୍ଥ ହେଇକି ଅଫିସକୁ ଆସିଛନ୍ତି, ସେବେଠୁ ଅନେକ ଡେରିରେ ଘରକୁ ଯାଉଛନ୍ତି।
1: କଣ ଆଉ କରିବେ କହୁନ, ଘରେ ଆଉ କିଏ ଅଛି ଯେ କାହା ପାଖକୁ ଯିବେ।
2: ହେଲେ ଆମର ଭାଇ ଦୋଷ କଣ କହିଲ, ଆମର ତ ପିଲା ଛୁଆ ସଂସାର ଅଛି, ଏ ଅଫିସ ଛାଡିଲେ ସିନା ଆମେ ଘରକୁ ଯିବା।
1: ବରଂ ମୁଁ କହିବି ତାଙ୍କର ଏବେ ପାର୍ଟି ଆଉ କ୍ଲବରେ ସମୟ କଟେଇବା ଉଚିତ।
2: ସେଠି ବି କୋଉ ମନ ଲାଗିବ ଯେ, ଆଗେ ସିନା ସ୍ତ୍ରୀଙ୍କ ସାଙ୍ଗରେ ଯାଉଥିଲେ, ଏବେ କଣ ତାଙ୍କ ବିନା ତାଙ୍କ ମନ ଲାଗିବ।
0: ମୁଁ ସବୁ ବୁଝୁଛି ମ୍ୟାନେଜର ବାବୁ, ବିଚାରା ଏ କର୍ମଚାରୀମାନଙ୍କର ଦୋଷ କଣ, ହେଲେ କଣ କରିବି। ନା ଘରେ ମନ ଲାଗୁଛି, ନା କ୍ଲବରେ, ଯେଉଁଠି ଆଶାର ନଜର ସବୁବେଳେ ମୋ ଉପରେ ରହୁଥିଲା।
3: ସାର୍, ଆଗ ଅପେକ୍ଷା ଆପଣ ଏବେ ଅଧିକ ଡ୍ରିଙ୍କ କରୁଛନ୍ତି।
0: ହଁ, ଟିକେ ଅଧିକ ପିଇ ଦଉଛି, ଜୀବନର ଚାରିଛକରେ ଆସି ପହଞ୍ଚିଛି। ହେଲେ ବାସ୍ତବତାର ସମ୍ମୁଖୀନ ତ ହେବାକୁ ପଡିବ ନା, ଅତୀତକୁ ଭୁଲିଯିବାକୁ ହବ। ଭାବନାରେ ଭାସି ନ ଯାଇ ବୁଦ୍ଧି ଖଟିବାକୁ ପଡିବ।
3: ସାର୍, ଆପଣ
0: ଚାଲ ଯିବା, କାଲି ପୁଣି ବର୍ଷିଆ ଗାଁକୁ ଯିବାର ଅଛି। ଏହି ସମାଜସେବୀ ସଂସ୍ଥାର କାର୍ଯ୍ୟକଳାପ ମୋତେ ଟିକେ ବଞ୍ଚେଇ ରଖିଛି, ବରଂ ମୋତେ ଟିକେ ଖୁସି ଦେଇପାରୁଛି।
3: ସାର୍, ଆପଣ ସେଠିକି କଣ?
0: ଏ ବର୍ଷ ପରା ମୋତେ ସେଠି ପ୍ରେସିଡେଣ୍ଟ କରିଦେଇଛନ୍ତି। ଏ ବର୍ଷିଆ ଗାଁଟା ପୂରାପୂରି ଅନୁନ୍ନତ ଅଞ୍ଚଳ। ପ୍ରଥମେ ତ ସେଠିକାର କୁଷ୍ଠରୋଗୀମାନଙ୍କ ଅବସ୍ଥା ବୁଝିବାକୁ ପଡିବ। ଶୁଣିଛି ସେଠି ନା ଅଛି ହୋଟେଲ, ନା ପକ୍କା ରାସ୍ତା, ପାଣିର ବି ସେଠିକାର ଘୋର ଅଭାବ। ହଉ, ଦେଖିବା ସେମାନଙ୍କ ପାଇଁ କଣ କରାଯାଇପାରେ। ଚାଲୁନ ଯିବା।

0: ବ୍ୟୁଟିଫୁଲ୍, ଭାରି ବଢିଆ ହେଇଛି। ଆରେ ଆରେ ଥାଉ ଥାଉ, ଆଉ ଦିଅନ୍ତୁନି, ବାସ୍ ବାସ୍।
1: ମୋର ଟିକେ
0: ଓହୋ, ଆରେ ଆଉ ଦିଅନ୍ତୁ, ଆଉ ଖାଇପାରିବିନି। ବା ଭାଇ ବା, ବଢିଆ ଲାଗିଲା। ସଂସ୍ଥାର ଡିନର ପାର୍ଟି ତମ ଘରେ ଆୟୋଜନ କରି ବଢିଆ କାମଟେ କରିଛ। ଆଉ ତମ ରୋଷେଇଆ ହାତ ଖଣ୍ଡେ ତ ପାଇଛି, ଆଉ ପଲଉଟା ଭାରି ସୁଆଦ ହେଇଥିଲା।
1: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଆଉ ତମ ବିଜନେସ୍ କେମିତି ଚାଲିଛି?
0: ସବୁ ଠିକ୍ଠାକ୍ ଚାଲିଛି। ଶୁଣିଲି ତମେ ନିଜେ କାଲି ଭରସିଆ ଗାଁକୁ ଯାଉଛ, ସୋସିଆଲ ସର୍ଭିସ ମନ୍ଦ ନୁହଁ, ହେଲେ କୁଷ୍ଠରୋଗୀମାନଙ୍କ ସହିତ ଏମିତି ମିଳାମିଶା, ତମେ ବଡ଼ ରିସ୍କ ନେଉଛ, ଇନଫେକ୍ସନ ହେଇପାରେ ନା କଣ ଆଲବର୍ଟ?
2: ଆରେ ଭାଇ, ଇଏ ଯଦି ନ ଯିବେ ତାହେଲେ ଏ ଯୁଗରେ ଗାନ୍ଧୀ କେମିତି ବୋଲେଇବେ କହିଲ?
1: ଆପଣମାନେ ମୋ ଚିନ୍ତା କରନ୍ତୁନି ଆଲବର୍ଟ, ତମେ ତମ କମ୍ପାନୀ କଥା ବୁଝ, ମୁଁ କଣ ସେମାନଙ୍କ ସହିତ ହାତ ମିଳିବାକୁ ଯାଉଛି? ଆଉ ପୁଣି କୁଷ୍ଠ ରୋଗ ସେଟା ତ ସବୁବେଳେ ଇନଫେକ୍ସନ୍ସ ନୁହେଁ ନା?
0: କଣ ତମେ ସେଠିକି ଏକା ଯାଉଛ?
1: ନାଇଁ, ମୋ ସାଙ୍ଗରେ ମୋ ଅଫିସ ପିଅନ୍ ରୋହିତ ଯିବ, ସେଇଟା ତାରି ଗାଁ, ଆପଣମାନେ ତ ସହଯୋଗ କରୁନାହାନ୍ତି, ସେ ଥିଲେ ଗାଁ ଲୋକଙ୍କ ସହିତ ମିଶିବାଟା ଟିକେ ସହଜ ହେଇଯିବ।
3: ଏ ତ୍ୟାଗୀ!
4: ଆଜ୍ଞା।
3: ଏଇଠି ଏଇଠି ଏଇଠି।
4: ଆଜ୍ଞା ନମସ୍କାର।
3: ହଁ ନମସ୍କାର ନମସ୍କାର। ଏ ତ୍ୟାଗୀ, ତମେ ସେ ମାଝିକୁ ଦେଖିଛ କି?
4: ଆପଣଙ୍କ ସେ ଟିମ୍ ଲିଡର?
3: ହଁ ସେଇ ସେଇ ସେଇ।
4: ଦେଖିନି ଯେ ଆଜ୍ଞା, ଜାଣିଛି।

0: ସେମାନେ ସବୁ ସେଇପଟେ ବସ୍ତିରେ ରହନ୍ତି।
1: ଶୁଣ, ମତେ ଟିକେ ସେଇଠିକି ନେଇଯାଇ ପାରିବ?
0: ସେଇଟା ତ ଗୋଟାଏ ବିରାଟ ବସ୍ତି ସାର୍, ରାସ୍ତା ଅଣଓସାରିଆ, ଗଳିକନ୍ଦି, ଆପଣ ଖୋଜିବେ କେମିତି?
1: ତମେ ସେଗୁଡ଼ା ଚିନ୍ତା କରନି, ବାସ୍ ତମେ ଖାଲି ସେଇଠି ମତେ ନେଇକି ପହଞ୍ଚେଇ ଦିଅ।
0: ହଉ ସାର୍, ସିଏ ତ ସେଇ ହାଣ୍ଡିଆ ଦୋକାନରେ ଥିବ।
1: ଚାଲ ଚାଲ ଚାଲ, ସେଇ ମଦ ଦୋକାନ ତ, ଚାଲ ଚାଲ ମୁଁ ତମ ସାଙ୍ଗରେ ଯିବି। ଚାଲ ଚାଲ ଚାଲ। ମାଝି
2: ଆଜ୍ଞା, ଆଜ୍ଞା ସାହେବ, ଜୁହାର ଜୁହାର ଆଜ୍ଞା ସାହେବ, ଗୋଟେ ଦଶ ଟଙ୍କିଆଟେ ମିଳିବ, ମାନେ ଗୋଟେ ଦଶ ଟଙ୍କିଆରେ
1: ଦେଖି ନିଅ, ତାକୁ ଦଶ ଟଙ୍କା ଦେଇଦିଅ।
2: ଜୁହାର ଆଜ୍ଞା, ଜୁହାର।
1: ଆସ ଯିବା, କାଲି ଯେତେବେଳେ ତା ହୋସ୍ ଫେରିବ ତାକୁ ମୋ ପାଖକୁ ଟିକେ ନେଇ ଆସିବ। ଆସ ଆସ।
2: ମତେ ମାଫ କରିଦିଅନ୍ତୁ ସାର୍।
1: କହିଲା ଉଠ, ଆରେ ଉଠ।
2: ନାଇଁ, ଆପଣ ମତେ କ୍ଷମା କରିଦିଅନ୍ତୁ ସାର୍।
1: ଆରେ ତମେ ଠିଆ ହୁଅ, ଉଠ, ଉଠିଲ, ଉଠ, ଉଠ, ଠିଆ ହୁଅ।
2: ମତେ ଚାକିରିରୁ ବାହାର କରିଦିଅନ୍ତୁନି ହଜୁର, ମୋ ପିଲା ଛୁଆ ସଂସାର ଭାସିଯିବେ।
1: ଓ ହୋ, ହେଲା, ତମେ ଉଠ, ଆଗେ ଠିଆ ହୁଅ, ଉଠ ଉଠ ଉଠ ଉଠ, ବାସ୍। ଆଜ୍ଞା, ଟିକେ ପିଇ ଦିଅ, ପିଅ।
2: ନାଇଁ ଆଜ୍ଞା, ମତେ କ୍ଷମା କରିଦିଅନ୍ତୁ ହଜୁର, ମୋର ଆଗକୁ ଆଉ ଏମିତି ଜମା ଭୁଲ ହବନି।
1: ଚୁପ, ଏକଦମ ଚୁପ। ଆଜ୍ଞା, ଟିକେ ପିଅ। ଆରେ ଚାକିରିରୁ ବାହାର କରିଦେବି ବୋଲି ତମକୁ କଣ ମୁଁ ଖୋଜି ଖୋଜି ଯାଇଥିଲି? ହଁ ପିଅ, କାଲି କଣ ପାଇଁ ଏତେ ପିଇ ଦେଇଥିଲ ମାଝି?
2: ଆଜ୍ଞା,
1: କଣ ହେଲା?
2: କଣ କରିବି ସାର୍, ମାସ ଆରମ୍ଭ ହଉ ହଉ ତ ପକେଟ ଖାଲି ହେଇଯାଉଛି।
1: କାଇଁ, କଣ ପାଇଁ
2: ସାର୍? ଆମ କୁଲି ମଜଦୁର ମାନଙ୍କ ସାଙ୍ଗରେ ଯୋଉ ଅନ୍ୟାୟ ହଉଛି, କଣ କହିବି ସେ କଥା ଆପଣଙ୍କୁ। ଏଠି ଯେତେ ସବୁ ଶ୍ରମିକ ଆସୁଛନ୍ତି ସମସ୍ତେ ବିହାର ଆଉ ୟୁପିର, ଆଉ ସେମାନଙ୍କୁ ଧାନବାଦରେ ଭଲ ଚାକିରି ଦେବାର ଲୋଭ ଦିଆଯାଏ। ମୁଁ ଆଜ୍ଞା ମୟୂରଭଞ୍ଜରେ ରହୁଥିଲି, ସପ୍ତାହରେ ତିନି ଦିନ କାମ କଲେ ମୋ ପରିବାର ଚଳି ଯାଉଥିଲା। ମତେ ମାସକୁ 800 ଟଙ୍କା ଦରମାର ଲୋଭ ଦେଖେଇ ଏଠିକି ଆଣିଲେ, ଗୋଟେ ଲେବର କ୍ୟାମ୍ପରେ ରଖିଲେ। ଆଜ୍ଞା, ଗୋଟେ 8 ଫୁଟରେ 8 ଫୁଟ ଘରେ ଆମେ 12 ରହୁଛୁ, ଅବସ୍ଥା କି ସାଙ୍ଘାତିକ ଆପଣ ଚିନ୍ତା କରନ୍ତୁ। ସେ ଘରେ ଆଜ୍ଞା 4 ବେଡ୍ ଅଛି, ହେଲେ ସେଥିରେ ଶୋଇବା ପାଇଁ ନିଜ ପାଳିକି ଅପେକ୍ଷା କରିବାକୁ ପଡ଼େ। ସିଫ୍ଟରେ କାମ ହଉଥିଲେ ବି ସେ ଘରେ ସବୁବେଳେ 8 ଭର୍ତ୍ତି।
1: ତାହେଲେ ଏମିତି ଅବସ୍ଥା
2: ଆଜ୍ଞା।
1: ହଉ, ତମେ ଆଗେ ସେ ଗ୍ଲାସଟା ଖାଲି କର ତ, ନିଅ।
2: ହଉ ଆଜ୍ଞା,
1: ନିଅ।
2: ସାର୍ ସାର୍, ସେ ଘରେ ବିଜୁଳି ଆଲୁଅ ନାହିଁ କି ନଳ ପାଣିର ବି ବ୍ୟବସ୍ଥା ନାହିଁ, ଶୋଇବାକୁ ଲାଇନ୍ ବି ଲଗେଇବାକୁ ପଡୁଛି। ଆମ ଜୀବନ ସାର୍ କୁକୁର ବିଲେଇଠୁ ବି ଆହୁରି ହୀନ ହେଇଗଲା।
1: ତାମାନେ କମ୍ପାନୀର କ୍ୱାର୍ଟର ଗୁଡ଼ାକ ବାବୁମାନଙ୍କ କବ୍ଜାରେ?
2: ହଁ ଆଜ୍ଞା।
1: ଆଉ ତମମାନଙ୍କ ରହିବା ପାଇଁ? ଆଚ୍ଛା, ସତେ ଯେମିତି ତମେ ସବୁ ଦାଦନ ଶ୍ରମିକ, ସେ ଘର କ'ଣ ଜେଲଖାନା? ବାସ୍ ଖାଲି ଦୁଇଓଳି ଖାଇବା ଆଉ ବାକି ଦରମା ତକ ସୁପରଭାଇଜର ହଡପ କରିନେଉଛି।
2: ଆଜ୍ଞା,
1: ସାମାନ୍ୟ କିଛି ଗାଁକୁ ପଠାଇବା ପରେ ବାକି ତକ ଏଠି ଖାଇବା ଆଉ ସୁଧ ବାବଦକୁ ଚାଲିଯାଉଛି। କି ଅନ୍ୟାୟ! ଆରେ ତମେ ସବୁ ପାଟି ଖୋଲୁନ କାହିଁକି?
2: ପାଟି ଖୋଲିଲେ ଆଜ୍ଞା ପିଟି ପିଟି ଦରବରା କରିଦେଉଛନ୍ତି, 16 କାମ ନେଉଛନ୍ତି, ସେଥିରେ ପୁଣି ମାଡ଼। ଆଜ୍ଞା ଆଜ୍ଞା, ଗାଧେଇବାକୁ ସାବୁନ ଖଣ୍ଡେ ବି କିଣିପାରୁନୁ, ଦେହରେ କାଦୁଅ ମାଟି ପୋଳି ହେଇ ଗାଧୋଉଛୁ, ଖାଇବାକୁ ମୋଟା ଚାଉଳର ଭାତ ମୁଠାଏ ଆଉ ପାଣିଆ ଡାଲି ଟିକେ, ବାସ୍। ବାବୁ ବାବୁ, କମ୍ପାନୀ 800 ଦଉଛି ସତ, ହେଲେ ଆମ ହାତକୁ ଆସୁଛି ମୋଟେ 100 ଦିନକୁ, ମାତ୍ର 2 ସେତକ କେବଳ 2 ହାଣ୍ଡିଆରେ ଚାଲିଯାଉଛି।
1: ତାହେଲେ ତମେ ସବୁ ଚଳୁଛ କେମିତି?
2: କିଏ ଚଳୁଛି ବୋଲା ସାର୍, 4 ହେଲାଣି ତ ନୂଆ ଲୁଗା ଖଣ୍ଡେ କିଣିପାରିନି, କରଜ ଏତେ ବଢ଼ିଗଲାଣି ଯେ ମଲେ ଯାଇ ସେଥିରୁ ମୁକ୍ତି ମିଳିବ।
1: ମାନେ
2: ସାର୍, ଆମରି ଭଳିଆ ଲୋକ ତ ଲୋଭି ମହାଜନମାନଙ୍କ ସୁଧ ଜାଲରେ ପଡ଼ନ୍ତି, ପଇସା ନେଲାବେଳକୁ ତ ନେଇଯାଆନ୍ତି, ହେଲେ ଜୀବନ ସାରା ସେ ସୁଧ ବାବଦକୁ ସୁଧ ଗଣି ଗଣି ମରିଯାଆନ୍ତି, ମୂଳ କେବେ ବି କଟେନି, ଖାଲି ନିଶ୍ୱାସ ନେବାକୁ ପଇସା ଗଣିବାକୁ ପଡ଼ୁନି, ସେଇଥିପାଇଁ ଆଜି ଯାଏ ବଞ୍ଚିଛୁ, 2 ହେଇଗଲା। ମୁଁ ସ୍ତ୍ରୀ ଆଉ ପିଲା ଛୁଆଙ୍କ

0: ମୁଁ ଦେଖିନି, କଣ୍ଟ୍ରାକ୍ଟର ତ କହୁଛି ଆମ ଘରକୁ ଟଙ୍କା ପଠଉଛି ବୋଲି, ହେଲେ ହେଲେ ବାବୁ କିଏ ଜାଣିଛି?
1: ହଉ ହଉ ମାଛି, ତମେ ହଉ ବ୍ୟସ୍ତ ହୁଅନି, ବ୍ୟସ୍ତ ହୁଅନି, ତା ବ୍ୟବସ୍ଥା ଆମେ କରିବା, ବ୍ୟସ୍ତ ହୁଅନି। ନାଇଁ ନାଇଁ ନାଇଁ, ହେଲା ହେଲା, ଶୁଣ ମାଛି, ତମେ ବର୍ତ୍ତମାନ ଯାଅ, ଏ ତ୍ୟାଗୀ ମାଝିକୁ ନେଇ ତା ଘରେ ଛାଡ଼ିଦେ। ହଁ ଶୁଣୁ, ବାଟରେ ତାଙ୍କ ଖାଇବାର ବ୍ୟବସ୍ଥା କରିଦେବ।
0: ଯାଉଛି ସାହେବ, ଯିବାରେ।
1: ଏହା ହିଁ ଦରିଦ୍ରତା, ଆଉ ଏ ଦରିଦ୍ରତା, ଦରିଦ୍ରମାନଙ୍କ ଝାଳ ବୁହା ଧନ ଧନୀମାନଙ୍କୁ ଆହୁରି ଧନୀ କରି ଚାଲିଛି। ଏ ନିରୀହ ଲୋକମାନେ ସୁଧଖୋର ମହାଜନମାନଙ୍କ ଚିକ୍କଣ କଥାରେ ଫସିଯାଆନ୍ତି। ଖୁସି ଏମାନଙ୍କ ଜୀବନଠାରୁ ଅନେକ ଅନେକ ଦୂର। ନା, ଏମାନଙ୍କ ପାଇଁ ମୋତେ କିଛି କରିବାକୁ ପଡ଼ିବ। ରାସ୍ତା ବହୁତ ଲମ୍ବା, ହେଲେ ମଧ୍ୟ ଯାତ୍ରା ଆରମ୍ଭ ହୋଇଗଲେ ଦୂରତା ଅତିକ୍ରମ ହୋଇଯିବ। ଅନେକ ସମାଜସେବୀ ସଂସ୍ଥାର ସାହାଯ୍ୟ ବି ନେବାକୁ ପଡ଼ିବ। ଏହି ଶ୍ରମିକମାନଙ୍କ ସାହାଯ୍ୟ ପାଇଁ ଅନେକ କେନ୍ଦ୍ର ମଧ୍ୟ ଖୋଲିବାକୁ ପଡ଼ିବ, ସେଇଠି ଯେଉଁଠି ଏମାନେ କାମ କରୁଛନ୍ତି ଆଉ ରହୁଛନ୍ତି। ଏମାନେ ଯେପର୍ଯ୍ୟନ୍ତ ନିଜର ଅଧିକାର ପ୍ରତି ସଚେତନ ହୋଇନାହାନ୍ତି, ସେପର୍ଯ୍ୟନ୍ତ ଏମାନଙ୍କୁ କେହି ବି ସାହାଯ୍ୟ କରିପାରିବେନି। କମ୍ପାନୀ ତ ଏମାନଙ୍କୁ ନିୟମିତ ପଇସା ଦେଉଛି।

0: ତା'ର ସାହାଯ୍ୟ ବି ନେବାକୁ ପଡ଼ିବ। ଏହି ଶ୍ରମିକମାନଙ୍କ ସାହାଯ୍ୟ ପାଇଁ ଅନେକ କେନ୍ଦ୍ର ମଧ୍ୟ ଖୋଲିବାକୁ ପଡ଼ିବ ସେଇଠି ଯେଉଁଠି ଏମାନେ କାମ କରୁଛନ୍ତି ଆଉ ରହୁଛନ୍ତି। ଏମାନେ ଯେପର୍ଯ୍ୟନ୍ତ ନିଜର ଅଧିକାର ପ୍ରତି ସଚେତନ ହୋଇନାହାନ୍ତି ସେପର୍ଯ୍ୟନ୍ତ ଏମାନଙ୍କୁ କେହି ବି ସାହାଯ୍ୟ କରିପାରିବେନି। କମ୍ପାନୀ ତ ଏମାନଙ୍କୁ ନିୟମିତ ପଇସା ଦେଉଛି, ହେଲେ ମଝିରେ ଥିବା ଏହି କୁଚକ୍ରି ଦଲାଲମାନେ ସବୁ ଖାଇଯାଉଛନ୍ତି। ମୁଁ ଏମାନଙ୍କୁ ଏକଜୁଟ କରିବି, ଯାହାଫଳରେ ସେମାନେ ନିଜ ଅଧିକାର ପ୍ରତି ସଚେତନ ହୋଇପାରିବେ, ନିଜର ଅଧିକାର ପାଇଁ ଲଢ଼ିପାରିବେ, ନିଜ ପରିବାର ସହ ସୁଖରେ ରହିପାରିବେ, ନିଜର ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇ ପାରିବେ ଯେଉଁଠି ଶିକ୍ଷା ବିଲକୁଲ ମାଗଣା। ମାଝିର ବି ତ ସ୍ତ୍ରୀ ଅଛି, ହେଲେ ତାଙ୍କ ଜୀବନରେ ଖୁସି କାହିଁ? ଏଣେ ମୁଁ ଆଶାକୁ ଭାବି ଭାବି ନିଜକୁ ଦୁଃଖୀ ବୋଲି ଭାବୁଛି। ଆଶା
1: ଓହୋ, ଆଶା ଏ ବିନ୍ଦିଗୁଡ଼ିକ କ'ଣ ଏତେ ଦାମିକା ଯେ ତମେ ତାକୁ ଆଇନା ଉପରେ ଲଗେଇ ଦଉଛ?
2: ସୋ ହ୍ୱାଟ, ତମେ ଖାଲି ଏ କଥାକୁ ନେଇ ମୋ ଉପରେ ରାଗୁଛ? ଆରେ ବାବା, ଗୋଟାଏ ଜିନିଷକୁ ଯଦି ଆମେ ଆଉ ଗୋଟାଏ ଥର ବ୍ୟବହାର କରିପାରିବା ତାହେଲେ ଅସୁବିଧା କୋଉଠି?
0: ଜୀବନଟା ଏବେ ଟିକେ ସଜାଡ଼ି ହେଇଯାଉଛି, ସମସ୍ତେ କେତେ ଭଲ ପାଉଛନ୍ତି ମୋତେ। ଦିନଟା ଅବଶ୍ୟ ଭଲରେ କଟିଯାଉଛି, ହେଲେ ରାତି ରାତିରେ ଆଶା ତମରି କଥା ମନେ ପଡ଼ୁଛି, ନିଜକୁ କେତେ ଏକୁଟିଆ ମନେ କରୁଛି ମୁଁ। ମନର ଏଇ ଏକୁଟିଆପଣ ଅଫିସ ଆଉ କ୍ଲବର ସିନା ଦୂରେଇ ଯାଉଛି, ହେଲେ ଦେହର କ'ଣ ଇଏ ବି ଦୂର ହୋଇପାରେ? ଆଶା ଭଳି ଆଉ କିଏ କ'ଣ ମୋତେ ସନ୍ତୋଷ ପ୍ରଦାନ କରିପାରିବ? ମାନସିକ ଆଉ ଶାରୀରିକ ଦୁଇଟି ଯାକର ଯେଉଁ ସନ୍ତୁଳନ ମୋର ଆଶା ସହିତ ଥିଲା, ତାହା କ'ଣ ଆଉ କାହା ସହିତ ସମ୍ଭବ? ମୁଁ ନିଜ ଆବଶ୍ୟକତା ଛଡ଼ା ଅନ୍ୟ କାହାର ଆବଶ୍ୟକତାର ଯତ୍ନ ନେଇପାରିବି? ଏହା ମୋ ଜୀବନ ଆଉ ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ଏବେଠୁ ମୁଁ ଏହାକୁ ନିଜ ଢଙ୍ଗରେ ଜିଇଁବି, ଆହୁରି ଅନେକ ଜୀବନ ମୋ ସହିତ ଜଡ଼ିତ, ହେଲେ ମୋର ଏକାକିତ୍ୱର ସହଭାଗୀ କିଏ କ'ଣ ହୋଇପାରିବ? ମୁଁ ଗତକାଲି ଲାଇଫ୍ ପାର୍ଟନର ପାଇଁ ଖବରକାଗଜରେ ବିଜ୍ଞାପନ ଦେଇ ଠିକ୍ କରିଛି, ଦେଖାଯାଉ ଆଗକୁ କ'ଣ ହେଉଛି।
2: ଆଜି ତ ରବିବାର, ଡେରିରେ ଉଠିବି, ଲଞ୍ଚ ଖାଇ ପୁଣି ଶୋଇପଡ଼ିବି, ଖାଲି ସନ୍ଧ୍ୟା ଟିକେ ମୋ ପିଛା ଛାଡ଼ୁ, ତାକୁ ମୋର ଭାରି ଚିନ୍ତା।
3: ମ୍ୟାମ୍ ସାହେବ,
2: ହଁ
3: ଏ ଚା ନିଅନ୍ତୁ।
2: ଆରେ ସନ୍ଧ୍ୟା, ରବିବାରଟାରେ ବି ଟିକେ ଶୋଇବାକୁ ଦଉନୁ?
3: ଜାଣିଛି ଆଜି ରବିବାର, ହେଲେ ଦିନ ଆସି 11ଟା ହେଲାଣି ପରା।
2: ଜାଣି ପରା, ତୁ ଜମା ଶୁଣିବୁନି, ହଉ ଜାଣ। ଆ, ଚାଟା ଭାରି ବଢିଆ ହେଇଛି। ସନ୍ଧ୍ୟା, ସେ ଖବରକାଗଜଟା ଦେ ତ।
3: ହଁ ହଁ ଦଉ, ଏଇ ନିଅ।
2: ସେଇ ଏକା ଖବର, ହତ୍ୟା ଲୁଣ୍ଠନ ଦୁର୍ଘଟଣା। ଆରେ ଇଏ କି ଖବର, ବଡ଼ ଇଣ୍ଟରେଷ୍ଟିଂ ଲାଗୁଛି। ଜଣେ ସିନିୟର ଏକ୍ଜିକ୍ୟୁଟିଭ ୱାର୍କିଂ ଇନ୍ ପ୍ରାଇଭେଟ କମ୍ପାନୀ, ୱାଣ୍ଟେଡ୍ ସୁଟେବୁଲ ମ୍ୟାଚ୍, ବୟସ 40, ପଞ୍ଜାବୀ, 2 ସନ୍ତାନ, କାଷ୍ଟ ନୋ ବାର। ମୋ ବି ତ ଉଇଟ, ବୟସ 40, ଚେଷ୍ଟା କଲେ କ୍ଷତି କଣ? ହ୍ୟାଲୋ, ଓ ୟେସ୍ ୟେସ୍, ଆଇ ରିମେମ୍ବର, ହଁ ହଁ ମୁଁ ପହଞ୍ଚିଯିବି। ଆରେ ସନ୍ଧ୍ୟା, ମୋ ଜିନ୍ସ ଆଉ ଟି ସାର୍ଟ ଆଲମିରାରୁ ବାହାର କରି ରଖିଲୁ?
4: ମୋର ଅର୍ଜେଣ୍ଟ ଯିବାର ଅଛି ତ, ଗୋଟେ ମିଟିଂ ଅଛି ନା।

0: ମୁଁ ଆପଣଙ୍କ ବିଜ୍ଞାପନ ପଢ଼ିଲି। ମୋ ପରିସ୍ଥିତିର ଆପଣଙ୍କ ପରିସ୍ଥିତି ସହିତ କିଛି ସାମଞ୍ଜସ୍ୟ ଥିଲା ପରି ଲାଗୁଛି। ମୁଁ ଜଣେ ବିଧବା, ବୟସ 40। ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା, 2 ପୁଅ। ସେମାନଙ୍କର ଇଚ୍ଛା ଯେ ମୁଁ କାହାକୁ ଜୀବନସାଥୀ ରୂପେ ବାଛି ନେବା ଉଚିତ। ପାଠଶାଠ ପଢ଼ିଛି, ଦେଖିବାକୁ ବି ସୁନ୍ଦର, ଟଙ୍କା ପଇସା ସୁନାମ ସବୁ କିଛି ଅଛି, ସଫିଷ୍ଟିକେଟେଡ୍, କିନ୍ତୁ ଏକାକିନୀ। ମୋ ଘର ଠିକଣା ଜଣେଇଲି, ଗୁରଗାଓଁ। ଫୋନ୍ ନମ୍ବର ହେଉଛି,
1: ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ ମାଧବୀ, ଆରେ ଗୋଟେ ଖୁସି ଖବର, ମୁଁ ବାହା ହେବାକୁ ଯାଉଛି।
2: ସନ୍ଧ୍ୟା, ଆରେ ବାହାଘର ପାଇଁ ଜିନିଷ ପତ୍ର ସବୁ ଯୋଗାଡ଼ କଲୁ କି ନାହିଁ?

0: ଅଧେ ମୋ ବିଜ୍ଞାପନର ଆଉ କିଛି ରେସ୍ପନ୍ସ ଆସିବନି।
1: ଆରେ ଏ ଚିଠିଟା ପୁଣି କୋଉଠୁ ଆସିଛି? ଦେଖିବା କ'ଣ ଲେଖା ଅଛି।

କେତେଦିନ ପରେ ଲାଗୁଛି। ସତେ ଯେମିତି ମୋ ମଧୁଚନ୍ଦ୍ରିକାରେ ଜହ୍ନ ମଧ୍ୟ ଖୁସି ତାର ଶାନ୍ତ ସ୍ନିଗ୍ଧ ଜୋତ୍ସ୍ନା ଢାଳି ଦଉଛି। ଜଲ୍ଦି ଗୋଟେ ସିଗରେଟ୍ ଟାଣିଦେବା।

0: こじらってこじらってこじらってや。
1: こないだですね。ためにどうも処刑場しちゃう。これ一。
2: なな、キチンミ。モリスはそろこだ。リキコストどうち。
1: あれ、止め。
2: あちょだ。え、オーソドグリカルサイドエフェクト。
1: ハーフマイ。
2: もたむく、コーヒーベコちゃんをディレイ。あれ、コーヒーパリルネ。
1: レスマートメ。
2: ディプレッションジュゴ、もてジョンマニットホーネ。
1: ほ、ダメ、あれ。
2: たちょだ、ハードルビー、ティケプロブレマジ。
1: ダメチキッ
2: ソナエベモロソイパリバティカボカリディナバレ
1: ハハハダメソジャエテグレボティカエテグレボジャンジャナコマグラウエソガタマテカインプレゼンダーアイコールコニー自分の顎でどうか。へれ、もうハーマネビネ。レスマプティモルプレモ、アウタルセバコリ、オシュトプレタルネルプルシュレタコモトレイデビ。モタコサンプナポロコテゲレスマ。ハハ。レスマ、テンポロイチバレスマ。モロイチボ。
3: Good morning! え、ガンタデコトニー。ସକାଳର ମାତ୍ର ସାଢେ ଏଗାରଟା ହେଇଛି
1: ହଁ ହଁ ସକାଳ ହେଇଛି ଯେ ହେଲେ ମୁଁ ତମକୁ ଦୁଇ ଘଣ୍ଟା ହବ ଅପେକ୍ଷା କରିଛି
3: ସକାଳଟା ଭାରି ସୁନ୍ଦର ନା
1: ଚାରି ଘଣ୍ଟା ଆଗରୁ ଆହୁରି ସୁନ୍ଦର ଥିଲା
3: କାଲି ରାତିରେ ମୋତେ ଅନେକ ଡେରିରେ ନିଦ ହେଲା ଆଇ ହାଡ୍ ଏ ୱେକ୍ଫୁଲ୍ ନାଇଟ୍ ଲାଗୁଥିଲା ଆସ୍ମା ଯେମିତି ଆଟାକ୍ ହବ ହେଲେ ସେମିତି କିଛି ହେଇନି
1: ତମେ ମୁଁ କଥା କାହିଁକି ମାନୁନ ଆମେ ଏକା ସାଥିରେ ରହୁଛେ କିଛି ଅସୁବିଧା ଥିଲେ ମତେ କହୁନ କାହିଁକି
3: ଏ ଆସ୍ମା ଯୋଗୁ ମୁଁ ଏକା ଶୋଇବାକୁ ପସନ୍ଦ କରେ
1: ସେଇ କଥା ତ କହୁଛି ତୁମ ପାଖରେ ଶୋଇଥିଲେ ସିନା ତମ ଦରକାର ବେଳେ ଉଠିପାରିବି
3: ମୋ କଥାରୁ ତମେ ବୁଝିସାରିଥିବ ଜାଗ୍ରତ ଅବସ୍ଥାରେ ଆମେ ଏକାଠି ରହିପାରିବା କିନ୍ତୁ ଶୋଇବାରେ
1: ନୁହେଁ ଇଏ ପୁଣି କି ବୈବାହିକ ଜୀବନ ଯୋଉଠି ଦାମ୍ପତ୍ୟ ସୁଖ ଟିକିଏ ନ ମିଳିବ ଠିକ ଅଛି କିଛି ଅସୁବିଧା ନାହିଁ ରାତିରେ ସେ ସାଙ୍ଗରେ ନଥିଲା କଣ ହେଲା ଦିନରେ ତ ଅଛି
3: କଣ ଭାବୁଛ ସେଦିନ ଦେଖିଲ ଟି ସେଇ ସଣ୍ଡେ ଦିନ ମିସେସ୍ ମାଲହୋତ୍ରା ଫୋନ୍ ନ କରି ସିଧା ଆସି କ୍ଲବ ପାର୍ଟିରେ ଡିସ୍କସନ୍ ଆରମ୍ଭ କରିଦେଲେ ଇଏ କଣ ଭଦ୍ରାମୀ ଦିଲ୍ଲୀରେ ତ ଏମିତି କେହି କରନ୍ତିନି
1: ତମେ ସେ କଥା କହୁଛ ସିନା ହେଲେ ସେ ଭାରି

0: ଦୁର୍ବଳ ପ୍ରକୃତିର। ତାଛଡ଼ା ଧାନବାଦରେ କେହି ଏତେ ଫର୍ମାଲିଟିକୁ ଦେଖନ୍ତିନି।
1: ସେ ଯାହା ବି ହଉ, ଆଗରୁ ନ ଜାଣି ହଠାତ୍ ଏମିତି ପହଞ୍ଚିବା, ଇଏ କ'ଣ ଗୋଟେ କଥା? ତାଛଡ଼ା ଆମର ତ ଏବେ ବାହାଘର ହେଇଛି ନା, ସେଥିରେ ଆଉ କାହାର କ'ଣ ଆବଶ୍ୟକତା ଅଛି କହିଲ? ଆମେ ଦୁହେଁ ଏବେ ପରସ୍ପର ପାଇଁ ଯଥେଷ୍ଟ। ଦେଖ, ଖରାପ ଭାବିବନି, ଧାନବାଦର କଲଚରକୁ ବୁଝିବାକୁ ମୋତେ ଟିକେ ସମୟ ଲାଗିବ। ମୁଁ ବହୁତ କମ୍ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରେ ତ।

0: କ'ଣ ଭାବିଥିଲି ଆଉ କ'ଣ ସବୁ ହେଇଗଲା। ରେଶ୍ମାର ଔଷଧ ତ ବଢ଼ି ବଢ଼ି ଚାଲିଛି। ଭାବିଥିଲି ମୋର ରାତ୍ରିର ଏକାକିତ୍ୱକୁ, ହେଲେ ରେଶ୍ମା ସବୁ କଥା ତା ଇଚ୍ଛାରେ ନା। ମୁଁ ଜୋର ଜବରଦସ୍ତ ତା ଉପରେ ମୋର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁନି। ଏବେ ପାର୍ଟିମାନଙ୍କୁ ଯିବା ତ ଆମର ବନ୍ଦ ହେଇଯାଇଛି, ରହିଯାଇଛୁ ଏକ ଘରିଆ ହେଇ। ରାତି ହଉ ହଉ ରେଶ୍ମାର ଅସୁସ୍ଥତା ବଢ଼ିଯାଉଛି। ଯେଉଁଠି ଆଶା ମୋତେ ମଦ ପିଇବାକୁ ବାରଣ କରୁଥିଲା, ସେଠି ରେଶ୍ମା କିଛି ବି କହୁନି। ହୁଏତ ଏଇଥିପାଇଁ ଯେ ଅଧିକା ପିଇଦେଲେ ମୁଁ ମୋ ହୋସ ହରେଇ ବସିବି, ଆଉ ତାଠାରୁ କୌଣସି ଜିନିଷ ଚାହିଁବିନି। ଘରୁ ଅଫିସ, ପୁଣି ଅଫିସରୁ ଘର, ଜୀବନଟା ଏଇଥିରେ ସୀମିତ ହୋଇ ରହିଯାଉଛି। ବାହାଘର ପୂର୍ବରୁ ରେଶ୍ମା ଯେତେ ଆଣ୍ଟି ଡିପ୍ରେସନ୍ ଔଷଧ ଖାଇଥିଲା, ତାର ପ୍ରଭାବ ପଡ଼ିବା ଏବେ ଆରମ୍ଭ ହୋଇଛି। ଅନେକ ଥଟାରି ବି କହୁଛନ୍ତି ତମେ ତ ଗୋଟେ ବାବାଜି ହୋଇଗଲଣି। ତଥାପି ମୋ ଜୀବନସାରା ରେଶ୍ମାର ସାଥୀ ହୋଇ ରହିବି। ମୋ ତରଫରୁ ତାର କୌଣସି ଅଭାବ ରହିବନି, ନା ପ୍ରେମର ନା ଧନର। ହେଲେ ମନେ ହେଉଛି ରେଶ୍ମା ନିଜର ଅସୁସ୍ଥତାର ବାହାନା ଦେଖାଇ ସ୍ୱେଚ୍ଛାଚାରିତା କରୁଛି। ମୋ ପ୍ରତି ତାର ତିଳେ ହେଲେ ଚିନ୍ତା ନାହିଁ। ବିବାହର ଏହି ପବିତ୍ର ବନ୍ଧନକୁ ଯଥାରୀତି ରଖିବା ସତେ ଯେମିତି ମୋର କର୍ତ୍ତବ୍ୟ।
1: କଂଗ୍ରାଚୁଲେସନ୍, କଂଗ୍ରାଚୁଲେସନ୍ ସେଠ ସାହେବ, ଆପଣ ଏବେ ନମ୍ବର ୱାନ୍। କମ୍ପାନୀର ସର୍ବାଧିକ ଟାର୍ଗେଟ ଆପଣ ପୂରଣ କରିପାରିଛନ୍ତି, ଆଉ ଏସବୁ ଆପଣଙ୍କର ନିଷ୍ଠା ଆଉ ପରିଶ୍ରମର ଫଳ।
2: ଆରେ ପରିଶ୍ରମ ମାନେ, ସେଠ ସାହେବ ତ ଅଫିସକୁ ହିଁ ନିଜ ଘର ଭାବି ସାରିଲେଣି। କିନ୍ତୁ ଯାହା କହ, ପ୍ରତ୍ୟେକ ସଫଳତା ପଛରେ ଜଣେ ନାରୀର ହାତ ଥାଏ।
3: ଆସନ୍ତୁ ମହାଶୟ, ଅଫିସ ପାର୍ଟିରେ ଏତେ ମସ୍କୁଲ ହେଇଗଲେ ଯେ ଆମକୁ ବି ଭୁଲିଗଲେ। କେତେ ସମୟ ହେଲା ଅପେକ୍ଷା କରି ବସିଛି ମୁଁ।
0: ମୁଁ ସ୍ୱପ୍ନ ଦେଖୁନି ତ, ବିବାହ ପରେ ଆଜି ପ୍ରଥମ କରି ରେଶ୍ମା ମୋତେ ବିପଦ ମିଠା କଥା କହିଛି। ଲାଗୁଛି ମୁଁ ଯେମିତି ମେଘ ରାଜ୍ୟରେ ପହଞ୍ଚି ଯାଇଛି। ତନୁମନ ଏକାବେଳକେ ତୃପ୍ତ ହେଇଗଲା।
3: କଣ ଭାବୁଛ?
0: ନମ୍ବର ୱାନ୍ ବ୍ୟକ୍ତିର ସ୍ତ୍ରୀ ହେଇ ତମକୁ କେମିତି ଲାଗୁଛି?
3: ସମସ୍ତେ ଦେଖୁଛନ୍ତି, ଛାଡ଼ ନା।
0: ରେଶ୍ମା ସହିତ କେବଳ ସେ ବିବାହର ଦିନଟି କେତେ ସୁନ୍ଦର ଥିଲା, ଆଉ ତାପରେ ରେଶ୍ମାର ସେ ବିଚିତ୍ର ଢଙ୍ଗ ସବୁ।
3: ଓ ନୋ, ମୋର କୌଣସି କମିଟି ଫମିଟିର ହେଡ୍ ହବା ଦରକାର ନାହିଁ। ଯଦି ସେମିତି ହେଇ ଆସିଛି ତେବେ ସେଥିରେ ମୋର କିଛି ଯାଇ ଆସେ ନାହିଁ। ଧାନବାଦର ଏମିତି ବେକାର ପରମ୍ପରା ସହିତ ମୋର କିଛି ସମ୍ପର୍କ ନାହିଁ। ଆଉ ସେ ଡାକ୍ତରକୁ, ତାକୁ ତ ମୁଁ ଜମା ଛାଡ଼ିବିନି, ଯିଏ ମୋତେ ଏତେ ସମୟ ଧରି ବସେଇଦେଲା। ସେ ଜାଣିନି ମୁଁ କିଏ, ମୁଁ ଏଠିକାର ସବୁଠୁ ବଡ଼ ଅଫିସରର ସ୍ତ୍ରୀ।
0: ତୁମେ ଏମିତି କାହିଁ କଥାବାର୍ତ୍ତା କରୁଛ? ସେ ତ କୁହନି ରେଶ୍ମା, ପ୍ଲିଜ।
3: ଏ ଧାନବାଦ ଭଳିଆ ଗାଁରେ ସେମିତି କହିବିନି ତ, ଆଉ କଣ କରିବି?
0: ରେଶ୍ମା, ବାହାହବା ଆଗରୁ ମୁଁ ତୁମକୁ କହିଥିଲି ନା।
3: କଣ କହିଥିଲ?
0: ତମେ ଏଠି ଆଡଜଷ୍ଟ କରିପାରିବ କି?
3: ପାରିବିନି। ଆରେ ତମର ଏ ଧାନବାଦ ଏମିତି କଣ କି? ରାତି ପାହିଲେ ସେଇ ଏକା ମୁହଁ ସବୁ। ଦି ବର୍ଷ ହେଲା ମୋ ଜୀବନଟା ଯେମିତି ଖୁଣ୍ଟରେ ବନ୍ଧା ହେଇଛି। ମନ କହୁଛି ଏଇ ଲାଗି ଦିଲ୍ଲୀ ଫେରିଯାଇ ଗୋଟେ ନୂଆ ଜୀବନ ଆରମ୍ଭ କରନ୍ତି।

0: ମାନେ କଣ ତମେ ଚାହୁଁଛ?
1: ଓ ସତେ ଯେମିତି ଅଜାଡି ପକେଇବ?
0: ବନ୍ଦ କର ରେଶ୍ମା, ବନ୍ଦ କର, ବହୁତ ହେଇଗଲା, ବହୁତ ହେଇଗଲା।
1: ମୋର ଆଉ କିଛି କହିବା ଦରକାର ନାହିଁ। ଧନବାଦ ଆଉ ମୁଁ ଏ ଦିଟା ଭିତରୁ ତମକୁ ଗୋଟାଏକୁ ବାଛିବାକୁ ପଡିବ, ବୁଝିଲ?
0: ରେଶ୍ମା, ଓଫ ଓଫ ମାଇ ଗଡ୍, ରେଶ୍ମା।

0: ଲୁହ ଭରା ଆଖିରେ କାହାକୁ ହାତ ହେଲି ବିଦାୟ ଦଉଛ?
1: ସେ କଥା ତମେ ବୁଝିପାରିବନି।
0: ଓହୋ, ଯାହା ହଉ, ଏ ଗାଁଟାରୁ ମଣିଷ ମୁକ୍ତି ପାଇଗଲା। ମୁଁ ତ ଭାବୁଥିଲି ଯେ ମୋ ସାଙ୍ଗରେ ଦିଲ୍ଲୀ ଯାଉଛ ବୋଲି ମନଟା ତମର ଭାରି ଖୁସି ଥିବ।
1: ତମେ ଠିକ କହିଛ ରେଶ୍ମା, ଜୀବନର ଗତି ତା ସହ ଆଗକୁ ମାଡ଼ି ଚାଲିବା ହିଁ ଆମ ପାଇଁ ହିତକର।

0: ଯା ହଉ, ମୁଁ ମୋର ଦିଲ୍ଲୀର ବାନ୍ଧବୀ ମାନଙ୍କ ସହିତ ପୁଣି ସାକ୍ଷାତ କରିପାରୁଛି।
1: ଆରେ ତମ ଚେହେରା ତ ବିଲକୁଲ ବଦଳି ଯାଇଛି। କିଛି ଦିନ ଏଠି ରହିଗଲେ ତମ ଚେହେରାଟା ପୁଣି ଡଉଲ ଡଉଲ ହେଇଯିବ ଯେ।
2: ଆରେ ଆମେ ସବୁ ଅଛୁ ପରା, ତମେ ଖାଲି ଦିନ ରାତି ପାର୍ଟି ଉପରେ ପାର୍ଟିର ଆୟୋଜନ କରିଚାଲ ନା, ଆମେ ସମସ୍ତେ ଆସିବୁ।
3: କୋଉଠିକି ଯିବାକୁ ଇଚ୍ଛା ହଉନି, ବିଶେଷ କରି ରେଶମାର ସେସବୁ ଦେଖାଣିଆ ପାର୍ଟି ପରିବେଶକୁ। ତଥାପି ମୁଁ କେବେ ହାର ମାନିବା ଲୋକ ନୁହେଁ। ଚାକିରି ଛାଡ଼ି ଦେଇଛି ତ କ'ଣ ହେଲା, ଆଜି ଭାରତରେ ମୋ ଭଳି ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନଙ୍କର ବହୁତ ଆବଶ୍ୟକତା ରହିଛି। ଆମ ଦେଶ ଏତେ ଜୋରରେ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିଚାଲିଛି, ମୋ ଭଳିଆ ବିଶେଷଜ୍ଞମାନଙ୍କର ଆବଶ୍ୟକତା ସବୁ କମ୍ପାନୀମାନଙ୍କରେ ରହିଛି। ହେଲେ ବାଞ୍ଛିତ ପଦାର୍ଥ ପାଇବା ପାଇଁ ନିଶ୍ଚୟ କିଛି ସମୟ ଲାଗିବ। ପ୍ରଭୁ, ମୁଁ ତ ଏଠି ଶ୍ୱାସରୁଦ୍ଧ ହେଲା ପରି ମନେ କରୁଛି।

0: ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସବୁ ଯେମିତି ଖାଲି ଖେଳ, ତାରି ଖେଳ, ବାସ୍ ହସି ହସି ଖେଳି ଚାଲ। କି ଆଶ୍ଚର୍ଯ୍ୟ କଥା, ରେଶ୍ମାର କଟକତୁରୀ ରକ୍ଷା ପାଇବା ପାଇଁ ସେଦିନ ମୁଁ ସକାଳୁ ସକାଳୁ ପାର୍ଟିକୁ ଯିବା ପୂର୍ବରୁ ରେଡ଼ି ହୋଇଯାଇଥିଲି। ସେଇ ଲାଲ କାର ବାଲି ଆଉ ତାର ପିଛା କରିବାର ମୁଡ୍, ଆଉ ପୁଣି ଭେଟ କୋଉଠି ହେଲା, ଲା ମେରିଡନର ଡିସ୍କୋଟେକ୍ରେ। ଦରୱାନଙ୍କୁ ବେଶ ଭଲ ଟିପ୍ସ ଦେଲି, ଦେଖାଯାଉ କଣ ଖବର ମିଳୁଛି ନା ନାହିଁ। ମ୍ୟାଡାମଙ୍କ ନାଁ ମିସେସ୍ ଆହୁଜା। ହ୍ୟାଲୋ,
1: ହାଇ,
0: ମୁଁ ଏଠି ବସିପାରେ କି?
1: ଓ ସିଓର, ଯଦି ଅନ୍ୟ କୋଉଠି ଜାଗା ନାହିଁ ଆଉ ଆପଣ ମୋତେ ଡ୍ରିଙ୍କ କରିବା ପାଇଁ ବାଧ୍ୟ ନ କରନ୍ତୁ। ଓକେ,
0: ମୁଁ ଆପଣଙ୍କ ସହିତ କିଛି ସମୟ ବିତେଇବାକୁ ଚାହୁଁଛି, ଇଫ୍ ୟୁ ପରମିଟ।
1: ଖୁବ୍ ଭଲ କଥା, ଆପଣ ତ କିଛିଟା ପରିଚିତ ଭଳି ଲାଗୁଛନ୍ତି।
0: ସେଦିନ ଆମର ଦେଖା ହେଇଥିଲା ନା?
1: କେବେ, କୋଉଠି?
0: କେବଳ ଆମେ ପରସ୍ପରକୁ ଯାହା ଦେଖିଥିଲେ।
1: ଆପଣ ତ ମୋତେ କନଫ୍ୟୁଜ୍ କରିସାରିଲେଣି।
0: ସେଦିନ ମାନେ ସେ ଯୋଉ ଗୋଲ ମାର୍କେଟରେ ତମେ କବାବ ଖାଉଥିଲ, ମନେ ପଡ଼ିଲା ନା? ଏମିତି କଥାବାର୍ତ୍ତା, ଆଉ ପରେ ତାଙ୍କ ସହିତ ଗୋଟେ ଡ୍ୟାନ୍ସ, ଆଉ ତାପରେ ଆମେ ପରସ୍ପର ନିକଟବର୍ତ୍ତୀ ହେଇଯାଇଥିଲୁ। କିନ୍ତୁ ଅଲଗା ହେବା ପୂର୍ବରୁ ମୋର ଏବଂ ତାଙ୍କର ପିଲାଦିନର ସମ୍ପର୍କ, ସେ ଥିଲା କୃତିକା।
1: କୃତିକା, ସେଇଠୁ କଣ ହେଲା?
0: କୃତିକା ଆମ ବାପାଙ୍କ ପାଖକୁ ପଢ଼ିବାକୁ ଆସୁଥିଲା, ଯାହା ପ୍ରେମରେ ଥରେ ମୁଁ ପାଗଳ ହେଇଯାଇଥିଲି। କିନ୍ତୁ ବିଧାତା ଆମକୁ ଦୂରକୁ ନେଇଗଲେ ମୋ ପାଠପଢ଼ା ଯୋଗୁଁ, ଆଉ ସେ
1: ତମେ କଣ ଭାବୁଛ ମୁଁ ତମକୁ ଭୁଲି ଯାଇଥିଲି?
0: କଣ ଆଉ ଭାବନ୍ତି ଯେ
1: ହରିଦାଦା କହିଲେ ତମେ ପାଠ ପଢ଼ିବାକୁ କଲିକତା ଚାଲିଗଲ, କିଶନ ସାର୍ଙ୍କୁ ଏକଥା ପଚାରିବାକୁ ମୋର ସାହସ ହେଲାନି। ଠିକ ମାସକ ପରେ ମୋ ବାପାଙ୍କର ବଦଳି ହେଲା ଦିଲ୍ଲୀକୁ। ଜଳନ୍ଧର ଛାଡ଼ିବା ବେଳକୁ ମୋ ମନରେ କେବଳ ଗୋଟିଏ ଅଭିଳାଷ ଥିଲା, ଭାଗ୍ୟରେ ଥିଲେ ଆମର ନିଶ୍ଚୟ ଭେଟ ହେବ।
0: ଦେଖିଲ କେମିତି ଭେଟ ହେଇଗଲା, ଦେଖିଲ ତ?
1: ହଁ, ଦୀର୍ଘ 37 ବର୍ଷ ପରେ ଯେତେବେଳେ ସବୁକିଛି ବଦଳି ଯାଇଛି।
0: ମାନେ
1: ମୋ ବାହାଘର ଗୋଟିଏ ଧନୀ ଘରେ ହେଇଥିଲା, ମୋ ସ୍ୱାମୀ ମୋଠୁ 10 ବର୍ଷ ବଡ଼, ମୋର ଗୋଟିଏ ପୁଅ, ସେ ଆମେରିକାରେ ପଢୁଛି। ଆମ ଦାମ୍ପତ୍ୟ ଜୀବନ ସୁଖୀ ନଥିଲା।
0: କାହିଁକି?
1: ତାଙ୍କର ଅନ୍ୟ କୋଉଠି, ଥରେ ସେ ଗୋଟେ ସ୍ତ୍ରୀ ଲୋକକୁ ମୋ ରୁମ୍ ପର୍ଯ୍ୟନ୍ତ ନେଇ ଆସିଲେ। ମୁଁ ଭାବିଲି ଆଉ ରହି ହବନି, ସେ ଯେମିତି ସବୁ ସୀମା ଟପି ଯାଇଥିଲେ। ପୁଅ ତ ବୋର୍ଡିଂ ସ୍କୁଲରେ ପାଠ ପଢୁଥିଲା, ଆମେ ଅଲଗା ହେଇଗଲୁ। ଛାଡ଼, ମୁଁ ଗୋଟେ ଏକ୍ସପୋର୍ଟ ହାଉସ୍ ଖୋଲିଲି, ମୋର ପରିଶ୍ରମ ଆଉ ଈଶ୍ୱରଙ୍କ କୃପାରୁ ଭଲ ଚାଲୁଛି। ଅନ୍ୟ ସ୍ତ୍ରୀ ଲୋକଙ୍କ ଗପ ଶୁଣିବାକୁ ମୋତେ ଭଲ ଲାଗେନି, ତ ସେଇଥିପାଇଁ ତମେ ମୋତେ ଗୋଲ୍ ମାର୍କେଟ ଆଉ ପପ୍ରେ ପାଇଲ। ଲେଟ୍ ଇଟ୍, ଆଉ ତମ କଥା ଟିକେ କୁହ, କୁହ ନା।
0: ମୋ କାହାଣୀ ଖୁବ୍ ଲମ୍ବା, ପୁଣି କେବେ।
1: ହାଉ ଫନି ସିଟ୍, ୱି ଆର୍ ମ୍ୟାରିଡ୍ ବଟ୍ ନଟ୍ ଟୁ ଇଚ୍ ଅଦର୍।
0: ସେଇଟା ତ ଦୁର୍ଭାଗ୍ୟ।
1: ଭାଗ୍ୟରେ ଏତେ ବିଶ୍ୱାସ,
0: ତମକୁ ଦେଖିଲା ପରେ ଲାଗୁଛି ସୌଭାଗ୍ୟର ସଂଜ୍ଞା କଣ। କୃତିକା, ତମ ଆଖି, ତମ ଓଠ, ତମ ମୁହଁ, କୃତିକା,
1: ନୋ ନୋ ନୋ, ପ୍ଲିଜ୍ କଣ୍ଟ୍ରୋଲ ୟୋର ସେଲ୍ଫ, ଲେଟ୍ ମି ରିଚ୍ ଇଟ୍ ଟୁ ୟୁ।
0: ଡକ୍ଟର, କଣ ହେଇଛି ଏତେ ପରୀକ୍ଷା କଣ?
2: ଦେଖିଦେ
0: ଡକ୍ଟର, ଆପଣ କଣ କହିବାକୁ ଚାହୁଁଛନ୍ତି, କଣ ହେଇଛି ମୋତେ?
2: ହଁ ସେଟ୍ ସାର୍, ଆପଣଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହେଇଛି।
0: ଡକ୍ଟର ଦେଖନ୍ତୁ, ଦୟାକରି ଆପଣ ଏ କଥା ମୋ ପରିବାର ଲୋକଙ୍କୁ କହିବେନି, ମୃତ୍ୟୁ ସହିତ ମୁଁ ବହୁତ ଆଗରୁ ଲଢ଼ିଛି, ଏଥର ବି ଲଢ଼ିବି, ଜମା ଏ କଥା କିଛି କହିବେନି।
2: ଯାହା ଆପଣଙ୍କ ଇଚ୍ଛା, କିନ୍ତୁ ଆପଣଙ୍କୁ ଶୀଘ୍ର ଅପରେସନ୍ କରିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ମୁଁ କିଛି ଔଷଧ ଲେଖିଦେଉଛି।
0: ହଁ ହଁ, ସେଇଟା ବେଟର ହେବ। ପ୍ଲିଜ୍ ପ୍ଲିଜ୍ ଡକ୍ଟର ପ୍ଲିଜ୍। ରେଶ୍ମା ଜାଣିଲେ କଣ ଭାବିବ,

0: ଏ ଅଳ୍ପ ଦିନ ଆଗରୁ ତ ମୋ ନୂଆ କାମରେ ଯୋଗ ଦେବାରେ ସେ ଅନେକ ଖୁସି ହେଇଥିଲା। ତାରି କଥାରେ ମୋ ଭଡ଼ା ଘର ଛାଡ଼ି ତା ଘରେ ରହିବାକୁ ଚାଲି ଆସିଲି। ତା ଘର ହେଲେ ବାହାରେ ଆମ ଦୁହିଁଙ୍କର ନାଁ ଲେଖା ହଉଛି, ଆଉ ଭିତରେ ଦୁହିଁଙ୍କର ଅଲଗା ଅଲଗା ରୁମ୍। ମୁଁ ପରିସ୍ଥିତି ସହିତ ସାଲିସ କରିସାରିଛି। ଆମେ ନାମକୁ ମାତ୍ର ସ୍ୱାମୀ ସ୍ତ୍ରୀ, ଏକାଠି ରହିବା ତ ଦୂରର କଥା, ଏକାଠି ଦିନେ ଖାଇବା ବି ହଉନି। ମୁଁ ତାଠାରୁ ଖୁବ୍ ଦୂରକୁ ଦୂରକୁ ଯାଉଛି। ବାସ୍ ଏବେ ଖାଲି ନିଜ କ୍ଲବରେ ନହେଲେ ନିଜର ବନ୍ଧୁମାନଙ୍କ ସାଙ୍ଗରେ। ଆଉ ରେଶ୍ମା ସେ ବହୁତ ଖୁସି, କାରଣ ମୁଁ ତାଠୁ ପତ୍ନୀର କୌଣସି କର୍ତ୍ତବ୍ୟ ଆଶା କରୁନି।
1: ତମର ତାହେଲେ ସର୍ଜରୀ ହବ, ଯିବା ଆଗରୁ ଇଲେକ୍ଟ୍ରିକ ବିଲ୍ ଗୁଡାକର ଚେକ୍ କରିଦେଇଯିବ। ଆଉ ଶୁଣ, ମିସ୍ତ୍ରୀକୁ ଡକେଇ ରୋଷେଇ ଘରର କବାଟଟା ବି ଠିକ କରେଇବ। ପଛରେ ଏଗୁଡାକ ପୁଣି କିଏ କରିବ? ତମେ ତ ଅନେକ ଦିନ ଧରି ବିଛଣାରେ ପଡି ରହିବ ନା
0: ରେଶ୍ମା।
1: ହଁ,
0: ଡାକ୍ତର ରେଡିଓଥେରାପି ପାଇଁ କହୁଛନ୍ତି, ଭାବୁଛି ଏଇଠି ତମ ପାଖରେ ଦିଲ୍ଲୀରେ କରେଇବି।
1: ଯଦି ମୋ ପାଖରେ ରହି କରେଇବାର ଅଛି ତେବେ ମୁମ୍ବାଇରେ ହିଁ କରିବାକୁ ପଡିବ।
0: ମାନେ?
1: ମାନେ ହଉଛି ମୁଁ ଘରଟାକୁ ବିକ୍ରି କରିଦେଇଛି। ଡୋଣ୍ଟ ମାଇଣ୍ଡ, ମୁଁ ଖୁବ୍ ଶୀଘ୍ର ମୁମ୍ବାଇକୁ ସିଫ୍ଟ କରୁଛି।
0: ଆରେ ମତେ ଟିକେ ନ ପଚାରି ତମେ ଏକାଏକି ଏତେ ବଡ ଡିସିସନ ନେଇଗଲ କେମିତି?
1: ହଁ
0: କଣ ହଁ, ସେ ପୁଣି ମୁଁ ଯେତେବେଳେ ରୋଗରେ ପଡିଛି, ମୃତ୍ୟୁ ସହିତ ଲଢୁଛି, ଯେତେବେଳେ ମୋର ଦରକାର ଥିଲା ସେତେବେଳେ ତମେ ମୁମ୍ବାଇ ଆସିଲନି, ଅଥଚ ଏବେ ମୁଁ ଦିଲ୍ଲୀ ଫେରି ଆସିଲିଣି, ତମେ କହୁଛ ମୁମ୍ବାଇ ଯିବ?
1: ଏ ଘର ଆମକୁ ମାତ୍ର 7 ଦିନ ଭିତରେ ଖାଲି କରିବାକୁ ପଡିବ। ମୁଁ ଚାଲିଲି।
0: ରେଶ୍ମା, ରେଶ୍ମାକୁ ମୋ ଚିକିତ୍ସା ବିଷୟରେ ଏତେ ଟିକେ ବି ଚିନ୍ତା ନାହିଁ। ଠିକ ଅଛି, କିଛି ଦିନ କୌଣସି ଗେଷ୍ଟ ହାଉସରେ ରହିଯିବି। ଜୀବନରେ କଣ ସବୁ ଘଟିଯିବ ସେ କଥା କିଏ ବା ଜାଣିଥାଏ। ରେଶ୍ମା, ଯୋଉ ଘରଟି ବିକିଥିଲା ତାର ଉଚିତ ମୂଲ୍ୟଠୁ ଢେର ଅଧିକା ଦେଇ ମୁଁ ସେ ଘରଟିକୁ କିଣି ନେଇଛି। ରେଶ୍ମା ପାଇଁ ମୁଁ ସବୁକିଛି କରିପାରିବି, ସବୁକିଛି। ନିନା, ମୁଁ ରେଶ୍ମାକୁ ଛାଡ଼ପତ୍ର ଦେବାକୁ ଚାହୁଁଛି।
2: ଛାଡ଼ପତ୍ର? ଏଇଟା କଣ ଭଲ କଥା ବାପା? ତା ଛଡା ଏମିତି କରି ତମେ ଖୁସି ହେଇପାରିବ ତ?
0: କାହିଁକି କାହିଁକି ଭାଉଛୁ ଦିନ୍ଦିଆ?
2: ହଁ, ମୁଁ ମାନୁଛି ତମ ପ୍ରତି ମାର ବ୍ୟବହାର ଜମା ଭଲ ନଥିଲା। ସେ ତାର କୌଣସି କର୍ତ୍ତବ୍ୟ ଠିକ ଭାବରେ ତୁଲେଇନି। ତଥାପି ବାପା, କୋର୍ଟ ଅର୍ଡର ପରେ ତମେ ଖୁସିରେ ରହିପାରିବନି, ମୁଁ ଜାଣିଛି।
0: ତୁ ଆଉ ଭାସ ରେଶ୍ମାକୁ ମା ବୋଲି ଡାକୁଛ, କିନ୍ତୁ ତା ପ୍ରଥମ ସ୍ୱାମୀର ଦୁଇ ପୁଅ ମତେ ଅଙ୍କଲ ବୋଲି ଡାକୁଛନ୍ତି। ଯଦିଓ ମୁଁ ବାପା ହିସାବରେ ସବୁ କର୍ତ୍ତବ୍ୟ ଠିକ ଭାବରେ ତୁଲଉଛି, ତଥାପି ମୁଁ ଅଙ୍କଲ।
2: ଓ ବାପା, ମୁଁ କିଛି ବୁଝିପାରୁନି।
0: ନାଇଁ, ଖାଲି ଏମିତି କହୁଥିଲି, ତଥାପି ମୁଁ ତ ରେଶ୍ମାଙ୍କୁ ଜୀବନ ସାରା ସପୋର୍ଟ କରିଛି, କରିବି। ତାପରେ ମୁମ୍ବାଇରୁ ରେଶ୍ମାର ସେଇ ଚିଠି,
2: ରାକେଶକୁ ଟିକେ ଡକେଇ ଦିଅନ୍ତୁ, ମୁଁ ତାଙ୍କୁ ଟିକେ ଦେଖିବି।
0: ଠିକ ଅଛି ରେଶ୍ମା, ଠିକ ଅଛି, ତମେ ବ୍ୟସ୍ତ ହୁଅନି, ମୁଁ ଡକେଇ ଦେବି ସେମାନେ, ବ୍ୟସ୍ତ ହୁଅନ୍ତୁ ତମେ। ରେଶ୍ମା, ରେଶ୍ମା, ରେଶ୍ମା, ହେ ରେଶ୍ମା, ଡକ୍ଟର, ଡକ୍ଟର,
2: ଆଇ ଆମ ଗୋଇଙ୍ଗ ଆଉଟ।
0: ରେଶ୍ମା,
2: ମୋତେ କ୍ଷମା କରି ଦବ।
0: ରେଶ୍ମା, ଓ ରେଶ୍ମା, ରେଶ୍ମା,
3: ମୁଁ ଆପଣଙ୍କ ପାଖରେ ବସିପାରେ କି?
0: ନିଶ୍ଚୟ ନିଶ୍ଚୟ, ମୁଁ ତ ଏ ଜାଗାର ମାଲିକ ନୁହେଁ।
3: ହେଲେ ଏ ଟେବୁଲରେ ବସିଛନ୍ତି ଯେତେବେଳେ?
0: ମାତ୍ର ଗୋଟାଏ ସିଟ୍ରେ ତ ବସିଛି।
3: ଆପଣ ମୋ ସହିତ ଡ୍ୟାନ୍ସ କରିବେ?
0: ଡ୍ୟାନ୍ସ? ଧନ୍ୟବାଦ, କିନ୍ତୁ ମୁଁ ଡ୍ୟାନ୍ସ ଜାଣେନି, ଖାଲି ବେଳେବେଳେ ଏନ୍ଜୟ କରିବାକୁ ଏଠିକି ଚାଲି ଆସେ।
3: ଓ, ମୁଁ ବି ତ ସେଇଥିପାଇଁ ଆସୁଛି, ଆସନ୍ତୁ ନା, ମନା କରନ୍ତୁନି।
0: ଓକେ ଓକେ ଓକେ।

0: ଭଲଗଲା, ଚାରିଆଡେ ଆଲୋକିତ ହେଇଗଲା। ଓ ମାଇ ଗଡ୍, ତମେ
1: ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା ହା

ଶୁଣିଲି ନାଟକ ଜୀବନ ଯେଉଁପରି ଯେତେବେଳେ ବିଭିନ୍ନ ଚରିତ୍ରରେ ଥିଲେ ସେଠ ଅଶ୍ରୁମୋଚନ ମହାନ୍ତି, ମାଧବୀ, ସନ୍ଧ୍ୟାରାଣୀ ମିତ୍ର, ରଶ୍ମା କ୍ରିଷ୍ଣ ମହାନ୍ତି, କୃତିକା ଉରଫ ମିସେସ୍ ଆହୁଜା, ସମିତା ମହାନ୍ତି, ଆଶା ଗୀତାଞ୍ଜଳି ମହାପାତ୍ର, ଡାକ୍ତର ଓ ମ୍ୟାନେଜର ରଘୁନାଥ ବେହେରା, ତ୍ୟାଗୀ ଓ ଅଫିସ କର୍ମଚାରୀ ଶ୍ୟାମବତ ଚାଟାର୍ଜୀ, ମାଝି ବ୍ରଜମୋହନ ସାହୁ, ନାରାୟଣ ଓ ଅଫିସ କର୍ମଚାରୀ ରମେଶ କୁମାର ରାଉତ, ନର୍ସ ଓ ସନ୍ଧ୍ୟା ଅନିତା ପ୍ରଧାନ, ନୀନା ଅର୍ଚ୍ଚନା ଆଚାର୍ଯ୍ୟ ଏବଂ ରହସ୍ୟମୟ ଯୁବତୀ ଭୂମିକାରେ ସତ୍ୟସ୍ମିତା ବେହେରା। ମୂଳ ଇଂରାଜୀ ରଚନା କେଭି ତ୍ରେହନ, ହିନ୍ଦୀ ଭାଷାନ୍ତର ଓ ବେତାର ନାଟ୍ୟରୂପ ସୁଧାପୁରୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭି, ପ୍ରଯୋଜନା ତରୁଣକାନ୍ତି ରାଉତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଆଧୁନିକ ଗୀତଟି, ଗାଇଛନ୍ତି ଏଇ ମହେଶ୍ୱର ରାଓ।

ଶୁଣୁଥିଲି ଏ ମହେଶ୍ୱର ରାଓ ଗାଇଥିବା ଆଧୁନିକ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଦିନ 2:45 ଏବଂ ରାତି 7:02 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଅପରାହ୍ନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 5:00।

0: ଯୁବବାଣୀର ସୃଜନୀ ଅପରାହ୍ନ 5:30 ଏଥିରେ ଶୁଣିବେ ଆଲୋଚନା ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗ ଆଲୋଚିକା ଶୁଭଶ୍ରୀ ବିଶ୍ୱାଳ ଗଳ୍ପ ପଥିକର ପ୍ରଶ୍ନ କହିବେ ତୃପ୍ତି ରଞ୍ଜନ ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 36ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10 କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30 ବିଷୟ ରହିଛି ଜଣେ ରକ୍ତଦାତାଙ୍କ ମହତ କାର୍ଯ୍ୟ ଏ ସମ୍ପର୍କରେ କହିବେ ଡକ୍ଟର ବଦ୍ରି ମିଶ୍ର ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ 17:25 କୃଷି ସଂସାର 17:30 ଏଥିରେ ଶୁଣିବେ ଆଲୋଚନା ଏକ ଧାଡ଼ିଆ ରଞ୍ଜାରେ ଲଟାଜାତୀୟ ଫସଲ ଚାଷ ଏ ସମ୍ପର୍କରେ ଡକ୍ଟର ପ୍ରାର୍ଥନା ମହାନ୍ତିଙ୍କ ସହିତ ଆଲୋଚନା 8:02 ହିନ୍ଦୀ କଥାଚିତ୍ର ଗୀତ ହିନ୍ଦୀ ଶିକ୍ଷା 8:30 ଶିକ୍ଷାଦାନ କରିବେ ଡକ୍ଟର ଲକ୍ଷ୍ମୀଧର ଦାସ ଶିକ୍ଷା ଗ୍ରହଣ କରିବେ କୁନାଲ ଶର୍ମା 9:30 କ୍ରୀଡ଼ା ପତ୍ରିକା ଏଥିରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବ ଅବଲୋକନ କହିବି କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉତ ଏବଂ କ୍ରୀଡ଼ା ପରିକ୍ରମା 10:00 ପ୍ରଚାର କରିବୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 10:35 ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲ୍ସିୟସ୍ ରହିପାରେ ଶୁଣିଲେ ପାଣିପାଗର ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ଗାଁ ଭାଇ ଭଉଣୀ ମାନେ KYC ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ ତୁରନ୍ତ KYC ଅପଡେଟ୍ କରାନ୍ତୁ ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ
5: RBI କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
7: ଠିକ ଲାଗୁନି ସ୍କାମ ବି ହେଇପାରେ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ପ୍ରଚାରିତ ହେଉଛି 308.6 meter ତଥା 972 kHz ପ୍ରଚାର କରୁଛୁ ଘୋଡ଼ା ନାଚ ଗୀତ ପରିବେଷଣ କରିଛନ୍ତି ଉତ୍ସବ ଚରଣ ଦାସ ଏବଂ ସାଥୀ ବାବାଜୀ ଚରଣ ସାମଲ ଧ୍ରୁବ ଚରଣ ସାମଲ ଏବଂ ପ୍ରହଲ୍ଲାଦ ସାମଲ।

ଆଜିର ଏହି ଶୁଭ ଲଗ୍ନରେ ମୋର ସଂସ୍କୃତି ପ୍ରେମୀ ଶ୍ରୋତା ବନ୍ଧୁ ତଥା ମୋର କଲ୍ୟାଣମୟୀ ମା'ମାନଙ୍କୁ ସାଦରେ ପ୍ରଣାମ ଜଣାଇ ପାରମ୍ପରିକ ଶୈଳୀରେ ଏବଂ ଢୋଲ ମହୁରୀର ତାଳେ ତାଳେ ପରିବେଷଣ କରୁଛି ଓଡ଼ିଶା ମାଟିର ଲୋକପ୍ରିୟ ଘୋଡ଼ାନାଚ ଗୀତ। ସେହି କଦମବଳିଆ କୃଷ୍ଣ ବୃଷଭଂଶୁ ତାଙ୍କର ସ୍ୱହସ୍ତ ଲିଖିତ ସୁବାସିତ ପତ୍ରିକାଟିକୁ ଦୂତିକା ହାତରୁ ଗ୍ରହଣ କରି ଫେରନ୍ତା ବାର୍ତ୍ତା ଦେଇ କହୁଛନ୍ତି, ଗୋ ତୋତେ ମୋ ରାଣ ରହିଲା ଗୋ, ମୋର ସେହି କୁନ୍ଦଦନ୍ତୀ ରତିବଲ୍ଲଭା ରାହିଙ୍କୁ କହିବୁ, ଆଜି ନିଶ୍ଚୟ ଯାଇ ଶୟନ ମନ୍ଦିରେ ପହଞ୍ଚିବି।

ମୋର ପ୍ରାଣର ପ୍ରିୟ ରାଧି, ତମେ ଏତେ ଅସ୍ଥିର ହୁଅ ନା ଗୋ, ତମର ମହତ ରଖିବା ନିମିତ୍ତ ଏଇ ପେଟରା ଭିତରେ ମୁଁ ଲୁଚି ଯାଉଛି। ଏଥିରେ ଚାବି ପକାଇ ଦେଇ ତମେ ଏଣିକି ନିଶ୍ଚିତ ରୁହ, କେହି ଜାଣିପାରିବେ ନାହିଁ। ତେଣେ ନଣନ୍ଦ କୁଟିଳା ଗୋଷ୍ଠରେ ପହଞ୍ଚି ଭାଇକୁ ତାର ସମସ୍ତ ଘଟଣା ଶୁଣାଇ ଉତ୍ତେଜିତ କରାଇ ଦେଇଛି। ଏବେ ଲକ୍ଷ୍ୟ ଦିଅନ୍ତୁ ଶ୍ରୋତା ବନ୍ଧୁ ମୋର, କେନ୍ଦୁ ବାଡ଼ି କରେ।

ଆଜି ପ୍ରିୟ ସଖୀମାନଙ୍କ ଗହଣରେ ମାନମୟୀ ରାଧା ଯମୁନା କୂଳରେ ପହଞ୍ଚି ସ୍ନାନ ପାଇଁ ଜଳରେ ପଶିବା ପୂର୍ବରୁ ଯେଉଁ ପେଟରେ କୃଷ୍ଣଙ୍କୁ ରଖି ଚାବି ପକାଇ ଆସିଥିଲେ ତାର ଚାବି କାଠିଟିକୁ ନିଜର ପିନ୍ଧାବସନ ତଳେ ସମସ୍ତଙ୍କ ଅଲକ୍ଷ ଲୁଚାଇ ଦେଇଛନ୍ତି। କିନ୍ତୁ କାମଟା ବଡ଼ ଅଳୁଆ ହୋଇଗଲା ଆଜ୍ଞା। ରାଧାଙ୍କର ସେ ମୋତିମାଳ ଗୁନ୍ଥା ଚାବି କାଠିଟିକୁ ବୃକ୍ଷ ଡାଳ ଲୁଚିଥିବା ଦୁଷ୍ଟ ବାନରଟି ଓହ୍ଲାଇ ଆସି ନେଇଯାଇଛି, ଯାହାକି ରାଧାଙ୍କୁ ଏ କଥା ଜଣା ନାହିଁ। ସ୍ନାନ ପରେ କୂଳକୁ ଆସି ଦେଖନ୍ତି ତ ତାଙ୍କର ସେ ଅମୂଲ୍ୟ ନିଧିଟି ଆଉ ନାହିଁ। ସଙ୍ଗେ ସଙ୍ଗେ ରାଧାରାଣୀ ଚେତାଶୂନ ହୋଇ କଚାଡ଼ ହୋଇ ତଳେ ପଡ଼ିଗଲେ। କି ହେଲା ବୋଲି ସହଚରୀ ମାନେ ମୁଖରେ ଜଳ ସିଞ୍ଚି ଚେତା ଫେରାଇବା କ୍ଷଣି ରାଧା ଅତି ଦୁଃଖରେ ବିଳାପ କରି କହୁଛନ୍ତି, କ'ଣ ନା

ପ୍ରେମମୟୀ ରାଧାରାଣୀ ଆଜି ନିଜକୁ ଧିକ୍କାର କରି ବାରମ୍ବାର ମୂର୍ଚ୍ଛା ଯାଉଥାନ୍ତି। କିଏ ବା କାହିଁକି ଜାଣିବ ରାଧାଙ୍କର କାହିଁକି ଅବସ୍ଥା। ଯେତେ ଯାହା ପ୍ରଶ୍ନ କଲେ ରାଧା ନୀରବ, ଆଖିରୁ ଅମାନିଆ ଲୁହ ଧାରାଧାର ହୋଇ ବହିଯାଇଥାଏ। ଠିକ୍ ଏହି ସମୟରେ ଭଗବତୀ ମା ପୌର୍ଣ୍ଣମାସୀ ପହଞ୍ଚି ଦୁଷ୍ଟ ବାନର ହସ୍ତରୁ ମୁକ୍ତାମାଳ ଗୁନ୍ଥା ଚାବିଟିକୁ ଆଣିଦେବାରୁ ରାଧାରାଣୀ ପ୍ରକୃତିସ୍ଥ ହୋଇ ଉଠି ବସିଲେ। ମୁହଁରେ ତାଙ୍କର ହସର ଲହରୀ ଖେଳି ଯାଇଛି। ଏବେ ମନ ତାଙ୍କର ଅତି ବ୍ୟାକୁଳ ହୋଇ ଉଠିଛି, କେମିତି ପେଟରା ଖୋଲି ପ୍ରାଣର ପ୍ରିୟତମ କୃଷ୍ଣଚନ୍ଦ୍ରକୁ ଦର୍ଶନ କରିବେ ବୋଲି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଏବେ ସମୟ ହେଇଛି ଶ୍ରୋତାବନ୍ଧୁ ଆପଣମାନଙ୍କର ମାନେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମର। ଆଜି ଏଥିରେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ରହିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ।

ତେବେ ଆସନ୍ତୁ ବନ୍ଧୁ ଆପଣମାନଙ୍କର ଏସ୍ଏମ୍ଏସ୍କୁ ନେଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ରାଇଚଙ୍ଗୁଡ଼ା ସାଲେପୁର କଟକରୁ ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ। ଆପଣ ପସନ୍ଦ କରିଛନ୍ତି ହମ୍ ତୁମାରେ ହେ ସନମ କଥା ଚିତ୍ରକଥା ଶୁଣିବା ପାଇଁ। ଶୁଣେଇ ଦେଉଛି ଭଉଣୀ ଆପଣଙ୍କ ପସନ୍ଦର ଗୀତ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

ସୁବର୍ଣ୍ଣଚିତା କଥାଚିତ୍ର ଗୀତ ଶୁଣିବାକୁ ପସନ୍ଦ କରି ଏସ୍ଏମ୍ଏସ୍ ପଠାଇଛନ୍ତି ବିଲହାଟ ମହମ୍ମଦପୁର କଟକରୁ ପ୍ରଭାକର ପାତ୍ର। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ। ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ପସନ୍ଦ କରିଛନ୍ତି ଅକ୍ଷୟ କୁମାର ମହାନ୍ତି ଗାଇଥିବା କିଛି ଲୁହ ବୋଛା ହୁଏ ପଣତ କାନିରେ, କଥାଚିତ୍ର ମା ଓ ମମତା। ତେବେ ଗୀତଟି ଆପଣମାନଙ୍କ ପାଖରେ ବନ୍ଧୁ ଶୁଣେଇ ଦେଉଛୁ।

ମହମ୍ମଦପୁର ବିଲାଟ କଟକରୁ ଆପଣ ହେଲେ ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରି ବନ୍ଧୁ ପାତ୍ର ଏବଂ ସୁଦାମ ଦେବତା। ମହମ୍ମଦପୁର ବିଲାହାଟ କଟକରୁ ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ପୂଜାରାଣୀ। ଶୁଣେଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ବୁଗୁଡ଼ା ଗଞ୍ଜାମରୁ ଏସ୍ଏମ୍ଏସ୍ଟି ଆସିଛି, ପଠାଇଛନ୍ତି ଲକି ଏବଂ ସୋମ। ଆପଣମାନେ ଚାହିଁଛନ୍ତି ଚାଲବାଜରେ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଅମିତ କୁମାର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦେଓକାଲି ଶଙ୍ଖତ୍ରାସ କଟକରୁ। ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଆପଣମାନେ ପସନ୍ଦ କରିଛନ୍ତି ମନମନ୍ଦିର କଥା ଚିତ୍ରରେ ଚିତ୍ତରଞ୍ଜନ ଜେନା ଗାଇଥିବା ଗୀତଟି ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତ।

ଏଥର କଥାଚିତ୍ର ସିନ୍ଦୁର, କଣ୍ଠରେ ସଜାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ୍। ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଭୂୟା ନିବାସ ଗୁଆମାଳ ଭଦ୍ରକରୁ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ।

ପରବର୍ତ୍ତୀ ଏସଏମଏସଟି ଆସିଛି ଦକ୍ଷିଣକୂଳ ଯାଜପୁରରୁ। ପଠାଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ପସନ୍ଦ କରିଛନ୍ତି ବାଟ ଅବାଟ କଥାଚିତ୍ର ଗୀତ ଶୁଣିବା ପାଇଁ। କଣ୍ଠରେ ସଜେଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଆରତୀ ମୁଖାର୍ଜୀ। ଶୁଣିଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ କଣ୍ଠରେ ତାଙ୍କର ଗୁଲାମ କଥା ଚିତ୍ର ଗୀତ ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ। ପହଞ୍ଚି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଭବାନୀ ପ୍ରସାଦ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟାନ୍ ଆପଣମାନେ ଚାହିଁଛନ୍ତି ସିଲସିଲା କଥାଚିତ୍ରରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର କିଶୋର କୁମାର ଏବଂ ସାଥୀଙ୍କୁ ଶୁଣିବା ପାଇଁ ଶୁଣାଇ ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତଟି।

କନ୍ତଲ ଆଠଗଡ଼ରୁ ଆପଣମାନେ ହେଲେ ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣମାନେ ଅନୁରୋଧ କରିଛନ୍ତି ବାସନ୍ତୀ ଅପା କଥାଚିତ୍ର ଗୀତ ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଶାନ୍ତିଲତା ବାରିକଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ସେମିଷ୍ଟରରେ ଆପଣମାନେ ହେଲେ ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ, ଝିଅ ଯାଜ୍ଞସେନୀ, ଟିକନପୁର କୁରୁଆ କେନ୍ଦ୍ରାପଡ଼ାରୁ ଆପଣମାନେ ପସନ୍ଦ କରିଛନ୍ତି ଜୟମା ମଙ୍ଗଳା କଥାଚିତ୍ରରେ ଭୁବନେଶ୍ୱରୀ ମିଶ୍ର ଗାଇଥିବା ଗୀତଟି ଶୁଣିବା ପାଇଁ। ଶୁଣାଇ ଦେଉଛି ବନ୍ଧୁ ଆପଣମାନେ ପସନ୍ଦ କରିଥିବା ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ମୁକ୍ତି କଥା ଚିତ୍ରର ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ କର। ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ରହମାନପୁର ତୁଳତୀ ଯାଜପୁର ରୋଡ଼ରୁ ହେମନ୍ତ କୁମାର ଦାସ। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋ ହର୍ଚ୍ଚ ଯୋଗେ ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଇରା ମହାନ୍ତିଙ୍କ କଣ୍ଠରେ କଥାଚିତ୍ର ତୁ ମୋ ଆଖିର ତାରା

ଶୁଣୁଥିଲେ ଓଡ଼ିଆ କଥା ଚିତ୍ର ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଆଜି ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନାୟକ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।